ଆକାଶବାଣୀ ସମ୍ବଲପୁର ସମୟ ସକାଳ 5:56 ଆଜି ଶୁକ୍ରବାର 1948 ଶତାବ୍ଦୀ ଆଷାଢ଼ 26 ଦିନ 2026 ମସିହା ଜୁଲାଇ ମାସର 17 ତାରିଖ ଶ୍ରୋତାମାନଙ୍କୁ ଶୁଭେଚ୍ଛା ଏବଂ ଶୁଭେ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେବ୍ 317.5 ମିଟର ତଥା 945 କିଲୋ ହର୍ଜ ଏବଂ ଏଫ୍ଏମ୍ 101 ମେଗା ହର୍ଜ ଯୋଗେ। ଆପଣମାନେ ଆମର କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ AIRM ମାଧ୍ୟମରେ ମଧ୍ୟ ଶୁଣିପାରୁଛନ୍ତି। ମାଙ୍ଗଳିକ

ବାହ୍ୟ ପରିବର୍ତ୍ତନ ପୂର୍ବରୁ ଆଭ୍ୟନ୍ତରୀଣ ପରିବର୍ତ୍ତନ ନିତାନ୍ତ ଆବଶ୍ୟକ, କହିଛନ୍ତି ଅରବିନ୍ଦ। ଆକାଶବାଣୀ ସମ୍ବଲପୁର ସମର୍ତ୍ତମାନ ସକାଳ 6ଟା ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଧବଳ କମଳ ନୟନ ଯୁଗଳ ନନ୍ଦୀ ଘୋଷି ଥାଇ ଚାହୁଁଛି, ଗୀତଟିକୁ ରଚନା କରିଛନ୍ତି ନାରାୟଣ ପ୍ରସାଦ ସିଂ, କଣ୍ଠଶିଳ୍ପୀ ଜୟଶ୍ରୀ ଦାସ।

କାର୍ଯ୍ୟକ୍ରମ ଶେଷରେ ଏକ ସମ୍ବଲପୁରୀ ଗୀତ ଶୁଣନ୍ତୁ, କଣ୍ଠଶିଳ୍ପୀ ହୃଷିକେଶ ମେହେର, ଯୁଧିଷ୍ଠିର ମେହେରଙ୍କ ଗୀତ ରଚନା।

0: ଏଇଠି ଶେଷ ହେଲା ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ବନ୍ଦନା। କଣ୍ଠଶିଳ୍ପୀ ମାନିଥିଲି ବୈଷ୍ଣବ ଚରଣ ପାଢ଼ୀ, ଜୟଶ୍ରୀ ଦାସ, ଅତୀଶ କୁମାର ମଜୁମଦାର, ଜ୍ୟୋତ୍ସ୍ନାରାଣୀ ମୋଦାଲି ଏବଂ ହୃଷିକେଶ ମେହେର। ଗୀତଗୁଡ଼ିକୁ ରଚନା କରିଥିଲେ ଜଗନ୍ନାଥ ଦାସ, ନାରାୟଣ ପ୍ରସାଦ ସିଂ, ଅଲେଖ ଚନ୍ଦ୍ର ବିଶ୍ୱାଳ, ରଘୁନାଥ ପୃଷ୍ଟି ଏବଂ ଯୁଧିଷ୍ଠିର ମେହେର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆଜିର ଭାବନା ଶୁଣନ୍ତୁ, ଉପସ୍ଥାପନା ଜି ସାଇ କ୍ରିଷ୍ଣ।
1: ସମୟ ଏମିତି ଏକ ସମ୍ପଦ ଯାହାକୁ ନା ଦେଖି ହୁଏ ନା ଛୁଇଁ ହୁଏ, କିନ୍ତୁ ଏହାର ମୂଲ୍ୟ ସମଗ୍ର ଜୀବନଠାରୁ ମଧ୍ୟ ଅଧିକ। ଧନ ହରାଇଲେ ପୁଣି ଅର୍ଜନ କରିହେବ, ସ୍ୱାସ୍ଥ୍ୟ ଖରାପ ହେଲେ ଚିକିତ୍ସାରେ ସୁସ୍ଥ ହୋଇହେବ।

କିନ୍ତୁ ଯେଉଁ ସମୟ ଚାଲିଗଲା ତାହାକୁ ଦୁନିଆର କୌଣସି ଶକ୍ତି ଫେରାଇ ଆଣିପାରିବ ନାହିଁ। ସେଥିପାଇଁ କୁହାଯାଏ, ସମୟ ନଷ୍ଟ ଜୀବନ ନଷ୍ଟ। କାରଣ ଜୀବନ ବୋଲି ଅଲଗା କିଛି ନୁହେଁ, ଜୀବନ ହେଉଛି ସମୟର ହିଁ ଅନ୍ୟ ଏକ ନାମ। ଆମେ ବର୍ଷ ବର୍ଷ କରି ବଞ୍ଚୁ ନାହୁଁ, ଆମେ କ୍ଷଣ କ୍ଷଣ କରି ବଞ୍ଚୁ। ପ୍ରତ୍ୟେକ ମିନିଟ୍, ପ୍ରତ୍ୟେକ ଘଣ୍ଟା, ପ୍ରତ୍ୟେକ ଦିନ ମିଶି ଆମର ଜୀବନ ଗଢ଼ି ଉଠେ। ଏକ ବ୍ୟାଙ୍କକୁ କଳ୍ପନା କରନ୍ତୁ, ଯାହା ପ୍ରତିଦିନ ସକାଳେ ଆପଣଙ୍କ ଖାତାରେ 86,400 ଟଙ୍କା ଜମା କରୁଛି। କିନ୍ତୁ ସତ୍ୟ ହେଉଛି, ଦିନ ଶେଷରେ ଯାହା ଖର୍ଚ୍ଚ ହେଲା ନାହିଁ ତାହା ସବୁ ଲୋପ ପାଇଯିବ। ଆପଣ କ'ଣ କରିବେ? ନିଶ୍ଚୟ ପ୍ରତ୍ୟେକ ଟଙ୍କାର ସଦୁପଯୋଗ କରିବେ। ପ୍ରକୃତି ମଧ୍ୟ ପ୍ରତିଦିନ ଆମକୁ 86,400 ସେକେଣ୍ଡ ଦେଇଥାଏ। ଦିନ ଶେଷରେ ଅବ୍ୟବହୃତ ସମୟ ସବୁଦିନ ପାଇଁ ହଜିଯାଏ। ତାହାକୁ ସଞ୍ଚୟ କରିହେବ ନାହିଁ, ଧାର ନେଇ ହେବ ନାହିଁ, କିମ୍ବା ଫେରାଇ ଆଣିହେବ ନାହିଁ। ସମୟ ନିରବରେ ଚାଲିଥାଏ, ସେ କାହା ପାଇଁ ଅଟକେ ନାହିଁ, କାହାକୁ ଅପେକ୍ଷା କରେ ନାହିଁ। ଘଣ୍ଟାର କଣ୍ଟାର ଶବ୍ଦ ଆମେ ଶୁଣିପାରୁନାହୁଁ, କିନ୍ତୁ ସେ ନିରବରେ ଆମ ଜୀବନର ପୃଷ୍ଠାଗୁଡ଼ିକୁ ଓଲଟାଇ ଚାଲିଥାଏ। ଆମେ ପ୍ରାୟ କହୁ, ଆସନ୍ତାକାଲି କରିବି, କିନ୍ତୁ ଅନେକ ସ୍ୱପ୍ନ, ଅନେକ ସୁଯୋଗ, ଅନେକ ସମ୍ପର୍କ ଏହି ଆସନ୍ତାକାଲିର ଅପେକ୍ଷାରେ ହିଁ ହଜିଯାଏ। ବିଳମ୍ବ କେବଳ କାମକୁ ପଛକୁ ଠେଲେ ନାହିଁ, ଅନେକ ସମୟରେ ସେ ଆମର ଭବିଷ୍ୟତକୁ ମଧ୍ୟ ପଛକୁ ଠେଲି ନିଏ। ପ୍ରତ୍ୟେକ ସୂର୍ଯ୍ୟୋଦୟ ଆମକୁ ଏକ ନୂଆ ସୁଯୋଗ ଦିଏ, ଆଉ ପ୍ରତ୍ୟେକ ସୂର୍ଯ୍ୟାସ୍ତ ନିରବରେ ପଚାରେ, ଆଜିର ଦିନକୁ ତୁମେ କେତେ ସାର୍ଥକ କରିପାରିଲ। ସମୟକୁ ସମ୍ମାନ କରିବାର ଅର୍ଥ କେବଳ ସବୁବେଳେ ବ୍ୟସ୍ତ ରହିବା ନୁହେଁ, ବରଂ ଯାହା ସତରେ ମୂଲ୍ୟବାନ ତାହା ପାଇଁ ସମୟ ଦେବା। ପରିବାର ପାଇଁ, ଜ୍ଞାନ ପାଇଁ, ସ୍ୱାସ୍ଥ୍ୟ ପାଇଁ, ନିଜ ସ୍ୱପ୍ନ ପାଇଁ ଏବଂ ନିଜ ଚରିତ୍ର ଗଢ଼ିବା ପାଇଁ। ମନେ ରଖନ୍ତୁ, ଆମେ ସମୟକୁ ଖର୍ଚ୍ଚ କରୁନାହୁଁ, ଆମ ନିଜ ଜୀବନକୁ ଖର୍ଚ୍ଚ କରୁଛୁ। ତେଣୁ ପ୍ରତ୍ୟେକ କ୍ଷଣକୁ ସଚେତନ ଭାବରେ ବଞ୍ଚନ୍ତୁ, କାରଣ ସମୟର ପ୍ରତ୍ୟେକ ବୁନ୍ଦ ହିଁ ଜୀବନ ପ୍ରତ୍ୟେକ ସ୍ପନ୍ଦନ। କାରଣ ସତ୍ୟ ଏହା ହିଁ, ସମୟ ନଷ୍ଟ ହେଲେ କେବଳ କିଛି ମୁହୂର୍ତ୍ତ ନୁହେଁ, ଆମ ଜୀବନର ଏକ ଅଂଶ ନଷ୍ଟ ହୋଇଯାଏ। ମହାନ ବ୍ୟକ୍ତିମାନଙ୍କ ସଫଳତାର ରହସ୍ୟ କେବଳ ସେମାନଙ୍କର ପ୍ରତିଭା ନୁହେଁ, ବରଂ ସମୟର ସଠିକ୍ ସଦୁପଯୋଗ। ସେମାନେ ଜାଣିଥିଲେ ପ୍ରତ୍ୟେକ କ୍ଷଣ ଏକ ସୁଯୋଗ ଏବଂ ପ୍ରତ୍ୟେକ ସୁଯୋଗ ଏକ ଉଜ୍ଜ୍ୱଳ ଭବିଷ୍ୟତର ଭିତ୍ତି। ଆଜି ଆମେ ଯେଉଁ ଅଭ୍ୟାସ ଗଢ଼ୁଛୁ, ସେହି ଅଭ୍ୟାସ ହିଁ ଆସନ୍ତାକାଲି ଆମର ଭାଗ୍ୟ ଗଢ଼ିବ। ତେଣୁ ଆଳସ୍ୟ, ଅବହେଳା ଓ ବିଳମ୍ବକୁ ପରିତ୍ୟାଗ କରି ପ୍ରତ୍ୟେକ ଦିନକୁ ଏକ ନୂଆ ଆରମ୍ଭ ଭାବେ ଗ୍ରହଣ କରିବା। କାରଣ ଛୋଟ ଛୋଟ ସମୟର ସଦୁପଯୋଗ ହିଁ ଦିନେ ବଡ଼ ସଫଳତାରେ ପରିଣତ ହୁଏ। ଆସନ୍ତୁ ଆଜିଠାରୁ ଆମେ ସମସ୍ତେ ଏକ ସଂକଳ୍ପ ନେବା, ସମୟକୁ ଅପଚୟ କରିବା ନାହିଁ, ପ୍ରତ୍ୟେକ ମୁହୂର୍ତ୍ତକୁ ଶିଖିବା, ସେବା କରିବା ଏବଂ ନିଜକୁ ଉନ୍ନତ କରିବାରେ ବ୍ୟୟ କରିବା। କାରଣ ସମୟର ସମ୍ମାନ ହିଁ ଜୀବନର ସମ୍ମାନ, ଏବଂ ସମୟର ସଦୁପଯୋଗ ହିଁ ସଫଳ ଓ ସାର୍ଥକ ଜୀବନର ପ୍ରଥମ ପଦକ୍ଷେପ।

ସମ୍ରାଟଙ୍କୁ ଯେପରି ଅନୁଜୀବୀ ଭାଟମାନେ ତାଙ୍କ ଯଶ ଓ ପରାକ୍ରମ ଗାନ କରି ସକାଳୁ ଉଠାଇଥାନ୍ତି, ସେହିପରି ପ୍ରଳୟ ଶେଷବେଳକୁ ନିର୍ଗୁଣ ବ୍ରହ୍ମଙ୍କୁ ତିନି ବେଦ ପରମାତ୍ମା ପ୍ରତିପାଦକ ବଚନରେ ସ୍ତୁତି କରିଥାନ୍ତି। ବେଦ ବ୍ରହ୍ମଙ୍କର ଦୁଇ ପ୍ରକାର ଲୀଳା ପ୍ରତିପାଦନ କରିଥାଏ। ଘଟ ଆଦି ବିକୃତ ପଦାର୍ଥ ମୃତ୍ତିକାରୁ ଉତ୍ପନ୍ନ ହୋଇ ସେଥିରେ ଲୀନ ହୋଇଥାନ୍ତି। ସେପରି ବିକୃତି ରୂପରେ ଯେଉଁ ବିଶ୍ୱର ଉତ୍ପତ୍ତି ଘଟେ ତାହାର ପ୍ରଳୟ ସାଧିତ ହୁଏ ଅବିକୃତ ବ୍ରହ୍ମ ମଧ୍ୟରେ। ବ୍ରହ୍ମ ଏକମାତ୍ର ଅବଶିଷ୍ଟ ଥାନ୍ତି, ସେ ତ୍ରିଗୁଣମୟୀ ମାୟାର ଅଧିପତି। ସେହି ମାୟା ଶକ୍ତି ବଳରେ ସେ ସୃଷ୍ଟି ଆଦି ଲୀଳା କରିଥାନ୍ତି।

ଶୁଣିଲି ଅତିବଢ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତର 444ତମ ଭାଗ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶୁଣିପାରିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଏହି ସୂଚନା ପରେ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢ଼ୁଛନ୍ ସୁପ୍ରୀତି ମିଶ୍ର। ଅଷାଢ଼ ମାସର ଉଜ୍ଜଳ ପଖର ଦ୍ୱିତୀୟ ତିଥି ଅବସରରେ ଗଲାକାଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ମୂଲ ହୋଇଛି। ଶ୍ରୀକ୍ଷେତ୍ର ପୁରୀନ ମହାପ୍ରଭୁମାନଙ୍କ ତିନି ରଥ ବଡ଼ଦାଣ୍ଡର ଭିନ୍ ଭିନ୍ ଜାଗାନ ଅଟକି ରହିଛି। ଆଜି ସକାଳବେଳା ରଥଘିଚା ଫେରଘାଏ ମୂଲ ହେବା। ଗଲାକାଲି ଉପରବେଳା 5:10 ରଥଘିଚା ମୂଲ ହୋଇଥିଲା। ଧାରିଜ ସମିଆନୁ ଡେରିଥି ରଥଘିଚା ମୂଲ ହୋଇଥିବାରୁ ତିନି ରଥ ମାର୍କେଟ ଛକ ଭିତରେ ହିଁ ରହିଯାଇଛନ୍। ପହିଲା ବଳଭଦ୍ରଙ୍କ ତାଳଧ୍ୱଜ ରଥ ଘିଚା ହେବାର ଉତ୍ତରୁ 6:20 ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଘିଚା ମୁଲେଇଥିଲା। ଅନ୍ଧାର ହୋଇଯାଇଥିବାରୁ ଖାଲି ବିଧି ରଖବାର ଲାଗି ନନ୍ଦିଘୋଷ ରଥକେ ହାତେ ଖସରେଇକରି ସିଂହଦ୍ୱାରନ ଅଟକେଇ ଦିଆଯାଇଛି। ରାତିର 7:25 ରଥଘିଚା ଶେଷ ଘୋଷଣା କରାଯାଇଥିଲା। ଆଜି ଉପରବେଳା ତକ ତିନି ରଥ ଗୁଣ୍ଡିଚା ମନ୍ଦିର ପାଖେ ପହଞ୍ଚବେ। ଇତାର ଉତ୍ତରୁ ଆଇବାକାଲ ମହାପୁରୁମାନଙ୍କର ଆଡ଼ପ ମଣ୍ଡପ ବିଜେ ହେବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅମୃତ ଭାରତ ଷ୍ଟେସନ ଯୋଜନାଥି ତିଆରି ହୋଇଥିବା ଦେଶର 75 ରେଳ ଷ୍ଟେସନକେ ଲୋକାର୍ପଣ କରିବେ। ଏଥି ଓଡ଼ିଶାର 7 ଷ୍ଟେସନ ବଲାଙ୍ଗୀର, ବରପାଲି, କେସିଙ୍ଗା, ତାଳଚେର, ବାରିପଦା, ପାରଳାଖେମୁଣ୍ଡି ଆଉ ବିମଳଗଡ଼ ରେଳ ଷ୍ଟେସନ ସାମିଲ ଅଛେ ବୋଲି ପୂର୍ବତଟ ରେଳପଥ ତରଫୁ ସୂଚନା ଦିଆଯାଇଛି। ଅତ୍ୟାଧୁନିକ ସୁବିଧା ସହିତ ଏହି 7 ଯାକ ଷ୍ଟେସନର ନବକଳେବର ଲାଗି ପାଖାପାଖି 109 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ପ୍ରଧାନମନ୍ତ୍ରୀ ପଞ୍ଜାବର ଜଲନ୍ଧରଠାରେ ଗୋଟିଏ ଖାସ୍ କାର୍ଯ୍ୟକ୍ରମଟି ଆଭାସୀ ଜରିଏ ଏହି ଷ୍ଟେସନମାନଙ୍କର ଉଦ୍ଘାଟନ କରିବେ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପାଠ୍ୟକ୍ରମ ଅଧୀନଥି 9 ଶ୍ରେଣୀଥି 3 ନମ୍ବର ଭାଷାର ପାଠପଢ଼ାକେ ନେଇକରି ସୁପ୍ରିମକୋର୍ଟ ଉଦ୍ବେଗ ପ୍ରକାଶ କରିଛନ୍। ଇଟା ଛାତ୍ରଛାତ୍ରୀମାନଙ୍କର ଉପରେ ଅତକା ଚାପ ପକାବା। ଏ ଭାଷା 5 କି 6 ଶ୍ରେଣୀନୁ ମୂଲ ହୋଇଥିଲେ ଛାତ୍ରଛାତ୍ରୀମାନେ ଇତାର ସହିତ ପରିଚିତ ହୋଇପାରିଥିତେ ବୋଲି ସୁପ୍ରିମକୋର୍ଟ କହିଛନ୍। ବିଚାରପତି ଜଷ୍ଟିସ୍ ବିଭି ନାଗରଥନ ଆଉ ଜଷ୍ଟିସ୍ ଆର୍ ମହାଦେବନଙ୍କୁ ନେଇକରି ହୋଇଥିବା ଖଣ୍ଡପୀଠ 9 ଶ୍ରେଣୀ ପାଠ୍ୟକ୍ରମଟି 3 ନମ୍ବର ଭାଷା ମୂଲ ନାଇଁ କରବାର୍କେ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍। ତାମିଲନାଡୁ ସରକାରଙ୍କ ତରଫୁ ଆଗତ ଗୋଟିଏ ଆବେଦନର ଶୁଣାଣି କରିକରି ସୁପ୍ରିମକୋର୍ଟ ଏହି ମତାମତ ଦେଇଛନ୍। ଜାତୀୟ ପରୀକ୍ଷଣ ସଂସ୍ଥାନ ଏନ୍ଟିଏ ତରଫୁ ଗଲାକାଲି ଡାକ୍ତରୀ ପ୍ରବେଶିକା ପରୀକ୍ଷା ନିଟ୍ ୟୁଜି 2026 ପରୀକ୍ଷା ଫଲ ବାହାରିଛି। ଏ ବଛର ମୋଟ 11,21,000 ପରୀକ୍ଷାର୍ଥୀ ପାସ୍ ହୋଇଛନ୍। ପାସ୍ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ଭିତରେ 58% ଛାତ୍ରୀ ରହିଛନ୍। ଇତାର ସହିତ 138 ଜଣ ଛାତ୍ରଛାତ୍ରୀ 690 ଅତକା ନମ୍ଘର ରଖିକରି ସର୍ବାଧିକ ସ୍କୋର କରିଛନ୍। ପରୀକ୍ଷାର୍ଥୀମାନେ ନିଟ୍ର ୱେବ୍ସାଇଟ୍ neet.nta.nic.in ଥି ନିଜର ପରୀକ୍ଷା ଫଲ ଦେଖିପାରିବେ ବୋଲି ଏନ୍ଟିଏ ତରଫୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 26 ରବିବାର ଦିନ ସକାଳର 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରି ଦେଶ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 136 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକଙ୍କର ମତାମତ ମାଗିଛନ୍। ଲୋକେ ନମୋ ଆପ୍ ଆଉ ମାଇ ଗଭ୍ ପୋର୍ଟାଲ୍ଥି ସେମାନଙ୍କର ମତାମତ ଦେଇପାରିବେ। ଇତାର ଛଡ଼ା 1800-11-7800 ଡାଏଲ୍ କରିକି ନିଜେ ନିଜର ମତାମତ ରେକର୍ଡ କରିପାରିବେ। 1922 ନମ୍ଘରକେ ମିସ୍ଡ କଲ୍ ଦେଇକରି ଏସ୍ଏମ୍ଏସ୍ ଜରିଏଥି ଆଇବା 24 ତକ ଲୋକେ ନିଜର ମତାମତ ଦେଇପାରିବେ। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷନ ମୁଖ୍ୟ ଶାସନ ସଚିବ ଅନୁଗରଙ୍କ ଅଧ୍ୟକ୍ଷତାଥି ବିପର୍ଯ୍ୟୟ ପରିଚାଳନା ଆଇନ 2005 ଅଧୀନତି ଗଠିତ ରାଜ୍ୟ କାର୍ଯ୍ୟନିର୍ବାହୀ କମିଟିର ବୈଠକ ଗଲାକାଲି ହୋଇଯାଇଛି। ବୈଠକଟି ରାଜ୍ୟର ବିପଦ ପରିଚାଳନା ପାଣ୍ଠି ସ୍ଥିତିକେ ଅନୁଧ୍ୟାନ କରାଯାଇଥିଲା। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକେ ଅତକା ବର୍ଗ ସହ ପ୍ରଭାବୀ କରବାର୍କେ ଶ୍ରୀମତୀ ଗର୍ଗ ଜୋର୍ ଦେଇଛନ୍। ଖାସକରି ବିପର୍ଯ୍ୟୟ ଆଘର ପ୍ରସ୍ତୁତି, ପ୍ରଶମନ ଆଉ ଗାଁ ଇଲାକାନ ସ୍ୱେଚ୍ଛାସେବୀ ବାହିନୀ ଗଠନ, ଭୁବନେଶ୍ୱର କଟକ ସହରାଞ୍ଚଳନ ଜଲ ନିଷ୍କାସନ ପରିଚାଳନା ବାବଦେ ଆଲୋଚନା କରାଯାଇଥିଲା। ଜଙ୍ଗଲ ନିଆଁ, ଚଡ଼କମରା, ସାପଚବା ଆଉ ଜବର ଖରାର ମୁକାବିଲା ଲାଗି ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯିବା, ସୁରକ୍ଷିତ ସଚେତନ ଆଉ

ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ସକାଳ 7:50 ସମ୍ବଲପୁରୀ ଗୀତ କଣ୍ଠଶିଳ୍ପୀ ନାରାୟଣ ଟନସେନା। ସକାଳ 8:30 ଶ୍ରୀକ୍ଷେତ୍ର ମାଧୁରୀ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଏଥିରେ ଶୁଣିବି ଶ୍ରୀଗୁଣ୍ଡିଚା ମନ୍ଦିରର ବିଶେଷ ନୀତି ବିଶେଷଜ୍ଞ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ। 8:45 ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ବୈଷ୍ଣବ ଚରଣ ପାଢ଼ୀ ଏବଂ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରା ରଥାରୂଢ଼ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରା କରିଛନ୍ତି। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଗହଣରେ ତିନି ରଥ ଗଡ଼ିବା ପରେ ଭଗବାନ ଏବଂ ଭକ୍ତଙ୍କ ଅପୂର୍ବ ମିଳନ ହୋଇଛି। ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ, ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ହୋଇଥିଲା। ତେବେ ଗତକାଲି ସନ୍ଧ୍ୟା ହୋଇଯିବାରୁ କୌଣସି ରଥ ଶରଧାବାଲିରେ ପହଞ୍ଚିପାରି ନାହିଁ। ତାଳଧ୍ୱଜ ରଥ ମାର୍କେଟ୍ ଛକ ନିକଟରେ ଥିବାବେଳେ ଦର୍ପଦଳନ ମରିଚିକୋଟ୍ ଛକ ଏବଂ ନନ୍ଦିଘୋଷ ରଥ ସିଂହଦ୍ୱାରରୁ ଅଳ୍ପ କିଛି ବାଟ ଗଡ଼ି ଅଟକି ରହିଛି। ଗତକାଲି ରଥଟଣା ବନ୍ଦ ହେବା ପରେ ବିଧି ଅନୁସାରେ ଶ୍ରୀବିଗ୍ରହମାନଙ୍କ ମହାସ୍ନାନ ନୀତି ପରେ

ସର୍ବାଙ୍ଗ ବେଶ ଓ ମଧ୍ୟାହ୍ନ ଧୂପ ଆଦି ନୀତି ଅନୁଷ୍ଠିତ ହୋଇଥିଲା। ଆଜି ସକାଳ 9:30 ପୁଣି ଥରେ ରଥଟଣା ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି। ରଥଟଣା ସମେତ ରଥଯାତ୍ରା ସହ ଜଡ଼ିତ ସମସ୍ତ ନୀତିକାନ୍ତି ସୁରୁଖୁରୁରେ ସମ୍ପନ୍ନ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ରଥଯାତ୍ରା ସମୟରେ ପୃଥକ ପୃଥକ ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 7 ଜଣ ବ୍ୟକ୍ତି ଅସୁସ୍ଥ ହୋଇଥିବା ନେଇ ସୂଚନା ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। କଟକରେ ଚାନ୍ଦିନୀ ଚୌକ, ଦୋଳମୁଣ୍ଡାଇ, ରାଣୀହାଟ ସମେତ ଜବ୍ରା, ତୁଳସୀପୁର, ପିଠାପୁର, ମହାନଦୀ ବିହାର ଆଦି ସ୍ଥାନରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ ଶ୍ରୀ ବଳଦେବଜୀଉଙ୍କ ରଥଟଣା ବେଳେ ରଥ ଏକ ପାଖକୁ ମାଡ଼ିଯିବାରୁ ରଥଟଣା ସ୍ଥଗିତ ରହିଛି। ଆଜି 12:30 ସମୟରେ ରଥଟଣା ଯାଇ ଗୁଣ୍ଡିଚା ମନ୍ଦିର ନିକଟକୁ ନିଆଯିବ ବୋଲି ସ୍ଥିର କରାଯାଇଛି। ଦେବଗଡ଼ ସହରର ଶ୍ରୀଜଗନ୍ନାଥ ମନ୍ଦିରରେ ଗତକାଲି 3 ଠାକୁରଙ୍କ ପହଣ୍ଡି କରାଯାଇ ରଥାରୂଢ଼ କରାଯାଇଛି। ଆଜି ଓ ଆସନ୍ତାକାଲି 2 ଦିନ ଧରି ରଥଟଣା ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅମୃତ ଭାରତ ଷ୍ଟେସନ ଯୋଜନାରେ ପୁନଃ ବିକଶିତ ହୋଇଥିବା 75 ରେଳ ଷ୍ଟେସନକୁ ଲୋକାର୍ପଣ କରିବେ। ଏଥିରେ ଓଡ଼ିଶାର 7 ରେଳ ଷ୍ଟେସନ ବଲାଙ୍ଗୀର, ବରପାଲି, କେସିଙ୍ଗା, ତାଳଚେର, ବାରିପଦା, ବିମଳଗଡ଼ ଏବଂ ପାରଳାଖେମୁଣ୍ଡି ରହିଛି। ଏହି 7 ଷ୍ଟେସନ ପାଇଁ 109 କୋଟି ଟଙ୍କା ବ୍ୟୟ ହୋଇଛି। ପ୍ରତ୍ୟେକ ଷ୍ଟେସନରେ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ହସ୍ତତନ୍ତ, ପାରମ୍ପରିକ ଶିଳ୍ପ ଓ ଆଦିବାସୀ କଳାକୁ ଚିତ୍ରିତ କରାଯାଇଛି। ପ୍ରଧାନମନ୍ତ୍ରୀ ପଞ୍ଜାବର ଜଳନ୍ଧରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଷ୍ଟେସନଗୁଡ଼ିକର ଉଦ୍ଘାଟନ କରିବେ। ସେହିଭଳି ପ୍ରଧାନମନ୍ତ୍ରୀ ଆଜି ହରିୟାଣାର ଜିନ୍ଦ ସୋନିପତ ଷ୍ଟେସନରୁ ଦେଶର ପ୍ରଥମ ହାଇଡ୍ରୋଜେନ୍ ଫୁଏଲ୍ ସେଲ୍ ଟ୍ରେନ୍ର ଶୁଭାରମ୍ଭ କରିବେ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି 2026 ପୁନଃ ପ୍ରବେଶିକା ଫଳ ପ୍ରକାଶ ପାଇଛି। ପରୀକ୍ଷାରେ ମୋଟ 11,21,000 ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏଥିରେ 58%ରୁ ଅଧିକ ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ପରୀକ୍ଷାରେ ପଞ୍ଜାବର ଆର୍ୟାନ ଗୁପ୍ତା ଏବଂ ହରିୟାଣାର ପଂସୁଲ ବଂସଲ ସର୍ବଭାରତୀୟ ସ୍ତରରେ ଯୁଗ୍ମ ଟପର ହୋଇଥିବାବେଳେ ଓଡ଼ିଶାରେ ଅମନ କୁମାର ନାୟକ ଶୀର୍ଷସ୍ଥାନ ଅଧିକାର କରିଛନ୍ତି। ଚଳିତ ଶିକ୍ଷାବର୍ଷ ପାଇଁ ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହୋଇଛି। ଏହି ପର୍ଯ୍ୟାୟରେ 3,82,835 ଜଣ ନାମ ଲେଖାଇଛନ୍ତି। ଆସନ୍ତା 23 ତାରିଖରେ ନାମଲେଖା ପାଇଁ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇବ। କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ସମିତି ମାଧ୍ୟମରେ ଜିଲ୍ଲାସ୍ତରୀୟ ବିଶ୍ୱ ଜନସ୍ୱାସ୍ଥ୍ୟ ଦିବସ ସ୍ଥାନୀୟ ପୁରୁଣା ମେଡିକାଲସ୍ଥିତ ତାଲିମ ଗୃହରେ ଅନୁଷ୍ଠିତ ହୋଇଯାଇଛି। 2025-26 ଆର୍ଥିକ ବର୍ଷରେ ସଫଳ କାର୍ଯ୍ୟାନ୍ୱୟନ ନିମନ୍ତେ 7 ଚିକିତ୍ସାଳୟକୁ ମାନପତ୍ର ପ୍ରଦାନ କରାଯାଇଥିଲା। କନିକା ପ୍ରଜା ଆନ୍ଦୋଳନର ମୁଖ୍ୟ ପୁରୋଧା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପୂର୍ବତନ ବିଧାୟକ ବିପ୍ଳବୀ ଚକ୍ରଧର ବେହେରାଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଭଦ୍ରକରେ ପାଳିତ ହୋଇଯାଇଛି। ସଂସ୍କୃତି ଭବନଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ବିପ୍ଳବୀ ଚକ୍ରଧରଙ୍କ ସ୍କୃତିଚାରଣ କରିଥିଲେ। ସମସ୍ତଙ୍କ ପାଖରେ ନ୍ୟାୟର ସୁଫଳ ପହଞ୍ଚାଇବା ଲକ୍ଷ୍ୟ ନେଇ ଆଜି ଆନ୍ତର୍ଜାତିକ ନ୍ୟାୟ ଦିବସ ପାଳନ କରାଯାଉଛି। ସମସ୍ତଙ୍କ ପାଇଁ ନ୍ୟାୟ, ବିଶ୍ୱଶାନ୍ତି ପ୍ରତିଷ୍ଠା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷ ନ୍ୟାୟ ଦିବସର ବିଷୟବସ୍ତୁ ରହିଛି ସାରା ବିଶ୍ୱରେ ନ୍ୟାୟ, ଉତ୍ତରଦାୟିତ୍ୱ ଓ ମାନବାଧିକାରର ପ୍ରସାର। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 26 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।

0: ଆକାଶବାଣୀ ସମ୍ବଲପୁର ସ୍ୱାସ୍ଥ୍ୟ ସୂଚନାରେ ଶୁଣନ୍ତୁ। ହାର୍ଟ ଆଟାକ୍, ହାର୍ଟ ଫେଲିଓର କ'ଣ ଏବଂ ଏହାର ଚିକିତ୍ସା, ଏ ସମ୍ପର୍କରେ କହିଛନ୍ତି ଡାକ୍ତର ସ୍ମିତାବାଳା ଜେନା।
1: ହାର୍ଟ ଆଟାକ୍ ଏବଂ ହାର୍ଟ ଫେଲିଓର ଏଇଟା ଦୁଇଟା ଅଲଗା ଅଲଗା ଜିନିଷ। ଏଇଟା ଦୁଇଟା ହେଉଛି ହୃଦୟଗତ ରୋଗ, ଯେଉଁଟା ହୃଦୟ କିମ୍ବା ହାର୍ଟ ଆମେ ଯାହାକୁ କହୁଛୁ, ଏଇ ରୋଗ ଏଇ ଦୁଇଟା ଜାଗାରେ ହୋଇଥାଏ। ହାର୍ଟ ଆଟାକ୍ରେ ଏହା ହଠାତ୍ ହୋଇଥାଏ। ହାର୍ଟ ଆଟାକ୍ ହୃଦୟକୁ ଯେତେବେଳେ ଧମନୀ, ଯେଉଁ ଆମର ରକ୍ତ ଯେତେବେଳେ ପମ୍ପିଙ୍ଗ ହେଉଛି, ଧମନୀ ଦ୍ୱାରା ରକ୍ତ ଆସୁଛି, ସେଇଟା କୋରୋନାରି ଧମନୀରେ ଯଦି ଅବରୋଧ ବା ବାଧା ପଡ଼ିଗଲା, ଯେମିତିକି ଆମର ଗୋଟେ ନଳୀରେ ପାଣି ଯାଉଛି, ଯଦି ମଝିରେ ଛେକି ହୋଇଗଲା କିମ୍ବା ରହିଗଲା, ଟାଇଟ୍ ହୋଇଗଲା, ବ୍ଲଡ୍ କ୍ଲଟ୍ ହୋଇଗଲା, କିଛି ଗୋଟେ ଅସୁବିଧା ହେଲେ ଯଦି ବାଧା ପଡ଼ିଗଲା, ତାହେଲେ

0: ଅକ୍ସିଜେନ୍ ଆଉ ପହଞ୍ଚିପାରେନି ଆମର ହୃଦୟକୁ, ହୃଦୟର ମାଂସପେଶୀ ବନ୍ଦ ହେବାରେ ଲାଗିଥାଏ। ଏହା ଇମିଡିଏଟ୍ ହୋଇଥାଏ, ଆମର ହଠାତ୍ ହୋଇଥାଏ। ଏଥିରେ କ'ଣ ହୁଏ, ଛାତିରେ ଦରଜ ହେବ, ନିଶ୍ୱାସ ନେଇପାରିବ ନାହିଁ, ଥଣ୍ଡା ପଡ଼ିଯିବ, ଝାଳ ବହୁତ ବୋହିବ, ଛାତିରୁ ଦରଜଟା ଧୀରେ ଧୀରେ ଛାତି ପଛପାଖ କାନ୍ଧ ଆଡ଼କୁ ଦରଜ ଯିବ। ଏଥିରେ ହୋଇପାରେ ବାନ୍ତି ଲାଗିପାରେ, ଏମିତିକି ଲୋକ ଅଚେତ ମଧ୍ୟ ହୋଇଯାଆନ୍ତି। ହାର୍ଟ ଫେଲିଓର, ହାର୍ଟ ଫେଲିଓର ହେଉଛି ହୃଦୟର ମାଂସପେଶୀ ଦୁର୍ବଳ ହୋଇଗଲେ ଭଲ ଭାବେ ରକ୍ତକୁ ସଞ୍ଚାରଣ କରିପାରେ ନାହିଁ। ଯେଉଁ ରକ୍ତ ଆମର ପମ୍ପ କରୁଛି ସେଇଟା ଭଲ ଭାବେ ପମ୍ପ କରିପାରିନଥାଏ। ଯେତେବେଳେ ଦରକାର ହୁଏ ରକ୍ତର କୋଷିକା ଗୁଡ଼ିକ, ସେଲ୍ ଗୁଡ଼ିକ ରକ୍ତ ପହଞ୍ଚାଇ ପାରିନଥାନ୍ତି। ସେଥିଲାଗି ଜବରଦସ୍ତି ହୃଦୟ ଚେଷ୍ଟା କରିଥାଏ ରକ୍ତ ପହଞ୍ଚାଇବା ପାଇଁ। ଏଥିରେ ବିଭିନ୍ନ କାରଣରୁ ଏ ଦୁର୍ବଳ ହୋଇଥାଏ, ଯେମିତିକି ହାଇପର ଟେନସନ୍, ଯେଉଁଟାକି ଅଧିକ ରକ୍ତଚାପ ଦ୍ୱାରା, ଯେଉଁଟାକି ବ୍ଲଡ୍ ପ୍ରେସର କୁହାଯାଉଛି, କିମ୍ବା ମଧୁମେହ, କିମ୍ବା ଡାଇବେଟିସ୍ ହେଲା, କିମ୍ବା କୋଲେଷ୍ଟ୍ରୋଲ ଦ୍ୱାରା ଏସବୁ ହୋଇଥାଏ। ଏହା ମେଡିସିନ୍ ଦ୍ୱାରା ଭଲ ହୋଇପାରେ। ସେଲାଗି ହାର୍ଟ ଆଟାକ୍ରେ ସଡନ୍ ହୁଏ, ଏହା ଏମର୍ଜେନ୍ସି, ଆଉ ହାର୍ଟ ଫେଲିଓର ଧୀରେ ଧୀରେ ଏହା ହୃଦୟର ମାଂସପେଶୀ ସବୁ ଦୁର୍ବଳ ହୋଇଯାଇଥାଏ, ଯାହାଫଳରେ କି ସେ ଭଲ ଭାବେ ରକ୍ତ ପହଞ୍ଚାଇ ପାରେନି। ସେଥିଲାଗି ଆମକୁ କ'ଣ, ଧଇଁସଇଁ ଲାଗିବ, ଆମେ ଟିକେ ଚାଲିଲେ ଯେମିତିକି ଦୁର୍ବଳ ଲାଗିବ, ଅଧିକ ରକ୍ତଚାପ କିମ୍ବା ମଧୁମେହ, କୋଲେଷ୍ଟ୍ରୋଲ, ଷ୍ଟ୍ରେସ୍, ଯଦି ମାନସିକ ଚାପ ଏହାର ମୁଖ୍ୟ କାରଣ, ଏଥିରେ ଯଦି ମାନସିକ ଚାପ ନେଲେ ମଧ୍ୟ ହୃଦୟଗତ ରୋଗ ହୋଇପାରେ, ଫଳରେ ଏହା ହୃଦୟର ମାଂସପେଶୀକୁ କ'ଣ କରେ, ଦୁର୍ବଳ କରିଦିଏ ଏସବୁ ରୋଗରେ। ଏଥିରେ ଛାତି ଚିପି ହେବା ପରେ ଲାଗିବ, ଯନ୍ତ୍ରଣା ହେବ, ଅଧିକ ଦିନ ଯଦି ଲାଗି ରହିଲା ତାହେଲେ ଏଇ ଯେଉଁ ହାର୍ଟ ଫେଲିଓରଟା ହାର୍ଟ ଆଟାକ୍ରେ ପରିଣତ ହେବାକୁ ଡେରି ଲାଗିବ ନାହିଁ। ଏଥିରେ କ'ଣ ହେବ, ଯଦି ଅଧିକା ହାର୍ଟର ଯଦି ଅଧିକା ହୃଦୟଗତ ଇଏ ହେଲା ତାହେଲେ ପାଦ ଫୁଲିବ, ଓଜନ ବଢ଼ିଯାଇପାରେ, ଅଣନିଶ୍ୱାସୀ ଲାଗିପାରେ। ଏହା ମେଡିସିନ୍ ଦ୍ୱାରା କଣ୍ଟ୍ରୋଲ ହୋଇଥାଏ। ସେ ଲାଗି ଆମକୁ ଯଦି କୌଣସି ପ୍ରକାର ବ୍ଲଡ୍ ପ୍ରେସର ଅଛି କିମ୍ବା ଡାଇବେଟିସ୍ କିଛି ବି ଇଏ ଅଛି, ତାହେଲେ ଆମେ ଠିକ୍ ଭାବେ ଠିକ୍ ଟାଇମ୍ରେ ଯଦି ମେଡିସିନ୍ ନେବା ତାହେଲେ ଏସବୁଥିରୁ ଆମେ ଯେଉଁ ହୃଦୟଗତ ରୋଗରୁ ଆମେ ଆଗରୁ ଆମକୁ ବଞ୍ଚାଇ ଦେଇପାରିବା। ସବୁଠାରୁ ପ୍ରଥମେ ହେଲା ଆମେ ଲାଇଫ୍ ଷ୍ଟାଇଲ୍କୁ ଆମେ ଚେଞ୍ଜ କରିବା। ଏଥିରେ ଆମେ ପୂର୍ବରୁ ଯଦି ପ୍ରିକସନ୍ସ ନେବା ତାହେଲେ ଆମ ହୃଦୟକୁ, ହୃଦୟ ଯିଏକି ଆମର ଜୀବନ ଶୈଳୀ, ଆଜି ବଞ୍ଚିଛେ କାହିଁକିନା ହୃଦୟର ସ୍ପନ୍ଦନ ଲାଗି, ତ ଆମେ ପ୍ରଥମରୁ କ'ଣ କରିବା, ଆମର ଜୀବନ ପ୍ରଣାଳୀକୁ ଚେଞ୍ଜ କରିବା। ସବୁବେଳେ ପାଇଁ ଆମେ ବ୍ୟାୟାମ କରିବା, ଯେମିତିକି ସପ୍ତାହକୁ 150 ମିନିଟ୍ ଅତି କମ୍ରେ ବ୍ୟାୟାମ କରିବା, ମାଦକ ଦ୍ରବ୍ୟ ସେବନ କରିବା ନାହିଁ, ବିଶ୍ରାମଟା 7-8 ଘଣ୍ଟା ବିଶ୍ରାମ ନେବା, ସୁଷମ ଖାଦ୍ୟ ଯେମିତିକି ବେଶୀ ଲୁଣ ଚିନି ଗତ ଖାଦ୍ୟ ଖାଇବା ନାହିଁ। ସବୁବେଳ ପାଇଁ ଆମର ଯେଉଁଟା ରହୁଛି ପାନୀୟ ଜିନିଷ, ଯେଉଁଟାକି ପ୍ୟାକେଟିଂ ଫୁଡ୍ କିମ୍ବା ପ୍ରିଜର୍ଭେଟିଭ୍ ଫୁଡ୍, ଆମେ କେବେ ହେଲେ ବି ନେବା ନାହିଁ। ଠିକ୍ ସମୟରେ ଆମେ ଯଦି ମେଡିସିନ୍ ଖାଇବା, ହେଲ୍ଥ ଚେକଅପ୍ ବାରମ୍ବାର କରାଉଥିବା, ତାହେଲେ ଆମେ ଏଇସବୁ ଇଏରେ, ଆଉ ଗୋଟେ ଜିନିଷ ଏଥିରେ ହୁଏ କ'ଣ, ଫ୍ୟାମିଲି ହିଷ୍ଟ୍ରି ଯଦି ଥାଏ ବେଶୀ ହେବାର ସମ୍ଭାବନା ଥାଏ। ସେଥିଲାଗି ଆମେ ଆଗରୁ ସବୁବେଳେ ସତର୍କ ହେବା, ବିଭିନ୍ନ ଟେଷ୍ଟ ଯେମିତିକି ECG, କାର୍ଡିଓଗ୍ରାଫି, ଇଏ ଆଞ୍ଜିନିଓଗ୍ରାଫି, ଏସବୁ ବିଭିନ୍ନ ଟେଷ୍ଟ ରହୁଛି। ଆଉ ସବୁବେଳେ ହାର୍ଟ ଆଟାକ୍ ଯଦି ହେଲା, ଆମର ଆସ୍ପିରିନ୍ ମେଡିସିନ୍, ଯେଉଁଟାକି ଲାଇଫ୍ ସେଭିଂ ମେଡିସିନ୍, ଆମେ ପାଖରେ ରଖିଥିବା। ଆମର ହୃଦୟଗତର ବିଭିନ୍ନ ପ୍ରକାର ମେଡିସିନ୍ ରହିଛି, ଯେତେବେଳେ କି ଆମର ଆସ୍ପିରିନ୍ ରହୁଛି ବ୍ଲଡ୍ ଥିନ୍ନେସ୍ ପାଇଁ, ଯେମିତିକି ବ୍ଲଡ୍ଟା ପତଳା ହେବ, କେଉଁଠି ବାନ୍ଧିବନି କିମ୍ବା ବ୍ଲକ୍ ହେବନି, ତାହେଲେ ଆମେ ସବୁ ଚେଷ୍ଟା କରିବା ଆମେ ହୃଦୟକୁ କେମିତି ସୁସ୍ଥ ରଖିବା। ସେଥିଲାଗି ଆମେ ସବୁବେଳେ ସଚେତନ ହେବା।
1: ସ୍ୱାସ୍ଥ୍ୟ ସୂଚନାରେ ଶୁଣିଲେ ହାର୍ଟ ଆଟାକ୍, ହାର୍ଟ ଫେଲିଓର କ'ଣ ଏବଂ ଏହାର ଚିକିତ୍ସା ସମ୍ପର୍କରେ କହିଥିଲେ ଡକ୍ଟର ସ୍ମିତା ବାଳା ଜେନା, ଆକାଶବାଣୀ ସମ୍ବଲପୁର। ଓଡ଼ିଆରେ ସମ୍ବାଦ ଶୁଣନ୍ତି ଲେଖୁଛୁ ଆକାଶବାଣୀ କଟକରୁ।
2: ହରିୟାଣାର ଜିନ୍ଦ ରେଳ ଷ୍ଟେସନ୍ଠାରୁ ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ରେଳ ଚଳାଚଳର ଆଜି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ପଞ୍ଜାବର ଜଳନ୍ଧରରୁ ଓଡ଼ିଶା ସମେତ ଦେଶର 74 ପୁନଃ ବିକଶିତ ଅମୃତ ରେଳ ଷ୍ଟେସନ୍ କରିବେ ଉଦ୍ଘାଟନ। ପ୍ରକାଶ ପାଇଲା NDA ପରିଚାଳିତ ନିଟ୍ UG ପୁନଃ ପ୍ରବେଶିକା ପରୀକ୍ଷା ଫଳ, 11 ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ। ଇରାନ ଉପରେ ଆମେରିକାର ଆକ୍ରମଣ ଜୋରଦାର ଏବଂ 3 ମ୍ୟାଚ୍ ବିଶିଷ୍ଟ କ୍ରିକେଟ୍ ସିରିଜ୍ର ଗତକାଲି ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍ରେ ଭାରତକୁ 4 ୱିକେଟ୍ରେ ପରାସ୍ତ କଲା ଇଂଲଣ୍ଡ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହରିୟାଣା

ଚଣ୍ଡିଗଡ଼ ଏବଂ ପଞ୍ଜାବ ଗସ୍ତରେ ଯିବେ। ହରିୟାଣାର ଜିନ୍ଦ ରେଳ ଷ୍ଟେସନ୍ଠାରେ ଜିନ୍ଦ ଏବଂ ସୋନିପତ ମଧ୍ୟରେ ଦେଶର ପ୍ରଥମ ହାଇଡ୍ରୋଜେନ୍ ରେଳ ଚଳାଚଳର ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିବେ। ଜିନ୍ଦର ଏକଲବ୍ୟ ଷ୍ଟାଡିୟମ୍ଠାରେ ଆୟୋଜିତ ହେବାକୁ ଥିବା ଏକ ସମାରୋହରେ ପ୍ରାୟ 14,700 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶ୍ରୀ ମୋଦି ଲୋକାର୍ପଣ ଓ ଶିଳାନ୍ୟାସ କରିବେ। ହରିୟାଣାର ଜିନ୍ଦ ରେଳ ଷ୍ଟେସନ୍ଠାରେ ଶୁଭାରମ୍ଭ ହେବାକୁ ଥିବା ଏହି ଟ୍ରେନ୍ ହାଇଡ୍ରୋଜେନ୍ ଇନ୍ଧନ ସେଲ୍ ପ୍ରଯୁକ୍ତିବିଦ୍ୟା ଦ୍ୱାରା ଚାଳିତ ହେବ। ହାଇଡ୍ରୋଜେନ୍କୁ ବିଦ୍ୟୁତ୍ରେ ରୂପାନ୍ତରିତ କରି ଟ୍ରେନ୍କୁ ଗତିଶୀଳ କରିବ। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ଟ୍ରେନ୍ ଉନ୍ନତ ରେଳ ଇଞ୍ଜିନିୟରିଂ କ୍ଷେତ୍ରରେ ଦେଶରେ ବୃଦ୍ଧି ପାଉଥିବା କ୍ଷମତାକୁ ଦର୍ଶାଉଛି। ଭାରତର ଏହି ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ ରେଳବାଇ କ୍ଷେତ୍ରରେ ସ୍ୱଚ୍ଛ ଏବଂ ସ୍ଥାୟୀ ଗତିଶୀଳତା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହି ହାଇଡ୍ରୋଜେନ୍ ଟ୍ରେନ୍ରେ 10ଟି କୋଚ୍ ରହିଛି, ଯେଉଁଥିରେ 2,600 ଯାତ୍ରୀ ଯାତ୍ରା କରିପାରିବେ। ଏଥିରେ 3,200 ହର୍ସ ପାୱାର ବିଶିଷ୍ଟ ଇଞ୍ଜିନ୍ ବ୍ୟବହାର କରାଯାଇଛି। ଜର୍ମାନୀ ଏବଂ ଚୀନ୍ରେ ଚାଲୁଥିବା ହାଇଡ୍ରୋଜେନ୍ ଟ୍ରେନ୍ରେ ମାତ୍ର 2-3 କୋଚ୍ ବ୍ୟବହାର କରାଯାଉଛି। ଏହି ଟ୍ରେନ୍ରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସାମିଲ କରାଯାଇଛି। ହାଇଡ୍ରୋଜେନ୍ ନିର୍ଗମନ, ଉତ୍ତାପ, ଧୂଆଁ ଏବଂ ଅଗ୍ନିଶିକା ବାହାରିବା ସମ୍ପର୍କରେ ସନ୍ଧାନ କରିବାର କ୍ଷମତା ରହିଛି। ଏହି ଟ୍ରେନ୍ ଆରମ୍ଭ ହେବା ଦ୍ୱାରା ଭାରତ ଜର୍ମାନୀ, ଜାପାନ, ଚୀନ୍ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ଭଳି ସ୍ୱଚ୍ଛ ରେଳ ପରିବହନ ପାଇଁ ହାଇଡ୍ରୋଜେନ୍ର ବ୍ୟବହାର କରୁଥିବା ଦେଶମାନଙ୍କ ମଧ୍ୟରେ ସାମିଲ ହେବ। ଅପରାହ୍ନରେ ଶ୍ରୀ ମୋଦି ଜିନ୍ଦରୁ ଚଣ୍ଡିଗଡ଼ ଯାତ୍ରା କରିବେ ଏବଂ ସେଠାରେ ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ସଡ଼କ ଭିତ୍ତିଭୂମି ପ୍ରକଳ୍ପ ସହ ଜଡ଼ିତ 4,700 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ। ପ୍ରଧାନମନ୍ତ୍ରୀ ସେଠାରେ ଏକ ଜନସମାବେଶକୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ପରେ ଶ୍ରୀ ମୋଦି ପଞ୍ଜାବର ଜଳନ୍ଧର ଗସ୍ତ କରି 5,470 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶାର 7 ସମେତ ଦେଶର 74 ପୁନଃ ବିକଶିତ ଅମୃତ ରେଳ ଷ୍ଟେସନର ଉଦ୍ଘାଟନ କରିବେ। ପଞ୍ଜାବର ଜଳନ୍ଧର ଗସ୍ତ କରି ସେଠାରୁ ପ୍ରଧାନମନ୍ତ୍ରୀ ଏହି ରେଳ ଷ୍ଟେସନଗୁଡ଼ିକର ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହି 74 ଅମୃତ ଷ୍ଟେସନ 20 ରାଜ୍ୟରେ ରହିଛି। ଏହା ହେଉଛି ବିଶ୍ୱର ସର୍ବବୃହତ୍ ଷ୍ଟେସନ ପୁନଃ ବିକାଶ କାର୍ଯ୍ୟକ୍ରମ। ବିରାସତ ଭି ବିକାଶ ଭି ସ୍ଲୋଗାନ ଦେଇ ଏହି ଷ୍ଟେସନଗୁଡ଼ିକର ଶୁଭାରମ୍ଭ କରାଯିବା ସହ ସ୍ଥାନୀୟ ସଂସ୍କୃତି, ଐତିହ୍ୟ ଓ ସ୍ଥାପତ୍ୟକୁ ପ୍ରତିଫଳିତ କରିବ। ଓଡ଼ିଶାର 7 ପ୍ରମୁଖ ଷ୍ଟେସନଗୁଡ଼ିକ ହେଉଛି ବଲାଙ୍ଗୀର, ବରପାଲି, ପାରଳାଖେମୁଣ୍ଡି, ତାଳଚେର, କେସିଙ୍ଗା, ବାରିପଦା ଏବଂ ବିମଳଗଡ଼। ଏହି ଷ୍ଟେସନଗୁଡ଼ିକୁ ବିଶ୍ୱସ୍ତରୀୟ, ସମାବେଶୀ ଏବଂ ଭବିଷ୍ୟତର ଆବଶ୍ୟକତା ଦୃଷ୍ଟିରେ ରଖି ବିକଶିତ କରାଯାଇଛି। ପୁନଃବିକଶିତ ଅମୃତ ରେଳ ଷ୍ଟେସନଗୁଡ଼ିକରେ ଅତ୍ୟାଧୁନିକ ପ୍ଲାଟଫର୍ମ, ଷ୍ଟେସନ କୋଠା, ପାରମ୍ପରିକ ପ୍ରତୀକ୍ଷାଳୟ ଏବଂ ଉନ୍ନୀତ ଯାତ୍ରୀସେବା ବ୍ୟବସ୍ଥା କରାଯାଇଛି। ସଂସଦର ମୌସୁମୀ ଅଧିବେଶନ ଆସନ୍ତା 20 ଆରମ୍ଭ ହେଉଥିବା ବେଳେ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏ ପକ୍ଷରୁ ରଣନୀତି ସ୍ଥିର କରିବା ଲାଗି ଆଜି ବୈଠକ ବସିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବୈଠକରେ ଅଧ୍ୟକ୍ଷତା କରିବେ। ରାଷ୍ଟ୍ରୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଦ୍ୱାରା ଆୟୋଜିତ ନିଟ୍ ୟୁଜି 2026 ପୁନଃ ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ ପାଇଛି। ମେଡିକାଲ, ଦନ୍ତ ଚିକିତ୍ସା, ଆୟୁଷ ଏବଂ ଅନ୍ୟ ସମ୍ବନ୍ଧିତ ପାଠ୍ୟକ୍ରମ ପାଇଁ 11 ଅଧିକ ପରୀକ୍ଷାର୍ଥୀ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏନ୍ଟିଏର ୱେବ୍ସାଇଟ୍ nit.nta.nic.in ପରୀକ୍ଷାଫଳ ଓ ସ୍କୋର କାର୍ଡ ଉପଲବ୍ଧ ହେଉଛି। ପୂର୍ବ ନିର୍ଦ୍ଧାରିତ ଶିକ୍ଷାବର୍ଷ ସମୟ ନିର୍ଘଣ୍ଟ ଅନୁଯାୟୀ ଛାତ୍ରଛାତ୍ରୀମାନେ ଯେଭଳି ମେଡିକାଲ ପାଠ୍ୟକ୍ରମରେ ନାମ ଲେଖାଇପାରିବେ ଏହାକୁ ଦୃଷ୍ଟିରେ ରଖି ସଠିକ୍ ସମୟରେ ପରୀକ୍ଷାଫଳ ପ୍ରକାଶ କରାଯାଇଥିବା ଏନ୍ଟିଏ ପକ୍ଷରୁ କୁହାଯାଇଛି। ଚଳିତ ବର୍ଷ ପ୍ରଶ୍ନପତ୍ର ପ୍ରଘଟ ଘଟଣା ନେଇ ପ୍ରଥମ ନିଟ୍ ୟୁଜି ପ୍ରବେଶିକା ପରୀକ୍ଷାକୁ ବାତିଲ କରାଯିବା ପରେ ଦେଶର 551 ଓ ବିଦେଶର 14 ସହରର 5,440 ପରୀକ୍ଷା କେନ୍ଦ୍ରରେ 20 ପରୀକ୍ଷାର୍ଥୀ ପୁନଃ ପ୍ରବେଶିକା ପରୀକ୍ଷା ଦେଇଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ଇରାନ ଉପରେ ଆକ୍ରମଣ ଜୋରଦାର କରିଛି। ଇରାନର ପ୍ରମୁଖ ସ୍ଥଳୀଗୁଡ଼ିକ ଉପରେ ଆମେରିକା ଆକ୍ରମଣ କରିବା ସହ ଏକ ନୌବାଣିଜ୍ୟ ଜାହାଜ ଉପରକୁ ଗୁଳିଚାଳନା କରିଥିବା ଜଣାପଡ଼ିଛି। ଇରାନ ସେନା ପକ୍ଷରୁ ଆମେରିକାର ନୌସେନା ବ୍ଲକେଡ୍କୁ ନଷ୍ଟ କରିବାକୁ ଉଦ୍ୟମ ହେବା ପରେ ଆମେରିକା ପକ୍ଷରୁ ଆକ୍ରମଣ କରାଯାଉଥିବା କୁହାଯାଇଛି। ତେବେ ଇରାନ ମଧ୍ୟ ଏହାର ଜବାବ ଦେଇଛି। କ୍ଷେପଣାସ୍ତ୍ର ଓ ଡ୍ରୋନ୍ ସହାୟତାରେ ଇରାନ ପକ୍ଷରୁ ପ୍ରତି ଆକ୍ରମଣ ଜାରି ରହିଛି। ଗତ ମାସରେ ଉଭୟ ଦେଶ ମଧ୍ୟରେ ହୋଇଥିବା ଯୁଦ୍ଧବିରତି ଏକ ପ୍ରକାର ଅକାମୀ ହୋଇଥିବା କୁହାଯାଇଛି। ଉଭୟ ଆମେରିକା ଏବଂ ଇରାନ ହର୍ମୁଜ୍ ପ୍ରଣାଳୀ ଉପରେ ସେମାନଙ୍କର ଅକ୍ତିଆର ସାବ୍ୟସ୍ତ କରିବା ଲାଗି ଆକ୍ରମଣ ଓ ପ୍ରତି ଆକ୍ରମଣକୁ କେନ୍ଦ୍ରୀଭୂତ କରିଛନ୍ତି।
ଆମେରିକାର ଆକ୍ରମଣ

0: ବିସ୍ଫୋରଣରେ ଇରାନ୍ର 35 ଜଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ 300ରୁ ଅଧିକ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ଚଳିତ ବର୍ଷ ଫେବୃୟାରୀ 28ରୁ ଆମେରିକା ଓ ଇସ୍ରାଏଲ୍ ମିଳିତ ଭାବେ ଇରାନ୍ ଉପରେ ଆକ୍ରମଣ କରିବା ପରଠାରୁ ମଧ୍ୟପ୍ରାଚ୍ୟରେ ସଂଘର୍ଷ ଲାଗି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କତାରର ଅମୀର ଶେଖ୍ ତମିମ୍ ବିନ୍ ହମଦ୍ ଅଲି ଥାନିଙ୍କ ସହ ବାର୍ତ୍ତାଳାପ କରି ତାଙ୍କ ପିତା ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ ଥାନିଙ୍କ ନିଧନରେ ଶୋକ ବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, କତାରର ଅମୀର ସମୟରେ ଉଭୟ ଦେଶ ମଧ୍ୟରେ ଥିବା ରଣନୈତିକ ଭାଗିଦାରିତା ଆଗାମୀ ଦିନରେ ଆହୁରି ସୁଦୃଢ଼ ହେବ। ଭାରତ ଏବଂ କତାରରେ ରହୁଥିବା ଭାରତୀୟଙ୍କ ପ୍ରତି ତାଙ୍କର ଭଲପାଇବାକୁ ସ୍ମରଣ କରି ଶ୍ରୀ ମୋଦି କହିଛନ୍ତି, ଭାରତ କତାର ଦ୍ୱିପାକ୍ଷିକ ସମ୍ପର୍କକୁ କତାରର ଅମୀର ସର୍ବୋଚ୍ଚ ପ୍ରାଥମିକତା ଦେଉଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜିଠାରୁ ତିନିଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯିବେ। ଶ୍ରୀ ଶାହା ସେଠାରେ ସୀମା ସୁରକ୍ଷା, ପ୍ରଶାସନିକ, ଆଇନ ଶୃଙ୍ଖଳା ଓ ବିକାଶ ସହ ଜଡ଼ିତ କେତେକ କାର୍ଯ୍ୟକ୍ରମରେ ଯୋଗଦେବେ। ଆସନ୍ତାକାଲି ଶ୍ରୀ ଶାହା ସିଲିଗୁଡ଼ିସ୍ଥିତ ଜୁମାଗଛ ସୀମା ଆଉଟ୍ପୋଷ୍ଟ ପରିଦର୍ଶନ କରି ଅଷ୍ଟାଦଶ ବାଟାଲିୟନ୍ ସୀମା ଆଉଟ୍ପୋଷ୍ଟରେ ସୀମା ସୁରକ୍ଷା ବଳ ବିଏସ୍ଏଫ୍ ଯବାନଙ୍କ ସହ ଆଲୋଚନା କରିବେ। ଏହି ଅବସରରେ ଶ୍ରୀ ଶାହା ବିଏସ୍ଏଫ୍ ସହ ଜଡ଼ିତ କେତେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନରେ ସ୍ୱରାଷ୍ଟ୍ରମନ୍ତ୍ରୀ ପଶ୍ଚିମବଙ୍ଗରେ ସୀମା ସମ୍ପର୍କିତ ସମସ୍ୟା ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ। ସୂଚନା ଅନୁଯାୟୀ ପଶ୍ଚିମବଙ୍ଗରେ 3ଟି ନୂଆ ଅପରାଧିକ ଆଇନର କାର୍ଯ୍ୟକାରିତା ନେଇ ଶ୍ରୀ ଶାହା ସମୀକ୍ଷା କରିବେ। କେରଳମ୍ରେ ଆଜିଠାରୁ ରାମାୟଣ ମାସ ଆରମ୍ଭ ହେଉଛି। ଏଥିରେ ମାଲାୟାଲମ୍ ଯୁଗର କାର୍କିଡାକମ୍ ମାସକୁ ରାମାୟଣ ମାସ ଭାବରେ ପାଳନ କରାଯାଇଥାଏ। ଏହି ସମୟରେ ଶ୍ରଦ୍ଧାଳୁମାନେ ଆଧ୍ୟାତ୍ମିକ ଶକ୍ତି ଏବଂ ମାନସିକ ଶାନ୍ତି ନିମନ୍ତେ ମହାକାବ୍ୟ ରାମାୟଣର ପ୍ରତ୍ୟେକଟି ବିଷୟବସ୍ତୁକୁ ଅତ୍ୟନ୍ତ ଆଗ୍ରହର ସହ ଅନୁଭବ କରିଥାନ୍ତି। ରାମାୟଣ ମାସର ପ୍ରଥମ ଦିନରୁ ସେଠାକାର ଘରେ ଘରେ ଏବଂ ମନ୍ଦିରରେ ଦୈନନ୍ଦିନ ରାମାୟଣ ପଠନ କରାଯାଏ। ମନ୍ଦିରଗୁଡ଼ିକରେ ଏହି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥାଏ। ତିନି ମ୍ୟାଚ୍ ବିଶିଷ୍ଟ କ୍ରିକେଟ୍ ସିରିଜ୍ରେ ଗତକାଲି ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ଆୟୋଜକ ଇଂଲଣ୍ଡ 4 ୱିକେଟ୍ରେ ଭାରତକୁ ପରାସ୍ତ କରିଛି। ଏହି ବିଜୟ ସହିତ ଉଭୟ ଦଳ ସମାନ ସ୍ଥିତିରେ ରହିଛନ୍ତି। ଗତକାଲି କାର୍ଡିଫ୍ର ସୋଫିଆ ଗାର୍ଡେନ୍ରେ ଅନୁଷ୍ଠିତ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ 44 ଓଭର୍ରେ ସମସ୍ତ ୱିକେଟ୍ ହରାଇ 233 ରନ୍ ସ୍କୋର କରିଥିଲା। ଶ୍ରେୟସ୍ ଆୟର 66 ଓ ବିରାଟ କୋହଲି 65 ରନ୍ କରିଥିଲେ। ଜବାବରେ ଇଂଲଣ୍ଡ 45ତମ ଓଭର୍ ସୁଦ୍ଧା 4 ୱିକେଟ୍ ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ସିରିଜ୍ର ଅନ୍ତିମ ମ୍ୟାଚ୍ ଆସନ୍ତା ରବିବାର ଦିନ ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆରେ ଅନୁଷ୍ଠିତ ହେବ। ଦେଶରେ ହକି ଖେଳକୁ ଆହୁରି ଲୋକପ୍ରିୟ କରିବା ଲାଗି ଆସନ୍ତାକାଲିଠାରୁ ବିଭିନ୍ନ ସ୍ଥାନରେ ପ୍ରଶିକ୍ଷଣ ଓ କର୍ମଶାଳା ଅନୁଷ୍ଠିତ ହେବ। ପ୍ରତିଯୋଗୀମାନଙ୍କୁ ଆନ୍ତର୍ଜାତିକ ସ୍ତରର ପ୍ରଶିକ୍ଷଣ ପ୍ରଦାନ କରିବା ଏବଂ ଏହି ଖେଳରେ ଜଡ଼ିତ କୌଶଳ ସମ୍ବନ୍ଧରେ ଅବଗତ କରାଇବା ଲାଗି କର୍ମଶାଳା ଓ ପ୍ରଶିକ୍ଷଣ ଆୟୋଜନ ହେବ। ହକି ଇଣ୍ଡିଆ ଅଧ୍ୟକ୍ଷ ଡକ୍ଟର ଦିଲୀପ ତିର୍କି କହିଛନ୍ତି, ଏହି କାର୍ଯ୍ୟକ୍ରମ ଫଳରେ ଦେଶରେ ହକି ମୂଳଦୁଆ ଆହୁରି ସୁଦୃଢ଼ ହେବ। ଫୁଟବଲରେ ଭାରତର 17 ବର୍ଷରୁ କମ୍ ମହିଳା ଦଳକୁ AFC 17 ବର୍ଷରୁ କମ୍ ମହିଳା ଏସୀୟ କପ୍ 2027 କ୍ୱାଲିଫାୟର୍ର ଗ୍ରୁପ୍ ଇରେ ମାଲେସିଆ, ସିରିଆ ଏବଂ ଇରାକ ସହ ରଖାଯାଇଛି। ଭାରତ ଦ୍ୱିତୀୟ ଥର ଲାଗି ଏହି ପ୍ରତିଯୋଗିତାରେ କ୍ୱାଲିଫାୟର୍ ଜିତିବା ଲାଗି ଉଦ୍ୟମ କରିବ। ଚଳିତ ବର୍ଷ ଅକ୍ଟୋବର 5ରୁ 11 ତାରିଖ ପର୍ଯ୍ୟନ୍ତ ମାଲେସିଆରେ ଗ୍ରୁପ୍ ଇର ମ୍ୟାଚ୍ ଅନୁଷ୍ଠିତ ହେବ। ପ୍ରଥମ ମ୍ୟାଚ୍ରେ ଭାରତ ଇରାକ ବିପକ୍ଷରେ ଖେଳିବାକୁ ଥିବାବେଳେ ଅନ୍ୟ 2ଟି ମ୍ୟାଚ୍ରେ ସିରିଆ ଏବଂ ଆୟୋଜକ ମାଲେସିଆ ବିପକ୍ଷରେ ଅବତୀର୍ଣ୍ଣ ହେବ। ହରିୟାଣାର ଜିନ୍ଦ ରେଳ ଷ୍ଟେସନ୍ଠାରୁ ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ରେଳ ଚଳାଚଳର ଆଜି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ପଞ୍ଜାବର ଜଳନ୍ଧରରୁ ଓଡ଼ିଶା ସମେତ ଦେଶର 74ଟି ପୁନଃ ବିକଶିତ ଅମୃତ ରେଳ ଷ୍ଟେସନ୍ର କରିବେ ଉଦ୍ଘାଟନ। ପ୍ରକାଶ ପାଇଲା NTA ପରିଚାଳିତ ନେଟ୍ UG ପୁନଃ ପ୍ରବେଶିକା ପରୀକ୍ଷା ଫଳ, 11 ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ। ଇରାନ୍ ଉପରେ ଆମେରିକାର ଆକ୍ରମଣ ଜୋରଦାର ଏବଂ 3 ମ୍ୟାଚ୍ ବିଶିଷ୍ଟ କ୍ରିକେଟ୍ ସିରିଜ୍ର ଗତକାଲି ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍ରେ ଭାରତକୁ 4 ୱିକେଟ୍ରେ ପରାସ୍ତ କଲା ଇଂଲଣ୍ଡ।
1: ଆକାଶବାଣୀ ସମ୍ବଲପୁର ଚାଷଲହାରରେ ଶୁଣନ୍ତୁ, ବର୍ଷାଦିନିଆ ଡାଲି ଜାତୀୟ ଫସଲର ଯତ୍ନ ଏ ସମ୍ପର୍କରେ କହିଛନ୍ତି ଚିନ୍ତାମଣି ସାହୁ।
2: ଯେନ୍ ଚାଷୀମାନେ ଯଦି ବର୍ଷାଦିନିଆ ଡାଲି ଜାତୀୟ ଫସଲ ଚାଷ କରୁଛନ୍, ଡାଲି ଜାତୀୟ ଫସଲ ଭିତରେ ପ୍ରାୟତଃ ଚାଷୀମାନେ ମୁଗ, ବିରି, ରେହେଡ଼, କୁଲୁତ୍ ଇସବୁ କିସମମାନେ ଚାଷ କରିଥିସନ୍। ଯେତେବେଳେ ବି ଚାଷୀମାନେ ଚାଷ କରିଛନ୍, ଏହା ଚିନି ସମୟକେ ଯେତେବେଳେ ଫସଲକେ ବିହନ ବୁଣିବାର 3 ସପ୍ତାହ ଆର 5 ସପ୍ତାହ ଇ ସମୟକେ ଘା 2 ଥର ଘାସ ଲଟା ବାଛିନେବାର କଥା।

0: ବେଲେ ଡେଲଜାତିଆ ଫସଲନ ଯଦି ଘାସଲଟା ଲାଗିଯିବା ବେଲେ ଗଛ୍ଟା ଠିକ୍ ହିସାବେ ଖେସାର୍ ନେଇପାରେ, ଯେନ୍ ଇଆଡ଼ର ସିଆଡ଼ର ଯେନ୍ ଲଟାମାନେ ଥିବା ସେ ଲଟା ବୁଟାମାନେ ସବୁ ମାଟିର୍ ଖେସାର୍କେ ନେଇଯିବେ, ଯେନ୍ଥିଲେ ବୋଲିକିରି ଗଛ୍ଟା ବଢ଼ିନିପାରେ, କେର୍ଚେ ଯାଏସି, ଆର୍ ଯେତ୍କି ଅମଲ୍ ହେବାର୍ କଥା ବି ହେଇନିପାରେ। ସେଥିର୍ଲାଗି ବୋଲିକିରି ଚାଷୀମାନେ ଦେଖ୍ବାର୍ କଥା ଯେ ଡେଲଜାତିଆ ଫସଲ ଯେନ ଚାଷ୍ କରୁଛନ୍, ଯେନ୍ ଆଣ୍ଟଗୁଡ଼ାନ ଲଟା କେନ୍ ହିସାବେ ହେଇଛେ ଦେଖି ନେବାର୍ କଥା। ଆରୁ ଯେନ୍ତା ବିହନ ବୁନ୍ବାର୍ 3 ସପ୍ତାହ ହେଇଯିବା କି ଇ ସମୟକେ ଘାଏ କୁଡ଼ା କୁସା କରି ନେଇକିରି ଘାସ ଲଟାମାନେ ବାଛି ନେବାର୍ କଥା। ଧାଡ଼ି ହିସାବେ ଚାଷୀମାନେ ପ୍ରାୟତଃ ଚାଷ୍ କରିଥିସନ୍। ଧାଡ଼ି ଯେନ୍ ଯଦି ବୁନିଥିବେ ବେଲେ ଲଟା ବଛା ଯେନ୍ ଯନ୍ତ୍ର ଅଛେ ଇଥିର୍ ସାହାଯ୍ୟ ନେଇକରି ବି ଘାସ ଲଟା ବାଛି ପାର୍ବେ। ଆର୍ ଯେନ୍ ଚାଷୀମାନେ ଯଦି ଲଟାମରା ଔଷଧ ବ୍ୟବହାର କରିଛନ୍, ଯେନ୍ଦିନ ବୁନ୍ସନ୍ ତାର ଆର ଦିନ ଲଟାମରା ଔଷଧ ମାରିଦେଇଥିବେ ବେଲେ ପ୍ରାୟତଃ ଲଟା ନି ହେଇପାରେ। ତଥାପି ବି ଯଦି ଯେନ୍ ଜାଗାନ ସେ ଲଟାମରା ଔଷଧ ନି ପଡ଼ିଥିବା ବେଲେ, ଯେନ ଲଟା ହେଇଥିବା ବେଲେ, ସେ ଜାଗାରେ କୁଡ଼ା କୁସା କରି ନେଇକରି ଘାସ ଲଟାକେ ବାଛି ନେବେ। ବର୍ଷା ମାସେ ପ୍ରାୟ ଡାଲଜାତିଆ ଫସଲନ କେତେନି କେତେ ରୋଗ ଲାଗ୍ବାର୍ ଡର୍ ଥିସି। ହେଲେ ଚାଷୀମାନେ ଗୁଟେ ଜିନିଷ୍କେ ସବୁବେଳେ ନିଘା ଦେବେ, ଯେତେବେଳେ ବି ଭିଡ଼ୁଛନ୍ କି କୁଡ଼ା କୁସା କରୁଛନ୍ ଲଟା ବଛିଲା ସମୟକେ, ଯେନ୍ତା ଗାଢ଼ ହେଇକି ନି ରହେବା, ପାନ୍ ସେ ଆଟେ ରହିନି ପାର୍ବା, ସେଟାକେ ନିଘା ଦେଇକରି ପାନ୍ ନିଥିରି ଯେନ୍ତା ଯାଉଥିବା ବର୍ଷା ସମୟକେ, ସେ ହିସାବେ ଚାଷୀମାନେ ଭିଡ଼ି ନେବେ। ବର୍ଷା ଦିନେ ପ୍ରାୟ ଚାଷୀମାନେ ଦେଖ୍ବେ ଯେ ଡାଲଜାତିଆ ଫସଲନ କେତେନି କେତେ ପୋକ୍ମାନେ ଲାଗିଥିସନ୍। ପୋକ୍ ଯଦି ଲାଗିଯିବ ବେଲେ ଫସଲର କେତେନି କେତେ ନୁକସାନୀ ଯାଇଆସି। ହେନ୍ତା ପୋକ୍ ଭିତରେ ଦେଖ୍ବାରେ ଗଲେ ପତରଖିଆ ପୋକ୍, ଫଲବିନ୍ଧା ପୋକ୍, ଯୌ ପୋକ୍, ପତର ଡେଗା ପୋକ୍, ଧୋ ମାଛି, ପତରଚିତା ଆରୁ ପତରପୁଡ଼ା ରୋଗ। ଆର୍ ରୋଗ ଭିତରେ ପତରଚିତା ରୋଗ, ପତରପୁଡ଼ା ରୋଗ, ଝାଉଁଲା ରୋଗ, ସାହେବି ରୋଗ, ଇସବୁମାନେ ଡାଲଜାତିଆ ଫସଲନ ଲାଗିକରି ଫସଲକେ ନୁକସାନୀ କରିଦେସନ୍, ଯେନ୍ଥିଲେ ବୋଲିକିରି ଯେତ୍କି ଅମଲ ହେବାର କଥା ହେଇନିପାରେ। ସେଥିର୍ଲାଗି ବୋଲିକିରି ଚାଷୀମାନେ ଯେନ୍ ବର୍ଷାକେ ଆନ୍ନ ଯୋଗେଇଥିବେ ସେନ ଭଉଁରେ ଟିକେ ସବୁବେଳେ ନିଘା ଦେବାର କଥା। କେତେବେଳେ ବେଲେ ଭଉଁରେ ଯଦି ଦେଖ୍ବେ ଯେ ଯେନ୍ତା ପୋକ୍ ହୋ କି ରୋଗ ଲାଗ୍ବାର ମୂଲ ହେବା କି ତାର ଆୟ ଉପାୟ କରିବେ ବେଲେ ପଛେ ଆରୁ ବେଶୀ ନୁକସାନୀ କରିନିପାରେ, ଜହ ଗଛ୍କେ ଚପଲି ନିପାରେ, ଲାଗିନିପାରନ୍, ଆରୁ ଯେନ୍ଟାକି ବେଶୀ ନୁକସାନୀ କରିନିପାରନ୍। ସେଥିର୍ଲାଗି ବୋଲିକିରି ଚାଷୀମାନେ ସବୁବେଳେ ସଜାଗ ଦେଇକରି ସବୁବେଳେ ନିଘା ରଖିଥିବେ ଯେ ଯେନ୍ତା ପୋକ୍ ହୋ କି ରୋଗ ହୋ ମୂଲ ହେବା କି ତାର ଆୟ ଉପାୟ କରିକରି ସାଙ୍ଗେ ସାଙ୍ଗ ସେଟାକେ ଆଦ କରବାର ବ୍ୟବସ୍ଥା କରିବେ। କେତେବେଳେ ବେଲେ ଦେଖ୍ବେ ଯେ ବେଶୀ ଯଦି ଗଛ୍ ନୁକସାନୀ ନେଇ କରିବେ ବେଲେ ସେନୁ ରାସାୟନିକ ହିସାବରେ ତାର ଆୟ ଉପାୟ କରବାକେ ନି ପଡ଼େ ବୋଲି ଜାଣିବେ, ଯେନ୍ଟାକି ବେଶୀ ଖର୍ଚ୍ଚା ନି ଲାଗେ। ହେନ୍ତା ଦେଖ୍ବାର ଗଲେ ଯୌ ପୋକ୍, ପତର ଡେଗା ପୋକ୍ ଆର୍ ଧୋମ ମାଛି ଇସବୁ ଶୋଷକ ଜାତୀୟ ପୋକ୍ ଆନ୍, ଯେନ୍ଟାକି ଇ ପୋକ୍କେ ଆୟତ କରବାର୍ ଲାଗି ବୋଲିକିରି ଡାଇମେଥଏଟ୍, ମିଥାଇଲ୍ ଡେମେଟନ୍, ଏଣ୍ଡୋସଲଫାନ୍, ପ୍ରାୟ ଏକର ପିଛା ଯଦି 400 ଲିଟର ପାନ୍ ଥିନ୍ ଗୁଲିକରି ଯଦି ସାନି ନେବେ ବେଲେ ବି ଇ ପୋକ୍ଟା ମରିଯିବେ, ଯେନ୍ଟାକି ବେଶୀ ନୁକସାନୀ ଆର ପଛେ କରିନିପାରନ୍। ହେନ୍ତା ରେହାଡ଼ ଫସଲ ନ ଦେଖ୍ବାର ଗଲେ ବାଘୁଆ ପୋକ୍ମାନେ ଦେଖାଯାଏସନ୍। ଇଟାକେ ହାତେ ସବୁ ଆନିକରି ଗୋଟେ କିରୋସିନି ମିଶା ପାନ୍ ଥିନ୍ ପକେଇ ନେବେ ବେଲେ ମରିଯିବେ। ଆର୍ ବି ହେନ୍ତା ଚାଷୀମାନେ ଦେଖ୍ବେ ଯେ ଯଦି ଡାଲଜାତିଆ ଫସଲନ ପତରଚିତା ରୋଗ କି ପତରପୁଡ଼ା ରୋଗ କି ଝାଉଁଲା ରୋଗ ଯଦି ଦେଖାଯିବା ବେଲେ, ଇ ସମୟକେ କାର୍ବନ୍ ଡାଜିମ୍ ନେତ ଥାଇଓଫିନେଟ୍, ମିଥାଇଲ୍ 200 ଗ୍ରାମ, ନେତ ମାନକୋଜେପ୍ 700 ଗ୍ରାମ ଏକର ପିଛା ଯଦି ଦେଇଦେବେ ବେଲେ ଇ ରୋଗଟା ଆୟତ ହେଇଯାଏସି। ହେଲେ ଚାଷୀମାନେ ଦେଖ୍ବେ ଯେ ଯେନ୍ତା ରୋଗଟା ମୂଲ ହେବା କି ତାର ଆୟ ଉପାୟ କରିବେ ବେଲେ ବେଶୀ ନୁକସାନୀ କରିନିପାରନ୍, ଆରୁ ଫସଲଟା ତମେ ବର୍ଷ ସେଗିରି ବଢ଼ିପାର୍ବା। ସବୁବେଳେ ଚାଷୀମାନେ ନିଘା କରିବେ ଯେ ଯେନ୍ସି ବି ହଉ ଚାଷ୍ କରିବାକେ ଯିବେ ବେଲେ ସେନୁ ଏତକା ଅମଲକ୍ଷମ ବିହନ ନେତ ଉନ୍ନତ କିସମର ବ୍ୟବହାର କରିବେ, ଯେନ୍ଥିଲାଗି ବୋଲିକିରି ରୋଗ ସହେବାର ତାକତଟା ଥିସି। ସେଥିର୍ଲାଗି ବୋଲିକିରି ଚାଷୀମାନେ ପଛେ ଆରୁ ନୁକସାନୀ ହେବାର୍କେ ନେଇ ପଡ଼େ। ବିହନ ଯେତେବେଳେ ବି ଚାଷୀମାନେ ଯୋଗଉଛନ୍, ବିହନକେ ବିଶୋଧନ କରିବେ, ତାରୁ ତାରୁ ମ୍ୟାଟ୍କେ ବି ବିଶୋଧନ କରିବେ ବେଲେ ବଢ଼ିଆ ହେଇପାର୍ବା, ଆରୁ ଜୀବାଣୁ କଲଚର୍ ବ୍ୟବହାର କରିବା କଥା। ଏନ୍ତା ହିସାବରେ ଚାଷୀମାନେ ଯଦି ନିଘା ଦେଇକରି ଡାଲଜାତିଆ ଫସଲ ଚାଷ୍ କରିବେ ବେଲେ ଫସଲ ନୁ ଏତକା ଅମଲ ପାଇପାର୍ବେ।
1: ଚାଷର ହାଲରେ ଶୁଣିଲେ ବର୍ଷାଦିନିଆ ଡାଲିଜାତୀୟ ଫସଲର ଯତ୍ନ ସମ୍ପର୍କରେ କହିଥିଲେ ଚିନ୍ତାମଣି ସାହୁ, ଆକାଶବାଣୀ ସମ୍ବଲପୁର। ପରିବେଶ ସୂଚନାରେ ଶୁଣନ୍ତୁ ସଂରକ୍ଷିତ ଜୈବମଣ୍ଡଳ ଓ ପ୍ରକୃତି ସଂରକ୍ଷଣ ବିଷୟରେ କହିଛନ୍ତି ଡକ୍ଟର ସୋମାପିକା ଦାସ।
2: ଆମ ଚାରିପାଖରେ ଯେଉଁ ଗଛଲତା ଜୀବଜନ୍ତୁ ଦେଖାଯାଆନ୍ତି ସେମାନଙ୍କର ପାରସ୍ପରିକ କ୍ରିୟା ବାୟୁମଣ୍ଡଳ, ବାରିମଣ୍ଡଳ ଓ ମୃତ୍ତିକାକୁ ନେଇ ଆମର ଏହି ପରିବେଶ ତିଆରି। 1945 ପ୍ରତିଷ୍ଠିତ ୟୁନାଇଟେଡ୍ ନେସନ୍ସ ଏଜୁକେସନାଲ ସାଇଣ୍ଟିଫିକ୍ ଆଣ୍ଡ କଲଚରାଲ ଅର୍ଗାନାଇଜେସନ୍ ୟୁନେସ୍କୋ ଏହାର ସାଧାରଣ ସମ୍ମିଳନୀର 41ତମ ଅଧିବେଶନରେ 2011 ମସିହାରେ

0: ଏକ ସଂକଳ୍ପ ଗ୍ରହଣ କରି ପ୍ରତିବର୍ଷ ନଭେମ୍ବର 3 ତାରିଖକୁ ଇଣ୍ଟରନ୍ୟାସନାଲ ବାୟୋସ୍ଫିୟର ରିଜର୍ଭ ଡେ ବା ଆନ୍ତର୍ଜାତିକ ସଂରକ୍ଷିତ ଜୈବମଣ୍ଡଳ ଦିବସ ଭାବରେ ଘୋଷଣା କରିଥିଲା। ଏହି ଦିନଟି ମଣିଷ ପ୍ରାକୃତିକ ଆବାସସ୍ଥାନ ଏବଂ ପରିବେଶ ମଧ୍ୟରେ ନିବିଡ଼ ସନ୍ତୁଳନକୁ ସୁରକ୍ଷିତ କରିବା ପାଇଁ ଏକ ମଞ୍ଚ ପ୍ରଦାନ କରେ। ବିଆର୍ ହେଉଛି ବାୟୋସ୍ଫିୟର ରିଜର୍ଭ। ସାମାଜିକ ଏବଂ ପରିବେଶଗତ ବ୍ୟବସ୍ଥା ମଧ୍ୟରେ ପାରସ୍ପରିକ ପ୍ରକ୍ରିୟାର ଏକ ପରିସଂସ୍ଥା ଯେଉଁଥିରେ ଜୈବମଣ୍ଡଳ ଏବଂ ପ୍ରାକୃତିକ ସମ୍ପଦର ପରିଚାଳନା ପାଇଁ ସ୍ଥାନୀୟ ସମ୍ପ୍ରଦାୟର ଅଂଶଗ୍ରହଣ ପାଇଁ ବ୍ୟବସ୍ଥା ରହିଛି। ଏହା 3ଟି ଜୋନ୍ ଅଞ୍ଚଳକୁ ନେଇ ଗଠିତ। ତାହା ହେଉଛି କୋର୍, ବଫର୍ ଏବଂ ଟ୍ରାଞ୍ଜିସନ୍ ଜୋନ୍। କେନ୍ଦ୍ରୀୟ କୋର୍ ଅଞ୍ଚଳ ବନ୍ୟପ୍ରାଣୀ ଏବଂ ଜୈବ ବିବିଧତା ତଥା ପରିସଂସ୍ଥା ସଂରକ୍ଷଣ ପାଇଁ କଡ଼ାକଡ଼ି ଭାବରେ ସୁରକ୍ଷିତ। ଗବେଷଣା କାର୍ଯ୍ୟକଳାପ ବ୍ୟତୀତ ଅନ୍ୟାନ୍ୟ ମାନବ ହସ୍ତକ୍ଷେପକୁ ଅନୁମତି ଦିଆଯାଏ ନାହିଁ। କୋର୍ ଅଞ୍ଚଳର ଚତୁଃପାର୍ଶ୍ୱ କିମ୍ବା ସଂଲଗ୍ନ ଅଞ୍ଚଳ ହେଉଛି ପେରିଫେରି ବା ବାହ୍ୟାଞ୍ଚଳ, ଯାହା ପରିବେଶ ଅନୁକୂଳ ସୁସଙ୍ଗତ କାର୍ଯ୍ୟକଳାପ, ବୈଜ୍ଞାନିକ କାର୍ଯ୍ୟକଳାପ, ଗବେଷଣା, ତଦାରଖ, ତାଲିମ ଏବଂ ଶିକ୍ଷା ପାଇଁ ବ୍ୟବହୃତ ହୁଏ। ପେରିଫେରିର ବାହ୍ୟ ଅଞ୍ଚଳକୁ ଟ୍ରାଞ୍ଜିସନ୍ ବା ଉପବାହ୍ୟାଞ୍ଚଳ କୁହାଯାଏ, ଯେଉଁଠାରେ ସ୍ଥାନୀୟ ସମ୍ପ୍ରଦାୟ ସେମାନଙ୍କର ଆବଶ୍ୟକତା ପୂରଣ ପାଇଁ ସାମାଜିକ, ସାଂସ୍କୃତିକ ଏବଂ ପରିବେଶ ଅନୁକୂଳ କାର୍ଯ୍ୟକ୍ରମ କରିପାରିବେ, କିନ୍ତୁ ବାଣିଜ୍ୟ ଉଦ୍ଦେଶ୍ୟ ସାଧନ ପାଇଁ ନୁହେଁ। ବନ୍ୟଜୀବ ସଂରକ୍ଷଣ ଏବଂ ପରିସଂସ୍ଥା ସନ୍ତୁଳନ ବଜାୟ ରଖିବା ପାଇଁ ପ୍ରକୃତିର ସୁରକ୍ଷା ଅତ୍ୟନ୍ତ ଜରୁରୀ। ଜାତୀୟ ବନ୍ୟଜୀବ ଉଦ୍ୟାନ, ବନ୍ୟଜୀବ ଅଭୟାରଣ୍ୟ ଏବଂ ଜୈବମଣ୍ଡଳ ସଂରକ୍ଷଣ ଭଳି ସଂରକ୍ଷିତ କ୍ଷେତ୍ରଗୁଡ଼ିକୁ ସେମାନଙ୍କର ପ୍ରାକୃତିକ ଇକୋସିଷ୍ଟମ୍ ବା ପରିସଂସ୍ଥାରେ ଜୈବ ବିବିଧତାକୁ ସୁରକ୍ଷା ଦେବା ପାଇଁ ସାରା ବିଶ୍ୱରେ ସୃଷ୍ଟି କରାଯାଇଛି। ଭାରତରେ ମୋଟ 18 ବାୟୋସ୍ଫିୟର ରିଜର୍ଭ ଅଛି। ନୀଳଗିରି ବିଆର୍, ଯାହା ତାମିଲନାଡୁ, କର୍ଣ୍ଣାଟକ ଏବଂ କେରଳରେ ବିସ୍ତାରିତ, ଏହା ହେଉଛି ଭାରତର ପ୍ରଥମ ସଂରକ୍ଷିତ ଜୈବମଣ୍ଡଳ। ଅନ୍ୟ ବାୟୋସ୍ଫିୟର ରିଜର୍ଭଗୁଡ଼ିକ ହେଉଛି ନନ୍ଦାଦେବୀ, ନକ୍ରେକ୍, ମନ୍ନାର ଉପସାଗର, ସୁନ୍ଦରବନ, ମାନସ, ଗ୍ରେଟ୍ ନିକୋବର, ଶିମିଳିପାଳ, ଦିବ୍ରୁ ସାଇକୋବା, ଦିହାଙ୍ଗ ଦିବାଙ୍ଗ, ପଞ୍ଚମାରୀ, କାଞ୍ଚନଜଙ୍ଘା, ଅଗସ୍ତ୍ୟମାଳା, ଅର୍ଚ୍ଚନା କୁମାର ଅମରକଣ୍ଟକ, ଗ୍ରେଟ୍ ରନ୍ ଅଫ୍ କଚ୍, କୋଲ୍ ଡେଜର୍ଟ, ସେସାଞ୍ଚଳମ୍ ଓ ପନ୍ନା ବାୟୋସ୍ଫିୟର ରିଜର୍ଭ। ଭାରତର 18 ବାୟୋସ୍ଫିୟର ରିଜର୍ଭ ମଧ୍ୟରୁ 13 ୟୁନେସ୍କୋର ୱାର୍ଲ୍ଡ ନେଟୱାର୍କ ଅଫ୍ ବାୟୋସ୍ଫିୟର ରିଜର୍ଭ ଦ୍ୱାରା ସ୍ୱୀକୃତିପ୍ରାପ୍ତ। ଜୁଲାଇ 2024 ମସିହାରେ ୟୁନେସ୍କୋ ଦକ୍ଷିଣ ଆମେରିକାରୁ ୟୁରୋପ ଏବଂ ଏସିଆ ପର୍ଯ୍ୟନ୍ତ 11 ଦେଶରେ ଆଉ 11 ନୂତନ ସଂରକ୍ଷିତ ଜୈବମଣ୍ଡଳକୁ ନାମିତ କରାଯାଇଥିଲା। 1986 2011 ମସିହା ପର୍ଯ୍ୟନ୍ତ ଭାରତରେ 18 ବାୟୋସ୍ଫିୟର ରିଜର୍ଭକୁ ଅଧିସୂଚିତ କରାଯାଇଥିଲା। ସଂରକ୍ଷିତ ଜୈବମଣ୍ଡଳ ଜାତୀୟ ସରକାରଙ୍କ ଦ୍ୱାରା ମନୋନୀତ ହୋଇଥାଏ ଏବଂ ସେଗୁଡ଼ିକ ଯେଉଁ ରାଜ୍ୟମାନଙ୍କରେ ଅବସ୍ଥିତ ସେହି ରାଜ୍ୟଗୁଡ଼ିକର ସାର୍ବଭୌମ୍ୟ ଅଧିକାର ଅଧୀନରେ ରହିଥାଏ। ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳରେ 1994 ମସିହାରେ ଭାରତର 8ମ ସଂରକ୍ଷିତ ଜୈବମଣ୍ଡଳ ପ୍ରତିଷ୍ଠା କରାଯାଇଥିଲା। ସରକାରଙ୍କ ଦ୍ୱାରା ନିଯୁକ୍ତ ଏକ ସ୍ୱତନ୍ତ୍ର କମିଟି ମହେନ୍ଦ୍ରଗିରିରେ ଆଉ ଏକ ସଂରକ୍ଷିତ ଜୈବମଣ୍ଡଳ ପ୍ରତିଷ୍ଠା କରିବାକୁ ସୁପାରିଶ କରିଆସିଛି। 1962 ମସିହାରେ ୟୁନେସ୍କୋ ବିଶ୍ୱ ଐତିହ୍ୟସ୍ଥଳ ନାମକ ଆଉ ଏକ ଯୋଜନା ଆରମ୍ଭ କରିଥିଲା, ଯେଉଁଥିରେ ପ୍ରାକୃତିକ ଐତିହ୍ୟସ୍ଥଳ ଅନ୍ତର୍ଭୁକ୍ତ ଥାଏ। ମହେନ୍ଦ୍ରଗିରି ମଧ୍ୟ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଯୋଗ୍ୟତା ହାସଲ କରିଛି।
1: ପରିବେଶ ସୂଚନାରେ ଶୁଣିଲେ ସଂରକ୍ଷିତ ଜୈବମଣ୍ଡଳ ଓ ପ୍ରକୃତି ସଂରକ୍ଷଣ ସମ୍ପର୍କରେ କହିଥିଲେ ଡକ୍ଟର ସମାପିକା ଦାସ, ଆକାଶବାଣୀ ସମ୍ବଲପୁର। ଆରମ୍ଭ କରୁଛୁ ଭକ୍ତି ଗୀତର ବିଶେଷ କାର୍ଯ୍ୟକ୍ରମ ଅର୍ଘ୍ୟଥାଳି। କଣ୍ଠଶିଳ୍ପୀ ଈଶ୍ୱରୀ ବେହେରା, ଗୀତିକାର ନନ୍ଦକିଶୋର ପାଢ଼ୀ, ସଙ୍ଗୀତ ଗୋପାଳ ଚନ୍ଦ୍ର ନାୟକ।

ଆପଣମାନେ ଭକ୍ତି ଗୀତର ବିଶେଷ କାର୍ଯ୍ୟକ୍ରମ ଅର୍ଘ୍ୟଥାଳିରେ ଈଶ୍ୱରୀ ବେହେରାଙ୍କ କଣ୍ଠରେ କେତୋଟି ଭକ୍ତିଗୀତ ଶୁଣୁଛନ୍ତି।

ଶୁଣୁଥିଲେ ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ଅର୍ଘ୍ୟଥାଳୀ। କଣ୍ଠଶିଳ୍ପୀ ଥିଲେ ଈଶ୍ୱରୀ ବେହେରା। ଗୀତଗୁଡ଼ିକ ରଚନା କରିଥିଲେ ଡକ୍ଟର ନନ୍ଦକିଶୋର ପାଢ଼ୀ। ସଙ୍ଗୀତ ଗୋପାଳ ଚନ୍ଦ୍ର ନାୟକ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କେତୋଟି ସମ୍ବଲପୁରୀ ଗୀତ ଶୁଣନ୍ତୁ। କଣ୍ଠଶିଳ୍ପୀ ନାରାୟଣ ଟନସେନା। ଶିଳ୍ପୀଙ୍କ କଣ୍ଠରେ ପ୍ରଥମେ ଏହି ଗୀତଟିକୁ ରଚନା କରିଛନ୍ତି ନରେନ୍ଦ୍ର କୁମାର ଦାସ।

ବୈଦିକ, ତାନ୍ତ୍ରିକ, ପୌରାଣିକ ଓ ଲୌକିକ ଏହି ଚାରି ଧାରାକୁ ଏକା ଧାରାରେ ଏକତ୍ରିତ କରି ସମସ୍ତ ଧର୍ମଧାରାକୁ ପ୍ରତ୍ୟକ୍ଷ ପରୋକ୍ଷ ଭାବରେ ଧାରଣ କରି ଅବିଗ୍ରହ ବିଗ୍ରହ ଭାବରେ ଯେଉଁ ଦାରୁ ବିଗ୍ରହ ନୀଳାଚଳରେ ପ୍ରତିଷ୍ଠିତ ସେହି ଜଗନ୍ନାଥଙ୍କ ବିଗ୍ରହଠାରୁ ଆରମ୍ଭ କରି ପୂଜା ପର୍ବ, ଯାନିଯାତ୍ରା, ବିଧିବିଧାନ ପର୍ଯ୍ୟନ୍ତ ସବୁକିଛି ତତ୍ତ୍ୱ ଓ ତଥ୍ୟରେ ପରିପୂର୍ଣ୍ଣ। ସେଥିମଧ୍ୟରେ ତାଙ୍କର ରଥଯାତ୍ରା ଯେତିକି ପ୍ରସିଦ୍ଧ, ତତ୍ତ୍ୱଧିକ ପ୍ରସିଦ୍ଧ ତାଙ୍କର ଗୁଣ୍ଡିଚା ବିଜେ ଓ ରହଣୀ। ଗୁଣ୍ଡିଚା ମନ୍ଦିରରେ ଠାକୁରମାନଙ୍କର ଅବସ୍ଥାନ କାଳ ସଂକ୍ଷିପ୍ତ ହେଲେ ହେଁ ନୀତି ଓ ବିଧିବିଧାନ ଅନେକ ଆଉ ମହତ୍।

ଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କାଳରେ କେତେକ ମୌଳିକ ନୀତିକୁ ଛାଡ଼ି ଠାକୁରମାନଙ୍କର ନୀତି ସବୁ ବଡ଼ ଦେଉଳର ନୀତି ସହିତ ପ୍ରାୟ ସମାନ। ରଥଗୁଡ଼ିକ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବା ପରେ ରଥ ଉପରେ ବିଧିପୂର୍ବକ ସାୟାହ୍ନ ପୂଜା ହୁଏ।

0: ପରେ ଠାକୁରମାନଙ୍କୁ ଗୁଣ୍ଡିଚା ମଣ୍ଡପକୁ ପହଣ୍ଡି ବିଜେ କରାଯାଏ। ମଦନ ମୋହନଙ୍କୁ ମଧ୍ୟ ସ୍ଥାପନ କରାଯାଏ। ମହାବେଦୀରେ ଠାକୁରଙ୍କର ପୂଜା ଉପଚାରାଦି ଯଥାପୂର୍ବ ସମାପନ କରାଯାଏ। ପ୍ରାତଃକାଳରେ ଠାକୁରଙ୍କର ପଲଙ୍କ ଉଠା ପରେ ଆଳତି ମୈଲମ ବେଶ ଅବକାଶ ନୀତି ଆରମ୍ଭ ହୁଏ। ତାପରେ ଅନ୍ୟାନ୍ୟ ନୀତି ପାଳନ କରାଯାଏ। ତେବେ ଶ୍ରୀଗୁଣ୍ଡିଚା ମନ୍ଦିରରେ ପାଳିତ ବିଶେଷ ନୀତିମାନଙ୍କ ସମ୍ପର୍କରେ ଆଲୋଚନା ଆମର ମୁଖ୍ୟ ଉଦ୍ଦେଶ୍ୟ। ସେଥିପାଇଁ ଆଜି ଆମ ଗହଣରେ ଉପସ୍ଥିତ ଅଛନ୍ତି ଶ୍ରୀ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ।
1: ସାଧାରଣତଃ ଗୁଣ୍ଡିଚାରେ ଜଗନ୍ନାଥ ଠାକୁର ସୁଭଦ୍ରାଙ୍କ ରଥ ପହଞ୍ଚିଲା ପରେ ସେଦିନ ଗୁଣ୍ଡିଚାକୁ ଠାକୁରଙ୍କର ପହଣ୍ଡି ହୁଏ ନାହିଁ। ସେଦିନର ନୀତି ସମାପନ ହେଲା ପରେ ତା ପରଦିନ ସକାଳୁ ମଙ୍ଗଳା ଆଳତି, ଅବକାଶ, ବଲ୍ଲଭ, ସକାଳ ଧୂପ, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଧୂପ ନୀତି ଅନୁଷ୍ଠିତ ହେଲା ପରେ ଯାଇକିରି ଜଗନ୍ନାଥଙ୍କ ରଥର ବଠାକୁରଙ୍କ ରଥ ସୁଭଦ୍ରାଙ୍କ ରଥରେ ରଥ ଭୋଇମାନେ ଚାର ବାନ୍ଧନ୍ତି। ଚାର ବାନ୍ଧି ସାରିଲା ପରେ ପହଣ୍ଡିର ବ୍ୟବସ୍ଥା କରାଯାଏ। ପ୍ରଥମେ ପହଣ୍ଡିର ସମୟ ପୂର୍ବରୁ ମୁଦିରସ୍ଥ ବଠାକୁରଙ୍କ ରଥରେ ଯାଆନ୍ତି। ସେଥିରେ ପାଳିଆ ଖୁଣ୍ଟିଆ ଦଣମାଳି ଗରାବଡ଼ୁ ରହନ୍ତି। ଡୋର ଲାଗି ଓ ପୁଷ୍ପାଞ୍ଜଳି ହୁଏ। ତେଣୁ ଏଇ ଯେଉଁ ଡୋର ଲାଗି ପୁଷ୍ପାଞ୍ଜଳି ହୁଏ ତାକୁ ମୁଦିରସ୍ଥ ନିଜେ ଧଳା ଫୁଲରେ ପୁଷ୍ପାଞ୍ଜଳି କରନ୍ତି, ବଠାକୁରଙ୍କ ରଥରେ ପ୍ରଥମେ କରନ୍ତି। ତାପରେ ଜଗନ୍ନାଥ ରଥଙ୍କୁ ଯାଇକି ମଧ୍ୟ ସେହିପରି ଫୁଲ ପୁଷ୍ପାଞ୍ଜଳି ଦେଇକରି ଡୋରି ଛୁଅନ୍ତି ଆଉ ସୁଭଦ୍ରାଙ୍କ ରଥକୁ ଆସି ମଧ୍ୟ ପୁଷ୍ପାଞ୍ଜଳି କରନ୍ତି। ତାପରେ କାହାଳି ବାଜେ। କାହାଳି ବାଜିଲେ ସେବାୟତମାନେ ପହଣ୍ଡି ପାଇଁ ପ୍ରସ୍ତୁତ ହୁଅନ୍ତି। ପ୍ରଥମେ ଜଗନ୍ନାଥଙ୍କ ରଥରୁ ମଦନମୋହନ, ବଠାକୁରଙ୍କ ରଥରୁ ରାମକୃଷ୍ଣ ବିଜେହୀ ଭିତରକୁ ଯାଆନ୍ତି। ଗୁଣ୍ଡିଚାର ଭିତରେ ଯାଇକି ଆମର ଯେଉଁ ଭଣ୍ଡାରର ସିଂହାସନ ଅଛି ସେଠି ରହନ୍ତି। ତାପରେ ସୁଦର୍ଶନଙ୍କ ବିଜେ ହୁଏ। ସୁଦର୍ଶନ ମଝିରଥରେ ଥାନ୍ତି। ସେ ଆସି ହଂସପଟାରେ ପହଞ୍ଚିଲେ ଟାହା ଲାଗି ହୁଏ। ଟାହା ଲାଗି ହେଲା ପରେ ଠାକୁରଙ୍କୁ ଦୈତାପତି ଅନ୍ୟାନ୍ୟ ସେବାୟତ ମିଶିକରି ଗୁଣ୍ଡିଚାହାରକୁ ନିଅନ୍ତି। ଗୁଣ୍ଡିଚାହାରର ମାର୍ଜନା ଇତ୍ୟାଦି ସରିଯାଇଥାଏ, ଚାର ବନ୍ଧା ହୋଇଥାଏ। ସୁଦର୍ଶନ ସିଂହାସନ ଉପରକୁ ନଯାଇ ଗୁଣ୍ଡିଚାହାରର ବଠାକୁରଙ୍କର କାନ୍ଥ ପଟେ ଗୋଟେ ଖଟୁଲି ଥାଏ, ସେ ଖଟୁଲିରେ ତାଙ୍କୁ ରଖାଯାଏ। ତାପରେ ବଠାକୁରଙ୍କର ପହଣ୍ଡି ହୁଏ। ବଠାକୁରଙ୍କ ପହଣ୍ଡି ହେଲେ ବଠାକୁର ହଂସପଟାକୁ ଆସିଲେ ରାଘବ ଦାସ ଦେଇଥିବା ଟାହିଆ ଲାଗି ହୁଏ। ପତି ମହାପାତ୍ର ସେଠି କର୍ପୂର ଆଳତୀ, ବଳିତା ଆଳତୀ, ବିଡ଼ିଆ ଭୋଗ ଓ ଇତ୍ୟାଦି ସବୁ କରିସାରିଲା ବାଦେ ଠାକୁରଙ୍କର ପହଣ୍ଡି ଆରମ୍ଭ ହୁଏ। ପହଣ୍ଡି କରି ଠାକୁର ରତ୍ନ ସିଂହାସନରେ ରହିସାରିଲା ପରେ ଅନ୍ୟ ଠାକୁରଙ୍କର ପହଣ୍ଡି ଆରମ୍ଭ ହୁଏ। ଯେତେବେଳେ ଠାକୁର ଭକ୍ତକୁ ଛାଡ଼ିକିରି ଭିତରକୁ ଯାଉଛନ୍ତି ସେତେବେଳେ ହେଉଛନ୍ତି ଗୋଟି ପହଣ୍ଡିରେ ଯାଉଛନ୍ତି। ଯେତେବେଳେ ଭକ୍ତର ପାଖକୁ ଆସୁଛନ୍ତି ସ୍ନାନ ପୂର୍ଣ୍ଣିମା ଶ୍ରୀଗୁଣ୍ଡିଚାର ସେତେବେଳେ ଧାଡ଼ି ପହଣ୍ଡିରେ ଆସୁଛନ୍ତି। ମାନେ ଭଗବାନ ବ୍ୟସ୍ତ ମୁଁ କିପରି ଭକ୍ତ ସହିତ ମିଶିବି।

ସୁଦର୍ଶନ ପହଞ୍ଚିଲା ପରେ ବଳଭଦ୍ର ପହଣ୍ଡିଆ ଆରମ୍ଭ ହେଲା, ବଳଭଦ୍ର ପହଞ୍ଚିଲା ପରେ ସୁଭଦ୍ରାଙ୍କ ପହଣ୍ଡିଆ ଆରମ୍ଭ ହେଲା, ସୁଭଦ୍ରାଙ୍କ ସରିଲା ପରେ ଜଗନ୍ନାଥଙ୍କ ପହଣ୍ଡିଆ ଆରମ୍ଭ ହୁଏ। ଜଗନ୍ନାଥ ସେପରି ହଂସପଟାକୁ ଆସିଲା ପରେ ଠିକପରି ଟାହିଆ ଲାଗି ହୁଅନ୍ତି, ଟାହିଆ ଲାଗି ହେବା ସମୟରେ ପତି ମହାପାତ୍ରଙ୍କ ଦ୍ୱାରା ବନ୍ଦାପନା କାର୍ଯ୍ୟ ଶେଷ ହୁଏ ଆଉ ରତ୍ନ ସିଂହାସନ ଯାଆନ୍ତି। ରତ୍ନ ସିଂହାସନରେ ପହଞ୍ଚିଲା ପରେ ଠାକୁରମାନଙ୍କ ରୁନ୍ଧା ହୁଏ, ରୁନ୍ଧା ସରିଲା ପରେ ଦୈତାପତିମାନଙ୍କର ପତି ମହାପାତ୍ର ମିଶିଲେ ଚନ୍ଦନ ସର୍ବାଙ୍ଗ ହୁଏ, ଘଟୁଆରିହରୁ ଚନ୍ଦନ ଆସେ, ମେକଅପ୍ ତାକୁ ସେ ତିନି ପିଙ୍ଗଳରେ ରୂପା ପିଙ୍ଗଳ ଧରି ସିଂହାସନ ପାଖକୁ ଯାଆନ୍ତି, ତାକୁ ପତି ମହାପାତ୍ର ସଂସ୍କାର କରି ତିନି ଠାକୁରଙ୍କୁ ସର୍ବାଙ୍ଗ କରିଥାନ୍ତି, ଅର୍ଥାତ୍ ଚନ୍ଦନ ଯାକ ଶରୀରରେ ଲାଗିଥାଏ। ଏତେ ଯାତ୍ରା କରି ଆସିଛନ୍ତି ତ ଗରମ ଥିବ, ତେଣୁ ଶୀତଳ କରିବା ସକାଶେ ଚନ୍ଦନ ଲାଗି ହୁଏ। ଚନ୍ଦନ ଲାଗିଗଲା ପରେ ଆଳତି କରନ୍ତି, ବନ୍ଦାପନା କରନ୍ତି, ବନ୍ଦାପନା କରି ତିନି ଠାକୁରଙ୍କୁ ସମ୍ପୂର୍ଣ୍ଣ ପାଟକପରା ଘୋଡ଼େଇ ଦିଅନ୍ତି। ଘୋଡ଼େଇ ଦେବାର କାରଣ ହେଲା, ଏହା ପରବର୍ତ୍ତୀ ଅବସ୍ଥା ଯିଏ ହେବ ସେମାନେ ଠାକୁରଙ୍କୁ ସ୍ପର୍ଶ କରିବେନି ଆଉ ଦେଖିବେନି, ସେ ହିସାବରେ ଘୋଡ଼େଇ ଦିଆଯାଏ କରିକି ସେମାନେ ସବୁ ଚାଲି ଆସନ୍ତି। ଆସିଲା ପରେ କୋଠ ସ୍ୱାମୀ ସେମାନେ ଭିତରକୁ ଯାଇ ଯେଉଁ ଚାର ବନ୍ଧା ହେଇଥିଲା ଚାର ଖୋଲନ୍ତି ଆଉ ଭିତର ପରିଷ୍କାର କରି ଧୁଆଧୋଇ କରନ୍ତି। ଧୁଆଧୋଇ ହେଇସାରିଲା ପରେ ଆମର ଠାକୁର ଯେହେତୁ ଯାତ୍ରା ସାରିକି ଆସିଛନ୍ତି, ତେଣୁ ମହାସ୍ନାନର ବ୍ୟବସ୍ଥା ହୁଏ।

ଗୁଣ୍ଡିଚାର ଦୈନନ୍ଦିନ ନୀତି ସକାଳୁ ପ୍ରଥମେ ଦ୍ୱାର ଖୋଲିବା ପରେ ପରେ ପ୍ରଥମେ ଠାକୁରଙ୍କର ମଙ୍ଗଳା ଅର୍ପଣ ହୁଏ। ଠାକୁରଙ୍କ ମଙ୍ଗଳା ଅର୍ପଣରେ ମହାପ୍ରଭୁଙ୍କ ଆଡ଼େ ଭିତର୍ଚ୍ଛ ଆଉ ମଝିଆଡ଼ ଆଉ ଠାକୁରଙ୍କ ବାଡ଼ିରେ ଦୁଇଜଣ ପୁଷ୍ପାଳକ ସିଂହାସନ ତଳେ ରହି ଭଣ୍ଡାର ମେକାପ ବା ମେକାପ ଯେଉଁ କର୍ପ ବସାଏ ସେ କର୍ପରେ ଆଳତୀ କରନ୍ତି, ତାପରେ ବଳିତା ଆଳତୀ କରନ୍ତି, ତାପରେ ପିଠୁ ଆଳତୀ କଲାପରେ ସିଂହାସନକୁ ଉଠି ଠାକୁରଙ୍କ ମୈଲମ କରନ୍ତି। ମୈଲମ ହେଇସାରିଲା ବାଦ ଠାକୁରଙ୍କ ତଡ଼ପୁତୁରୀ ହୁଏ, ଦୁଇ ଖଣ୍ଡ ଗାମୁଛା ପିନ୍ଧିକି ତଡ଼ପୁତୁରୀ ହୁଏ, ସେଇ ଗାମୁଛାରେ ଠାକୁର ଦାନ୍ତ ଘଷନ୍ତି ଆଉ ସ୍ନାନ କରନ୍ତି। କରିସାରିଲା ବାଦ ଠାକୁରଙ୍କର ଲୁଗା ବଦଳାଯାଏ, ପାଟ ମଠା ଏତେ ପିନ୍ଧି ସାରିଲା ପରେ ଭେଷ ହୁଅନ୍ତି, ଭେଷ ହେଇକରି ସେଠି ବଲ୍ଲଭ ଯେଉଁ ପଞ୍ଚପଚାର ପୂଜା ହୁଏ ସେଠି ତାହା ନ କରି ସର୍ପାମଣି କରାଯାଏ, ତା ଅର୍ଥ କଳାହାଟ ଦ୍ୱାର ପାଖରେ ପୂଜାପଣ୍ଡା ଠିଆ ହେଇକି ସର୍ପାମଣି ଭୋଗ କରନ୍ତି।

0: ଶ୍ରୀଜୀଉମାନେ ଗୁଣ୍ଡିଚା ମନ୍ଦିରରେ ବିଜେ କରିବା ପରଠାରୁ ବାହୁଡ଼ା ଯାତ୍ରା ମଧ୍ୟରେ କେତେଗୁଡ଼ିଏ ବିଶେଷ ନୀତି ପାଳିତ ହୁଏ। ସେମିତି ଏକ ବିଶେଷ ନୀତି ହେଉଛି ମହାସ୍ନାନ। ତିନି ବାଡ଼ରେ ମହାସ୍ନାନ ହୁଏ। ମହାସ୍ନାନ ପରେ ତିନି ବାଡ଼ରେ ସର୍ବାଙ୍ଗ ହୁଏ। ବଡ଼ ବାଡ଼ରେ ମୁଦିରସ୍ଥ, ମଝି ବାଡ଼ରେ ପତିମହାପାତ୍ର, ଶ୍ରୀଜଗନ୍ନାଥଙ୍କ ବାଡ଼ରେ ପୂଜା ପଣ୍ଡା ଠାକୁରମାନଙ୍କ ଶରୀରରେ ଚନ୍ଦନ ଲେପନ କରନ୍ତି। ତାପରେ ସର୍ବାଙ୍ଗ। ସର୍ବାଙ୍ଗ ସରିଲା ପରେ ଠାକୁରମାନେ ନୂତନ ବସ୍ତ୍ର ପରିଧାନ କରନ୍ତି ଆଉ ବେଶ ହୁଅନ୍ତି। ବେଶ ପରେ ମଧ୍ୟାହ୍ନ ଧୂପ, ମୈଲମ ଓ ସନ୍ଧ୍ୟା ଧୂପ କ୍ରମାନ୍ୱୟରେ ଅନୁଷ୍ଠିତ ହୁଏ। ସନ୍ଧ୍ୟା ଆଳତୀ ସରିଲା ପରେ ଚନ୍ଦନ ଲାଗି, ବଡ଼ ସିଂହାର ଆଉ ତାପରେ ପହୁଡ଼ ଲାଗି। ଗୁଣ୍ଡିଚା ମନ୍ଦିରରେ ରହଣି କାଳରେ ଆଉ ଗୋଟିଏ ବିଶେଷ ବିଧି ହେଉଛି ହେରା ପଞ୍ଚମୀ ବିଧି।
1: ହେରା ପଞ୍ଚମୀ ତା ଅର୍ଥ ପାଞ୍ଚ ଦିନ ପରେ, ଶ୍ରୀଗୁଣ୍ଡିଚାର ପାଞ୍ଚ ଦିନ ପରେ ମା ଠାକୁରାଣୀ ଶ୍ରୀମନ୍ଦିରରେ ଥାନ୍ତି। ଭଣ୍ଡାର ଘର ପାଖରେ ତାଙ୍କ ବେଶ ମାର୍ଜନା ଇତ୍ୟାଦି ଦେଇକି ତାଙ୍କୁ ବନକ ଲାଗି କରାଗଲା। ଅଳଙ୍କାର ନୂଆ ପାଟ ଇତ୍ୟାଦି ପିନ୍ଧି ସେ ବିମାନରେ ବସିକି ଆସିଲେ। ଘଣ୍ଟ କାହାଳି ଛତା ଧରିକି ଆସିଲେ। ଆସିକିରି ଜଗନ୍ନାଥଙ୍କ ରଥ ପାଖରେ ସେ ପହଞ୍ଚିଲେ। ପହଞ୍ଚିଲା ପରେ ଆମର ଯେ ପତିମହାପାତ୍ର, ସେଠି ସେ ତାଙ୍କୁ ଖଡ଼ି ପ୍ରସାଦ ଲାଗି କଲେ, ମାନେ ଚନ୍ଦନ ଲାଗି କଲେ, ବନ୍ଦାପନା କଲେ ଆଉ ବିଡ଼ିଆ ଆଉ ଘଷା ଜଳ ସମର୍ପଣ କଲେ। ଏରା ଅର୍ଥ ସାକ୍ଷାତ। ଯେହେତୁ ପଞ୍ଚମୀରେ ପଡୁଛି, ଏଟା ହେଉଛି ହେରା ପଞ୍ଚମୀ।
0: ଗୁଣ୍ଡିଚା ମଣ୍ଡପରେ ପ୍ରଭୁଙ୍କର ଦର୍ଶନ କରିବାକୁ ଭକ୍ତ ଆତୁର ନୟନରେ ଅପେକ୍ଷା କରିଥାଏ। ଦାରୁ ବିଗ୍ରହମାନଙ୍କର ପବିତ୍ର ଜନ୍ମସ୍ଥାନ ଏହି ଗୁଣ୍ଡିଚା ମଣ୍ଡପ ହେଉଛି ପରମ ପାବନ ସ୍ଥଳ। ତେଣୁ ଏହି ମଣ୍ଡପ ଓ ଏଠାରେ ଅନୁଷ୍ଠିତ ରୀତିନୀତିମାନଙ୍କର ବୈଶିଷ୍ଟ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଶ୍ରୀଜୀଉଙ୍କର ବାରଯାତ୍ରା ମଧ୍ୟରେ ଅକ୍ଷୟ ତୃତୀୟା ଅନ୍ୟତମ ଏକ ଯାତ୍ରା। ବୈଶାଖ ଶୁକ୍ଳ ତୃତୀୟ ଦିନ ଯାତ୍ରାକୁ ଅକ୍ଷୟ ତୃତୀୟା ଯାତ୍ରା କହନ୍ତି। ଏହି ଦିନଠାରୁ ଅକ୍ଷୟ ତୃତୀୟା ଯାତ୍ରା ଆରମ୍ଭ ହୁଏ। ସକାଳ ଧୂପ ସରିବା ପରେ ତିନି ବାଡ଼ରେ ମୈଲମ ହୋଇ ମହାସ୍ନାନ ବଢ଼େ। ତାପରେ ଝୁଲଣ ମଣ୍ଡପକୁ ପାଲିଙ୍କିରେ ରାମକୃଷ୍ଣ ଓ ବିମାନରେ ଲକ୍ଷ୍ମୀ

ସରସ୍ୱତୀ ଓ ମଦନ ମୋହନଙ୍କୁ ବିଜେ କରାଇଥାନ୍ତି। ବିମାନ ବଡ଼ୁମାନେ ସିଂହଦ୍ୱାର ଦେଇ ଚନ୍ଦନ ବେଢ଼ା ଚକଡ଼ାକୁ ବିଜେ କରନ୍ତି। ବିମାନ ନଅର ଦ୍ୱାରରେ ପହଞ୍ଚିଲେ ରଥ ଅନୁକୂଳ ସକାଶେ ସେଠାରେ ରହେ। ମହାଜନମାନେ ରାମକୃଷ୍ଣଙ୍କୁ ବଡ଼ ଚାପରେ ବିଜେ କରାଇ ସାରିଲା ପରେ ପଞ୍ଚୁପାଣ୍ଡବ ପଛ ସିଂହାସନରେ ବିଜେ ହୁଅନ୍ତି। ଦିନଚାପ ଏକଘରା ବୁଲି କୂଳରେ ଲାଗିଲା ପରେ ଦୁଇ ଚାପ ଏକତ୍ର ହୋଇ ବଡ଼ ଚାପରୁ ରାମକୃଷ୍ଣ ମଦନ ମୋହନଙ୍କ ଚାପକୁ ଆସିଲା ପରେ ବନ୍ଦାପନା ହୋଇ ଚାମର ଆଲଟ ହେଲେ ଜଳରେ ବୁଡ଼ନ୍ତି। ଜଳ ଲାଗି ବଢ଼ିବା ପରେ ଜଗତୀ ଉପରେ ସୁନା ଅଳଙ୍କାରମାନ ଲାଗି ହୋଇ ବେଶ ହୁଅନ୍ତି। ଦିନଚାପ ଭଳି ରାତ୍ରଚାପରେ ତିନିଘରା ବୁଲନ୍ତି। ନିଅ ବିମାନ ଓ ପାଲିଙ୍କିରେ ବଡ଼ ଦେଉଳକୁ ବିଜେ ହେଲା ପରେ ମୈଲମ ସୂତାଲୁଗା ଓ କର୍ପୂର ଲାଗି ହୁଏ। ଚନ୍ଦନ ଲାଗି ହେବା ପରେ ଅଳକା ଅଙ୍ଗଲିପ୍ତ କୁଙ୍କୁମ ଚୌସରା ଗଜମୁକୁତା ଲାଗି ହୋଇ ବେଶ ହୁଅନ୍ତି। ଏହା 42 ଦିନ ପର୍ଯ୍ୟନ୍ତ ହୁଏ। ଆଜ୍ଞାମାଳ ଦେଲା ପରେ ପୂର୍ବଦିନ ଭଳି ଠାକୁର ଓ ଠାକୁରାଣୀମାନେ ନରେନ୍ଦ୍ର ଚକଡ଼ାକୁ ବିଜେ ହୁଅନ୍ତି। ସନ୍ଧ୍ୟାଧୂପ ପରେ ଠାକୁରଙ୍କର ଆଲଟ ଲାଗି ଓ ଚନ୍ଦନ ଲାଗି ହୋଇ ବଡ଼ସିଂହାର ବେଶ ହୁଏ। ବାହାର ଚନ୍ଦନ 21 ଦିନ ଓ ଭିତର ଚନ୍ଦନ 21 ଦିନ ପର୍ଯ୍ୟନ୍ତ ମଧ୍ୟ ହୋଇଥାଏ। ଜ୍ୟେଷ୍ଠ ଚତୁର୍ଦ୍ଦଶୀ ଯାଏ 2 ଥର ଆଲଟ ଲାଗି ପ୍ରତିଦିନ ହୁଏ। ବୈଶାଖ ଶୁକ୍ଳ ସପ୍ତମୀ ଓ ଅଷ୍ଟମୀ ଦିନ ମଧ୍ୟ ଚନ୍ଦନ ଯାତ୍ରାକୁ ବିଜେ ହୁଅନ୍ତି। ପ୍ରଥମ 21 ଦିନ ଚନ୍ଦନରେ ଦିଅଁ ନରେନ୍ଦ୍ରକୁ ବିଜେ କରନ୍ତି। ଅନ୍ୟ 21 ଦିନ ବାହାରକୁ ନ ଯାଇ ଭିତରେ ସବୁ ନୀତି ହୁଏ। 20 ଦିନର ଭଉଁରୀ ଜାତ ହୋଇ ରାତ୍ରଚାପ 21 ଘେରା ନରେନ୍ଦ୍ରରେ ବୁଲେ। ଭିତର ଚନ୍ଦନ 21 ଦିନରେ ଜ୍ୟେଷ୍ଠ କୃଷ୍ଣ ଏକାଦଶୀ, ସାବିତ୍ରୀ ଅମାବାସ୍ୟା, ଶୀତଳ ଷଷ୍ଠୀ ଏବଂ ରୁକ୍ମିଣୀ ହରଣ ଏକାଦଶୀ ଏ 4 ଦିନ ଜଳକ୍ରୀଡ଼ା ହୋଇଥାଏ। 2ପଟିଆ, 3ପଟିଆ, 4ପଟିଆ ଓ 5ପଟିଆ ମାଣ୍ଡୁଅ ପ୍ରଭୃତି ଅକ୍ଷୟ ତୃତୀୟା ଦିନ ଲାଗି ହୁଏ। ଏହିଭଳି ଶ୍ରୀମନ୍ଦିରରେ 12ଯାତ୍ରା ପାରମ୍ପରିକ ରୀତିରେ ପାଳନ କରାଯାଏ।

ଶେଷ ହେଲା ଶ୍ରୀକ୍ଷେତ୍ର ମାଧୁରୀ। ଆଜିର ବିଷୟ ଥିଲା ଶ୍ରୀଗୁଣ୍ଡିଚା ମନ୍ଦିରର ବିଶେଷ ନୀତି। ଏ ସମ୍ପର୍କରେ ଆଲୋଚନା କରିଥିଲେ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ। କାର୍ଯ୍ୟକ୍ରମକୁ ପ୍ରଯୋଜନା କରିଥିଲେ ପ୍ରଦୀପ୍ତ ଶ୍ରୀଚନ୍ଦନ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କେତୋଟି ସୁଗମ ସଙ୍ଗୀତ ଶୁଣନ୍ତୁ। କାର୍ଯ୍ୟକ୍ରମ ଆରମ୍ଭରେ ଏହି ଗୀତଟି ଗାଇଛନ୍ତି ବୈଷ୍ଣବ ଚରଣ ପାଢ଼ୀ, ଗୀତିକାର ମନୋଜ ମହାନ୍ତି।

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ଏହି ଗୀତଟି। ଗୀତଟିକୁ ଗାଇଛନ୍ତି ପଣ୍ଡିତ ଭିଜିତ ନାୟର। ନରେନ୍ଦ୍ର କୁମାର ଦାସଙ୍କ ଗୀତ ରଚନା।

ଗୀତଟି ସୁଗମ ସଙ୍ଗୀତ ଶୁଣିଲି। କଣ୍ଠଶିଳ୍ପୀ ଅନୁଥିଲି ବିଷ୍ଣୁଚରଣ ପାଢ଼ୀ ଏବଂ ପଣ୍ଡିତ ଭିଜିତା ନାୟର। ଗୀତଗୁଡ଼ିକ ରଚନା କରିଥିଲି ମନୋଜ ମହାନ୍ତି, ଜ୍ୟୋତ୍ସ୍ନା ରାଉତରାୟ ଏବଂ ନରେନ୍ଦ୍ର କୁମାର ଦାସ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ ସୋନୁ ନିଗମ ଏବଂ ସୁନିଧି ଚୌହାନଙ୍କ କଣ୍ଠରେ ଏହି ଗୀତଟି। କଥାଚିତ୍ର ପନ୍ନାରୁ, ସଙ୍ଗୀତ ଯତୀନ ଲଳିତ। ଗୀତଟିକୁ ରଚନା କରୁଛନ୍ତି ପ୍ରସୂନ ଯୋଶୀ।

ଶଙ୍କର ମହାଦେବଙ୍କ କଣ୍ଠରେ ଏ ଗୀତଟି ଶୁଣନ୍ତୁ, ଫିର୍ ମିଲେଙ୍ଗେ କଥା ଚିତ୍ରରୁ। ସଙ୍ଗୀତ ଶଙ୍କର ଇଶାନ ଲୟ, ଗୀତିକାର ପ୍ରସୂନ ଯୋଶୀ।

ଅଭିଜିତ ଏବଂ ସୁନିଧି ଚୌହାନଙ୍କ ଦ୍ୱୈତ କଣ୍ଠରେ ଗ୍ୟାଙ୍ଗଷ୍ଟର କଥାଚିତ୍ରରେ ଶୁଣନ୍ତୁ ଏହି ଗୀତଟି। ସଙ୍ଗୀତ ପ୍ରୀତମ, ଗୀତଟିକୁ ରଚନା କରିଛନ୍ତି ନୀଲେଶ ମିଶ୍ରା।

ଏଇ ଗୀତଟି କୁ ରଚନା କରିଛନ୍ତି ଦେବ କୋହଲି, ସଙ୍ଗୀତ ଅନୁ ମଲ୍ଲିକ, କଥାଚିତ୍ର ମେ ପ୍ରେମ କି ଦିୱାନୀ ହୁଁ, କଣ୍ଠଶିଳ୍ପୀ ଚିତ୍ରା ଏବଂ ଶାନ।

ପହଲି କଥାଚିତ୍ରରୁ ଏ ଗୀତଟି ଶୁଣନ୍ତୁ। ସଙ୍ଗୀତ ଏମ୍ଏମ୍ କରମ, ଗୀତିକାର ଗୁଲଜାର, କଣ୍ଠଶିଳ୍ପୀ ସୋନୁ ନିଗମ, ଶ୍ରେୟା ଘୋଷାଲ, ମଧୁଶ୍ରୀ ଏବଂ ବେଲା।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗାଇଛନ୍ତି ସୋନୁ ନିଗମ ଏବଂ ଶ୍ରେୟା ଘୋଷାଲ। କଥାଚିତ୍ର କ୍ରିସ୍, ସଙ୍ଗୀତ ରାଜେଶ ରୋଶନ, ଗୀତଟିକୁ ରଚନା କରିଛନ୍ତି ନାସିର ଫ୍ରାଜ।

କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି ଅନୁରାଧା ଏବଂ ଅକ୍ଷୟ ମହାନ୍ତି। କଥାଚିତ୍ର ମମତା ମାଗେ ମୂଳ, ସଙ୍ଗୀତ ଅକ୍ଷୟ ମହାନ୍ତି, ଗୀତଟିକୁ ରଚନା କରିଛନ୍ତି ଶେଷାନନ୍ଦ ଦାସ କାନ୍କୋ।

ଅଭିଜିତ ମଜୁମଦାରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ନିଜାମଙ୍କ ରଚନାରୁ ଏ ଗୀତଟି ଶୁଣନ୍ତୁ। ହରି ଓମ୍ ହରି କଥା ଚିତ୍ରରୁ, କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ଅଞ୍ଜଳି ମିଶ୍ର।

ସନ୍ତୋଷ କୁମାର ମିଶ୍ରଙ୍କର କଣ୍ଠଧି ଶୁଣନ୍ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ରଚନା ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ।

ଆପଣମାନେ ଶୁଣୁଛନ୍ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଇହାଦେ ଶୁଣୁନ୍ ମୋତିଲାଲ ଦୋରାଙ୍କ ରଚନା, କଣ୍ଠ ସନ୍ତୋଷ ମିଶ୍ର।

କାର୍ଯ୍ୟକ୍ରମଟି ଏହାଦେ ପ୍ରମୋଦ କୁମାର ମିଶ୍ରଙ୍କ ରଚନାନୁ ଶୁଣନ୍। ଇ ଗୀତଟା କଣ୍ଠ ଦେଇଛନ୍ ଫକୀର କୁମାର ମେହେର।

କାର୍ଯ୍ୟକ୍ରମର ପହେଲା ଗୀତ ଶୁଣୁନ୍ କଥାଚିତ୍ର ଆୟା ସାୱନ ଝୁମକେ, କଣ୍ଠ ଲତା ମଙ୍ଗେସ୍କର ଆର୍ ମହମ୍ମଦ ରଫି, ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ଶ୍ରୋତାବନ୍ଧୁ, ଇହାଦେ ହେଉଛେ ଟେକ୍ନୋଲୋଜିର ଯୁଗ। ଟେକ୍ନୋଲୋଜି ଥି ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ଆମର ଜୀବନଶୈଳୀ। ଏନ୍ତା ହେଇଯାଇଛେ ଯେ ପ୍ରତ୍ୟେକ ଜିନିଷ ଆମକୁ ସାଙ୍ଗେ ସାଙ୍ଗେ ତତ୍କ୍ଷଣାତ୍ ବା ଇନ୍ଷ୍ଟାଣ୍ଟ ଦରକାର। ସେଟା ଫେସବୁକ୍, ଇନ୍ଷ୍ଟାଗ୍ରାମ, ୟୁଟ୍ୟୁବ, ହ୍ୱାଟ୍ସଆପ୍ର ଲାଇକ୍, କମେଣ୍ଟ, ରିଏକ୍ସନ୍ ହେଉ କି କେନ୍ସି ପ୍ରଶ୍ନର ଉତ୍ତର ହେଉ, ଡେରି ହେବାରଟା ସତେ ଯେନ୍ତା ଆମେ ବରଦାସ୍ତ କରି ନାଇପାର୍ବାର୍। ସ୍ଥିତି ଆଜ୍ ଏନ୍ତା ହେଇଯାଇଛେ ଯେ ମୁନସର୍ ଧୈର୍ଯ୍ୟର ମଠିଆଟା ପୁଲା ହେଇଯାଉଛେ। ଆମେ ଅପେକ୍ଷା କର୍ବାରଟା ଯେନ୍ତା ପାସରି ଦେଲାନ, ସମୟକେ ବୁଝବାର୍ ବଦଲା ଆମେ ସମୟର ସାଙ୍ଗେ ଦୌଡ଼ିବାର୍ ଲାଗି ଚେଷ୍ଟା କରୁଛୁଁ। ଇତାର ସାରାଂଶ ଇଟା ଆଏ ଯେ ଆମେ ଆମର ସବୁଥିରୁ ବଡ଼ ଶକ୍ତି ଯେନ୍ଟାକି ଧୈର୍ଯ୍ୟ, ସେ ଧୈର୍ଯ୍ୟକେ ଆମେ ହରେଇ ବସଲାନ। ତାହେଲେ ଶ୍ରୋତାବନ୍ଧୁ, ଧୈର୍ଯ୍ୟ ରଖିକରି ଆମର କାର୍ଯ୍ୟକ୍ରମକେ ଶୁଣୁନ। ଇହାଦେ ଲତା ମଙ୍ଗେସ୍କରଙ୍କର କଣ୍ଠତି ଶୁଣୁନ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। ଗୀତକେ ଲେଖିଛନ୍ ଆନନ୍ଦ ବକ୍ସି, ସୁର୍ତି ସଜେଇଛନ୍ ଆର୍ ଡି ବର୍ମନ, କଥାଚିତ୍ର ଜୁର୍ମାନା।

ତ ସେମାନଙ୍କୁ ଜୀବନଟା ଯେନ୍ତାକି ବେକାର ଆଏ ଲେଖେନ୍ ଲାଗ୍ସି। ବରଦାସ୍ତ ନାଇଁ କର୍ବାର୍ ହାଲତ ଏନ୍ତା ହେଲାନ କି ସେଥିର୍ଲାଗି ଏଙ୍ଗଜାଇଟି, ରାଗ, ଦୁଃଖ, ଅବସାଦ ବାଗିର୍ ଜିନିଷ ଧୀରେ ଧୀରେ ଆମର୍ ଜୀବନ୍ଥି ବଢ଼ି ବଢ଼ି ଚାଲିଛେ। ତାହେଲେ ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମକେ ଆଗ୍କେ ନେମା। ଏହାଦେ ଫନା କଥାଚିତ୍ରର ଇ ଗୀତଟା ଶୁଣନ୍। ଗୀତ ରଚନା ପ୍ରସୂନ ଯୋଶୀ, କଣ୍ଠ ଦେଇଛନ୍ କୈଲାସ ଖେର ଆର୍ ଶାନ, ସୁର୍ତି ସଜେଇଛନ୍ ଯତୀନ ଲଲିତ।

କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 317.5 meter ତଥା 945 kHz ଓ FM 101 MHz ଯୋଗେ। ଆପଣମାନେ ଏହି କାର୍ଯ୍ୟକ୍ରମକୁ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ମାଧ୍ୟମରେ ମଧ୍ୟ ଶୁଣିପାରିବେ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ।

କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ ଆପ୍ କି କସମ୍ କଥାଚିତ୍ରର ଗୀତ, ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ଆର୍ ଡି ବର୍ମନ, କଣ୍ଠ କିଶୋର କୁମାର।

ହଁ ଶ୍ରୋତା ବନ୍ଧୁ, ଜୀବନ ହେଉଛି ମନୁଷ୍ୟ ଅନୁଭବର ସବୁଠାରୁ ଅଦ୍ଭୁତ ଓ ଜଟିଳ ସଙ୍ଗୀତ। ଏହା କେବଳ ଦିନ ମାସ ବର୍ଷର ଗଣନା ନୁହେଁ, ବରଂ ଏହା ହେଉଛି ମନୋବିକାଶ, ଦାୟିତ୍ୱ, ସଂଘର୍ଷ ଓ ପରିପକ୍ୱତାର ଏକ ଦୀର୍ଘ ଯାତ୍ରା। ଜୀବନ ଏକ ଅଜବ ନା, ଯାହା ସଂସାରର ତରଙ୍ଗମୟ ସମୁଦ୍ରରେ ଭାସି ଭାସି ଚାଲିଥାଏ। ଏହା ହେଉଛି ଏକ ବୃହତ୍ ଗ୍ରନ୍ଥ ମଧ୍ୟ, ଯାହାର ପ୍ରତ୍ୟେକ ପୃଷ୍ଠା ଅନୁଭୂତିର ରଙ୍ଗରେ ତରଙ୍ଗାୟିତ। ଏହି ଗ୍ରନ୍ଥର ମୁଖ୍ୟ ଉପାଦାନଗୁଡ଼ିକ ହେଲେ ଶୈଶବ, ଯୌବନ ଓ ଜଞ୍ଜାଳର ଅଧ୍ୟାୟ, କର୍ମର ପ୍ରକରଣ ଏବଂ ଶେଷରେ ବାର୍ଦ୍ଧକ୍ୟର ଉପସଂହାର। ଏହି ଚାରିଟି ଅବସ୍ଥା ପରସ୍ପର ସହିତ ଏତେ ନିବିଡ଼ ଭାବରେ ଜଡ଼ିତ ଯେ ଗୋଟିକୁ ବାଦ ଦେଲେ ଅନ୍ୟଟିର ମୂଲ୍ୟ କ୍ଷୀଣ ହୋଇଯାଏ। ଏହା କେବଳ ସମୟର ପରିବର୍ତ୍ତନ ନୁହେଁ, ଏହା ଆତ୍ମାର ପରିପକ୍ୱତା ଏବଂ ବୁଝାମଣାର ବିକାଶ। ତାହେଲେ ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମକୁ ଆଗକୁ ନେବା। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିରେ କଣ୍ଠ ଦେଇଛନ୍ତି ଲତା ମଙ୍ଗେସ୍କର, କଥାଚିତ୍ର ସୌତନ, ଗୀତରଚନା ସାବନ କୁମାର, ସଙ୍ଗୀତ ଉଷା ଖାନ୍ନା।

ଏଥର କାର୍ଯ୍ୟକ୍ରମରେ ଶୁଣନ୍ତୁ ଇର୍ଷାଦ କାମିଲଙ୍କ ରଚନା, କଣ୍ଠ ଦଲେର ମେହେନ୍ଦି, ରିଚା ଶର୍ମା ଓ ସଲିମ, ସଙ୍ଗୀତ ପ୍ରୀତମ, କଥାଚିତ୍ର ଆକ୍ସନ୍ ରିପ୍ଲେ।

ଶ୍ରୋତା ବନ୍ଧୁ, ଜୀବନ ହେଉଛି ଜଞ୍ଜାଳ, କର୍ମ ଓ ବାର୍ଦ୍ଧକ୍ୟର ଏକ ତ୍ରିବେଣୀ ସଙ୍ଗମ ଓ ସୁନ୍ଦର ସମନ୍ୱୟ। ଜଞ୍ଜାଳରେ ମଣିଷ ନିଜ ସ୍ୱାର୍ଥକୁ ବଳି ଦିଏ, କର୍ମରେ ନିଜ ଅସ୍ତିତ୍ୱକୁ ପ୍ରତିଷ୍ଠା କରେ ଏବଂ ବାର୍ଦ୍ଧକ୍ୟରେ ଜୀବନର ମହାସତ୍ୟକୁ ହୃଦୟଙ୍ଗମ କରିଥାଏ। ଏହି ତିନୋଟି ମୁହୂର୍ତ୍ତ ମିଶି ଜୀବନକୁ ଏକ ପୂର୍ଣ୍ଣ ସ୍ୱରୂପ ଦିଅନ୍ତି। ପ୍ରତ୍ୟେକ ଅବସ୍ଥା ନିଜର ମହତ୍ତ୍ୱ ବହନ କରେ। ଜଞ୍ଜାଳ ଶିଖାଏ ସହନଶୀଳତା, କର୍ମ ଦିଏ ସାହସ ଓ ସନ୍ତୋଷ, ଆଉ ବାର୍ଦ୍ଧକ୍ୟ ଦିଏ ଶାନ୍ତି ଓ ଅନୁଭୂତିର ପରିପକ୍ୱତା। ଆମେ ଏହି ତିନୋଟି ଧାରାକୁ ସ୍ୱୀକାର କରି ଜୀବନର ଯାତ୍ରାକୁ ଆନନ୍ଦରେ ଉପଭୋଗ କରିବା ଉଚିତ। ତେଣୁ ଜଞ୍ଜାଳର ଜାଲରେ ଛନ୍ଦି ହୋଇଗଲେ କିମ୍ବା ବାର୍ଦ୍ଧକ୍ୟର ଦୁର୍ବଳତା ଆସିଲେ ବି ଆମେ ପ୍ରତ୍ୟେକ ମୁହୂର୍ତ୍ତକୁ ସ୍ୱୀକାର କରିବା, ଆନନ୍ଦରେ ବଞ୍ଚିବା, ଏହା ହିଁ ହେଉଛି ଆମ ଜୀବନର ପ୍ରକୃତ ସାର୍ଥକତା। ତେବେ ଶ୍ରୋତାବନ୍ଧୁ, ଏଥର କାର୍ଯ୍ୟକ୍ରମରେ ପାପୁନଙ୍କ କଣ୍ଠରେ ଶୁଣନ୍ତୁ ବରୁଣ ଗ୍ରୋଭରଙ୍କ ରଚନା। ସଙ୍ଗୀତ ନିର୍ଦ୍ଦେଶନା ଅନ୍ନୁ ମଲ୍ଲିକ, କଥାଚିତ୍ର ସୁଇ ଧାଗା।

ଶେଷରେ ଅଜୟ ଅତୁଲଙ୍କ କଣ୍ଠ ଓ ସଙ୍ଗୀତ ନିର୍ଦ୍ଦେଶନାରେ ଶୁଣନ୍ତୁ ଧଡ଼କ କଥାଚିତ୍ରର ଏହି ଗୀତଟି, ଗୀତିକାର ଅମିତାଭ ଭଟ୍ଟାଚାର୍ଯ୍ୟ।

ଏଇଠି ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।

ଏଥର କାର୍ଯ୍ୟକ୍ରମରେ ରୋଶନ ଖାନଙ୍କ କଣ୍ଠରେ ଆଉ ଏକ ସଙ୍ଗୀତ ଶୁଣନ୍ତୁ, ଗୀତ ରଚନା ନିର୍ମଳା ପଣ୍ଡା।

ଶୁଣିଲି କେତୋଟି ସୁଗମ ସଙ୍ଗୀତ। କଣ୍ଠଶିଳ୍ପୀ ଥିଲେ ରୋଶନ ଖାନ ଓ ବିଷ୍ଣୁଦେବ ପଣ୍ଡା। ଗୀତଗୁଡ଼ିକୁ ରଚନା କରିଥିଲେ ଦିଗ୍ପତି ପାଣ୍ଡେ, ନିର୍ମଳା ପଣ୍ଡା ଓ ସୁରେଶ କୁମାର ଦାସ।

ଆକାଶବାଣୀ ସମ୍ବଲପୁର ଦିନ 1:20 ହେବାକୁ ଯାଉଛି। ବର୍ତ୍ତମାନ ପ୍ରଚାର କରୁଛୁ ଆଜିର ଘର ସଂସାର କାର୍ଯ୍ୟକ୍ରମ।

ନମସ୍କାର। ଆଜିର ଘର ସଂସାର କାର୍ଯ୍ୟକ୍ରମର ତନ୍ ମନ୍ ଧନ୍ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ ଓ ଅନେକ ଅନେକ ଅଭିନନ୍ଦନ। ଶ୍ରୋତା ଭଉଣୀ, ଆଜି ଜୁଲାଇ ମାସର 17 ତାରିଖ। ଏହି ଦିନଟିକୁ ପ୍ରତିବର୍ଷ ଅନ୍ତରାଷ୍ଟ୍ରୀୟ ନ୍ୟାୟ ଦିବସ ଭାବରେ ପାଳନ କରାଯାଇଥାଏ। ଅନ୍ତରାଷ୍ଟ୍ରୀୟ ନ୍ୟାୟ ଓ ମାନବ ଅଧିକାରକୁ ଗୁରୁତ୍ୱ ଦେବା ହେଉଛି ଏହି ଦିବସ ପାଳନର ମୂଳ ଉଦ୍ଦେଶ୍ୟ। ସାରା ବିଶ୍ୱରେ ଶାନ୍ତି, ସୁରକ୍ଷା ଆଉ ସ୍ଥିରତା ବଜାୟ ରଖିବା ପାଇଁ ଏହି ଦିବସ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଏହି ଦିବସ ମାନବାଧିକାରର ଗଭୀର ଉଲ୍ଲଙ୍ଘନ, ନରସଂହାର, ଯୁଦ୍ଧ ଓ ମାନବତା ବିରୁଦ୍ଧରେ ଅପରାଧ କରୁଥିବା ଲୋକମାନଙ୍କୁ ଉତ୍ତରଦାୟୀ କରିବାର ପ୍ରୟାସ କରିଥାଏ। ଅପରାଧୀମାନଙ୍କ ବିରୁଦ୍ଧରେ ମକଦ୍ଦମା କରି ସେମାନଙ୍କୁ ଦଣ୍ଡ ଦେବା ଦ୍ୱାରା ଭବିଷ୍ୟତରେ ଅପରାଧକୁ ରୋକିବା କାର୍ଯ୍ୟ ମଧ୍ୟ ଏହାଦ୍ୱାରା ସମ୍ପନ୍ନ ହୋଇଥାଏ। ନ୍ୟାୟତନ୍ତ୍ରକୁ ସୁଦୃଢ଼ କରି ଏବଂ ଦଣ୍ଡମୁକ୍ତିକୁ ରୋକି ଆମକୁ ଏକ ନ୍ୟାୟପୂର୍ଣ୍ଣ ସମାଜରେ ବଞ୍ଚିବାର ଅଧିକାର ସମ୍ପର୍କରେ ଏହି ଅନ୍ତରାଷ୍ଟ୍ରୀୟ ନ୍ୟାୟ ଦିବସ ଆମକୁ ସଚେତନ କରିଥାଏ। ଗମ୍ଭୀର ଅପରାଧ ପାଇଁ ଦଣ୍ଡମୁକ୍ତି ବିରୁଦ୍ଧରେ ଲଢ଼େଇର ସମ୍ମାନ ପାଇଁ ବିଶ୍ୱ ଅନ୍ତରାଷ୍ଟ୍ରୀୟ ନ୍ୟାୟ ଦିବସ ପାଳିତ ହୋଇଥାଏ। ତେବେ ଶ୍ରୋତାବନ୍ଧୁ, ବର୍ତ୍ତମାନ ଆସନ୍ତୁ ଅନୁରାଧା ପୌଡ଼ୱାଲଙ୍କ କଣ୍ଠରେ ଏହି ଭକ୍ତି ଗୀତଟି ଶୁଣିବା। ଗୀତ ରଚନା ଶୀର୍ଷାନନ୍ଦ ଦାସ କାନୁନଗୋ, ସଙ୍ଗୀତ ସରୋଜ ନନ୍ଦ।

ଶ୍ରୋତା ଭଉଣୀ, ଜୀବନରେ ଅନ୍ୟାନ୍ୟ ଦିଗ ପ୍ରତି ଦୃଷ୍ଟି ଦେବା ସହିତ ସ୍ୱାସ୍ଥ୍ୟର ଯତ୍ନ ନେବା ମଧ୍ୟ ଏକାନ୍ତ ଅପରିହାର୍ଯ୍ୟ। କାହିଁକିନା ସୁସ୍ଥତା ମଣିଷ ଜୀବନରେ ସୁଖ, ଶାନ୍ତି ଓ ଆନନ୍ଦ ଆଣିଦେଇଥାଏ। ଅପରପକ୍ଷରେ ଅସୁସ୍ଥତା ଆଣିଦିଏ ଦୁଃଖ, ବିଷାଦ ଓ ଯନ୍ତ୍ରଣା। କିନ୍ତୁ ସୁସ୍ଥ ରହିବା ପାଇଁ ଆମକୁ ଅନେକ ସତର୍କତା ଅବଲମ୍ବନ କରିବାକୁ ପଡ଼ିଥାଏ। ବେଳେବେଳେ ଆମର ଅଜ୍ଞତା ଯୋଗୁଁ ମଧ୍ୟ

0: ଆମେ ସାବଧାନ ହୋଇପାରୁନାହିଁ, ଯାହାଦ୍ୱାରା ଅସାବଧାନତା ବଶତଃ ଅନେକ ରୋଗ ଆମକୁ ଆକ୍ରମଣ କରିଥାନ୍ତି। ତେଣୁ ଶରୀରକୁ ସୁସ୍ଥ ରଖିବା ପାଇଁ ଆମକୁ ଅନେକ ଗୁଡ଼ିଏ କଥା ଜାଣିବା ପାଇଁ ପଡ଼ିବ ଓ ସେଥିପ୍ରତି ଧ୍ୟାନ ମଧ୍ୟ ଦେବାକୁ ପଡ଼ିବ, ତେବେ ଯାଇ ଆମେ ସୁସ୍ଥ ରହିପାରିବା। ତେବେ ଆପଣମାନଙ୍କର ଅବଗତି ପାଇଁ ଆଜି ଆମର ତନ୍ ମନ୍ ଧନ୍ କାର୍ଯ୍ୟକ୍ରମରେ ଟାଇଫଏଡ୍ ଜ୍ୱର ବା ଆନ୍ତରିକ ଜ୍ୱର ସମ୍ପର୍କରେ ବିଭିନ୍ନ ତଥ୍ୟ ଉପସ୍ଥାପନା କରିବା ପାଇଁ ଆମ ଷ୍ଟୁଡ଼ିଓରେ ଉପସ୍ଥିତ ଅଛନ୍ତି ଡାକ୍ତର ଦିବ୍ୟଜ୍ୟୋତି ରାଉତ। ଆସନ୍ତୁ ତାଙ୍କୁ ଭେଟିବା ଓ ଟାଇଫଏଡ୍ ଜ୍ୱରର କାରଣ, ନିରାକରଣ ଓ ସତର୍କତା ସମ୍ପର୍କରେ ବିଭିନ୍ନ କଥା ଜାଣିବା। ତାଙ୍କ ସହିତ କଥାବାର୍ତ୍ତା କରିଛନ୍ତି ଭଉଣୀ ସଙ୍ଗୀତା ସାହୁ।
1: ନମସ୍କାର ଶ୍ରୋତା ଭଉଣୀ, ଘର ସଂସାରର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ତନ୍ମନ୍ ଧନକୁ ଆପଣମାନଙ୍କୁ ସ୍ୱାଗତ। ପ୍ରତି ସପ୍ତାହ ପରି ଏ ସପ୍ତାହରେ ମଧ୍ୟ ଆମେ ଏକ ବିଷୟକୁ ନେଇ ଆଲୋଚନା କରିବା। ଆଜି ଆଲୋଚନା କରିବା ପାଇଁ ଆମ ଗହଣରେ ଉପସ୍ଥିତ ଅଛନ୍ତି ଡକ୍ଟର ଦିବ୍ୟା ରାଉତ। ମ୍ୟାଡମ୍ ନମସ୍କାର।
2: ନମସ୍କାର ଶ୍ରୋତା ବନ୍ଧୁ,
1: ଆମର କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ।
2: ଧନ୍ୟବାଦ।
1: ପ୍ରଥମେ ଆମ ଶ୍ରୋତା ଭଉଣୀମାନଙ୍କୁ କୁହନ୍ତୁ, ଟାଇଫଏଡ୍ କେଉଁ କାରଣରୁ ହୋଇଥାଏ?
2: ଟାଇଫଏଡ୍ କହିହେବ ଯେ ଟାଇଫଏଡ୍ ଜ୍ୱର ବି, ଯେଉଁଟାକି ସାଲମୋନେଲା ଟାଇଫି ବ୍ୟାକ୍ଟେରିଆ ଦ୍ୱାରା ହୁଏ, ସେଇଟା ଯେଉଁ ଅପରିଷ୍କାର ଜାଗା ବା ଆପଣଙ୍କର ଅପରିଷ୍କାର ପାଣି ସେହିସବୁରେ ଯେଉଁ ମାଛିର ସଂଖ୍ୟା ବା ମାଛି ଦ୍ୱାରା ଏଇଟା ସଂକ୍ରମଣ ହୁଏ।
1: ଟାଇଫଏଡ୍ ଜ୍ୱର ପ୍ରକୃତରେ କ'ଣ ଏବଂ ଏହା କାହିଁକି ଏତେ ସହଜରେ ବ୍ୟାପିଥାଏ?
2: ଯେହେତୁ ଆମେ ମୁଁ ଏଟା ଯେଉଁ କହିଲି ଯେ ଟାଇଫଏଡ୍ ଜ୍ୱରଟା ହେଉଛି ଏଇ ସାଲମୋନେଲା ଟାଇଫି ବ୍ୟାକ୍ଟେରିଆ, ଯେଉଁଟାକି ମାଛି ଦ୍ୱାରା ବ୍ୟାପିତ ଥାଏ, ସେଇ ମାଛିର ଶରୀରରେ ବା ତା ଗୋଡ଼ରେ ଯେଉଁ ବ୍ୟାକ୍ଟେରିଆ ଗୁଡ଼ାକ ଲାଗିକି ଥାଏ, ସେ ଯେତେବେଳେ ଆମର ଖାଦ୍ୟ ବା ପେୟ ଜିନିଷରେ ବସନ୍ତି, ସେଇ ବ୍ୟାକ୍ଟେରିଆ ସେଟାକୁ ସଂକ୍ରମଣ କରେ। ସେ ଖାଇବା ପିଇବାଟା ଯେତେବେଳେ ଯେଉଁ ବ୍ୟକ୍ତିଟା ସେଇ ଯେଉଁ ଖାଦ୍ୟଟା ନେବେ, ସେହି ସମୟରେ ଏଇ ଟାଇଫଏଡ୍ଟା ସେଇ ଶରୀରକୁ ଯାଏ ଆଉ ଜ୍ୱରଟା କରେ।
1: ରୋଗ ଜଣଙ୍କ ଶରୀରରୁ ଅନ୍ୟ ଜଣଙ୍କ ପାଖକୁ କେମିତି ବ୍ୟାପିଥାଏ?
2: କହିହେବ ଯେ ମହିଳାମାନଙ୍କୁ ହିଁ ଏଇଟା ଅଧିକ ଏଇଥିପାଇଁ ବି ହେଇପାରେ ବା ଯେଉଁ ଲୋକ ଦ୍ୱାରା ଅନ୍ୟ ଲୋକକୁ ହୁଏ, ସେଇଟା ହୁଏ ଯେ ମଳ ଦ୍ୱାରା କି ଯେଉଁ ଲୋକଟା ସଂକ୍ରମଣ ଥାଏ ବା ଆକ୍ରାନ୍ତ ଥାନ୍ତି, ତାଙ୍କର ମଳ ଦ୍ୱାରା ବା ତାଙ୍କ ଖାଦ୍ୟପେୟ ଜିନିଷରେ, ମାନେ କହିହେବ ଯେ ଅନ୍ୟ ଯେଉଁ
1: ବ୍ୟବହୃତ
2: ଜିନିଷପତ୍ର ବା ଅପରିଷ୍କାର ଜାଗା ବା ଜିନିଷ ବା ପେୟ ଜିନିଷ ବ୍ୟବହାର କଲେ ସେଇଟା ସଂକ୍ରମଣ ହେଇ ଅନ୍ୟ ଲୋକକୁ ବି ଯାଏ। ମୁଁ କହିବା ବି ଚାହିଁବି ମହିଳାମାନଙ୍କୁ ଏଥିପାଇଁ ଯେହେତୁ ସେମାନେ ରାନ୍ଧନ୍ତି, ଖାଇବା ପିଇବା ସବୁ ନିଜ ପରିବାର ଜନଙ୍କୁ ଦିଅନ୍ତି, ତ ସେମାନେ ପରିଷ୍କାର ଭାବରେ ରହିବାଟା ନିହାତି ଜରୁରୀ, ଆଉ ନିଜକୁ ନିଜ ହାତ ବା ଖାଦ୍ୟ ପେୟ ଜିନିଷ ସବୁ ପରିଷ୍କାର କରି ରଖିବା ବା ଯାହା ଜିନିଷ ରାନ୍ଧୁଛନ୍ତି ସେଟା ଢକିକି ରଖିବାଟା ନିହାତି ଜରୁରୀ।
1: ଏଇ ଟାଇଫଏଡ୍ ଜ୍ୱର ଯେତେବେଳେ ହେଉଛି, ଯାହାକୁ ହେଉଛି ତା ଶରୀରରେ କ'ଣ ସବୁ ମୁଖ୍ୟ ଲକ୍ଷଣ ଗୁଡ଼ିକ ଦେଖାଯାଏ ଏବଂ ଛୋଟ ପିଲାଙ୍କର କ'ଣ ଅନ୍ୟ ଲକ୍ଷଣ ଦେଖାଯାଏ ବଡ଼ମାନଙ୍କ ଅପେକ୍ଷା?
2: ଯେଉଁମାନଙ୍କ ଟାଇଫଏଡ୍ ଫିଭର ହେଇଥାଏ, ମାନେ ବଡ଼ ହୁଅନ୍ତୁ ବା ସାନ ପିଲା, ସେମାନଙ୍କର ଦୁର୍ବଳତା, ମୁଣ୍ଡ ବିନ୍ଧିବା ବା ମୁଣ୍ଡ ବୁଲେଇବା, ବାନ୍ତି ବା ଝାଡ଼ା ବି ହୁଏ, ପେଟ ବେଦନା ବି ଥାଏ, ଆଉ ତାଙ୍କର ଯେଉଁ ଜ୍ୱରଟା ସେଇଟା ପ୍ରତି ମୁହୂର୍ତ୍ତରେ ବଢ଼ି ବଢ଼ି ଯାଏ।
1: ମାଆ ମାନେ ଏହିସବୁ ଲକ୍ଷଣ ଦେଖିଲେ ସହଜରେ ଚିହ୍ନି ପାରିବେ ଯେ ଟାଇଫଏଡ୍ ଜ୍ୱରରେ ଲକ୍ଷଣ ଗୁଡ଼ିକ କହିକି।
2: ଆଜ୍ଞା,
1: ପିଲାଙ୍କ ଜ୍ୱର କେତେ ଦିନ ରହିଲେ ମା ମାନେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ?
2: ଯେହେତୁ ଟାଇଫଏଡ୍ ଫିଭରଟା ଦିନକୁ ଦିନ ବଢ଼ି ଚାଲେ, ଯଦି ଆମେ ଦେଖିବା ଯେ ପିଲାରେ ଜ୍ୱରଟା 3 ଦିନରୁ ଅଧିକ ଅଛି ଆଉ ତା ସହିତ ବାନ୍ତି ବା ଝାଡ଼ା ବା ପେଟ ବେଦନା ହେଉଛି, ତାହେଲେ ଡେରି ନକରି ଉଚିତ ସମୟରେ ଡାକ୍ତରଙ୍କ ପରାମର୍ଶ ନେଇ ଆମକୁ ହସ୍ପିଟାଲରେ ଆଡମିଟ୍ ହେବା ଉଚିତ।
1: ଯଦି ଠିକ୍ ସମୟରେ ଚିକିତ୍ସା ନ କରାଯାଏ ତେବେ ଟାଇଫଏଡ୍ ପିଲାମାନଙ୍କ ପାଇଁ କେତେ ବିପଦଜନକ ହୋଇପାରେ?
2: ନିଶ୍ଚୟ ବିପଦଜନକ, ଯେହେତୁ ଜ୍ୱରଟା ବଢ଼ି ଚାଲିଛେ ଆଉ ତା ସହିତ ପେଟ ବେଦନାକୁ ବାନ୍ତି ବି ଥାଏ, ତ ଯୋଉ ଡିହାଇଡ୍ରେସନ ଯୋଉଟା କୁହାଯାଏ ବା ଆମର ପାଣିର ଶରୀରରେ କମିଟା ହେଇଯାଏ, ତ ତା ଯୋଗୁଁ ହିଁ ମାନେ ଆମର ପ୍ରଥମ ଯୋଉ କର୍ତ୍ତବ୍ୟ ମାନେ ଆପଣ ସେଇଟା ପିଲାକୁ ଯାଇକି ଆଗ ଆଡମିଟ୍ କରିବା ଉଚିତ।
1: ଟାଇଫଏଡ୍ରେ ଆକ୍ରାନ୍ତ ହେଲେ ପିଲାମାନଙ୍କୁ କିଭଳି ଖାଦ୍ୟ ଦେବା ଉଚିତ ଏବଂ କେଉଁ ଜିନିଷ ଗୁଡ଼ିକୁ ଖାଇବାକୁ ବାରଣ କରିବା ଉଚିତ?
2: ଖାଇବା ପେୟ ଜିନିଷରେ ପ୍ରଥମ ହେଉଛି ଅଧିକରୁ ଅଧିକ ପରିଷ୍କାର ପାଣି ପିଇବା, ଆଉ ଖାଦ୍ୟରେ କହିଲେ ହାଲୁକା ଜିନିଷ, ମସଲା ମୁକ୍ତ, ସହଜରେ ଯୋଉଟା ହଜମ ହେଇପାରିବ, ଆଉ ପରିଷ୍କାର ଖାଦ୍ୟ ଜିନିଷ।
1: ଶିଶୁମାନଙ୍କ ପାଇଁ ଟାଇଫଏଡ୍ ଟୀକା କେବେ ଏବଂ କେଉଁ ବୟସରେ ଦିଆଯାଏ?
2: ଶିଶୁମାନଙ୍କୁ ଆମେ 9 ମାସରେ ଟାଇଫଏଡ୍ ଭ୍ୟାକ୍ସିନ୍ଟା ଆମେ ଦଉଛୁ, ଟାଇଫଏଡ୍ ଟୀକାଟା ଆମେ ଦଉଛୁ।
1: ଯଦି ଜଣଙ୍କୁ ଟାଇଫଏଡ୍ ଜ୍ୱର ହେଉଛି ତାହେଲେ ଚିକିତ୍ସା କ'ଣ ରହିଛି ଏଥିପାଇଁ?
2: ପ୍ରଥମେ ଯେତେବେଳେ ଜାଣୁଛନ୍ତି ଯେ ଜ୍ୱରଟା ବଢ଼ି ଚାଲିଛି ଆଉ ସାମାନ୍ୟ ଚିକିତ୍ସାରେ ମାନେ ଘରୋଇ ଚିକିତ୍ସାରେ ବି ସେଇଟା କମୁନି, ତ ପ୍ରଥମ ହେଉଛି ଆମେ ହସ୍ପିଟାଲ ଯାଇ ଡାକ୍ତରଙ୍କ ପରାମର୍ଶ ନେଇ ଆମେ କିଛିଟା ଟେଷ୍ଟ କରାଇବା ଉଚିତ, ଯେମିତିକି ବ୍ଲଡ୍ କଲଚର ହେଲା, ଆଉ ଆମର ଗୋଟେ ଅଛି ପଲିମେରେଜ୍ ଚେନ୍ ରିଆକ୍ସନ, ସେଇଟା ବି ଯେଉଁଟାକି ଆମେ ପ୍ରାୟ ସମୟ କରୁନି, କିନ୍ତୁ ବ୍ଲଡ୍ କଲଚର ହେଉଛି ସବୁଠୁ ପ୍ରଥମ ଲ୍ୟାବ୍ ଟେଷ୍ଟ କରାଯାଏ, ସେଇଥିରେ ଆମେ ଜାଣିପାରେ ଯେ ସାଲମୋନେଲା ଟାଇଫି ବ୍ୟାକ୍ଟେରିଆ ଯେଉଁଟା ସେଇଟା ଆମକୁ ଦେଖାଯାଏ ଯେ ଏଇଟା ଆମର ପଜିଟିଭ ରେଜଲ୍ଟ ଆସେ ସେଇଟା ଏଇ ସାଲମୋନେଲା ଟାଇଫି ଅଛି, ମାନେ ମାନେ ଯେଉଁ ଜ୍ୱରଟା ଆମର ବଢ଼ୁଛି ସେଇଟା ସେଇ ଟାଇଫଏଡ୍ ଯୋଗୁଁ। ଆଉ ୱିଡାଲ୍ ଟେଷ୍ଟ କରିକି ଗୋଟେ ଅଛି ଯେଉଁଟାକି ବ୍ଲଡ୍ କଲଚରଟା ଯେଉଁଟା ଆମେ କୁହେ ୱିଡାଲ୍ ଟେଷ୍ଟରୁ ଅଧିକ ପଜିଟିଭ ଟେଷ୍ଟଟା ଦେଉଛି,
1: ମାନେ ରକ୍ତ ପରୀକ୍ଷା ଅପେକ୍ଷା ଆରଟି କଲେ ଶୀଘ୍ର ଜଣାପଡ଼ିବ,
2: ରକ୍ତ ପରୀକ୍ଷାରେ ହିଁ ଜଣାପଡ଼ିଯିବ
1: ପ୍ରକୃତରେ ଟାଇଫଏଡ୍ ହେଇଛି କି ନାହିଁ, ତାହା ରକ୍ତ ପରୀକ୍ଷା ଦ୍ୱାରା ହିଁ
2: ଜଣାଯାଏ।
1: ଗର୍ଭାବସ୍ଥାରେ ଯଦି ଜଣେ ମହିଳାଙ୍କୁ ଟାଇଫଏଡ୍ ହୁଏ ତେବେ ଗର୍ଭସ୍ଥ ଶିଶୁ ଉପରେ ଏହାର କି ପ୍ରଭାବ ପଡ଼ିଥାଏ?
2: ଦୁଇ ଜଣଙ୍କ ପାଇଁ ହିଁ, ଗର୍ଭସ୍ଥ ମା ଆଉ ଶିଶୁଙ୍କ ପାଇଁ ହିଁ ବିପଦଜନକ। ଯୋଉ କୁହା ହେଲା ଯେ ଟାଇଫଏଡ୍ର ମେନ୍ ଲକ୍ଷଣ ହେଉଛି ଯେ ଜ୍ୱରଟା ବଢି ଚାଲିଥିବ, ତ ଯେତେବେଳେ ଜାଣୁଛନ୍ତି ଯେ ରୋଗ ମାନେ ଜ୍ୱରଟା ଆପଣ ବଢି ଚାଲିଛି, ତୁରନ୍ତ ଆମେ ଡାକ୍ତରଙ୍କୁ ଦେଖି ତାଙ୍କଠୁ ପରାମର୍ଶ ନେଇ ଉଚିତ ଔଷଧ ଖାଇବା, ଉଚିତ ଚିକିତ୍ସା କରାଇବାଟା ଆମ ପାଇଁ ନିହାତି ଆବଶ୍ୟକ।
1: ସ୍ତନ୍ୟପାନ କରାଉଥିବା ମାଙ୍କୁ ଟାଇଫଏଡ୍ ହେଲେ ସେ ପିଲାକୁ କ୍ଷୀର ଦେଇପାରିବେ କି?
2: ଆଜ୍ଞା, ନିହାତି ସ୍ତନ୍ୟପାନ ଯିଏ କରୁଛନ୍ତି ଯୋଉ ମା ମାନେ ସେମାନେ ନିହାତି ପିଲାଙ୍କୁ ସ୍ତନ୍ୟପାନ କରାଇ ପାରିବେ, ଆଉ କିନ୍ତୁ ତାଙ୍କ ପାଇଁ କୁହାଯାଉଛି ଯେ ନିଜର ପରିଷ୍କାର ଭାବରେ ରହିବା, ହାତ ନଖ କାଟିବା, ଆଉ ଯାହା ସେ ଖାଉଛନ୍ତି ବା ପିଉଛନ୍ତି ସବୁ ଜିନିଷ ଢାଙ୍କିକି ରଖିବା, ଆଉ ନିଜର ଆସପାସ ଜାଗାକୁ ବି ପରିଷ୍କାର ଭାବରେ ରଖିବା ଉଚିତ।
1: ତାମାନେ ପରିଷ୍କାର ପରିଚ୍ଛନ୍ନ ତାକୁ ନିହାତି ଭାବରେ ଅବଲମ୍ବନ କରିବା କଥା, ତା ପ୍ରତି ଧ୍ୟାନ ଦେବା କଥା। ରୋଗୀକୁ ଏହି ସମୟରେ ଯୋଉ ଟାଇଫଏଡ୍ ହେଉଛି କେଉଁଭଳି ଖାଦ୍ୟ ଏବଂ ପାଣି ଦେବା ଆବଶ୍ୟକ? ଘରେ ମା ମାନେ ରୋଷେଇ କରିବା ସମୟରେ କେଉଁ ସବୁ ସ୍ୱାସ୍ଥ୍ୟକର ଅଭ୍ୟାସ ଏଥିପାଇଁ ଗ୍ରହଣ କରିବା ଉଚିତ?
2: ଆଜ୍ଞା, ପ୍ରଥମ ହେଲା ମାନେ ଯୋଉ ରୋଗୀ ଯୋଉ ଟାଇଫଏଡ୍ ଗ୍ରସ୍ତ ରୋଗୀ ଅଛନ୍ତି ତାଙ୍କୁ ସେ ଡାକ୍ତର ଦ୍ୱାରା ପରାମର୍ଶ ଔଷଧ ଖାଇବା, ନିଜେ ଆଣ୍ଟିବାୟୋଟିକ୍ସ ବା ନିଜେ ଅଦର କିଛି ଔଷଧ ଖାଇବା ଉଚିତ ନୁହଁ, ଯେହେତୁ ମୁଁ କହିବି ଯେ ଆଣ୍ଟିବାୟୋଟିକ୍ସ ଯୋଉଟା ଖାଉଛନ୍ତି ସେଇଟା ଆମର ପ୍ରତିରୋଧକ ମାନେ ଯୋଉ ବ୍ୟାକ୍ଟେରିଆ ଯେତେବେଳେ ଆପଣ ବା ଯଦି ଡାକ୍ତର ବି ପରାମର୍ଶ କରିବ ଆଣ୍ଟିବାୟୋଟିକ୍ସ ଖାଇବାକୁ ସେଇଟା ଆମ ଦେହରେ କାମ କରିବ ନାହିଁ। ଆଉ ହେଲା ସେଇ ପରିଷ୍କାର ରଖିବେ, ଖାଇବା ବା ରାନ୍ଧିବା ପୂର୍ବରୁ ବା ଶୌଚାଳୟ ଯିବା ପରେ ନିଜ ହାତ ସାବୁନରେ ଭଲ କରି ଧୋଇବେ, ନିଜ ପରିବେଶକୁ ପରିଷ୍କାର ରଖିବେ।
1: ଦୂଷିତ ଜଳ ଏବଂ ବାହାର ଖାଦ୍ୟରୁ ବର୍ତ୍ତିବା ପାଇଁ ଆପଣ କଣ ପରାମର୍ଶ ଦେବେ?
2: ଏବେ ଯୋଉ ପ୍ରକାର ବର୍ଷା ଚାଲିଛି ଆଉ ଲୋକମାନେ ବାହାରେ ଯାଇକି ପକୁଡ଼ି ଖାଇବା ବା ଗୁପଚୁପ ଖାଇବା ଓ ଅନ୍ୟ ଜିନିଷ ଯୋଉଟାକି ଏଇ ସମୟରେ ବହୁତ ହି ଭଲ ଲାଗେ, କିନ୍ତୁ ଆମେ ଏଟା ବି ଦେଖିବା ଯେ ବର୍ଷା ସମୟରେ ହିଁ ପାଣି ଅପରିଷ୍କାର ହୁଏ, ଆଉ ଆମେ ଜାଣିନେ କୋଉ ପାଣି ବା କୋଉ ଇଏରେ ଖାଦ୍ୟଟା ଆମର ତିଆରି ହେଉଛି, କୋଉ ହାତରେ ମାନେ ସେଟା ତିଆରି ହେଉଛି, ବା ଯିଏ ବନଉଛି ସେ ତା ନିଜକୁ କେଉଁ ପ୍ରକାର ସେ ପରିଷ୍କାର ରଖୁଛି, ତ ଏଇଟା ସବୁଠୁ ମାନେ ଏଇ ଯୋଉ ସମୟଟା ହେଉଛି ଟାଇଫଏଡ଼ ହବାର ଗୋଟେ ସମୟ, ଯୋଉଟାକି ଏଇ ସମୟଟା ମାନେ ନିହାତି ଆପଣ କେଉଁ ନା କେଉଁ କାହାକୁ ଗୋଟେ ଦେଖିପାରିବେ ଯେ କିଏ ଗୋଟେ ଟାଇଫଏଡ଼ ଗ୍ରସ୍ତ ହେଇଛି ବୋଲି।
1: ତାହେଲେ ଏହି ସମୟରେ ଆମେ ଅଧିକ ସତର୍କତା ଅବଲମ୍ବନ କରିବା ଉଚିତ, ପରିଷ୍କାର ପରିଚ୍ଛନ୍ନତାକୁ ବେଶୀ ଧ୍ୟାନ ଦେବା ଉଚିତ, ମନ ଇଚ୍ଛା ଔଷଧ ସେବନ କରିବା ଉଚିତ ନୁହେଁ, ଡାକ୍ତରଙ୍କ ପରାମର୍ଶ ନେବା କଥା। ସମୟରେ ଟାଇଫଏଡ୍ ସମ୍ପୂର୍ଣ୍ଣ ଭଲ ହେବା ପାଇଁ କେତେ ଦିନ ସମୟ ଲାଗିବ?
2: ଟାଇଫଏଡ୍ ସମ୍ପୂର୍ଣ୍ଣ ଭଲ ହେବା ପାଇଁ ଆପଣଙ୍କୁ 7-14 ଦିନ ଲାଗିବ। ତା ସହିତ ସମୟରେ ଔଷଧ ଖାଇବା ଆଉ ଡାକ୍ତରଙ୍କ ପରାମର୍ଶ ସହିତ କେଉଁ ପ୍ରକାର ଆମେ ଚିକିତ୍ସା କରିବାର ଅଛି ସେଇଟା ଆମେ
1: ଚିକିତ୍ସା
2: ଜ୍ୱରକୁ ଆମେ କମେଇ ପାରିବା ବା ଭଲ ହେବ।
1: ଏଥିପାଇଁ ସରକାରଙ୍କର କୌଣସି ବ୍ୟବସ୍ଥା ରହିଛି କି ଏହି ରୋଗର ଚିକିତ୍ସା?
2: ଆଜ୍ଞା, ଆପଣ ଗଭର୍ଣ୍ଣମେଣ୍ଟ ଯଦି ସରକାରୀ ହସ୍ପିଟାଲ ବା ଗଭର୍ଣ୍ଣମେଣ୍ଟ ହସ୍ପିଟାଲ ଯୋଉ କୁହାଯାଉଛି, ଯେମିତିକି ଆମର ଡିଷ୍ଟ୍ରିକ୍ଟ ହେଡକ୍ୱାର୍ଟର୍ସ ହସ୍ପିଟାଲ ଅଛି ଆଉ ଆମର ବୁର୍ଲା କଲେଜ, ଆମେ ସମ୍ବଲପୁର ବାସୀ ପାଇଁ କହୁଛେ, ସେମାନେ ନିହାତି ମାଗଣା ଚିକିତ୍ସା ଆଉ ବା ବ୍ଲଡ୍ କଲଚର ଟେଷ୍ଟ ଯୋଉଟା ମୁଁ କହିଲି ଆପଣଙ୍କ ଟାଇଫଏଡ୍ ଜ୍ୱର ପାଇଁ, ସେସବୁ ଆପଣ ଲାଭ ନେଇପାରିବେ।
1: ଔଷଧ ବି ମାଗଣାରେ ମିଳୁଛି କି?
2: ଆଜ୍ଞା,
1: ତାହେଲେ ନିଶ୍ଚିତ ଆମର ଏହି କାର୍ଯ୍ୟକ୍ରମରୁ ଆମର ଶ୍ରୋତାମାନେ ଶୁଣିକି ଯଦି ନିଜ ପରିବାରରେ କିମ୍ବା ନିଜ ପାଖ ପଡ଼ିଶାରେ କିଏ ଟାଇଫଏଡ୍ ଜ୍ୱରରେ ଗ୍ରସ୍ତ ଅଛନ୍ତି ତାହେଲେ ଏ ବିଷୟରେ କୁହନ୍ତୁ। ସରକାର ମାଗଣାରେ ସବୁ ଉପଲବ୍ଧ କରାଇ ଦେଉଛନ୍ତି, ନିଶ୍ଚିତ ଭାବରେ ସରକାରୀ ଚିକିତ୍ସାଳୟକୁ ଯାଆନ୍ତୁ ଏବଂ ଏହିସବୁ ସୁବିଧାର ଉପଯୋଗ କରନ୍ତୁ, ନିଜକୁ ସୁସ୍ଥ ରଖନ୍ତୁ। ଏଠି ମ୍ୟାଡାମ୍ କହିବେ ଯେ ଗୋଟେ ପରିବାରକୁ ଟାଇଫଏଡ୍ରୁ ରକ୍ଷା କରିବା ପାଇଁ ଘରେ ମା ମାନେ ବା ମହିଳାମାନେ କିଭଳି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ?
2: ୟା ପୂର୍ବରୁ ସେଇ ଗୋଟେ କଥା କହିବା ପାଇଁ ଚାହିଁବି, ନିଜ ପରିବେଶ ବା ଯୋଉ ଜାଗା ଆପଣ ରହୁଛନ୍ତି ଆଉ ଯୋଉ ଖାଦ୍ୟପେୟ ଯାହା ସବୁ ଅଛି ଆଉ ନିଜକୁ ପରିଷ୍କାର କରିକି ରଖନ୍ତୁ। ଏଇ ବର୍ଷା ସମୟରେ ନିହାତି ନିଜକୁ ସତର୍କ ରଖନ୍ତୁ ଆଉ ପ୍ରତି ସମୟ ଯେତେବେଳେ ବି ଆପଣ ପରିବା କି ମାନେ ଯାହା ଖାଦ୍ୟ ବି ଯାହା ନେଇକି ଆସୁଛନ୍ତି ସେଟା ଭଲ ଭାବରେ ପାଣିରେ ଭଲ କି ପରିଷ୍କାର କରିକି ରଖନ୍ତୁ। ନିଜ ହାତ ଶୌଚାଳୟ ପରେ ଆଉ ଖାଇବା ପୂର୍ବରୁ ସବୁବେଳେ ନିଜ ହାତକୁ ପରିଷ୍କାର କରିକି ରଖନ୍ତୁ, ସାବୁନ ବ୍ୟବହାର କରନ୍ତୁ। ଯଦି ବି ଟାଇଫଏଡ୍ ଫିଭର ହେଉଛି ସେଟା ଡାକ୍ତରଙ୍କ ପରାମର୍ଶରେ ସହି ସମୟରେ ଔଷଧ ନିଅନ୍ତୁ, ଔଷଧର କୋର୍ସ ପୁରା କମ୍ପ୍ଲିଟ୍ କରନ୍ତୁ ଆଉ ନିଜକୁ ଭଲରେ ରଖନ୍ତୁ।
1: ଆପଣ ଆଜି ଆମ କାର୍ଯ୍ୟକ୍ରମରେ ଟାଇଫଏଡ୍ରୁ ମା ଏବଂ ଶିଶୁଙ୍କ ଯତ୍ନ ଏ ବିଷୟରେ ଅନେକ ବହୁମୂଲ୍ୟ ତଥ୍ୟ ପ୍ରଦାନ କରିଥିବାରୁ ଆପଣଙ୍କୁ ଧନ୍ୟବାଦ, ନମସ୍କାର।
2: ଧନ୍ୟବାଦ।
0: ଡାକ୍ତର ଦିବ୍ୟଜ୍ୟୋତି ରାଉତଙ୍କଠାରୁ ଟାଇଫଏଡ୍ ବା ଆନ୍ତରିକ ଜ୍ୱର କିପରି ଅପରିଷ୍କାର ପାଣି ଓ ଦୂଷିତ ପରିବେଶରେ ଥିବା ଜୀବାଣୁ ମାଛି ଦ୍ୱାରା ବାହିତ ହୋଇ ମଣିଷକୁ ଆକ୍ରାନ୍ତ କରେ ସେ କଥା ତ ଆପଣମାନେ ଜାଣିଲେ। ଆଶା କରୁଛୁ ଆପଣମାନେ ଟାଇଫଏଡ୍ ଜ୍ୱରର ଏସବୁ ଲକ୍ଷଣ ଦେଖିଲେ ନିଶ୍ଚିତ ଭାବରେ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବେ ଏବଂ ଆପଣଙ୍କ ପରିବେଶକୁ ସଫା ସୁତୁରା ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ଧ୍ୟାନ ଦେବେ। ତାହେଲେ ଶ୍ରୋତାଭଣୀ, ଏଥର ଶ୍ରୀକାନ୍ତ ଗୌତମଙ୍କ ରଚନାରୁ ଏହି ଭକ୍ତି ଗୀତଟି ଶୁଣନ୍ତୁ। କଣ୍ଠ ଅନୁରାଧା ପୋଡ଼ୱାଲ, ସଙ୍ଗୀତ ସରୋଜ ନନ୍ଦ।

0: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ହରିୟାଣାର ଜିନ୍ଦ ରେଳ ଷ୍ଟେସନରୁ ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଆସନ୍ତା ରବିବାର ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ। ଆସନ୍ତା ରବିବାରଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ମୋଲଡୋଭା, ଉତ୍ତର ମେସିଡୋନିଆ ଏବଂ ରୋମାନିଆ ଗସ୍ତରେ ଯିବେ ରାଷ୍ଟ୍ରପତି। ପଶ୍ଚିମବଙ୍ଗ ଗସ୍ତ କରି ଆଜି ସୀମା ସୁରକ୍ଷା ଓ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ ଏବଂ ସମସ୍ତଙ୍କ ପାଇଁ ନ୍ୟାୟ ଉଦ୍ଦେଶ୍ୟରେ ଆଜି ପାଳିତ ହେଉଛି ଆନ୍ତର୍ଜାତିକ ନ୍ୟାୟ ଦିବସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହରିୟାଣାର ଜିନ୍ଦ ରେଳ ଷ୍ଟେସନରୁ ସୋନିପତ ମଧ୍ୟରେ ଚଳାଚଳ କରିବାକୁ ଥିବା ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ୍ ରେଳବାଇ କ୍ଷେତ୍ରରେ ସ୍ୱଚ୍ଛ ଏବଂ ସ୍ଥାୟୀ ଗତିଶୀଳତା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। ଭାରତରେ ଡିଜାଇନ୍ ସହ ସ୍ୱଦେଶୀ ଜ୍ଞାନକୌଶଳରେ ଏହି ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ବିକାଶ କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ 12,470 କୋଟିରୁ ଅଧିକ ଟଙ୍କାର ଜାତୀୟ ରାଜପଥ ପ୍ରକଳ୍ପଗୁଡ଼ିକର ଲୋକାର୍ପଣ ଏବଂ ଶିଳାନ୍ୟାସ କରିଛନ୍ତି। ଶ୍ରୀ ମୋଦି ଦିଲ୍ଲୀ ଅମୃତସର କଟ୍ରା 117 କିଲୋମିଟର ଦୀର୍ଘ ଏକ୍ସପ୍ରେସ୍ ୱେକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି ଏକ୍ସପ୍ରେସ୍ ୱେ ଦିଲ୍ଲୀ ଓ କଟ୍ରା ମଧ୍ୟରେ ଯାତ୍ରା ସମୟ 14 ଘଣ୍ଟାରୁ 6 ଘଣ୍ଟାକୁ ହ୍ରାସ କରିବ। ଦିଲ୍ଲୀରୁ ଅମୃତସର ଯାତ୍ରା ମଧ୍ୟ 8 ଘଣ୍ଟାରୁ 4 ଘଣ୍ଟାକୁ ହ୍ରାସ ପାଇବ ବୋଲି କୁହାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଜନସମାବେଶକୁ ଉଦ୍ବୋଧନ ଦେଇ କହିଛନ୍ତି, ଗତ 12 ବର୍ଷ ମଧ୍ୟରେ ଭାରତୀୟ ରେଳବାଇ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ଗତ କିଛି ବର୍ଷ ମଧ୍ୟରେ ହରିୟାଣାରେ ନୂତନ ପର୍ଯ୍ୟାୟ ବିକାଶ କାର୍ଯ୍ୟ କରାଯାଉଛି, ଯାହା ହରିୟାଣାକୁ ବିକାଶର ପଥରେ ଅଗ୍ରସର ହେବା ପାଇଁ ସୁଯୋଗ ପ୍ରଦାନ କରିଛି। ସେ କହିଛନ୍ତି, ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ ପରେ ଦେଶର ଇତିହାସରେ ଜିନ୍ଦକୁ ଏକ ସ୍ୱତନ୍ତ୍ର ସ୍ଥାନ ମିଳିପାରିଛି।
1: ଆଜ ଭାରତୀୟ ରେଲ ନେ ଭି 21ଭି ସଦୀ କି ଇସ୍ ଟେକ୍ନୋଲୋଜି ମେଁ ଏକ ବଡ଼ା ଷ୍ଟେପ୍ ଲିଆ ହେ। ଆଜ ଜିନ୍ଦ ସେ ସୋନିପତ କେ ବିଚ୍ ହାଇଡ୍ରୋଜେନ୍ ଟ୍ରେନ୍ ଚଲି ହେ। ଅଭି ୟେ ସଫର 90 କିଲୋମିଟର କା ହେ। ହମ ଇସ୍ ପର ରିସର୍ଚ କରତେ ରହେଙ୍ଗେ, ଲାଗତ କମ କୈସେ ହୋ ଇସ୍କା ତରିକା ଢୁଣ୍ଡତେ ରହେଙ୍ଗେ, ଏଫିସିଏନ୍ସି କୈସେ ବଢେ ଇସ୍ ପର କାମ କରତେ ରହେଙ୍ଗେ ଔର ବଡି ଯାଞ୍ଚ ପଡ଼ତାଲ କରତେ କରତେ ଏକ କେ ବାଦ ଏକ କଦମ ଉଠାତେ ଯାଏଙ୍ଗେ।
0: ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବିଜେପି ଏବଂ ଏନ୍ଡିଏର ସୁଶାସନ ମଡେଲ ଅନୁଯାୟୀ ଜିନ୍ଦର ବିକାଶ ହେଉଛି। ରେଳ ପରିବହନର ଭବିଷ୍ୟତ ସମ୍ପର୍କରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏକବିଂଶ ଶତାବ୍ଦୀର ରେଳ ହାଇଡ୍ରୋଜେନ୍ ପ୍ରଯୁକ୍ତିବିଦ୍ୟା ଦ୍ୱାରା ପରିଚାଳିତ ହେବ। ସେ କହିଛନ୍ତି, ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ହାଇଡ୍ରୋଜେନ୍ ଟ୍ରେନ୍ ଜିନ୍ଦ ସୋନିପତ ମାର୍ଗରେ 90 କିଲୋମିଟର ଦୀର୍ଘ ପଥ ଅତିକ୍ରମ କରିବ। ପରବର୍ତ୍ତୀ ସମୟରେ ଏହାର ଚଳାଚଳକୁ ବୃଦ୍ଧି କରାଯିବ। ଶ୍ରୀ ମୋଦି କହିଛନ୍ତି, ବିଶ୍ୱର 3ରୁ 4ଟି ଦେଶ ହାଇଡ୍ରୋଜେନ୍ ଟ୍ରେନ୍ ଚଳାଇବା କ୍ଷମତା ରଖିଥିବା ବେଳେ ଭାରତ ଏଥିରେ ସାମିଲ ହୋଇଛି। ଆଜି ଉଦ୍ଘାଟିତ ହୋଇଥିବା ଟ୍ରେନ୍ରେ 3,200 ହର୍ସ ପାୱାର ବିଶିଷ୍ଟ ଇଞ୍ଜିନ୍ ବ୍ୟବହାର କରାଯାଇଛି, ଯାହା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଏବଂ ସର୍ବାଧିକ ହାଇଡ୍ରୋଜେନ୍ ଶକ୍ତି ପରିଚାଳିତ ଟ୍ରେନ୍।
1: ହାଇଡ୍ରୋଜେନ୍ ଟ୍ରେନ୍ କା ଜିକ୍ର ଆଏଗା ତୋ ଜିନ୍ଦ କା ସୋନିପତ କା ହରିୟାଣା କା ନାମ ବି ଆଏଗା ହି ଆଏଗା। ମେ ଆପ ସଭିକୋ ପୁରେ ଦେଶକୋ ଭାରତୀୟ ରେଲ କି ଆଧୁନିକତା ସେ ଜୁଡେ ଇସ୍ ବଡେ କଦମ କେ ଲିଏ ବହୁତ ବହୁତ ବଧାଇ ଦେତା ହୁଁ।
0: ଏହି ଅବସରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ରେଳ ଇଞ୍ଜିନିୟରିଂ କ୍ଷେତ୍ରରେ ଦେଶର ସାମର୍ଥ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହି ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ କେବଳ ନିରାପଦ ନୁହେଁ, ବରଂ ଅଧିକ ଗତିଯୁକ୍ତ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
2: ଆଜ ପ୍ରଧାନମନ୍ତ୍ରୀ ଜୀ 315 କରୋଡ଼ ସେ 11 ଗୁନା ବଢାକର 3,500 କରୋଡ଼ ରୂପେ ହରିୟାଣା ମେ ରେଲୱେ କେ ବିକାଶ କେ ଲିଏ ଦେତେ ହେଁ। ଆଜ ହରିୟାଣା ମେ 18,000 କରୋଡ଼ ରୂପେ କା ରେଲୱେ କା କାମ ଚାଲ ରହା ହେ। 34 ଷ୍ଟେସନ କା ନବ ନିର୍ମାଣ ହୋ ରହା ହେ ଔର 5 ଷ୍ଟେସନ କା ତୋ କାମ ବି ପୁରା ହୋ ଗିଆ ହେ। ହୋଡଲ, ଜିନ୍ଦ, କାଲକା, ମଣ୍ଡି, ଡାବୱାଲି ଔର ନରୱାଣା। ଇସକେ ଅଲାବା ହରିୟାଣା ମେ 16 ବନ୍ଦେ ଭାରତ ସର୍ଭିସେସ ଔର 8 ଅମୃତ ଭାରତ ଚାଲ ରହି ହେ। ହରିୟାଣା କୋ 100% ବିଦ୍ୟୁତିକରଣ କର ଦିଆ ଗିଆ ହେ।
0: କେନ୍ଦ୍ର ସରକାର ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଆସନ୍ତା ରବିବାର ଦିନ ସମସ୍ତ ରାଜନୈତିକ ଦଳର ନେତାମାନଙ୍କ ବୈଠକ ଡାକିଛନ୍ତି। ବୈଠକରେ ସରକାର ସଂସଦର ଉଭୟ ଗୃହକୁ ସୁଚାରୁରୂପେ ପରିଚାଳନା ସୁନିଶ୍ଚିତ କରିବା ଲାଗି ସମସ୍ତ ରାଜନୈତିକ ଦଳର ସହଯୋଗ ଲୋଡ଼ିବେ। ଚଳିତ ମାସ 20 ତାରିଖରୁ ମୌସୁମୀ ଅଧିବେଶନ ଆରମ୍ଭ ହୋଇ ଅଗଷ୍ଟ ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନ କାଳରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପରେ ଆଲୋଚନା ହେବା ସହ ମଞ୍ଜୁରୀ ପ୍ରଦାନ କରାଯିବାର ସମ୍ଭାବନା ରହିଛି।

0: ଆପଣ ମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ରବିବାରଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ମୋଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆ ଗସ୍ତ କରିବେ। ଏହି ତିନୋଟି ଦେଶକୁ ଭାରତ ରାଷ୍ଟ୍ରପତିଙ୍କ ଏହା ପ୍ରଥମ ଗସ୍ତ। ଆସନ୍ତା 20 ତାରିଖରେ ରାଷ୍ଟ୍ରପତି ମୋଲଡୋଭାରେ ପହଞ୍ଚିବା ପରେ ସେଠାକାର ରାଷ୍ଟ୍ରପତି ମାୟା ସେଣ୍ଢୁଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏହି ଅବସରରେ ଶ୍ରୀମତୀ ମୁର୍ମୁ ସେଠାକାର ସଂସଦର ଅଧ୍ୟକ୍ଷ ଇଗୋର ଗ୍ରୋସୁଙ୍କ ସହ ସାକ୍ଷାତ କରିବେ ଏବଂ ଏକ ବ୍ୟବସାୟିକ ମଞ୍ଚକୁ ଉଦ୍ବୋଧନ ଦେବେ। 21 ତାରିଖରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମାସିଡୋନିଆ ଗସ୍ତ କରିବେ। ସେଠାରେ ରାଷ୍ଟ୍ରପତି ତାଙ୍କ ପ୍ରତିପକ୍ଷ ଗୋଡାନା ଏସ୍ ଦାବକୋବା ଏବଂ ପ୍ରଧାନମନ୍ତ୍ରୀ କ୍ରିଷ୍ଟିଜନ୍ ମିକୋସ୍କିଙ୍କୁ ସାକ୍ଷାତ ଆଲୋଚନା କରିବେ। ଶ୍ରୀମତୀ ମୁର୍ମୁ ଉତ୍ତର ମାସିଡୋନିଆ ସଂସଦକୁ ସମ୍ବୋଧନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଭାରତ ଉତ୍ତର ମାସିଡୋନିଆ ବ୍ୟବସାୟିକ ମଞ୍ଚକୁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଉଦ୍ବୋଧନ ଦେବେ। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଦୁଇଦିନିଆ ରୋମାନିଆ ଗସ୍ତ କରି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ରୋମାନିଆ ରାଷ୍ଟ୍ରପତି ନିକୁସୋର ଡେନ୍ଙ୍କ ସହ ଏବଂ ସେଠାକାର ଶୀର୍ଷ ନେତାମାନଙ୍କ ସହ ସାକ୍ଷାତ ଆଲୋଚନା କରିବେ। ସେଠାରେ ରାଷ୍ଟ୍ରପତି ଭାରତ ରୋମାନିଆ ବ୍ୟବସାୟିକ ମଞ୍ଚକୁ ସମ୍ବୋଧନ କରିବା ସହ ପ୍ରବାସୀ ଭାରତୀୟମାନଙ୍କ ସହ ଆଲୋଚନା କରିବେ। ରାଷ୍ଟ୍ରପତିଙ୍କ ଗସ୍ତ ନେଇ ବୈଦେଶିକ ମନ୍ତ୍ରଣାଳୟ କହିଛି ଏହି ଗସ୍ତ ସମ୍ପୃକ୍ତ ଦେଶଗୁଡ଼ିକ ସହିତ କୂଟନୈତିକ ସହଭାଗିତା ବୃଦ୍ଧି ଓ ପୂର୍ବ ୟୁରୋପ ସହ ସହଯୋଗ ଆହୁରି ଦୃଢ଼ କରିବା ଲକ୍ଷ୍ୟ ରହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜିଠାରୁ ତିନିଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଉଛନ୍ତି। ଶ୍ରୀ ଶାହା ସେଠାରେ ସୀମା ସୁରକ୍ଷା, ପ୍ରଶାସନିକ, ଆଇନ ଶୃଙ୍ଖଳା ଓ ବିକାଶ ସହ ଜଡ଼ିତ କେତେକ କାର୍ଯ୍ୟକ୍ରମରେ ଯୋଗଦେବେ। ଆସନ୍ତାକାଲି ଶ୍ରୀ ଶାହା ସିଲିଗୁଡ଼ିସ୍ଥିତ ଜୁମାଗଛ ସୀମା ଆଉଟ୍ପୋଷ୍ଟ ପରିଦର୍ଶନ କରି ଅଷ୍ଟାଦଶ ବାଟାଲିୟନ୍ ସୀମା ଆଉଟ୍ପୋଷ୍ଟରେ ସୀମା ସୁରକ୍ଷା ବଳ ଯବାନଙ୍କ ସହ ଆଲୋଚନା କରିବେ। ଏହି ଅବସରରେ ଶ୍ରୀ ଶାହା ବିଏସ୍ଏଫ୍ ସହ ଜଡ଼ିତ କେତେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ। ଅପରାହ୍ନରେ ସ୍ୱରାଷ୍ଟ୍ରମନ୍ତ୍ରୀ ପଶ୍ଚିମବଙ୍ଗରେ ସୀମା ସମ୍ପର୍କିତ ସମସ୍ୟା ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ। ସାମୁଦ୍ରିକ ପ୍ରଶାସନ ମହାନିର୍ଦ୍ଦେଶାଳୟ ଡିଜିଏମ୍ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ହର୍ମୁଜ୍ ପ୍ରଣାଳୀ ଦେଇ ଅତିକ୍ରମ କରିବାକୁ ଥିବା ଜାହାଜଗୁଡ଼ିକରେ ଭାରତୀୟ ନାବିକମାନଙ୍କୁ ନିୟୋଜନ ନ କରିବାକୁ ନିର୍ଦ୍ଦେଶ ଦେଇଛି। ଏନେଇ ଜାହାଜଗୁଡ଼ିକର ମାଲିକ, ପରିଚାଳକ ଏବଂ ନିଯୁକ୍ତି ଦେଉଥିବା କମ୍ପାନୀଗୁଡ଼ିକୁ ମହାନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ମଧ୍ୟପ୍ରାଚ୍ୟରେ ବିଗୁଡ଼ୁଥିବା ପରିସ୍ଥିତି ଏବଂ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ କ୍ରମାଗତ ଆକ୍ରମଣକୁ ଦୃଷ୍ଟିରେ ରଖି ମହାନିର୍ଦ୍ଦେଶାଳୟ ଏହି ପଦକ୍ଷେପ ନେଇଛି। ସୂଚନା ଅନୁଯାୟୀ ସଂଘର୍ଷ ପ୍ରଭାବିତ ଅଞ୍ଚଳରେ କାର୍ଯ୍ୟରତ ନାବିକ ଏବଂ ବାଣିଜ୍ୟିକ ଜାହାଜ ପ୍ରତି ବିପଦ ଆଶଙ୍କା ବୃଦ୍ଧି ପାଇଛି। ଆନ୍ତର୍ଜାତିକ ନ୍ୟାୟ ଦିବସ ଅବସରରେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମେଘୱାଲ କହିଛନ୍ତି ନ୍ୟାୟପୂର୍ଣ୍ଣ ସମାଜ ନିର୍ମାଣ କ୍ଷେତ୍ରରେ ସମସ୍ତଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେ ଜନସାଧାରଣଙ୍କୁ ଏକ ନିରପେକ୍ଷ ବ୍ୟବସ୍ଥା ଓ ମାନବୀୟ ସମ୍ମାନ ଆଧାରିତ ସମାଜ ନିର୍ମାଣ ଲାଗି ସଂକଳ୍ପ ନେବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଆନ୍ତର୍ଜାତିକ ନ୍ୟାୟ ଦିବସର ଉଦ୍ଦେଶ୍ୟ ହେଉଛି ସମସ୍ତଙ୍କ ପାଇଁ ସମାନ ସୁଯୋଗ ସୃଷ୍ଟି କରିବା, ଯାହାଫଳରେ ସମସ୍ତ ନାଗରିକ ସମ୍ମାନର ସହ ନ୍ୟାୟପୂର୍ଣ୍ଣ ଭାବେ ଜୀବନ ବିତାଇ ପାରିବେ। ୟୁରୋପୀୟ ସଂଘ ପାକିସ୍ତାନରେ ମାନବାଧିକାର ପରିସ୍ଥିତି ନେଇ ଗଭୀର ଚିନ୍ତା ବ୍ୟକ୍ତ କରିଛି। ଏହି ପ୍ରସଙ୍ଗ ନେଇ ୟୁରୋପୀୟ ସଂଘ ପାକିସ୍ତାନକୁ ଚେତାବନୀ ଦେଇଛି ଯେ ଯଦି ମାନବାଧିକାର ସ୍ଥିତି ଉଲ୍ଲଂଘନ ଭଳି ପରିସ୍ଥିତି ଜାରି ରହେ ତେବେ ପାକିସ୍ତାନକୁ ପୂର୍ବରୁ ଆମଦାନୀ କ୍ଷେତ୍ରରେ ୟୁରୋପୀୟ ସଂଘ ପକ୍ଷରୁ ଦିଆଯାଉଥିବା ଶୁଳ୍କ ରିହାତିରେ ପରିବର୍ତ୍ତନ କରାଯିବ। 2023-2025 ମଧ୍ୟରେ ମିଳିଥିବା ଯୁଗ୍ମ ନିରୀକ୍ଷଣ ରିପୋର୍ଟର ଅନୁଧ୍ୟାନ ପରେ ୟୁରୋପୀୟ କମିଶନ ଏବଂ ବୈଦେଶିକ ବ୍ୟାପାର ଓ ସୁରକ୍ଷା ନୀତି ସମ୍ପର୍କିତ ୟୁରୋପୀୟ ସଂଘ ଉଚ୍ଚ ପ୍ରତିନିଧି ଏଭଳି ମନ୍ତବ୍ୟ ଦେଇଛନ୍ତି। ରିପୋର୍ଟ ଅନୁଯାୟୀ ପାକିସ୍ତାନ ଜେନେରାଲାଇଜ୍ଡ ସ୍କିମ୍ ଅଫ୍ ପ୍ରିଫରେନ୍ସ ପ୍ଲସ୍ ଅନୁଯାୟୀ ଦାୟିତ୍ୱ ନିର୍ବାହ କ୍ଷେତ୍ରରେ ବିଫଳ ହୋଇଛି। ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଚୀନ୍ ହସ୍ତକ୍ଷେପ କରିବା ଲାଗି ବ୍ୟାପକ ଅଭିଯାନ ଚଳାଇଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ଆମେରିକାର ରାଷ୍ଟ୍ରପତି ପଦର ଗୁରୁତ୍ୱକୁ ହ୍ରାସ କରିବା, ଲକ୍ଷ ଲକ୍ଷ ଆମେରିକୀୟ ମତଦାତାଙ୍କ ସୂଚନା ହାସଲ କରିବା ଏବଂ ଆମେରିକାର ଗୁଇନ୍ଦା ସଂସ୍ଥାଗୁଡ଼ିକର କାର୍ଯ୍ୟରେ ଦଖଲ ଦେବା ଭଳି ଚୀନ୍ ଯୋଜନା କରିଥିବା ସେ କହିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ ହ୍ୱାଇଟ୍ ହାଉସ୍ରୁ ଟେଲିଭିଜନ ଜରିଆରେ ଏକ ରାଷ୍ଟ୍ରୀୟ ପ୍ରସାରଣରେ ନିର୍ବାଚନ ସୁରକ୍ଷା ସମ୍ବନ୍ଧିତ ସମସ୍ତ ତଥ୍ୟ ତତ୍କାଳ ସାର୍ବଜନୀନ କରିବା ଲାଗି ଘୋଷଣା କରିଛନ୍ତି। ସେ କହିଛନ୍ତି ଏହିସବୁ ଦସ୍ତାବିଜ୍ରେ ଆମେରିକାର ନିର୍ବାଚନ ଢାଞ୍ଚାରେ ଥିବା ତ୍ରୁଟି ପରିଲକ୍ଷିତ ହୋଇଛି ଏବଂ ଆମେରିକାର ରାଜନୀତିକୁ ପ୍ରଭାବିତ କରିବା ଲାଗି ବହୁ ବର୍ଷ ଧରି ଚୀନ୍ ଉଦ୍ୟମ କରୁଥିବା ଜଣାପଡ଼ିଛି। ହରିୟାଣାର ଜିନ୍ଦ ରେଳ ଷ୍ଟେସନରୁ ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଆସନ୍ତା ରବିବାର ଦିନ ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ। ଆସନ୍ତା ରବିବାରଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ମୋଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆ ଗସ୍ତରେ ଯିବେ ରାଷ୍ଟ୍ରପତି। ପଶ୍ଚିମବଙ୍ଗ ଗସ୍ତ କରି ଆଜି ସୀମା ସୁରକ୍ଷା ଓ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ ଏବଂ ସମସ୍ତଙ୍କ ପାଇଁ ନ୍ୟାୟ ଉଦ୍ଦେଶ୍ୟରେ ଆଜି ପାଳିତ ହେଉଛି ଆନ୍ତର୍ଜାତିକ ନ୍ୟାୟ ଦିବସ। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the Midday News. The headlines. Prime Minister Narendra Modi flags off India's first hydrogen train in Jind, Haryana. Also lays foundation stone and dedicates various development projects worth over 14,000 crore rupees. DGMA directs ship owners to avoid deploying Indian seafarers undertaking voyages through Strait of Hormuz. European Union expresses serious concern over human rights situation in Pakistan, asks Islamabad to comply with international commitments to access trade benefits. IMD forecasts heavy rainfall over parts of Arunachal Pradesh, Assam, Meghalaya and Odisha today. And in badminton, Indian ace shuttler PV Sindhu enters semi-finals of Japan Open in Tokyo. Prime Minister Narendra Modi today flagged off India's first hydrogen-powered train between Jind and Sonipat at Jind Railway Station in Haryana. The launch of the first hydrogen-powered train marks an important step towards the adoption of clean and sustainable mobility in the railway sector. On the occasion, the Prime Minister also laid the foundation stone and dedicated several development projects to the nation worth over 14,000 crore rupees, including national highway projects in Haryana. Mr. Modi dedicated the 157-kilometer-long Delhi-Amritsar-Katra Expressway. The Greenfield Corridor forms part of the 667-kilometer Delhi-Amritsar-Katra Expressway. The expressway will reduce travel time between Delhi and Katra from nearly 14 hours to about 6 hours, while cutting the Delhi-Amritsar journey from about 8 hours to 4 hours. Addressing the gathering, Prime Minister Modi said over the past 12 years, the Indian Railway has witnessed major transformation. He noted that Haryana has witnessed a new phase of development in recent years and has moved forward on the path of progress. Mr. Modi added that the launch of the country's first hydrogen train has given Jind a special place in India's history.
2: भविष्य में जब भी हाइड्रोजन ट्रेन का जिक्र आएगा तो जिंद का सोनीपत का हरियाणा का नाम भी आएगा ही आएगा मैं आप सभी को पूरे देश को भारतीय रेल की आधुनिकता से जुड़े इस बड़े कदम के लिए बहुत-बहुत बधाई देता हूं
1: The Prime Minister highlighted that today Jind is emerging as a symbol of the good governance model of the BJP and the NDA. He noted that Haryana has witnessed a new phase of development in recent years and has moved forward on the path of progress.
2: Aaj Jind BJP NDA ke sushasan model ki tasveer ban raha hai. Bite varshon mein pura Haryana hi विकास की नई पटरी पर चल पड़ा है आज का यह कार्यक्रम डबल इंजन की बीजेपी सरकार के इसी मिशन को नई ऊर्जा से भर रहा है
1: Speaking on the occasion, Union Railways Minister Ashwini Vaishnav termed the launch of India's first hydrogen-powered train as a historic achievement in the country's technological advancement. He noted that this milestone is the result of a strong national resolve to develop indigenous hydrogen technology.
3: Jind has a hydrogen production plant. Electricity is generated from that hydrogen and trains run on that electricity. There is no smoke and no requirement for petrol or diesel. It is completely clean and environment friendly with only drops of water emitted. I salute India's leadership, Honorable Prime Minister Ji, and the technical capability of India's engineers for this great achievement.
4: Engineers ki technical shamta ko salute karta hu.
1: Designed, engineered and integrated in India, the train has been developed using indigenous technology reflecting the country's growing capabilities in advanced railway engineering. With an operational speed of 75 kilometers per hour on the Jind Sonipat section and a design speed of 110 kilometers per hour, the train is not only safer but also faster on this 89 kilometer section. More from our correspondent.
5: With the introduction of hydrogen-powered train, India has joined the select group of countries that have operational hydrogen-powered trains. These include Germany, Japan, China, and the United States. Most hydrogen passenger trains currently operating globally comprise only two or three coaches and are primarily deployed on short regional routes. In contrast, the Indian Railway train set has been configured as a 10-coach passenger train with a capacity of around 2,600 passengers, demonstrating the scalability of hydrogen-powered rail transport for high-capacity passenger operations. The train is powered by hydrogen fuel cell technology, which converts hydrogen into electricity to propel the train. The process produces only water vapor as a byproduct, resulting in zero carbon emissions during operation. The train is equipped with multi-layer safety system capable of detecting hydrogen leaks, heat, flames, and smoke. The hydrogen facility has been established at Jind to enable safe, efficient, and reliable hydrogen-powered rail operations. Indian Railways is also exploring the deployment of hydrogen technology on heritage railways, including the Kalka-Shimla route, by leveraging the experience gained through the Jind Sonipat Hydrogen Train Project. Anand Kumar, Akashwani News, Jind.
1: Prime Minister Modi will visit Jalandhar in Punjab this afternoon, where he will inaugurate and lay the foundation stone of rail and road infrastructure projects worth over 5,470 crore rupees. Our correspondent reports that these projects are aimed at strengthening connectivity, improving passenger convenience, and accelerating economic development in the region.
6: Prime Minister will inaugurate 74 redeveloped railway stations across 20 states virtually from Jalandhar, including SAS Nagar Mohali Railway Station, Shri Muktsar Sahib Railway Station and Shri Anandpur Sahib Railway Station, after personally inaugurating the Jalandhar Kent Station. These stations have been transformed under one of the world's largest station redevelopment programs, Amrit Bharat Station Scheme. He will also flag off Sant Ravidas Express train from Jalandhar Kent Railway Station. It is a first direct twice-a-week train connecting two of India's most revered spiritual and cultural centers, Amritsar and Varanasi. Siyad Govardhanpur in Varanasi is the birthplace of Guru Ravidas Ji. Prime Minister will also inaugurate the Daulatpur Chowk Kartoli new rail line as part of the Nangal Dam Talwara Mukeria new rail line project and flag off the Kartoli Ambala train service. It will significantly strengthen rail connectivity between Punjab, Haryana and Himachal Pradesh. Rajesh Bali, Akashwani News, Jalandhar.
1: The Directorate General of Maritime Administration, DGMA, has directed ship owners, ship managers, and recruitment and placement service license companies to avoid deploying Indian seafarers on vessels undertaking voyages through the Strait of Hormuz until further orders. The Maritime Administration has issued an advisory on precautionary measures for the safety and security of Indian seafarers in view of the heightened security situation in the Gulf region. DGMA said the recent incidents involving attacks on merchant vessels over the past few days have increased the risks faced by seafarers and commercial ships operating in the conflict-affected area significantly. The government has convened a meeting with the floor leaders of political parties in the parliament this Sunday, ahead of the upcoming monsoon session of parliament. During the meeting, the government will seek cooperation from all political parties to ensure the smooth functioning of both houses of parliament. The monsoon session will commence from the 20th of this month and continue till the 13th of next month. During the session, several important legislations are scheduled to be taken up for discussion and passage. Union Home Minister Amit Shah will arrive in West Bengal today on a three-day visit. Mr. Shah will visit the BSF's 18th Battalion at Seema Chowki in Dumagach tomorrow, where he will address a Prahari Sammelan, participate in a plantation drive, lay foundation stones, inaugurate several development projects and interact with BSF personnel. Later, the Home Minister will hold a series of high-level meetings at Uttar Konna in Siliguri. The meetings will review various administrative matters, the implementation of the new criminal laws in West Bengal, and the status of birth and death registration. Later in the evening, he will leave for Kolkata. On Sunday, Mr. Shah will chair a meeting on the law and order situation in West Bengal. India's largest global textile event, Bharat Tex 2026, concluded in New Delhi today, reaffirming the country's position as a leading global destination for textile manufacturing, sourcing, innovation and investment. The four-day event aimed to strengthen international partnerships, promote trade and investment, and showcase the entire textile value chain under one platform. Co-chairman of the organizing committee, Bhadresh M. Dodhia, said the event attracted around 15 lakh visitors and over 11,000 buyers, including nearly 6,000 international buyers from 138 countries. This is Akashvani giving you the news.

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ଶରଧା ବାଲିରେ ପହଞ୍ଚିଲା ତାଳଧ୍ୱଜ ଓ ଦର୍ପ ଦଳନ, ଶ୍ରୀଗୁଣ୍ଡିଚା ଅଭିମୁଖେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ। ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ଅପରାହ୍ନରେ ଓଡ଼ିଶାର 7ଟି ଅମୃତ ଭାରତ ଷ୍ଟେସନ୍ର କରିବେ ଉଦ୍ଘାଟନ। ବିଶ୍ୱରେ ନ୍ୟାୟ, ଉତ୍ତରଦାୟିତ୍ୱ ଓ ମାନବାଧିକାର ପ୍ରସାରର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ନ୍ୟାୟ ଦିବସ। ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା, ଚଳିତ ମାସ ପହିଲାରୁ ଆଜି ସୁଦ୍ଧା 17% ଅଧିକ ବର୍ଷା ରେକର୍ଡ। ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରା ରଥାରୂଢ଼ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରା କରୁଛନ୍ତି। ଆଜି ଦ୍ୱିତୀୟ ଦିନରେ ଶ୍ରୀଜୀଉମାନଙ୍କ ରଥଟଣା କାର୍ଯ୍ୟ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଗ୍ରହଣରେ ଜାରି ରହିଛି। ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଶ୍ରୀଗୁଣ୍ଡିଚା ନିକଟ ଶରଧାବାଲିରେ ପହଞ୍ଚସାରିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶରଧାବାଲି ଅଭିମୁଖେ ଯାତ୍ରା କରୁଛି। ଆଜି ସକାଳ 9:30ରେ ପୁଣି ଥରେ ରଥଟଣା ଆରମ୍ଭ ହୋଇଥିଲା। ରଥଟଣା ସମେତ ରଥଯାତ୍ରା ସହ ଜଡ଼ିତ ସମସ୍ତ ନୀତିକାନ୍ତି ସୁରୁଖୁରୁରେ ସମ୍ପନ୍ନ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ବଡ଼ଦାଣ୍ଡ ଘଣ୍ଟ ଘଣ୍ଟା, ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଉଛି। ଆଜି ରଥ ଉପରେ ପୂର୍ଣ୍ଣାଙ୍ଗ ଦର୍ଶନ ଦେବେ ମହାପ୍ରଭୁ। ଆସନ୍ତାକାଲି ଶ୍ରୀଜୀଉମାନଙ୍କ ଆଡ଼ପ ବିଜେନୀତି ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହରିୟାଣାର ଜିନ୍ଦ ରେଳଷ୍ଟେସନରୁ ସୋନିପତ ମଧ୍ୟରେ ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ୍ ରେଳବାଇ କ୍ଷେତ୍ରରେ ସ୍ୱଚ୍ଛ ଏବଂ ସ୍ଥାୟୀ ଗତିଶୀଳତା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ସ୍ୱଦେଶୀ ଜ୍ଞାନକୌଶଳରେ ଏହି ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ବିକାଶ କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଜନସମାବେଶକୁ ଉଦ୍ବୋଧନ ଦେଇ କହିଛନ୍ତି, ଗତ 12 ବର୍ଷ ମଧ୍ୟରେ ଭାରତୀୟ ରେଳବାଇ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ରେଳବାଇର ଆଧୁନିକୀକରଣ ଦେଶର ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିଛି। ଏକବିଂଶ ଶତାବ୍ଦୀର ରେଳର ହାଇଡ୍ରୋଜେନ୍ ପ୍ରଯୁକ୍ତିବିଦ୍ୟା ଦ୍ୱାରା ପରିଚାଳିତ ହେବ ବୋଲି ଶ୍ରୀ ମୋଦି କହିଛନ୍ତି।
1: ଆଜ ଭାରତୀୟ ରେଲ୍ରେ ବି 21ଭି ସଦୀ କି ଟେକ୍ନୋଲୋଜି ମେଁ ଏକ ବଡ଼ା ଷ୍ଟେପ୍ ଲିଆ ହେ। ଆଜ ଜିନ୍ଦ ସେ ସୋନିପତ କେ ବିଚ୍ ହାଇଡ୍ରୋଜେନ୍ ଟ୍ରେନ୍ ଚଲି ହେ। ଅବ ୟେ ସଫର 90 କିଲୋମିଟର କା ହେ। ହମ ଇସ୍ ପର ରିସର୍ଚ୍ଚ କରତେ ରହେଙ୍ଗେ, ଲାଗତ କମ କୈସେ ହୋ ଇସ୍କା ତରିକା ଢୁଣ୍ଡ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ଯାଏ ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ ଓ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶ୍ରୋତାମାନଙ୍କ ପାଇଁ ଏକ ସୂଚନା। ପୂର୍ବ ନିର୍ଦ୍ଧାରିତ ଘୋଷଣା ଭଳି ସାପ୍ତାହିକ ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ଯୋଗୁଁ ଆଜି ଶୁକ୍ରବାର ଅପରାହ୍ନ 3ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଆମର କାର୍ଯ୍ୟକ୍ରମ କେବଳ ଏଫ୍ଏମ୍ ମହାନଦୀ 101 ମେଗାହର୍ଜରେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ମାଧ୍ୟମରେ ଆପଣମାନେ ଶୁଣିପାରିବେ। ଏହି ସମୟ ମଧ୍ୟରେ ଆମର କାର୍ଯ୍ୟକ୍ରମ ମିଡିୟମ୍ ୱେଭ୍ 317.5 ମିଟର ତଥା 945 କିଲୋହର୍ଜ ଯୋଗେ ଉପଲବ୍ଧ ହେବ ନାହିଁ। ସୂଚନାଟି ଏଇଠି ଶେଷ ହେଲା। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ ମୋହିତ ଚୌହାନଙ୍କ କଣ୍ଠରେ ଇର୍ଶାଦ କାମିଲଙ୍କ ରଚନା କଥାଚିତ୍ର ଜବ୍ ୱି ମେଟ୍। ସଙ୍ଗୀତ ପ୍ରୀତମ୍।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିର କଣ୍ଠଶିଳ୍ପୀ ଆଶ୍ କିଙ୍ଗ ଓ ଶାସା ତିରୁପତି, କଥାଚିତ୍ର ହଫ୍ ଗର୍ଲଫ୍ରେଣ୍ଡ, ଗୀତ ରଚନା ଅରାଫତ ମେହମୁଦ ଓ ତନିସ୍କ ବାଗ୍ଚି, ସଙ୍ଗୀତ ତନିସ୍କ ବାଗ୍ଚି।

ଶେଷରେ ଆନିମଲ୍ କଥାଚିତ୍ରର ଏହି ଗୀତଟି ଶୁଣନ୍ତୁ। କଣ୍ଠ ଅରିଜିତ ସିଂ, ଗୀତ ରଚନା ସିଦ୍ଧାର୍ଥ ଗରିମା, ସଙ୍ଗୀତ ଶ୍ରେୟସ।

ଶୁଣିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକ୍କା ପୁପୁ ଝକା ଝକା। ଉପସ୍ଥାପନା ସନ୍ତୋଷ ପିଙ୍କ।

0: ଶିକାର କରିବା, କଞ୍ଚା ମାଂସ ଖାଇବା।
1: ଚାଲ ନୂଆ ଜାତିଟିଏ ଗଢ଼ିବା, ନୂଆ ସମାଜଟିଏ ଗଢ଼ିବା, ନୂଆ ପୃଥିବୀଟିଏ ସୃଷ୍ଟି କରିବା।
2: ଆଜୀବନ ଏମିତି କିଛି ନୂତନ ଅନ୍ୱେଷଣ।

0: ଅପେକ୍ଷା ନୂଆ କିଛି ଖୋଜିବାରେ ଆନନ୍ଦ ପାଇବି
1: ନା ହରି, ତୁ ବୁଢ଼ା ହେଲୁଣି, ପୁରୁଣା ଲୋକ, ନୂଆ ପାଇଁ ତୋର ଗୋଟେ ଆଗ୍ରହ କ'ଣ? ତୁ ଆଉ ଆମ ସାଙ୍ଗରେ ଯାଇପାରିବୁନି, ତୁ ଏଇଠି ରହ, ଆମେ ଯାଉଛୁ।
0: ମୋତେ ଛାଡ଼ି ପଳେଇବେ ସମସ୍ତେ।
1: ହରେ ହରେ, ତୁ ନ ରହିଲେ ଆମେ ଯାଇପାରିବୁନି।
2: ଥରେ ତ ଯାଇ ଆଣିଲୁ ତେନ୍ତୁଳି ପତ୍ର, ଆଉ ପୁଣି ଯିବା କଥା ଉଠଉଛୁ କାହିଁକି?
0: ନା ବାବୁ, ସେମିତି କହନି, ମୁଁ ଏକା ଏକା ଏଠି ଏମିତି ମରିଯିବି ବାବୁ, ମୋତେ ତମ ସାଙ୍ଗରେ ନେଇଚାଲ।
3: ନା ତୁ ଥା,
0: ମୁଁ ନେହୁରା ହିଁ କହୁଛି ବାବୁ, ମୋତେ ଛାଡ଼ି ଯାଆନ୍ତୁନି, ଏ ବୁଢ଼ାରା ପ୍ରତି ଟିକେ ଦୟା ରଖନ୍ତୁ ବାବୁ, ମୁଁ ଗୋଡ଼ ତଳେ ପଡୁଛି ବାବୁ, ମୋତେ ଛାଡ଼ି ଯାଆନ୍ତୁନି, ମୁଁ ଏଠି ହଜିଯିବି ବାବୁ, ମରିଯିବି,
4: ମୋତେ ନିଅନ୍ତୁ ବାବୁ, ବାବୁ, ବାବୁ।

କୁଆଡ଼େ ଗଲେ ସମସ୍ତେ? ଚାଲିଗଲେ, ସମସ୍ତେ ଚାଲିଗଲେ, ମତେ କିଛି ଦିଶୁନି। ମୋ ଗୋଡ ହାତ କାହିଁକି ହଲୁନି? ମୋ ତଣ୍ଟି କାହିଁକି ଶୁଖି ଯାଉଛି? ମତେ ବଞ୍ଚା, ମୁଁ ବଞ୍ଚିବାକୁ ଚାହେଁ, ମତେ ମାର ନାହିଁ। ତୁମର ଅଧର୍ମ ହବ, ପାପ ହବ।

ଶୁଣିଲେ ନାଟକ ଝଡ଼ ରଚନା କରିଥିଲେ ଡକ୍ଟର ଦ୍ୱାରିକାନାଥ ନାୟକ ପ୍ରଯୋଜନା ଭାଗୀରଥୀ ମିଶ୍ର ସହଯୋଗିତା ପ୍ରଭୁଦତ୍ତ ପ୍ରଧାନ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ବିଜୟ ମହେଶ କୁମାର ପାଣ୍ଡେ ଶଙ୍କର ସୁରେଶ ଚନ୍ଦ୍ର ତ୍ରିପାଠୀ ହରି ବିଶ୍ୱନାରାୟଣ ମିଶ୍ର ବନମାଳୀ ବାବୁ ଶିବନାରାୟଣ ଶତପଥୀ ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ ଯୋଗେଶ୍ୱର ପଣ୍ଡା ଓ ମିନତୀ ପାଣିଗ୍ରାହୀ ଦ୍ୱୈତ କଣ୍ଠରେ ଗାଇଥିବା ଏହି ଗୀତଟି ଗୀତ ରଚନା ଶିବଶଙ୍କର ପ୍ରଧାନ

ଏଥର ନମିତାରାଣୀ ପଟ୍ଟନାୟକ ଓ ରାଜେନ୍ଦ୍ର କୁମାର ବେହେରାଙ୍କ କଣ୍ଠରେ ଶୁଣନ୍ତୁ ଭୋଜରାଜ ପରୁଆଙ୍କ ରଚନା।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତର କଣ୍ଠଶିଳ୍ପୀ ସନ୍ତୋଷ କୁମାର ମିଶ୍ର ଓ ଗୀତାଞ୍ଜଳି ପଣ୍ଡା। ଗୀତ ରଚନା ବିପିନ ବିହାରୀ ଦାସ।

ଆପଣମାନେ ଶୁଣୁଛନ୍ତି ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଏଥର ଶୁଣନ୍ତୁ ପାର୍ବତୀ ଜେନା ଓ ରତ୍ନାକର ରାଉତଙ୍କ କଣ୍ଠରେ ଏହି ଗୀତଟି। ଗୀତ ରଚନା ବିନୋଦ କୁମାର ପସାୟତ।

ଏଥର ଲାଲ ରତ୍ନାକର ସିଂଙ୍କ ରଚନାରୁ ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। କଣ୍ଠ ପୂର୍ଣ୍ଣପ୍ରଭା ପାଣିଗ୍ରାହୀ ଓ ବିଭୂତିଭୂଷଣ ପଟ୍ଟନାୟକ।

ଶେଷରେ ପ୍ରଭାସିନୀ ରଥ ଓ ରବିଚନ୍ଦ୍ର ସାଗରଙ୍କ କଣ୍ଠରେ ଶୁଣନ୍ତୁ କାର୍ଯ୍ୟକ୍ରମର ଶେଷ ଗୀତ। ଗୀତ ରଚନା ଅଟଳ ବିହାରୀ ପଣ୍ଡା।

0: ଶୁଣିଲି କେତୋଟି ସମ୍ବଲପୁରୀ ଗୀତ। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଇଁ କୃତାଞ୍ଜଳି ତ୍ରିପାଠୀ। ହରିୟାଣାର ଜିନ୍ଦ ରେଲ ଷ୍ଟେସନରୁ ଦେଶର ପହିଲା ହାଇଡ୍ରୋଜେନ୍ ଚାଲିତ ଟ୍ରେନ୍ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ବଲାଙ୍ଗୀର, ବରପାଲି, କେସିଙ୍ଗା, ତାଲଚେର ସହିତ ଓଡ଼ିଶାର 7ଟା ଅମୃତ ଭାରତ ଷ୍ଟେସନର କଲେ ଉଦ୍ଘାଟନ। ସଂସଦର ମୌସୁମୀ ଅଧିବେଶନ ଆଗନୁ ଆଇବାର ରବିବାର ଦିନ ଅନୁଷ୍ଠିତ ହେବା ସର୍ବଦଳୀୟ ବୈଠକ। ଆଇବାର ରବିବାରଠାନୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ମୋଲୋଡୋଭା, ଉତ୍ତର ମେସିଡୋନିଆ ଆଉ ରୋମାନିଆ ଗସ୍ତରେ ଯିବେ ରାଷ୍ଟ୍ରପତି। ବ୍ୟବସାୟିକ ପ୍ରତିନିଧି ଆଉ ଭାରତୀୟ ପ୍ରବାସୀ ସଦସ୍ୟମାନଙ୍କ ସଙ୍ଗେ କରିବେ ଆଲୋଚନା। ସ୍ୱରାଷ୍ଟ୍ରମନ୍ତ୍ରୀ ପଶ୍ଚିମବଙ୍ଗ ଗସ୍ତ କରିକିରି ଆଜି ସୀମା ସୁରକ୍ଷା ଓ ଆଇନ ଶୃଙ୍ଖଳାର ପରିସ୍ଥିତି କରିବେ ସମୀକ୍ଷା। ସମସ୍ତଙ୍କ ଲାଗି ନ୍ୟାୟ ଉଦ୍ଦେଶ୍ୟରେ ଆଜି ପାଳିତ ହେଉଛି ଆନ୍ତର୍ଜାତିକ ନ୍ୟାୟ ଦିବସ। ଶ୍ରଦ୍ଧାବାଲିରେ ପହଞ୍ଚିଲା ତାଳଧ୍ୱଜ, ଦର୍ପଦଳନ ଆଉ ନନ୍ଦିଘୋଷ ରଥ। ଆଜି ରଥ ଉପରେ ହେବା ଗୋପାଳ ବଲ୍ଲଭ ଧୂପ ନୀତି। ଆଇବା କାଲି ଜନ୍ମବେଦିକେ ଯିବେ ଚତୁର୍ଦ୍ଧାମୂର୍ତ୍ତି। ଚଲତି ଶିକ୍ଷାବର୍ଷର ଲାଗି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟମାନଙ୍କେ ପହିଲା ଖେପ ନାଁ ଲେଖା ହେଇଛି ଶେଷ। ଆଇବା 23 ତାରିଖ ନାଁ ଲେଖା ଲାଗି ବାହାରିବା 2 ନମ୍ବର ମେଧା ତାଲିକା। ରାଜ୍ୟ 1 କ୍ଲାସ୍ରୁ 8 କ୍ଲାସ୍ ତକ ପଢ଼ା ବହିରେ ଥିବା ଭୁଲ ମାମଲାରେ ଆଜି ଓସେପାଠାରେ କ୍ରାଇମବ୍ରାଞ୍ଚ ତରଫୁ ଜାରି ରହିଛି ତଦନ୍ତ। ବାହାରିଲା ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି 2026 ପୁନଃ ପରୀକ୍ଷା ଫଲ। ଦେଶକେ ଯକ୍ଷ୍ମାମୁକ୍ତ କରବାର୍ ଲାଗି କାର୍ଯ୍ୟକାରୀ କରାଯାଉଛି ଯକ୍ଷ୍ମାମୁକ୍ତ ଭାରତ ଅଭିଯାନ। ଗଲା 10 ବର୍ଷ ଭିତରେ ଯକ୍ଷ୍ମା ସଂକ୍ରମଣ 20% କମିଛି କହିଲେ ପ୍ରଧାନମନ୍ତ୍ରୀ। ଦୁଇଦିନିଆ ନୂଆପଡ଼ା ଜିଲ୍ଲା ଗସ୍ତ କରିଛନ୍ ମୃତ୍ତିକା ସଂରକ୍ଷଣ ଆଉ ଜଳ ବିଭାଜିକା ବିକାଶର ନିର୍ଦ୍ଦେଶକ। ଖଡ଼ିଆଲ ବ୍ଲକରେ ମୃତ୍ତିକା ସଂରକ୍ଷଣ, କୃଷି ଆଉ ଜୀବିକା ଭିତ୍ତିକ ଭିନ୍ ଭିନ୍ ଉନ୍ନୟନମୂଳକ କାମର ଅଗ୍ରଗତି ବାବଦେ କରିଥିଲେ ସମୀକ୍ଷା। ଆହୁରି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଇବା 24 ଘଣ୍ଟା ଭିତରେ 26ଟା ଜିଲ୍ଲାନ ବିଜୁଳି ଚଡ଼କ ମାରିକରି ଜବର ବର୍ଷା ହେବା ବୋଲି ଜାରି କରିଛି ସତର୍କ ସୂଚନା। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ମଇଦାନର 12 ବଜେ ତକ 609.79 ଫୁଟ ରହିଛି। ଏଥିନେଇ ମୁଖ୍ୟ ଖବର ଇନ ଶେଷ ହେଲା। ଇତା ଋତୁର ମୁଖ୍ୟ ଖବର ଶୁଣିପାରିବେ ସଞ୍ଜର 6:05।
0: ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଶୁଣିଲେ। ବର୍ତ୍ତମାନ ପ୍ରଚାର କରୁଛୁ ଲୋକଗୀତ କାର୍ଯ୍ୟକ୍ରମ। ଆଜି ଏଥିରେ ସଂକୀର୍ତ୍ତନ ଶୁଣନ୍ତୁ, ପରିବେଷଣ କରୁଛନ୍ତି ଜନାର୍ଦ୍ଦନ ଚାନ୍ଦ ଓ ସାଥୀ।
2: ବୋଲ ପ୍ରେମାନନ୍ଦ ନିତାୟ ଗୌର।

0: ଶ୍ରୋତାମାନେ ଲୋକଗୀତର କାର୍ଯ୍ୟକ୍ରମରେ ସଂକୀର୍ତ୍ତନ ଶୁଣୁଛନ୍ତି। ପରିବେଷଣ କରିଛନ୍ତି ଜନାର୍ଦ୍ଦନ ଚାନ୍ଦ ଏବଂ ସାଥୀମାନେ।
1: ବୋଲେ ଚୈତନ୍ୟ ଠାକୁର।

ଶୁଣିଲେ ଲୋକଗୀତର କାର୍ଯ୍ୟକ୍ରମରେ ସଂକୀର୍ତ୍ତନ ପରିବେଷଣ କରିଥିଲେ ଜନାର୍ଦ୍ଦନ ଚାନ୍ଦ ଏବଂ ସାଥୀମାନେ। ସାଥୀମାନେ ହେଲେ ଜଗନ୍ନାଥ ଭୋଏ, ଲକ୍ଷ୍ମଣ ଭୋଏ, ସୁଦାମ ରଣା, ପ୍ରମୋଦ କୁମାର ପତି। ଆକାଶବାଣୀ ସମ୍ବଲପୁର, ଶୁଣନ୍ତୁ ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମ।

0: ଶୁଭ ସନ୍ଧ୍ୟା ଶ୍ରୋତା ବନ୍ଧୁ, ଆଜିର ଯୁବବାଣୀର ଲାଇଭ୍ କାର୍ଯ୍ୟକ୍ରମରେ ମୁଁ ଆପଣଙ୍କ ପ୍ରିୟ ଯୁବସାଥୀ ଶ୍ୟାମଳୀ ପତି ଆପଣଙ୍କୁ ସ୍ୱାଗତ ତଥା ଅଭିନନ୍ଦନ ଜଣାଉଛି। ଆପଣମାନେ ମଧ୍ୟ ଆମ ସହ ଆମ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମରେ ଯୋଡ଼ି ହୋଇପାରିବେ। ଆମ ନମ୍ବରଟି ହେଲା 0663-2411-240 ଏବଂ 0663-2411-231। ପୁଣି ଥରେ କହୁଛି ଶ୍ରୋତା ବନ୍ଧୁ, ମନେ ରଖନ୍ତୁ, ଆମ ନମ୍ବରଟି ହେଲା 0663-2411-240 ଏବଂ 0663-2411-231। ଏବେ ଆସନ୍ତୁ ଆଲୋଚନା କରିବା ଇତିହାସ ଦର୍ପଣରେ। ଆଜି ଜୁଲାଇ 17, 1912 ପିସି ମହାଲାନୋବିସ୍ ଜଣେ ପ୍ରସିଦ୍ଧ ଭାରତୀୟ ପରିସଂଖ୍ୟାନବିତ୍ ଏବଂ ଭାରତୀୟ ପରିସଂଖ୍ୟାନ ଅନୁଷ୍ଠାନର ପ୍ରତିଷ୍ଠାତା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ। 1998 ଏକ ଭୂମିକମ୍ପ ଦ୍ୱାରା ସୃଷ୍ଟି ହୋଇଥିବା ଏକ ବିଶାଳ ସୁନାମି ପାପୁଆ ନ୍ୟୁଗିନିକୁ ଆଘାତ କରିଥିଲା, ଯେଉଁଥିରେ 2000ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। 2002 APJ ଅବଦୁଲ କଲାମ ଭାରତର 11ତମ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିଲେ। ଏବେ ଆସନ୍ତୁ କଥା ହେବା ଆମ ପ୍ରଥମ କଲର୍ଙ୍କ ସହିତ। ହ୍ୟାଲୋ ହ୍ୟାଲୋ
1: ହ୍ୟାଲୋ ମ୍ୟାମ୍, ନମସ୍କାର।
0: ଆଜ୍ଞା ନମସ୍କାର।
1: ବରିଗଡ଼ କଟାପାଲିରୁ ସ୍ୱର୍ଣ୍ଣ ପ୍ରଭାକର କହୁଛି।
0: ମ୍ୟାମ୍ ଆପଣ କେମିତି ଅଛନ୍ତି?
1: ମୁଁ ଭଲ ଅଛି ମ୍ୟାମ୍, ଆଉ ସବୁ ଭଲ ଅଛି। ବର୍ତ୍ତମାନ ତ ରଥଯାତ୍ରା କାଲି ସରିଲା, ରଥଯାତ୍ରା ବହୁତ ଭଲ ଭାବରେ ପାଳନ କରାହେଲା ଆମ ଗାଁରେ।
0: ଆଜ୍ଞା
1: ସବୁ ଭଲ ଅଛି, ବର୍ଷା ମଧ୍ୟ ହଉଥିଲା, ଆଜି ବର୍ଷା ସାରିଛି, ତ ସବୁ ଭଲ ଅଛି।
0: ବର୍ଷା ତ ହଉଛି, ଆଶା ଅଛି ଆପଣ ସମସ୍ତଙ୍କ ସ୍ୱାସ୍ଥ୍ୟ ଭଲ ଥିବ। ବହୁତ ଭଲ କଥାଟେ କହିଲେ ଆପଣ। ସବୁଥର ଆମ ଶ୍ରୋତାମାନଙ୍କୁ ଏମିତି ଭଲ ଭଲ କଥା କହିଥାନ୍ତି, ମୋତେ ମଧ୍ୟ ଆପଣଙ୍କ ସହ କଥା ହେବା ପାଇଁ ବହୁତ ଭଲ ଲାଗେ।
1: ତ ଆଜି ଆଉ ଗୋଟେ କଥା କହିବି, ଆଜି ହଉଛି ଆମର ଆନ୍ତର୍ଜାତୀୟ ନ୍ୟାୟ ଦିବସ।
0: ଆଜ୍ଞା,
1: ତ ନିଶ୍ଚିତ ଯେହେତୁ ଆମ ଯୁବବାଣୀ କାର୍ଯ୍ୟକ୍ରମ ସମସ୍ତ ଯୁବ ଶ୍ରୋତା ଭାଇ ଭଉଣୀ ସମସ୍ତେ ଶୁଣୁଥିବେ, ତ ନିଶ୍ଚିତ ଆମର ଯେଉଁ ନ୍ୟାୟ ଦିବସ ରହିଛି, ଆମର ଯାହା ଆମର ଯାହା ଆମେ ନ୍ୟାୟ ପାଇବା କଥା, ଆମେ ସାଧାରଣ ନାଗରିକ ସମସ୍ତେ ଉଚିତ ନ୍ୟାୟ ପାଇବା କଥା, ଆମର ଯେଉଁ ନ୍ୟାୟ ଅଧିକାର ଅଛି ଆମେ ସେଇଟା ପାଇବା କଥା, କି ଆମେ ସମସ୍ତେ ସେଥିପାଇଁ ସଚେତନ ହେବା, ସମସ୍ତେ ଆମେ ସବୁ କଥା ଜାଣିବା, ସରକାରଙ୍କ ଯାହା ଯୋଜନା ଅଛି, ଆମର ଯାହା ଅଧିକାର ଅଛି ଆମେ ସାବ୍ୟସ୍ତ କରିପାରିବା, ତ ଏ ଆନ୍ତର୍ଜାତୀୟ ନ୍ୟାୟ ଦିବସର ଏ ବାର୍ତ୍ତା ଅଛି ମ୍ୟାମ୍ ସମସ୍ତଙ୍କ ପାଇଁ।
0: ବହୁତ ଭଲ କଥା କହିଲେ, ଆଶା ଅଛି ଆମ ଯୁବ ଶ୍ରୋତା ଆପଣଙ୍କ କଥା ଶୁଣି ଉତ୍ସାହିତ ହେବେ ଏବଂ ନ୍ୟାୟକୁ ସମର୍ଥନ କରିବେ ଏବଂ ନିଜ ଅଧିକାର ପାଇଁ ଆଗକୁ ବଢ଼ିବେ। ନମସ୍କାର।
1: ଆଉ ଆଉ ଗୋଟେ କଥା କହିବି
0: ମ୍ୟାମ୍,
1: ଆଜ୍ଞା, ଯୁବବାଣୀ ଆମ ଲାଇଭ୍ କାର୍ଯ୍ୟକ୍ରମ ତ କଥା ହଉଛି, ଯୁବବାଣୀ ଲାଇଭ୍ କାର୍ଯ୍ୟକ୍ରମ ସମୟ କଥା ହଉଛି, ଭଲ ହଉଛି, ଆମର ଯାହା ଆମେ ମତାମତ ଦଉଛୁ କଥା ହଉଛୁ, ତ ନିଶ୍ଚିତ ଆମ ଯୁବବାଣୀ କାର୍ଯ୍ୟକ୍ରମ ସବୁ କାର୍ଯ୍ୟକ୍ରମ ଭଲ ଲାଗୁଛି, ସବୁ ଶିକ୍ଷଣୀୟ ହଉଛି, ଯାହା ବି ଯୁବବାଣୀରେ ଆମର ପ୍ରଚାର ହଉଛି, ଆମର ଖେଳାଳି ମାନଙ୍କ ସାକ୍ଷାତକାର, ଆମ ନୃତ୍ୟଶିଳ୍ପୀ କଣ୍ଠଶିଳ୍ପୀ, ଆମ ଲୋକଗୀତ ଶିଳ୍ପୀ ସମସ୍ତଙ୍କର ବହୁତ ବଢିଆ ସବୁ କାର୍ଯ୍ୟକ୍ରମ ହଉଛି, ଶିକ୍ଷଣୀୟ କାର୍ଯ୍ୟକ୍ରମ ହଉଛି, ତ ସବୁ ଭଲ ହଉଛି। କିନ୍ତୁ ଆମର ଆଗରୁ ବି ଭାଇ ମାନେ କହିଥିଲେ କି ଆମ ଯୁବବାଣୀରେ ଆମ ଯୁବବାଣୀ ବିଭାଗରେ ଗୋଟେ ଚିଠିପତ୍ର କାର୍ଯ୍ୟକ୍ରମ କଲେ ଚିଠିପତ୍ର ଆମେ ଯୁବବାଣୀ ପାଇଁ ଉଦ୍ଦିଷ୍ଟ ଖାଲି, ସେ ଆମର ତ ଚିଠିପତ୍ର ରହିଛି, ତ ଯୁବବାଣୀରେ ଆଗରୁ ଦଉଥିଲେ ଚିଠିପତ୍ର କାର୍ଯ୍ୟକ୍ରମ, ଆମେ ବହୁତ ଥିଲୁ ମ୍ୟାମ୍, ତ ସେଇଟା ଯଦି କାର୍ଯ୍ୟକ୍ରମ ପୁଣି ହେଇପାରନ୍ତା, ସମସ୍ତେ ଆମେ
0: ନିଶ୍ଚୟ ଆମେମାନେ ଆପଣଙ୍କ ଏହି ଏଟାକୁ ଆମେ ସମର୍ଥନ କରିବୁ, ଆମେ ଆଗକୁ ଦେଖିବୁ କିଛି କରିହେବ ବୋଲି ଆମେ ଚିଠିପତ୍ର କାର୍ଯ୍ୟକ୍ରମ ଯୁବବାଣୀରେ ମଧ୍ୟ ରଖିବା ପାଇଁ ଚେଷ୍ଟା କରିବୁ। ନମସ୍କାର।
1: ନମସ୍କାର।
0: ହ୍ୟାଲୋ।
2: ହ୍ୟାଲୋ
0: ଆଜ୍ଞା ନମସ୍କାର।
2: ଜୁହାର ବୋଇଁ। ଜୁହାର, ଆଉ କେନ୍ତା ଅଛ?
0: ମୁଇଁ ବହୁତ ବଢିଆ ଅଛେ, ଆପଣ କେମିତା ଅଛନ୍? ଆଜ୍ଞା ନମସ୍କାର। ବେଲେ ଆପଣଙ୍କର ବରଗଡ଼ ଆଡେ କେନ୍ତା ରଥଯାତ୍ରା କାଣ ପାଳନ ହଉଛେ?
2: ରଥଯାତ୍ରା ହେନ୍ତା ତ ପାଳନ ହେଲା ଯେନ୍ତା ତାମାନେ କରସନ୍, ଆଉ ବିଶେଷ ତ କିଛି ହେନ୍ତା ନାହିଁ। ବାକି ଟିକେ ପ୍ରଭାବ ପଡ଼ଲା, କାରଣ ହେଲା ଆମର ଯେନ୍ ପାନ ବର୍ଷା ହେଇଗଲା, ହେତିର୍ ଲାଗି ଟିକେ ପ୍ରଭାବ ପଡ଼ଲା।
0: ଆଜ୍ଞା, ବେଲେ କାଲି ସମସ୍ତେ ଟିଭିରେ ଲାଇଭ ଦେଖୁଥିଲେ, ଯେନ୍ ମାନେ ଯାଇ ନାଇଁ ପାରି ପୁରୀରେ, ବେଲେ ଆପଣ ଦେଖୁଥିଲେ?
2: ମୁଇଁ କମେଣ୍ଟ୍ରି ଶୁଣୁଥିଲି, ମୁଇଁ ତ ରେଡିଓ ଶ୍ରୋତା ହେନି, ବୋଲେ
0: ଆଜ୍ଞା
2: ଟିଭି ନେ ଦେଖେ, ମୁଇଁ ଆକାଶବାଣୀ ଥି ମୁଇଁ ଶୁଣୁଥିଲି କମେଣ୍ଟ୍ରି।
0: ବେଲେ ଆପଣଙ୍କୁ କେନ୍ତା ଲାଗ୍ଲା?
2: ଭଲ ଲାଗ୍ଲା, କମେଣ୍ଟ୍ରି ତ।

0: ବେଲେ ଏନ୍ତା କିଛି ଜିନିଷ ଅଛେ ଯେନ୍ଟା କି ଆପଣ ଆମ ଶ୍ରୋତା ମାନକେ କହିବାର ଲାଗି ଚାହୁଁଛନ୍ ରଥଯାତ୍ରା ବିଷୟରେ? ଆଚ୍ଛା ହଉ, ବେଲେ ଏବେ ଯେନ୍ ବର୍ଷା ହଉଛେ, ସବେ ସମସ୍ତଙ୍କର ଦେହ ଖରାପ ହେଇଯାଉଛେ, ବେଲେ ସେତାର ଲାଗି ସେ ଆମ ଯୁବ ଶ୍ରୋତା ମାନକେ ଆପଣ କାଣା କହିବାର ଲାଗି ଚାହୁଁଛନ୍?
1: ନିଶ୍ଚିତ ଭାବେ ଇତି ବାବଦେ ତଦେ କହିମି, ଆଉ ରଥଯାତ୍ରା ଯେନ୍ କହିଲେ କି ନାଇଁ, ହେଟା ତାମାନେ ଅନେକ ଜିନିଷ ତାମାନେ ଜାଣିଥିଲେ ଯେ ତାମାନେ କହିହେବା, ଆଉ ସୋଜିଟା ସୋଜ କଥା ନେସି ଯେ ଭଗବାନଙ୍କର ବି ସେଠି ଇଆଡୁ ସିଆଡୁ କହିଦେଲେ ତାମାନେ ଖାପ ଖାଇଯିବା, ଭଲ ଲାଗ୍ବା, ଇଟା ତାମାନେ ନେଇଛେ। ଆଉ ଇଠାନେ ଯେହେତୁ ତାମାନେ ପହଲା ବର୍ଷା ହଉଛେ, ଆଉ ହଠାତ୍ ତାମାନେ ଖରା ଥିଲା, ଖରା ନୁ ବର୍ଷା ହେଇଗଲା ବେଲେ ଏଠି ସମସ୍ତଙ୍କର ଦେହ ପା ଟିକେ ନସବା, ବୋଲେ ଜଗି ରଖିକରି ଦେହକେ ଟିକେ ଚଲମା, ଖାପ ଖୁଆଇକରି ଚଲମା।
0: ବହୁତ ଭଲ କଥା କହିଲେ, ଆଉ ଆପଣଙ୍କର ସାଙ୍ଗେ କଥା ଲାଗି ନା ମତେ ବହୁତ ଭଲ ଲାଗିଲା। ଆଶା ଅଛି ଆମର ଯୁବ ଶ୍ରୋତା ମାନେ ଆପଣଙ୍କର କଥା ଶୁଣିକି ଆପଣଙ୍କର କଥା ମାନବେ ଆଉ ନିଜର ସ୍ୱାସ୍ଥ୍ୟର ଯତ୍ନ ନେବେ। ନମସ୍କାର। ହ୍ୟାଲୋ,
2: ହ୍ୟାଲୋ ମ୍ୟାଡମ୍, ନମସ୍କାର।
0: ନମସ୍କାର।
2: ଜିଲ୍ଲା କଳାହାଣ୍ଡି ପୋଷ୍ଟ ମୁଡି ଗାଁ ପାଚେଲପଡ଼ା ନା କ୍ଷମା ସାଗର ସାହୁ।
0: ଆଜ୍ଞା, ଆପଣ କେମିତି ଅଛନ୍?
2: ମୁଇଁ ତ ଭଗବାନଙ୍କର ଦୟାରୁ ଭଲ ଅଛେ ଆଜ୍ଞା। ମୁଇଁ ସଚେତନ ବ୍ୟକ୍ତିଟେ, ଯାହା କିଛି ମୁଇଁ ସବୁ ନିୟମ ନୀତି ମାନିକରି ଚଳୁଛେ, ମୁଇଁ ଠିକ ଅଛେ ବୋଲି ଭାବୁଛେ ଆଜ୍ଞା।
0: ବହୁତ ଭଲ କଥା। ବେଲେ ଆପଣ ଆମର ଯୁବବାଣୀ ଶୁଣସନ୍?
2: ହଁ ଆଜ୍ଞା, ଯୁବବାଣୀ ଶୁଣୁଛେ, ଭଲ ଲାଗୁଛେ ଯୁବବାଣୀ। ଯେତେ ଲାଇଭ ଫୋନ ଇନ କାର୍ଯ୍ୟକ୍ରମ ମାନେ ଏଇଟା ମୁଇଁ ଶୁଣୁଛେ। ମୁଇଁ ତ ପୁରୁଣା ଶ୍ରୋତା, ଏବେ ଆମର ଆକାଶବାଣୀ ଭବାନୀପାଟଣା ବାଜଲା ଟିକେ କମିଯାଇଛେ
0: ଆଜ୍ଞା।
2: 1987 ସାରୁ ଆଉ ଆମର ଭବାନୀଟା ସମ୍ବଲପୁର ମୁଇଁ ଶୁଣୁଥିଲି।
0: ବହୁତ ଭଲ କଥା। ଆଶା ଅଛି ଆପଣ ଏମିତି ହିଁ ଆମର ଆକାଶବାଣୀ ସାଙ୍ଗେ ଯୋଡ଼ି ହୋଇଥାନ୍ ସବୁଦିନ ଶୁଣୁନ୍।
2: ଆଜ୍ଞା, ଏଇ ବାବଦରେ ମୁଇଁ ଗୋଟେ ବର୍ଷା ଦିନ ଆସୁଛେ, ମାନେ ମେଲେରିଆ ଉପରେ ଗୋଟେ ମୁଇଁ ଗୀତଟେ ବିପଦ ମୁଇଁ ଗାଉଛେ, ଆମର ଶ୍ରୋତା ମାନକେ ଶୁଣଉଛେ, ମାନେ ଆମେ ନିଜେ ସଚେତନ ହେଇକରି ଟିକେ ବର୍ଷା ଟାଇମରେ ରହିବାକେ ପଡ଼ବା ଆଉ।
0: ଆଜ୍ଞା, ନିଶ୍ଚୟ।

0: ବହୁତ ସୁନ୍ଦର ଗୀତଟି ଆପଣ ଗାଇଲେ। ଆଶା ଅଛି ସମସ୍ତେ ଗୀତ ଶୁଣିକି ନା କିଛି କିଛି ଭାବେ ଜ୍ଞାନ ଅର୍ଜନ କରିଥିବେ ଆଉ ସେମାନେ ନିଜର ସ୍ୱାସ୍ଥ୍ୟ କେ ଯତ୍ନ ନେବେ।
1: ବର୍ଷା ଦିନର ସମୟରେ ଆମେ ସଚେତନ ହେଇକରି ମଶାରୀ ଟାଣିକରି ଶୁଇମା, ଟାଇମ୍ ପଡ଼ିଲେ ଘରର ସଫା ସୁତୁରା ନାଳ ନର୍ଦ୍ଦମା ପାଣି ଯେତେ ଅଛେ ଆମେ ଦେଇଦେମା, ତାପରେ ଫୁଟା ପାଣି ପିଇମା, ମଶା ମାଛି ବସବାର ଖାଦ୍ୟ କେ ନେଇ ଖାଇମା, ଏସବୁ ସଚେତନ ହେଇକରି ଯଦି ଆମେ ରହିବା ନିଶ୍ଚୟ ଆମର ଦେହ ପା ଠିକ ରହିବା, ବେଳେ ବେଳେ ବ୍ୟାନ ପି କରି କରି ରହିବାକେ ପଡ଼ବା। ଆଜ୍ଞା
0: ବହୁତ ଭଲ କଥା କହିଲେ, ଆପଣଙ୍କର ସାଙ୍ଗେ କଥା ଲାଗିକିନା ମୋତେ ବହୁତ ଭଲ ଲାଗିଲା। ନମସ୍କାର।
1: ନମସ୍କାର।
0: ଏବେ କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା, ଆସନ୍ତୁ ଶୁଣିବା ଗୋଟିଏ ଗୀତ, ତିତ୍ଲି, ଚିନ୍ମୟୀ ଶ୍ରୀପାଦା ଏବଂ ଗୋପୀ ସୁନ୍ଦରଙ୍କ କଣ୍ଠରୁ, କଥାଚିତ୍ର ଚେନ୍ନାଇ ଏକ୍ସପ୍ରେସ, ଗୀତ ଅମିତାଭ ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ବିଶାଲ ଶେଖର।

0: ଆସନ୍ତୁ କଥା ହେବା ଆମ ଅନ୍ୟ କଲର୍ଙ୍କ ସହିତ। ହ୍ୟାଲୋ
1: ହ୍ୟାଲୋ ମ୍ୟାଡ଼ାମ ନମସ୍କାର।
0: ଆଜ୍ଞା ନମସ୍କାର,
1: ମୁଇଁ ସୋହଲ କୁମାର ସାହୁ କହୁଥିଲି, ଗ୍ରାମ ପୋଷ୍ଟ ପଣ୍ଡି ଭାୟା ବିଜେପୁର ଜିଲ୍ଲା ବରଗଡ଼ରୁ। ଆଜ୍ଞା, ପହିଲା ତ ମୁଇଁ ପବିତ୍ର ରଥଯାତ୍ରା ଅବସରରେ ଆଜ୍ଞା ଆକାଶବାଣୀ ସମ୍ବଲପୁରର ତଥା ଆକାଶବାଣୀ ସମ୍ବଲପୁରର ଯୁବଣୀ ପରିବାର ସମସ୍ତ କର୍ମକର୍ତ୍ତା ଆଜ୍ଞା ମାନଙ୍କୁ ତଥା ଆପଣଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ଆଜ୍ଞା,
0: ଆପଣଙ୍କୁ ବି ଅଶେଷ ଅଶେଷ ଶୁଭେଚ୍ଛା ଏବଂ ଅଭିନନ୍ଦନ। ଆଶା ଅଛି ଆପଣ ରଥଯାତ୍ରା ବହୁତ ଭଲସେ ପାଳନ କରୁଥିବେ।
1: ହଁ ଆଜ୍ଞା, ରଥଯାତ୍ରା ଆମର ଗାଁରେ ପାଳନ ହଉଛି, କେଲ ରଥ ଟାଣୁନୁ ଆଜ୍ଞା।
0: ଆଜ୍ଞା,
1: ବଡ ଦାଣ୍ଡ କେ ରଥ ଟଣା ହେଲା, ତାର ସାଙ୍ଗେ କେଲ ସାଂସ୍କୃତିକ କାର୍ଯ୍ୟକ୍ରମ ସଞ୍ଚାର ବାୟକ ଗାୟିକା ଗାୟକ ମାନେ ବି ହେଇଥିଲେ। ଆଜ୍ଞା
0: ଆଜ୍ଞା, ମୋର ଗୋଟେ ପ୍ରଶ୍ନ ଏଇଟା ଅଛି, ଯେନ୍ ସେ କୁନି କୁନି ଛୋଟ ଛୋଟ ଛୁଆମାନେ ସବୁ ଛୋଟ ଛୋଟ ରଥଯାତ୍ରା ମାନେ ରଥ ବନାସନ୍, ସେମାନେ ସବୁ ଗାଁରେ ବୁଲସନ୍, ସେ ବିଷୟରେ ଆପଣଙ୍କର କାଣ ଧାରଣା ଅଛି?
1: ଆଜ୍ଞା, କୁନି କୁନି ଛୋଟ ଛୁଆ ମାନେ ରଥଯାତ୍ରା ଦେଖୁନ ଆଜ୍ଞା, ଆମର ତ ଗୋଟେ ପବିତ୍ର ଗୋଟେ ତାମାନେ ଉତ୍ସବ ଭଗବାନ କରେ, ଛୋଟ ଛୋଟ ଛୁଆମାନଙ୍କର ସେଠି ବେଶୀ ମଜା ଅଛି ଆଜ୍ଞା। କୁନି କୁନି ଛୋଟ ଛୁଆ ନେଇ ଜାନେ ରଥ ଟାଣସନ୍ ଆମର ଗାଁରେ ବଡ ଲୋକମାନଙ୍କର ସାଙ୍ଗେ, ପହିଲା ସେଟା ଗୋଟେ ତାର ଅନୁଭୂତିଟିଏ।
0: ଆଜ୍ଞା,
1: ତାପରେ ଛୋଟ ଛୋଟ ଛୁଆମାନଙ୍କୁ ଆମର ଦଶମୀ ରଥରେ ରଥ ଛିଆସି ମହାପ୍ରଭୁଙ୍କୁ ଆଜ୍ଞା, ଏନ୍ତା ବହୁତ କିଛି ହଉଛେ ଆଜ୍ଞା।
0: ବହୁତ ଭଲ କଥା। ବେଲେ ଆପଣଙ୍କର ସିଆଡ଼େ ବର୍ଷା କେନ୍ତା ହଉଛେ?
1: ଆଜ୍ଞା, ଆମର ଆଡ଼େ ଯାତ୍ରା ବଢ଼ିଆ ହଉଛେ, ଆଜି ବି ତା ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ଅଛେ ଆଜ୍ଞା, ଆଉ ଆମର ଘର ସାମ୍ନାରେ ବି ଯାତ୍ରା ହଉଛେ ଆଜ୍ଞା। ଆମର ଘର ସାମ୍ନାରେ

0: ମାଉସୀ ମନ୍ଦିର ଅଛେ
1: ଆଜ୍ଞା,
0: ଆଉ ସେନ ମାଉସୀ ମନ୍ଦିରରେ ପ୍ରଭୁ ବିଜୟ କହିଛନ୍ ଜଗନ୍ନାଥ ବଳଭଦ୍ର ସୁଭଦ୍ରା, ଆଉ ସଞ୍ଚାର ଏବେ ପରିବେଷଣ ହେବା ଆଜ୍ଞା କିଛି ସମୟ ପରେ। ତ ମୁଁ ହେଲୋ ଯୋଉ ବାଣୀ ଯେତେ ସମୟ ଆଗଲା ଆଜ୍ଞା, ଏଟା ଫୋନ ଲଗାସି ଟିକେ ନେ ଲଗାଲେ ତ ଭଲ ଲାଗେ ଆଜ୍ଞା।
1: ଆଜ୍ଞା ଆଜ୍ଞା, ବୋଲେ ଆପଣ ଆମର ଯୁବବାଣୀ ଶୁଣସନ୍ ସବୁଦିନ।
0: ଆଜ୍ଞା ଯୁବବାଣୀ କେନ୍ଦ୍ର ନେ ଶୁଣି ଆଜ୍ଞା, ମୁଁ ଆପଣ ସଦନୀ କରିବି। ଅଶୋକ ପାଣିଗ୍ରହ ସାର୍ ଥିଲେ, ତେଜଶ୍ରୀ ମିଶ୍ର ମ୍ୟାଡମ୍ ଥିଲେ, ଯେନ୍ ଆମର ଆଗରୁ ଆଜ୍ଞା ଯେନ୍ ସମ୍ପର୍କ ବୁଧବାର ଦିନ ଚିଠି ପତ୍ର କାର୍ଯ୍ୟକ୍ରମ ଥିଲା ଆଜ୍ଞା।
1: ଆଜ୍ଞା
0: ମାନେ ସମ୍ପର୍କ ବୁଧବାର ଚିଠି ପତ୍ର କାର୍ଯ୍ୟକ୍ରମରେ ପ୍ରତି ସପ୍ତାହରେ ମୋ ଚିଠି ଗୋଟେ ଦୁଇଟା ସିଓର ଥିବ ଆଜ୍ଞା।
1: ବହୁତ ଭଲ ହେଲା ଜାଣିକି ନା କି ଆପଣ
0: ଆମର 92-93 ମସିହାରୁ ଆଜ୍ଞା ମୁଁ ରେଡିଓ ଶୁଣି ଦେଉଛେ। ମଝିରେ ଖାଲି 2010ରୁ ଆଜ୍ଞା 2022-23 ଯାକ ମୁଇଁ କିଛି ଗୋଟେ ପାରିବାରିକ ସମସ୍ୟା ହେତୁ ତାମାନେ ଦୂରେଇ ଯାଇଥିନି, ବାଦ ଫେର ଇଟା ବର୍ଷେ 1.5 ବର୍ଷ ହେଲା ଆଜ୍ଞା, ଫେର ଆକାଶବାଣୀ ସମ୍ବଲପୁର ସାଙ୍ଗେ ଏଟା ଫେର ଯୋଡ଼ି ହେଇଛେ ଆଜ୍ଞା।
1: ଜାନିକି ବହୁତ ଭଲ ଲାଗିଲା କି ଆପଣ ଆମର ଆକାଶବାଣୀର ଗୋଟିଏ ପୁରୁଣା ଶ୍ରୋତା। ଆଶା ଅଛି ଆଗକେ ବି ଆପଣ ଏନ୍ତା ଆମର ସାଙ୍ଗେ ଯୋଡ଼ି ହୋଇ ରହିବେ।
0: ଆଜ୍ଞା
1: ନମସ୍କାର।
0: ନମସ୍କାର ଆଜ୍ଞା, ନମସ୍କାର।
1: ହ୍ୟାଲୋ
2: ହ୍ୟାଲୋ
1: ଆଜ୍ଞା ନମସ୍କାର।
2: ନମସ୍କାର, ମୁଇଁ କରମତାନୀ ସାହୁ କହୁଛେ, ଗ୍ରାମ ତିରଙ୍ଗା ମୁଣ୍ଡା, ପୋଷ୍ଟ ଲାଗ ମୁଣ୍ଡା, ଥାନା ବିଜେପୁର, ଜିଲ୍ଲା ବରଗଡ଼।
1: ଆଜ୍ଞା ଆପଣ କେମିତି ଅଛନ୍?
2: ମୁଇଁ ଭଲ ଅଛେ, ଆପଣ ମାନେ କେନ୍ତା ଅଛନ୍?
1: ଆମେ ମାନେ ସମସ୍ତେ ବି ବହୁତ ବଢିଆ ଅଛୁ। ଆଶା ଅଛି ବର୍ଷା ବର୍ଷା ହେତୁ
2: ଅଭିନନ୍ଦନ ଜଣାଉଛେ ଆଜ୍ଞା ଆମର ଶ୍ରୋତା ବନ୍ଧୁ ଆକାଶବାଣୀ କର୍ମକର୍ତ୍ତା ମାନଙ୍କୁ ରଥଯାତ୍ରା ଉପଲକ୍ଷେ ଧନ୍ୟବାଦ ଜଣେଇ ଦେବେ।
1: ଆପଣଙ୍କୁ ବି ରଥଯାତ୍ରା ଉପଲକ୍ଷେ ଅଶେଷ ଅଶେଷ ଅଭିନନ୍ଦନ। ଆଶା ଅଛି ଆପଣ ଆପଣଙ୍କ ସ୍ୱାସ୍ଥ୍ୟ ବହୁତ ଭଲ ଥିବା ବର୍ଷା ହେତୁ।
2: ଆଜ୍ଞା
1: ଆଉ ରଥଯାତ୍ରା କିପରି ପାଳନ କରୁଛନ୍?
2: ରଥଯାତ୍ରା ତ ଆମ ଗାଁରେ ମ୍ୟାଡମ୍ ବୋଲେ ଆମ ଲାଙ୍ଗୁଡ଼ା ପାଖେ ଅଛି, ଆଉ ଜୋଖିପାଲିରେ ଅଛି।
1: ଆଜ୍ଞା
2: 5 କିଲୋମିଟର ଆରୁ 3 କିଲୋମିଟର ଦୂରିଆ ନ ଅଛି।
1: ବେଲେ ଆପଣଙ୍କୁ ଏଇଟା କେନ୍ତା ଲାଗୁଛି ମହାପ୍ରଭୁ କେ ଦେଖିକି କି ଆପଣ ଆମର କାଲିକା ଲାଇଭ ଦେଖୁଥିଲେ ଯେ ମାନେ ମହାପ୍ରଭୁଙ୍କୁ ରଥରେ ଟାଣୁଥିବାଟା ସମସ୍ତଙ୍କେ?
2: ହଁ ଆମେ ଏଇଟା ଯାସୁ ଯେ ଦେଖି ନାହିଁ ଲାମଡା ଯାସୁ ନା ତ ଟିକେ ପାରି ବି ଯାସୁ।
1: ଆଜ୍ଞା ବହୁତ ଭଲ କଥା। ବେଲେ ପିଠା ପଣା କିଛି ଛଣା ହଉଛି ଘରେ ରଥଯାତ୍ରା?
2: ପିଠା ପଣା ବୋଲେ ଏ ଆମର ଏ ଶ୍ରୀ ଗୁଣ୍ଡିଚା କେ ନା ହଏ ଆମର ଯେନ୍ତା କି ଆମେ ପାଳନ କରୁଛୁ ଆମ ବାହୁଡ଼ା ରଥଯାତ୍ରା 10ମ ଦିନ।
1: ଆଜ୍ଞା
2: ହଁ ସେଦିନ ପିଠା ପଣା କରିକରି ତାପରେ ବେଲାକେ ଯେନ୍ଟା ହେବା ସବୁ ଭୋଜନ କରିକରି ଆମେ ଏନ୍ତା 3-4 ବଜେ ଆଡ଼କି ତାପରେ ରଥ ଦେଖି ଯାଇସୁଁ।
1: ଆଜ୍ଞା ବହୁତ ଭଲ କଥା।
2: ଛୁଆମାନଙ୍କୁ ନେସୁଁ, ତାପରେ ଛୁଆମାନଙ୍କୁ ଛୋଟ ଛୋଟ ଛୁଆମାନଙ୍କୁ କୁନି କୁନି ଛୁଆମାନଙ୍କୁ ସେନ ରଥ ଉପରେ ରଥ ଛିଆ ଅଛି।
1: ଆଜ୍ଞା
2: ଏତେ ଗୋଟେ ମଜା ଲାଗ୍ଛି
1: ଛୋଟ ଛୋଟ ଛୁଆମାନଙ୍କେ ରଥ ଛୁଆବାରଟା ଅଲଗା ହି ମଜା। ସେମାନେ ପହିଲା ଥର ଦେଖିଥିସନ୍ ସେମାନଙ୍କେ ବହୁତ ବଢିଆ ଲାଗ୍ସି।
2: ହଁ ନାନି ଆଗଲିର ବାକି ଖୁସି ଏବେ ନାଇଁ ନା ନାନି, ଆଗଲି ଯେନ୍ତା ଖୁସି ଥିଲା ଆଗଲି ଏବେ ଏବେ ସେମିତି ହେନ୍ତା ନାଇଁ ନ। ଇହାଦିନି କାଣା ହଉଛି ଇହାଦିନି ଯାଉଛନ୍ ଆରୁ ଦେଖିକରି ପଲେଇଛନ୍। ସେତେବେଳେ ସଂସ୍କୃତି ମାନେ ବି ହଉଥିଲା ନାଚ ଡଣ୍ଡ ପାଲା ସଂକୀର୍ତ୍ତନ ତାପରେ ଆମର ସମ୍ପର୍ଦା ଇଟା ମାନେ ସବୁ ଥିଲା କି ନାଇଁ ପୁରା ଗହଲ ଗହଲ ବି ଲାଗୁଥିଲା।
1: ଆଶା ଅଛି ଯେନ୍ ଆମର ପୂର୍ବ ପୁରୁଣା ସଂସ୍କୃତି ମାନ ସବୁ ଥିଲା ସେଟା ପୁଣି ଆଉ ଥରେ ଯେଉଁ ଆମର ନୂଆ ଯୁବ ଶ୍ରୋତା ମାନେ ଅଛନ୍ ଆମର ଯେଉଁ ଯୁବମାନେ ଅଛନ୍ ସେମାନେ ସେଟାକେ ଫିରସେ କରିପାରିବେ ଯେନ୍ତା ଆଗ ସମସ୍ତେ କରୁଥିଲେ। ଆପଣ ଯେମିତି କହିଲେ ବହୁତ ବଢିଆ ସେ ପାଳନ ହଉଥିଲା ରଥଯାତ୍ରା। ଆପଣଙ୍କର ସାଙ୍ଗେ କଥା ଲାଗିକିନା ବହୁତ ଭଲ ଲାଗିଲା। ମୋର ନାଁ ଶ୍ୟାମଳୀ ପତି। ଆଜ୍ଞା
2: ଧନ୍ୟବାଦ,
1: ନମସ୍କାର।
2: ନମସ୍କାର।
1: ହ୍ୟାଲୋ
3: ହ୍ୟାଲୋ
1: ଆଜ୍ଞା ନମସ୍କାର।
3: ଜୟ ଜଗନ୍ନାଥ ନାନି। ଜୟ ଜଗନ୍ନାଥ।
1: ଜୟ ଜଗନ୍ନାଥ। ଆପଣଙ୍କର ପରିଚୟଟି ଆମ ଶ୍ରୋତାମାନଙ୍କୁ କହିବେ?
3: ମନ୍ନା ଗୋବିନ୍ଦ ମେହର, ଗ୍ରାମ ବନହ, ଥାନା ଆତାବଡ଼ା, ଜିଲ୍ଲା ବରଗଡ଼ ନାନି।
1: ଆଜ୍ଞା ଆପଣ ଆପଣ ବି ବରଗଡ଼ରୁ? ବେଲେ ମୋର ପ୍ରଥମ ପ୍ରଶ୍ନ ଏଟା ଯେ ବରଗଡ଼ରେ ବର୍ଷା ବହୁତ ଜୋର ହଉଛି କି କମ ହଉଛି?
3: ନା ବର୍ଷା ତ ବହୁତ ଜୋର ହେଲା, କାଲି ରଥଯାତ୍ରା ତ ବହୁତ ବର୍ଷା ହେଲା।
1: ଆଜ୍ଞା ବେଲେ ବର୍ଷା ହେଲା ବେଲେ ରଥଯାତ୍ରାରେ କିଛି ଅସୁବିଧା ହେଲା କି ନାଇଁ? ଆପଣ ଯାଇଥିଲେ ରଥଯାତ୍ରା ଦେଖବାର ଲାଗି?
3: ନାଇଁ ରଥଯାତ୍ରା ତ ଆମର ଗାଁରେ ଆମର ଘର ସାମ୍ନାରେ ଅଛି।
1: ଆଜ୍ଞା
3: ଜଗନ୍ନାଥ ମହାପ୍ରଭୁଙ୍କର ଆଶୀର୍ବାଦରୁ।

ତେବେ ସମୟ ତ ଇସାରା ଦେଲାଣି ଶ୍ରୋତା ବନ୍ଧୁ, ଆଶା ରହିଛି ଆଜିର ଯୁବବାଣୀର କାର୍ଯ୍ୟକ୍ରମଟି ଆପଣମାନଙ୍କୁ ଭଲ ଲାଗିଥିବ। ଉପସ୍ଥାପନାରେ ଆପଣଙ୍କ ପ୍ରିୟ ଯୁବସାଥୀ ଶ୍ୟାମଳୀ ପତି। ନମସ୍କାର।

ଆକାଶବାଣୀ ସମ୍ବଲପୁର ସମୟ ସନ୍ଧ୍ୟା 6:00 ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ। ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଆଜି ସନ୍ଧ୍ୟା 6:10 ଆଦିବାସୀ ଗୀତରେ ଖଡ଼ିଆ ଗୀତ ଶୁଣିବେ ପରିବେଷଣ ଦଶରଥ ଖଡ଼ିଆ ଏବଂ ସାଥୀ। ରାତି 7:30 କୃଷି ସଂସାର ଶୁଣିପାରିବେ। ଏଥିରେ ବିଷୟ ରହିଛି ଛୋଟ ଚାଷୀମାନଙ୍କ ପାଇଁ ଲାଭଜନକ ଛେଳି ପାଳନ, କହିବେ ଡକ୍ଟର ସାଗରିକା ମିଶ୍ର। ରାତି 8:02 ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ହେଲେ ପ୍ରଭାସିନୀ ରଥ ଏବଂ ଦିଲୀପ ବାଗ। 8:15 ହିନ୍ଦୀ ଭକ୍ତିଗୀତର କାର୍ଯ୍ୟକ୍ରମ। 8:30 ଶୁଣିପାରିବେ ଶାସ୍ତ୍ରୀୟ ସଙ୍ଗୀତରେ କଣ୍ଠ ସଙ୍ଗୀତ, ପରିବେଷଣ କରିବେ ପଣ୍ଡିତ ସିଆର୍ ବ୍ୟାସ। ରାତି 10:00 ନାଟକ ପୁରୁଷୋତ୍ତମ ଦେବ, ମୂଳ ରଚନା ଗୋଦାବରୀଶ ମିଶ୍ର, ବେତାର ରୂପାନ୍ତର ଏବଂ ପ୍ରଯୋଜନା ମନୋରଞ୍ଜନ ଦାସ। ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିଲେ ଚଳିତ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ଏଥର ଶୁଣନ୍ତୁ ଆଗାମୀକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆସନ୍ତାକାଲି ସକାଳ 6:30 ଆଜିର ଭାବନା ଉପସ୍ଥାପନା ଜି ସାଇକ୍ରିଷ୍ଣା, 7:10 ସ୍ୱାସ୍ଥ୍ୟ ସୂଚନା। ଏଥିରେ ବିଷୟବସ୍ତୁ ରହିଛି ପାଟିରୁ ଦୁର୍ଗନ୍ଧ କାହିଁକି ବାହାରେ, ଏ ବିଷୟରେ କହିବେ ଡାକ୍ତର ପ୍ରଶାନ୍ତ କୁମାର ସ୍ୱାଇଁ। 7:35 ସୃଜନିକା କାର୍ଯ୍ୟକ୍ରମ, ଏଥିରେ ରହିଛି କବିତା କହିବେ ରାମଚରଣ ପ୍ରଧାନ। 7:55 ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ହେଲେ ମଞ୍ଜୁଶ୍ରୀ କୁଣ୍ଡୁ। 8:30 ଶ୍ରୀକ୍ଷେତ୍ର ମାଧୁରୀ ଶୁଣିବେ, ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। 8:45 ରହିଛି ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ହେଲେ ମଞ୍ଜୁଶ୍ରୀ ମହାନ୍ତି, ଏମ୍ ଶାନ୍ତିସୁଧା ଏବଂ ପ୍ରମୋଦ କୁମାର ପଣ୍ଡା। ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ ଶୁଣିପାରିବେ 9:00। ଦିନ 11:05 ଭକ୍ତିର ଲହର, ଏଥିରେ ସମ୍ବଲପୁରୀ ଭକ୍ତି ଗୀତ ଶୁଣିପାରିବେ। କଣ୍ଠଶିଳ୍ପୀ ହେଲେ ଖଦାଳ ସାହୁ, ବିରଞ୍ଚି ନାରାୟଣ ନାୟକ, ଦାମୋଦର ପତି, ରାମେଶ୍ୱର ମାକର ଏବଂ ନବୀନ କିଶୋର ଆଚାର୍ଯ୍ୟ। କାର୍ଯ୍ୟକ୍ରମ ସୂଚନା ଶୁଣିଲେ ଆକାଶବାଣୀ ସମ୍ବଲପୁର। ଶୁଣନ୍ତୁ ଆଦିବାସୀ ଗୀତର କାର୍ଯ୍ୟକ୍ରମ, ଆଜି ଏଥିରେ ଖଡ଼ିଆ ଗୀତ ଶୁଣନ୍ତୁ, ପରିବେଷଣ କରିଛନ୍ତି ଦଶରଥ ଖଡ଼ିଆ ଏବଂ ସାଥୀମାନେ।

ଶ୍ରୋତାମାନେ ଆଦିବାସୀ ଗୀତର କାର୍ଯ୍ୟକ୍ରମରେ ଖଡ଼ିଆ ଗୀତ ଶୁଣିଛନ୍ତି। ପରିବେଷଣ କରିଛନ୍ତି ଦଶରଥ ଖଡ଼ିଆ ଏବଂ ସାଥୀମାନେ।

ଶୁଣିଲେ ଆଦିବାସୀ ଗୀତର କାର୍ଯ୍ୟକ୍ରମରେ ଖଡ଼ିଆ ଗୀତ ପରିବେଷଣ କରିଥିଲେ ଦଶରଥ ଖଡ଼ିଆ ଏବଂ ସାଥୀମାନେ। ସାଥୀମାନେ ଥିଲେ ସଂକୀର୍ତ୍ତନ ଖଡ଼ିଆ, କାଳିଆ ଖଡ଼ିଆ, ଧନୀରାମ ଖଡ଼ିଆ, କୁମାର ଖଡ଼ିଆ, ଶିବ ଖଡ଼ିଆ, ସଖମଣି ଖଡ଼ିଆ, ସୁରିବାଲି ଖଡ଼ିଆ, ଶିକ୍ରା ଖଡ଼ିଆ ଏବଂ କମଳା ଖଡ଼ିଆ।

ଆକାଶବାଣୀ ସମ୍ବଲପୁର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଏବଂ ତା ପରେ ପରେ ଶୁଣିବେ ଆଜିର ପ୍ରସଙ୍ଗ। ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଲେ ତିନି ରଥ, ଆସନ୍ତାକାଲି ହେବ ଆଡ଼ପ ମଣ୍ଡପ ବିଜେନୀତି। ଅମୃତ ଭାରତ ଷ୍ଟେସନ ଯୋଜନାରେ ଓଡ଼ିଶାର ସାତଟି ସମେତ ଦେଶର 75ଟି ରେଳ ଷ୍ଟେସନର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ। କହିଲେ ଅମୃତ ଷ୍ଟେସନ ଦେଶର ସଂସ୍କୃତି ଓ ସଭ୍ୟତାର ପ୍ରତୀକ। ଏସ୍ଏସ୍ଜିଙ୍କ ଦ୍ୱାରା ପରିଚାଳିତ କୃଷି ଉଦ୍ୟୋଗକୁ ସୁଦୃଢ଼ କରିବା ଲକ୍ଷ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ଏବଂ ଲଘୁଚାପର ପ୍ରଭାବରେ 15ଟି ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି। ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରା ରଥାରୂଢ଼ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରା କରିଛନ୍ତି। ଆଜି ଦ୍ୱିତୀୟ ଦିନରେ ଶରଧାବାଲିରେ ତିନି ରଥ ପହଞ୍ଚିଛନ୍ତି। ସକାଳ 9:30ରୁ ଅଗଣିତ ଶ୍ରଦ୍ଧାଳୁଙ୍କ ଗହଣରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରଥମେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ, ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ଶେଷରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଶରଧାବାଲିରେ ପହଞ୍ଚିଥିଲା। ଆଜି ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତି ଶ୍ରଦ୍ଧାଳୁଙ୍କୁ ପୂର୍ଣ୍ଣାଙ୍ଗ ଦର୍ଶନ ଦେଉଛନ୍ତି। ଆସନ୍ତାକାଲି ଆଡ଼ପ ମଣ୍ଡପ ବିଜେନୀତି ଅନୁଷ୍ଠିତ ହେବ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଭିଡ଼ ନିୟନ୍ତ୍ରଣ ଓ ଆଇନ ଶୃଙ୍ଖଳା ରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି।
1: ଶ୍ରୀବିଗ୍ରହମାନଙ୍କର ଦର୍ଶନ କରିବେ ସବୁ ଶ୍ରଦ୍ଧାଳୁ ଭକ୍ତ, ଏବଂ ଆସନ୍ତାକାଲି ଯେହେତୁ ସନ୍ଧ୍ୟାରେ ଆଡ଼ପ ମଣ୍ଡପ ପହଣ୍ଡି ବିଜେ ହେବ, ତା ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହେଲାଣି। ଗତ ବର୍ଷ ଆଡ଼ପ ମଣ୍ଡପ ପହଣ୍ଡି ବିଜେ ଥିଲା, ସେଦିନ ସକାଳୁ ଅଘଟଣ ହୋଇଥିଲା, ତାକୁ ଆଖି ଆଗରେ ରଖି ସୁରକ୍ଷା ବାହିନୀ ମୁତୟନ କୁହନ୍ତୁ, ମାଜିଷ୍ଟ୍ରେଟ୍ ବା ଅଧିକାରୀମାନଙ୍କର ସୁରକ୍ଷା ଦାୟିତ୍ୱ କୁହନ୍ତୁ, ତା ପାଇଁ ଆମେ ପ୍ରତ୍ୟକ୍ଷ ଭାବରେ ଜିଲ୍ଲାପାଳ ଆମେ ଏବଂ ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀ ତାକୁ ତଦାରଖ କରୁଛନ୍ତି।
0: ପ୍ରଧାନମନ୍ତ୍ରୀ ଆଜି ଅମୃତ ଭାରତ ଷ୍ଟେସନ ଯୋଜନାରେ ପୁନଃ ବିକଶିତ 75ଟି ରେଳ ଷ୍ଟେସନର ଲୋକାର୍ପଣ କରିଛନ୍ତି। ଏଥିରେ ଓଡ଼ିଶାର 7ଟି ରେଳ ଷ୍ଟେସନ ରହିଛି। ପଞ୍ଜାବର ଜଳନ୍ଧରଠାରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଷ୍ଟେସନଗୁଡ଼ିକର ଲୋକାର୍ପଣ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଅମୃତ ଷ୍ଟେସନ ଦେଶର ସଂସ୍କୃତି ଓ ସଭ୍ୟତାର ପ୍ରତୀକ। ବର୍ତ୍ତମାନ ଦେଶବ୍ୟାପୀ 1300ରୁ ଉର୍ଦ୍ଧ୍ୱ ରେଳ ଷ୍ଟେସନଗୁଡ଼ିକର ଅମୃତ ଭାରତ ଯୋଜନାରେ ଆଧୁନିକୀକରଣ କରାଯାଉଛି। ସେଥିମଧ୍ୟରୁ ଆଜି 75ଟି ଷ୍ଟେସନର ଶୁଭାରମ୍ଭ ହୋଇଛି। ଶ୍ରୀ ମୋଦି କହିଛନ୍ତି, ଏହି ରେଳ ଷ୍ଟେସନଗୁଡ଼ିକ ଯାତାୟତକୁ ସୁଗମ କରିବା ସହ ବ୍ୟବସାୟର ମାଧ୍ୟମ ମଧ୍ୟ ପାଲଟିଛି। ଏଥିରେ କାରିଗର, ସ୍ୱୟଂ ସହାୟକ ଗୋଷ୍ଠୀ ଆଦିଙ୍କ ଉତ୍ପାଦିତ ସାମଗ୍ରୀକୁ ବିକ୍ରିବଟା ପାଇଁ ସ୍ଥାନ ଦିଆଯାଇଛି।
2: ଆଜ୍ ପୁରେ ଦେଶ ମେ ରେଲୱେ ଷ୍ଟେସନ କା କାୟାକଳ୍ପ କିଆ ଜା ରହା ହୈ। ଅମୃତ ଭାରତ ଷ୍ଟେସନ ସ୍କିମ କେ ତହତ 1300 ସେ ଜ୍ୟାଦା ରେଲୱେ ଷ୍ଟେସନ କୁ ଆଧୁନିକ ବନାୟା ଜା ରହା ହୈ। ଆର୍ ଇନମେ ସେ କଇ ଷ୍ଟେସନ ପର କାମ ପୁରା ହୋ ଚୁକା। ଆଜ ଐସେ ହି 75 ଷ୍ଟେସନ କା ଲୋକାର୍ପଣ କିଆ ଗୟା ହୈ। ବାକି ହମାରା ଦେଶ ବିକଶିତ ରାଷ୍ଟ୍ର ବନନେ କି ଓର ବଢ଼ ରହା ହୈ।
0: ଆଜି ରାଜ୍ୟର ବଲାଙ୍ଗୀର, ବରପାଲି, କେସିଙ୍ଗା, ତାଳଚେର, ବାରିପଦା, ବିମଳଗଡ଼ ଏବଂ ପାରଳାଖେମୁଣ୍ଡି ରେଳ ଷ୍ଟେସନ ଉଦ୍ଘାଟିତ ହୋଇଛି। ଏଥିପାଇଁ 109 କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଯାତ୍ରୀଙ୍କ ସୁବିଧା ପାଇଁ ନୂତନ ଷ୍ଟେସନ ଭବନ ନିର୍ମାଣ କରାଯିବା ସହ ଗାଡ଼ି ଚଳାଚଳ ନିୟନ୍ତ୍ରଣ ପାଇଁ ପ୍ରବେଶପତ୍ରକୁ ପ୍ରଶସ୍ତ କରାଯାଇଛି। ଆରାମଦାୟକ ଯାତ୍ରା ପାଇଁ ପ୍ଲାଟଫର୍ମଗୁଡ଼ିକରେ ଉନ୍ନତ ଆଶ୍ରୟସ୍ଥଳୀ, ଅତ୍ୟାଧୁନିକ ଅପେକ୍ଷା ଗୃହ, ସ୍ୱଚ୍ଛ ଶୌଚାଳୟ ଏବଂ ଡିଜିଟାଲ୍ ଯାତ୍ରୀ ସୂଚନା ଫଳକ ଲଗାଯାଇଛି। ପ୍ରତ୍ୟେକ ଷ୍ଟେସନରେ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ହସ୍ତତନ୍ତ, ପାରମ୍ପରିକ ଶିଳ୍ପ ଓ ଆଦିବାସୀ କଳାକୁ ଚିତ୍ରିତ କରାଯାଇଛି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଆଜି ହରିୟାଣାର ଜିନ୍ଦ ରେଳ ଷ୍ଟେସନରୁ ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିଥିଲେ। ଅମୃତ ଭାରତ ଷ୍ଟେସନ ଯୋଜନାରେ ବରଗଡ଼ ଜିଲ୍ଲାର ବରପାଲିର ଅତ୍ୟାଧୁନିକ ଷ୍ଟେସନ ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସାଂସଦ ପ୍ରଦୀପ ପୁରୋହିତ, ପଦ୍ମଶ୍ରୀ ଭାଗବତ ପ୍ରଧାନ, ଜିଲ୍ଲାପାଳ ଆଦିତ୍ୟ ଗୋଏଲ ପ୍ରମୁଖ ଉପସ୍ଥିତ ଥିଲେ। 22 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଷ୍ଟେସନରେ ଯାତ୍ରୀମାନଙ୍କ ପାଇଁ ପ୍ରତୀକ୍ଷାଳୟ, ପାନୀୟ ଜଳ ବ୍ୟବସ୍ଥା, ଅତ୍ୟାଧୁନିକ ଶୌଚାଳୟ, ଡିଜିଟାଲ ସୂଚନା ବୋର୍ଡ ଓ ଫୁଟ୍ ଓଭରବ୍ରିଜ୍ ସୁବିଧା ରହିଛି। କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଳ ଷ୍ଟେସନ ପରିସରରେ ମଧ୍ୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବଲାଙ୍ଗୀର ରେଳ ଷ୍ଟେସନରେ ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସାଂସଦ ସଙ୍ଗୀତା ସିଂହଦେଓ, ବିଧାୟକ କଳିକେଶ ନାରାୟଣ ସିଂହଦେଓ, ଜିଲ୍ଲାପାଳଙ୍କ ସମେତ ରେଳ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। କେନ୍ଦ୍ର ସରକାର ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଆସନ୍ତା ରବିବାର ନୂଆଦିଲ୍ଲୀଠାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ବୈଠକରେ ସରକାର ସଂସଦର ଉଭୟ ଗୃହକୁ ସୁଚାରୁରୂପେ ପରିଚାଳନା କରିବା ଲାଗି ସମସ୍ତ ରାଜନୈତିକ ଦଳର ସହଯୋଗ ଲୋଡ଼ିବେ। ଚଳିତ ମାସ 20 ତାରିଖରୁ ମୌସୁମୀ ଅଧିବେଶନ ଆରମ୍ଭ ହୋଇ ଅଗଷ୍ଟ ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନ କାଳରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପରେ ଆଲୋଚନା ହେବା ସହ ମଞ୍ଜୁରୀ ପ୍ରଦାନ କରାଯିବାର ସମ୍ଭାବନା ରହିଛି। ଅଧିବେଶନ କାଳରେ ବିଭିନ୍ନ ବିଲ୍ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଆୟକର ସଂଶୋଧନ ବିଲ୍ 2026, ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ସଂଶୋଧିତ ବିଲ୍, ଜନ୍ମ ଓ ମୃତ୍ୟୁ ନିବନ୍ଧନ ସଂଶୋଧିତ ବିଲ୍, ଲଘୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ବିଲ୍ ଓ ଏଫ୍ସିଆର୍ଏ ଏବଂ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍ ଉପରେ ଆଲୋଚନା ହେବାନି ସରକାରଙ୍କ ପକ୍ଷରୁ ଜଣାଯାଇଛି। ରାଜ୍ୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କ ଦ୍ୱାରା ପରିଚାଳିତ କୃଷି ଉଦ୍ୟୋଗକୁ ଅଧିକ ସୁଦୃଢ଼ କରିବା ଏବଂ ସେମାନଙ୍କ ଜୀବିକାରେ ସ୍ଥାୟୀ ଉନ୍ନତି ଆଣିବା ଲକ୍ଷ୍ୟରେ ଆଜି ଭୁବନେଶ୍ୱରଠାରେ ମିଶନ ଶକ୍ତି ବିଭାଗ ଓ ଅନ୍ତର୍ଜାତୀୟ କୃଷି ଅନୁସନ୍ଧାନ ସଂସ୍ଥା ଇକ୍ରିସାଟ୍ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। କାର୍ଯ୍ୟକ୍ରମରେ ବିଭାଗୀୟ ଶାସନ ସଚିବ ମାନସୀ ନିମ୍ବାଲ ଯୋଗଦେଇ କହିଛନ୍ତି, ବର୍ତ୍ତମାନର ଜଳବାୟୁ ପରିବର୍ତ୍ତନ ଜନିତ ଆହ୍ୱାନକୁ ସାମ୍ନା କରିବା ପାଇଁ ମହିଳା କୃଷକମାନଙ୍କୁ ଆଧୁନିକ ଜ୍ଞାନକୌଶଳ, ବୈଜ୍ଞାନିକ ପ୍ରଯୁକ୍ତି ଓ ବଜାର ସଂଯୋଗ ଅତ୍ୟନ୍ତ ଜରୁରୀ। ଏହି ପଦକ୍ଷେପ ଦ୍ୱାରା ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ସହିତ ଲକ୍ଷ୍ୟପତି ଦିଦି, ବିକଶିତ ଭାରତ ଓ ବିକଶିତ ଓଡ଼ିଶା ଲକ୍ଷ୍ୟ ହାସଲ ଦିଗରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହା ଅଧୀନରେ ବିଭିନ୍ନ ଜିଲ୍ଲାରେ ଭିନ୍ନ ଭିନ୍ନ କୃଷି ଆଧାରିତ ପ୍ରକଳ୍ପ ନିର୍ମାଣ କରାଯିବ, ଯାହା ଲକ୍ଷାଧିକ ଏସ୍ଏସ୍ଜି ସଦସ୍ୟଙ୍କୁ କୃଷି କ୍ଷେତ୍ରରେ ଅଧିକ ସକ୍ଷମ କରିବ। ଭୁବନେଶ୍ୱରସ୍ଥିତ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ଆସନ୍ତାକାଲି ତା'ର ଷଷ୍ଠ ସମାବର୍ତ୍ତନ ଉତ୍ସବ ପାଳନ କରିବ। ଏଥିରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ମୁଖ୍ୟ ଅତିଥି ଭାବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସମାବର୍ତ୍ତନ ଉତ୍ସବରେ ମୋଟ 684 ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବ। ଶ୍ରେଷ୍ଠ ଶିକ୍ଷାଗତ ପ୍ରଦର୍ଶନ ପାଇଁ 32 ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ 61ଟି ସ୍ୱର୍ଣ୍ଣପଦକ ପ୍ରଦାନ କରାଯିବ। ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ଆଶୁତୋଷ ବିଶ୍ୱାସ କହିଛନ୍ତି, ଉନ୍ନତ ରୋଗୀ ସେବା ପ୍ରତି ଏହାର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରି ସମ୍ପ୍ରତି ଶିଶୁ ଶଲ୍ୟ ଚିକିତ୍ସା ବିଭାଗ ଅଧୀନରେ ଏକ ଉତ୍ସର୍ଗୀକୃତ ନବଜାତ ଶଲ୍ୟ ଚିକିତ୍ସା ୟୁନିଟ୍ ଆଇସିୟୁ ପ୍ରତିଷ୍ଠା କରାଯିବ। କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏବଂ ସାଂସଦ

0: ସଂରକ୍ଷଣ ଓ ଜଳ ବିଭାଜିକା ବିକାଶ ବିଭାଗ ନିର୍ଦ୍ଦେଶକ ସୁବ୍ରତ କୁମାର ପଣ୍ଡା ଦୁଇଦିନିଆ ନୂଆପଡ଼ା ଜିଲ୍ଲା ଗସ୍ତରେ ଯାଇ ଖଡ଼ିଆଳ ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପରିଦର୍ଶନ କରିଛନ୍ତି। ଦାବରୀ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ଅଧୀନରେ କାର୍ଯ୍ୟରତ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ସହ ଆଲୋଚନା କରିଛନ୍ତି। ବୌଦ୍ଧ ଜିଲ୍ଲାର ପାତାଳି ଶ୍ରୀକ୍ଷେତ୍ର ନାୟକପଡ଼ା ଗୁମ୍ଫାଠାରେ ଆଜି ତୃତୀୟ ତିଥିରେ ଶ୍ରୀଜଗନ୍ନାଥଙ୍କର ବାସୀ ରଥଯାତ୍ରା ଅନୁଷ୍ଠିତ ହେଉଛି। ସହରର ବୁଟୁପାଲି, ନାରାୟଣ ନଗର, ସାହାଜପାଲ, ବାଉଁଶିଗୁଡ଼ା ଆଦି ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ଭାବେ ତିନି ଠାକୁରଙ୍କର ରଥଯାତ୍ରା ଚାଲିଛି। ସକାଳୁ ପରମ୍ପରା ଅନୁଯାୟୀ ନୀତିକାନ୍ତି ସରିବା ପରେ ମଧ୍ୟାହ୍ନ 2ଟାରେ ପହଣ୍ଡି ଆରମ୍ଭ ହୋଇଥିଲା। ସନ୍ଧ୍ୟା 6ଟାରେ ରଥ ଟଣା ଆରମ୍ଭ ହୋଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲାର ଆରାଧ୍ୟ ଦେବତା ଶ୍ରୀ ସିଦ୍ଧ ବଳଦେବଜୀଙ୍କର ବ୍ରହ୍ମ ତାଳଧ୍ୱଜ ରଥ ଡାହାଣ ପାର୍ଶ୍ୱକୁ ମୋଡ଼ ନେଇ ଅଟକି ରହିଛି। ସନ୍ଧ୍ୟା ସୁଦ୍ଧା ରଥ ଟାଣିବା ସମ୍ଭବପର ନ ହେବାରୁ ରଥଟଣାକୁ ଆଜି ପାଇଁ ସ୍ଥଗିତ ରଖାଯାଇଛି। ନାବାର୍ଡ଼ର 45ତମ ସ୍ଥାପନା ଦିବସ ଆଜି ନବରଙ୍ଗପୁରଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ, ବ୍ୟାଙ୍କ, ବିଭିନ୍ନ ସହକାରୀ ବିଭାଗ, କୃଷକ ଉତ୍ପାଦକ ସଂଗଠନ, ସ୍ୱୟଂ ସହାୟକ ଗୋଷ୍ଠୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 15ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଜଳବନ୍ଦୀ ସମସ୍ୟାର ମୁକାବିଲା ପାଇଁ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଯାଇଛି। ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଲେ ତିନି ରଥ। ଆସନ୍ତାକାଲି ହେବ ଆଡ଼ପ ମଣ୍ଡପ ବିଜେ ନୀତି। ଅମୃତ ଭାରତ ଷ୍ଟେସନ ଯୋଜନାରେ ଓଡ଼ିଶାର 7ଟି ସମେତ ଦେଶର 75ଟି ରେଳ ଷ୍ଟେସନର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ। କହିଲେ ଅମୃତ ଷ୍ଟେସନ ଦେଶର ସଂସ୍କୃତି ଓ ସଭ୍ୟତାର ପ୍ରତୀକ। ଏସ୍ଏସ୍ସିଙ୍କ ଦ୍ୱାରା ପରିଚାଳିତ କୃଷି ଉଦ୍ୟୋଗକୁ ସୁଦୃଢ଼ କରିବା ଲକ୍ଷ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ଏବଂ ଲଘୁଚାପର ପ୍ରଭାବରେ 15ଟି ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ ଜଳ ସଂରକ୍ଷଣର ଏକ ନୂତନ ପଦକ୍ଷେପ କ୍ୟାଚ୍ ଦ ରେନ୍ ଅଭିଯାନ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ନୀନା ସାହୁ। ଦୈନନ୍ଦିନ ଜୀବନରେ ଆମେ ଗୋଟିଏ ଉକ୍ତି ସହିତ ଅତି ଭଲ ଭାବରେ ପରିଚିତ, ତାହା ହେଉଛି ଜଳ ହିଁ ଜୀବନ। କିନ୍ତୁ ସାମ୍ପ୍ରତିକ ଜଳବାୟୁ ପରିବର୍ତ୍ତନ ପରିସ୍ଥିତି ଏବଂ ଦ୍ରୁତ ଭୂତଳ ଜଳ ହ୍ରାସ ଯୋଗୁଁ ଭବିଷ୍ୟତରେ ବଡ଼ ଜଳ ସଙ୍କଟର ସମ୍ମୁଖୀନ ହେବାର ଆଶଙ୍କା ପ୍ରକାଶ ପାଇଲାଣି। ଏହି ଆହ୍ୱାନର ସମାଧାନ ଲକ୍ଷ୍ୟ ନେଇ ସରକାର ଦେଶବ୍ୟାପୀ କ୍ୟାଚ୍ ଦ ରେନ୍ ଅଭିଯାନକୁ କାର୍ଯ୍ୟକାରୀ କରିଛନ୍ତି। ଜଳଶକ୍ତି ମନ୍ତ୍ରଣାଳୟ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ହେଉଛି ବର୍ଷା ଜଳ ଯେଉଁଠି ପଡ଼ୁଛି ଏବଂ ଯେତେବେଳେ ପଡ଼ୁଛି ତାକୁ ସେଇଠି ସଂଗ୍ରହ କରନ୍ତୁ। ପ୍ରତିବର୍ଷ ବର୍ଷା ଜଳ ନଦୀ ନାଳ ଦେଇ ସମୁଦ୍ରକୁ ବହିଯାଏ। ଏହି ଅଭିଯାନ ଦ୍ୱାରା ବର୍ଷା ଜଳକୁ ସଂରକ୍ଷଣ ମାଧ୍ୟମରେ ଭୂତଳ ଜଳସ୍ତର ବୃଦ୍ଧିର ଲକ୍ଷ୍ୟ ରଖାଯାଇଛି। ମରୁଡ଼ି ପ୍ରବଣ ଏବଂ ଗ୍ରୀଷ୍ମ ଋତୁରେ ଜଳାଭାବ ଦେଖାଯାଉଥିବା ଅଞ୍ଚଳଗୁଡ଼ିକରେ ପାନୀୟ ଜଳ ତଥା ଚାଷ କାର୍ଯ୍ୟ ପାଇଁ ନିରନ୍ତର ଜଳ ଉତ୍ସକୁ ପ୍ରସ୍ତୁତ କରିବା ଏହାର ଅନ୍ୟତମ ଉଦ୍ଦେଶ୍ୟ। ଏପରିକି ଅତ୍ୟଧିକ ବର୍ଷା ଯୋଗୁଁ ସହରାଞ୍ଚଳରେ ଜମି ରହୁଥିବା ଜଳ ଯୋଗୁଁ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ତେବେ ବର୍ଷା ଜଳ ଅମଳ ପ୍ରକ୍ରିୟା ମାଧ୍ୟମରେ ଏଭଳି ପରିସ୍ଥିତିକୁ ବହୁ ପରିମାଣରେ ହ୍ରାସ କରାଯାଇପାରୁଛି। କେବଳ ସରକାରୀ ସ୍ତରରେ ନୁହେଁ, ଜନଭାଗିଦାରୀ ମାଧ୍ୟମରେ ଏହାକୁ ଏକ ଗଣ ଆନ୍ଦୋଳନରେ ପରିଣତ କରାଯାଇଛି। ବର୍ତ୍ତମାନ ପରିସ୍ଥିତିରେ ପୃଥିବୀ ଏକ ଅଦୃଶ୍ୟ ତଥା ଗୁରୁତର ସଙ୍କଟ ଦେଇ ଗତି କରୁଥିବା ଜଣାପଡ଼ୁଛି। ଏକ ଗବେଷଣାତ୍ମକ ରିପୋର୍ଟ ଅନୁଯାୟୀ ମାତ୍ରାଧିକ ଭୂତଳ ଜଳ ଉତ୍ତୋଳନ ପୃଥିବୀ ଉପରେ ନକାରାତ୍ମକ ପ୍ରଭାବ ପକାଉଛି। ଜଳ ସଙ୍କଟ ସୃଷ୍ଟି ହେବା ସହ ପୃଥିବୀର ଭାରସାମ୍ୟ ବିଗିଡ଼ିବାରେ ଲାଗିଛି। ଅତିରିକ୍ତ ଭୂତଳ ଜଳ ବ୍ୟବହାର ଯୋଗୁଁ ଏହାର ସ୍ତର ହ୍ରାସ ପାଇବା ସହ ପୃଥିବୀର ମେରୁ ଅକ୍ଷ ବା ଘୂର୍ଣ୍ଣନ ଅକ୍ଷରେ ପରିବର୍ତ୍ତନ ଘଟୁଛି। ସିଧାସଳଖ ଭାବେ ଏହା ଯୋଗୁଁ ସମୁଦ୍ର ସ୍ତର ବୃଦ୍ଧି ପାଇବା ସହ ଜଳବାୟୁ ପରିବର୍ତ୍ତନ ଭଳି ଗମ୍ଭୀର ସମସ୍ୟା ସୃଷ୍ଟି ହେଉଛି। ବୈଜ୍ଞାନିକଙ୍କ ଆକଳନ ଅନୁଯାୟୀ ଗତ କିଛି ଦଶନ୍ଧି ମଧ୍ୟରେ କୃଷି ଶିଳ୍ପ ଏବଂ ଘରୋଇ ବ୍ୟବହାର ପାଇଁ ବିପୁଳ ପରିମାଣର ଭୂତଳ ଜଳ ବ୍ୟବହାର କରାଯାଉଛି। ଏହି ବ୍ୟବହୃତ ବା ଅବ୍ୟବହୃତ ଜଳ ନଦୀ ନାଳ ଦେଇ ସମୁଦ୍ରରେ ମିଶିବା ଯୋଗୁଁ ପୃଥିବୀର ଓଜନ ବଣ୍ଟନ ପ୍ରକ୍ରିୟାରେ ଅସନ୍ତୁଳନତା ସୃଷ୍ଟି ହେଉଛି, ଫଳରେ ନିଜ ଅକ୍ଷପଥରେ ପୃଥିବୀର ଘୂର୍ଣ୍ଣନ ଶୈଳୀ ପ୍ରଭାବିତ ହେଉଛି। ଅନ୍ୟ ପ୍ରକାରେ କହିଲେ ମାନବ

ସମାଜ ପାଇଁ ଏହା ଏକ ବଡ଼ ଚେତାବନୀ। ଏବେଠୁ ସଚେତନ ହେବାକୁ ପଡ଼ିବ। ଭୂତଳ ଜଳସ୍ତରରେ ସୁଧାର ଆଣିବା ପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ। ଏହାର ସମାଧାନ ଦିଗରେ ଆମକୁ କେତୋଟି ପଦକ୍ଷେପ ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ସେଗୁଡ଼ିକ ହେଲା ବର୍ଷା ଜଳ ଅମଳ, ଆର୍ଦ୍ରଭୂମି ଓ ପୋଖରୀର ସଂରକ୍ଷଣ, କୃଷି କ୍ଷେତ୍ରରେ ସଂସ୍କାର, ବ୍ୟାପକ ବନୀକରଣ ଏବଂ ସଚେତନତା ବୃଦ୍ଧି। ଆମେ ସମସ୍ତେ ବର୍ଷା ଜଳ ସଂରକ୍ଷଣ ପ୍ରକଳ୍ପ ନେଇ ପଦକ୍ଷେପ ଗ୍ରହଣ କରିବା ଉଚିତ। ବର୍ଷା ପାଣିକୁ ସିଧାସଳଖ ନାଳରେ ବୋହିଯିବାକୁ ନ ଦେଇ ମାଟି ଭିତରକୁ ରିଚାର୍ଜ ୱେଲ୍ ମାଧ୍ୟମରେ ଛଡ଼ା କଲେ ଭୂତଳ ଜଳସ୍ତର ବୃଦ୍ଧି ପାଇବ। ସେହିଭଳି ପ୍ରାକୃତିକ ଜଳାଶୟ, ନଦୀ, ପୋଖରୀ ଏବଂ ଆର୍ଦ୍ରଭୂମିଗୁଡ଼ିକ ଜଳକୁ ଧରି ରଖି ଭୂତଳ ଜଳସ୍ତର ବୃଦ୍ଧିରେ ସହାୟକ ହୋଇଥାନ୍ତି। ତେଣୁ ପୋତି ହୋଇ ପଡ଼ୁଥିବା ଏଭଳି ପ୍ରାକୃତିକ ଜଳ ସଂରକ୍ଷଣର ମାଧ୍ୟମକୁ ପୁନରୁଦ୍ଧାର କରିବା ଜରୁରୀ। କୃଷି କ୍ଷେତ୍ରରେ ବୁନ୍ଦା ଜଳ ସେଚନ ପ୍ରକ୍ରିୟା ଏକ ଉଲ୍ଲେଖନୀୟ ମାଧ୍ୟମ। ଏହାଦ୍ୱାରା ଅତି କମ୍ ଜଳରେ ଚାଷ କାର୍ଯ୍ୟ ସମ୍ଭବ ହୋଇପାରିବ। ବର୍ଷା ଜଳକୁ ସଂରକ୍ଷଣ କରି ରଖିବାରେ ବୃକ୍ଷର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ଜଙ୍ଗଲ ସୃଷ୍ଟି ଓ ଚାରାରୋପଣ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ପଡ଼ିବ। କେନ୍ଦ୍ର ସରକାରଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅମୃତ ଯୋଜନା ଅଧୀନରେ 1,21,000 ଏକର ଜଳ ଉତ୍ସ ଏବଂ 12,750 ଏକର ସବୁଜ ଅଞ୍ଚଳକୁ ପୁନରୁଦ୍ଧାର କରିବାର ପ୍ରୟାସ ହୋଇଛି। ଏଥିରେ 900ରୁ ଅଧିକ ସ୍ଥାନୀୟ ସଂସ୍ଥାକୁ ସାମିଲ କରାଯାଇଛି। ସ୍ଥାନୀୟ ସମ୍ପ୍ରଦାୟଗୁଡ଼ିକର ଅଂଶଗ୍ରହଣ ମାଧ୍ୟମରେ ଏହି ଅଭିଯାନକୁ ଏକ ଜନ ଆନ୍ଦୋଳନରେ ରୂପାନ୍ତରିତ କରାଯାଇପାରୁଛି। ଜଳଶକ୍ତି ଅଭିଯାନ ଜନଭାଗିଦାରୀ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଅଧୀନରେ 79 ନଗର ନିଗମ ମାଧ୍ୟମରେ 1,99,278 ଜଳ ରିଚାର୍ଜ ଗଠନ କରାଯାଇଛି। ସହରାଞ୍ଚଳଗୁଡ଼ିକରେ ଭୂତଳ ଜଳ ରିଚାର୍ଜ ଏବଂ ଜଳ ସଂରକ୍ଷଣ କ୍ଷେତ୍ରରେ ଏହା ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି। ଜଳ ଅପଚୟକୁ ରୋକିବା ଏବଂ ଜଳ ସଂରକ୍ଷଣରେ ପ୍ରତ୍ୟେକ ନାଗରିକଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ଜଳ ହିଁ ଜୀବନ ଉକ୍ତିକୁ କେବଳ ସ୍ଲୋଗାନରେ ସୀମିତ ନ ରଖି ଆମର କାର୍ଯ୍ୟଧାରାରେ ପ୍ରତିଫଳିତ କରିବାକୁ ଆସନ୍ତୁ ସଂକଳ୍ପବଦ୍ଧ ହେବା।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖିଆ ଖବର। ରଥଯାତ୍ରାର ଦୁଇ ନମ୍ବର ଦିନେ ଆଜି ଶରଧାବାଲିନୁ ପହଞ୍ଚିଲା ତିନି ରଥ। ଆଇବାକାଲ ହେବା ଆଡ଼ପ ମଣ୍ଡପ ବିଜିନୀତି। ଅମୃତ ଭାରତ ଷ୍ଟେସନ ଯୋଜନାଟି ଓଡ଼ିଶାର ସାତଟା ସହିତ ଦେଶର ପଞ୍ଚସ୍ତରଟା ରେଳ ଷ୍ଟେସନର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ। ଏସ୍ସିଜିମାନଙ୍କ ତରଫୁ ପରିଚାଳିତ କୃଷି ଉଦ୍ୟୋଗକେ ଅତକା ବର୍କସ କରିବାର ଲକ୍ଷ୍ୟଟି ସ୍ୱାକ୍ଷରିତ ହେଲା ବୁଝାମଣାପତ୍ର। ଆଉ ଲଘୁଚାପର ପ୍ରଭାବରେ ରାଜ୍ୟର ଭିନ୍ ଭିନ୍ ଜାଗାନ ଜବର ବର୍ଷାକେ ନେଇକରି ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଶ୍ରୀକ୍ଷେତ୍ର ପୁରୀନ ପ୍ରଭୁ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଆଉ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଆଜି ବେଲବୁଡ଼ା ତକ୍ ଶ୍ରୀଗୁଣ୍ଡିଚା ମନ୍ଦିର ପାଶେ ଶ୍ରଦ୍ଧାପାଲିନ ପହଞ୍ଚିସାରିଛି। ଗଲାକାଲି ତିନି ରଥ ଶ୍ରୀଗୁଣ୍ଡିଚା ମନ୍ଦିର ପହଞ୍ଚି ନାଇପାରିଥିବାନ ଆଜି ସକାଳର 9:30 ଫେର୍ ଘାଏ ରଥଘିଚା ମୁଲିଥିଲା। ଆଜି ଦୁଇ ନମ୍ଘର ଦିନେ ଲାଖ ଲାଖ ଶ୍ରଦ୍ଧାଳୁମାନଙ୍କ ଭିତରେ ରଥଘିଚା କାମ କରାଯାଇଥିଲା। ଘଣ୍ଟ ଘଣ୍ଟା ହରିବୋଲ ହୁଲହୁଲି ଆଉ ଜୟ ଜଗନ୍ନାଥ ଧୁନ୍ତି ସାରା ବଡ଼ଦାଣ୍ଡ ଉଛଲି ପଡ଼ୁଛି। ଆଜି ରଥ ଉପରେ ମହାପୁରୁମାନେ ପୂର୍ଣ୍ଣାଙ୍ଗ ଦର୍ଶନ ଦେବେ। ଆଇବାକାଲ ମହାପୁରୁମାନଙ୍କର ଆଡ଼ପ ବିଜିନୀତି କରାଯିବା। ରଥଘିଚା ସହିତ ରଥଯାତ୍ରାର ସବୁ ନୀତିକାନ୍ତି ସୁରୁଖୁରୁତି ହୋଇଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅମୃତ ଭାରତ ଷ୍ଟେସନ ଯୋଜନାଟି ଫେରଘାଏ ବିକଶିତ ହୋଇଥିବାର ଦେଶେ 75 ରେଳ ଷ୍ଟେସନକେ ଲୋକାର୍ପଣ କରିଛନ୍। ଇତାର ଭିତରେ ଓଡ଼ିଶାର 7 ରେଳ ଷ୍ଟେସନ ବଲାଙ୍ଗୀର ବରପାଲି କେସିଙ୍ଗା ତାଲଚେର ବାରିପଦା ବିମଲଗଡ଼ ଆଉ ପାଲ୍ଲାକେମୁଣ୍ଡି ରହିଛି। ଇ 7 ଷ୍ଟେସନକେ ବିକଶିତ କରବାର ଲାଗି 109 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ପ୍ରଧାନମନ୍ତ୍ରୀ ପଞ୍ଜାବର ଜଳନ୍ଧରଠାରେ ଗୋଟିଏ ଖାସ୍ କାର୍ଯ୍ୟକ୍ରମଟି ଆଭାସୀ ଜରିଏ ଷ୍ଟେସନମାନଙ୍କର ଉଦ୍ଘାଟନ କରିଛନ୍। ଯାତ୍ରୀମାନଙ୍କର ସୁବିଧା ଲାଗି ନୂଆ ଷ୍ଟେସନ ଭବନ ତିଆରି ସହିତ ଗାଡ଼ି ଚଳାଚଳ ନିୟନ୍ତ୍ରଣ ଲାଗି ପ୍ରବେଶ ପଥକେ ପ୍ରଶସ୍ତ କରାଯାଉଛି। ଆରାମଦାୟକ ଯାତ୍ରା ଲାଗି ପ୍ଲାଟଫର୍ମମାନଙ୍କେ ଉନ୍ନତ ଆଶ୍ରୟସ୍ଥଳୀ ଅତ୍ୟାଧୁନିକ ଅପେକ୍ଷାଗୃହ ସ୍ୱଚ୍ଛ ଶୌଚାଳୟ ଆଉ ଡିଜିଟାଲ ଯାତ୍ରୀ ସୂଚନା ଫଲକ ଲଗାଯାଇଛି। ଫି ଷ୍ଟେସନର ଓଡ଼ିଶାର ସମୃଦ୍ଧ ସଂସ୍କୃତି ହସ୍ତତନ୍ତ ପାରମ୍ପରିକ ଶିଳ୍ପ ଆଉ ଆଦିବାସୀ କଲାକେ ଠାନ୍ ଦିଆଯାଇଛି। ଏହି 7 ଷ୍ଟେସନର ପୁନର୍ବିକାଶ ଭାରତୀୟ ରେଳବାଇର ଓଡ଼ିଶାର ସାମଗ୍ରିକ ସାମାଜିକ ଅର୍ଥନୈତିକ ବିକାଶଟି ମାଇଲଖୁଣ୍ଟା ହେବା ବୋଲି ପୂର୍ବତଟ ରେଳପଥ ତରଫୁ କୁହାଯାଇଛି। ଏ ଅବସରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍, ସମ୍ବଲପୁରୀ ହସ୍ତତନ୍ତ ଆଉ ରାଜକୀୟ ଐତିହ୍ୟ ମୂଲ କରିକି ଖଣି ଇଲାକା ଆଉ ସମୃଦ୍ଧ ସାଂସ୍କୃତିକ ପରମ୍ପରା ତକ୍ ଏ ପୁନର୍ବିକଶିତ ଷ୍ଟେସନ ସବୁ ଓଡ଼ିଶାର ବିବିଧ ଆଞ୍ଚଳିକ ପରିଚୟକେ ଗୌରବାନ୍ୱିତ କରୁଛି। ହରିୟାଣାର ଜିନ୍ଦ ରେଳ ଷ୍ଟେସନରୁ ସୋନିପତ ଭିତରେ ଦେଶର ପହିଲା ହାଇଡ୍ରୋଜେନ୍ ଚାଲିତ ଟ୍ରେନ୍ର ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିଛନ୍। ଏ ଟ୍ରେନ୍ ରେଳବାଇ କ୍ଷେତ୍ରଟି ସ୍ୱଚ୍ଛ ଆଉ ସ୍ଥାୟୀ ଗତିଶୀଳତା ଦିଗେ ଗୋଟିଏ ଜରୁରୀ ପଦକ୍ଷେପ ଆଏ। ସ୍ୱଦେଶୀ ଜ୍ଞାନକୌଶଳଟି ଏ ହାଇଡ୍ରୋଜେନ୍ ଚାଲିତ ଟ୍ରେନ୍ର ବିକାଶ କରାଯାଇଛି। ଏ ଅବସରରେ ପ୍ରଧାନମନ୍ତ୍ରୀ ଜନସମାବେଶକେ ଉଦ୍ବୋଧନ ଦେଇକରି କହିଛନ୍, ଗଲା 12 ଭିତରେ ଭାରତୀୟ ରେଳବାଇ କ୍ଷେତ୍ରଟି ବ୍ୟାପକ ପରିବର୍ତ୍ତନ କରାଯାଇଛି। ରେଳବାଇର ଆଧୁନିକୀକରଣ ଦେଶର ଶକ୍ତି ସୁରକ୍ଷାକେ ବରକସ କରିଛି। ଏକବିଂଶ ଶତାବ୍ଦୀର ରେଲ ହାଇଡ୍ରୋଜେନ୍ ପ୍ରଯୁକ୍ତି ବିଦ୍ୟାଟି ପରିଚାଳିତ ହେବା ବୋଲି ଶ୍ରୀ ମୋଦି କହିଛନ୍।
1: ଆଜ ଭାରତୀୟ ରେଲ ନେ ବି 21ଭି ସଦୀ କି ଟେକ୍ନୋଲୋଜି ମେ ଏକ ବଡ଼ା ଷ୍ଟେପ୍ ଲିଆ ହେ। ଆଜ ଜିନ୍ଦ ସେ ସୋନିପତ କେ ବିଚ୍ ହାଇଡ୍ରୋଜେନ୍ ଟ୍ରେନ୍ ଚଲି ହେ। ଅବ ୟେ ସଫର 90 କିଲୋମିଟର କା ହେ। ହମ ଇସ ପର ରିସର୍ଚ କରତେ ରହେଙ୍ଗେ, ଲାଗତ କମ କୈସେ ଉସକା ତରିକା ଢୁଣ୍ଡତେ ରହେଙ୍ଗେ, एफिशिएंसी कैसे बढ़े इस पर काम करते रहेंगे और बड़ी जांच पड़ताल करते करते एक के बाद एक कदम उठाते जाएंगे।
0: ସଂସଦର ମୌସୁମୀ ଅଧିବେଶନ ଆଗନୁ ଆଇବା ରବିବାର ଦିନ କେନ୍ଦ୍ର ସରକାର ସବୁ ରାଜନୈତିକ ଦଳର ନେତାମାନଙ୍କର ବୈଠକ ଡାକିଛନ୍। ବୈଠକଟି ସରକାର ସଂସଦର ଦୁଇ ଗୃହକେ ଠିକ୍ ଭାବେ ପରିଚାଳନା କରବାରଟାକେ ସୁନିଶ୍ଚିତ କରବାର ଲାଗି ସବୁ ରାଜନୈତିକ ଦଳର ସହଯୋଗ ମାଗବେ। ଏ ମାସ 20 ସଂସଦର ମୌସୁମୀ ଅଧିବେଶନ ମୁଲେଇକରି 13 ତକ୍ ଚାଲବା। ଏ ଅଧିବେଶନ ସମିଆତି କେତେଟା ଜରୁରୀ ବିଧେୟକ ଉପରେ ଆଲୋଚନା ହେବାର ସହିତ ମଞ୍ଜୁରୀ ଦିଆଯିବାର ସମ୍ଭାବନା ରହିଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଓଡ଼ିଶାର ମହିଳା ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ତରଫୁ ପରିଚାଳିତ କୃଷି ଉଦ୍ୟୋଗକେ ଅତକା ବର୍କସ କରବାର ଆଉ ସେମାନଙ୍କର ଜୀବିକାତି ସ୍ଥାୟୀ ଉନ୍ନତି ଆନବାର ଲକ୍ଷ୍ୟଟି ଆଜି ଭୁବନେଶ୍ୱରର ମିଶନ ଶକ୍ତି ବିଭାଗ ଆଉ ଅନ୍ତର୍ଜାତୀୟ କୃଷି ଅନୁସନ୍ଧାନ ସଂସ୍ଥା ଇକ୍ରିସାଟ୍ ଭିତରେ ଗୋଟିଏ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗର କମିଶନର ଆଉ ଶାସନ ସଚିବ ମାନସୀ ନିମ୍ବାଲଙ୍କର ଉପସ୍ଥିତି ଥି ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏ ଅବସରରେ ଶ୍ରୀମତୀ ନିମ୍ବାଲ କହିଛନ୍, ଏହାଦେଶ ସମିଆର ଜଳବାୟୁ ପରିବର୍ତ୍ତନର ଆହ୍ୱାନକେ ସାମ୍ନା କରିବାର ଲାଗି ମହିଳା ଚାଷୀମାନଙ୍କୁ ଆଧୁନିକ ଜ୍ଞାନକୌଶଳ ବୈଜ୍ଞାନିକ ପ୍ରଯୁକ୍ତି ଆଉ ବଜାର ସହିତ ସଂଯୋଗ କରିବାର ବହୁତ ଜରୁରୀ ହେ। ଇକ୍ରିସାଟ୍ ସହିତ ଇ ସହଭାଗିତା ରାଜ୍ୟର ଲାଖ ଲାଖ ଏସ୍ଏଚ୍ଜି ସଦସ୍ୟମାନଙ୍କୁ ଚାଷ କ୍ଷେତ୍ରଟି ଅତ୍କା ସକ୍ଷମ କରିବା। ଇ ବୁଝାମଣାପତ୍ର ଅନୁସାରେ ଭିନ୍ ଭିନ୍ ଜିଲ୍ଲା ବହୁତଟି କୃଷି ଆଧାରିତ ପ୍ରକଳ୍ପ ହାତକେ ନିଆଯିବା। ମୃତ୍ତିକା ସଂରକ୍ଷଣ ଆଉ ଜଳ ବିଭାଜିକା ବିକାଶ ନିର୍ଦ୍ଦେଶକ ସୁବ୍ରତ କୁମାର ପଣ୍ଡା ଖଡ଼ିଆଲ ବ୍ଲକର ଭିନ୍ ଭିନ୍ ପଞ୍ଚାୟତ ବୁଲିକରି ମୃତ୍ତିକା ସଂରକ୍ଷଣ, ଜଳ ସଂରକ୍ଷଣ, ଚାଷୀ ଆଉ ବିଭାଜିକା ଭିତ୍ତିକ ଭିନ୍ ଭିନ୍ ଉନ୍ନୟନମୂଳକ କାମର ସମୀକ୍ଷା କରିଛନ୍। ତାଙ୍କର ଏହି ଗସ୍ତ ଅବସରରେ ସେ ପହିଲା ଡାବ୍ରି ପଞ୍ଚାୟତର ବୈରାଜପୁର ଗାଁକେ ଯାଇକରି ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ଅଧୀନତି ବତକ ପାଳନ ଲାଗି ସାହାଯ୍ୟ ପାଇଥିବା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନଙ୍କ ସଙ୍ଗେ ଆଲୋଚନା କରିଥିଲେ। ଏହି ଅବସରରେ ସେ ସ୍ଥାନୀୟ ଚାଷୀମାନଙ୍କୁ ଭେଟିକରି ଗୋଷ୍ଠୀ ସଦସ୍ୟମାନଙ୍କ ସଙ୍ଗେ ମିଶିକରି ଆମ୍ ଆଉ ନଡ଼ିଆ ଗଛ ଯୋଗାବାର ସହିତ ପରିବେଶ ସୁରକ୍ଷା ଆଉ ଫଲଚାଷ କେତ

ପକାବା ଲାଗି ପରାମର୍ଶ ଦେଇଥିଲେ। ଚଲତି ଶିକ୍ଷାବର୍ଷର ଲାଗି ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟମାନଙ୍କେ ପହିଲା କ୍ଷେପେ ନାଁ ଲେଖା ଶେଷିଛେ। ଇ କ୍ଷେପେ 382,835 ଜଣ ନାଁ ଲେଖିଛନ୍। ଆଇବା 23 ତାରିଖ ନାଁ ଲେଖା ଲାଗି 2 ନମ୍ବର କ୍ଷେପ ମେଧା ତାଲିକା ବାହାରବା। ବୌଦ୍ଧ ଜିଲ୍ଲାର ପାତାଲି ଶ୍ରୀକ୍ଷେତ୍ର ନାୟକପଡ଼ା ଗୁମ୍ଫାନ ତୃତୀୟା ତିଥି ଅବସରରେ ଶ୍ରୀଜଗନ୍ନାଥଙ୍କର ବାସି ରଥଯାତ୍ରା ହୋଇଯାଇଛି। ଇତାର ସହିତ ବୌଦ୍ଧଟି ଗାଁ ନଭିଲ ଆଜି ବାସି ରଥଯାତ୍ରା ହୋଇଯାଇଛି। ବୌଦ୍ଧ ଜିଲ୍ଲାର ରାଜାରାଜୁଡ଼ା ଅମଲନୁ କେତେଟା ଜାଗାନ ତୃତୀୟା ତିଥି ଅବସରରେ ରଥଯାତ୍ରା କରାଯାଇଛି, ଯେନ୍ଟା ବାସି ରଥଯାତ୍ରା ଭାବେ ପ୍ରସିଦ୍ଧ ଲାଭ କରିଛି। ବୌଦ୍ଧ ସହରର ଭିନ୍ ଭିନ୍ ଜାଗାନ ସକାଳୁ ତିନି ମହାପୁରୁଙ୍କର ନୀତିକାନ୍ତି ସର୍ବାରୁତ୍ରୁ ମଇଦାନର 2 ବଜେ ପହଣ୍ଡି ମୂଲ ହୋଇଥିଲା, ଆଉ ବେଲବୁଡ଼ାର 6 ବଜେ ରଥଘିଚା ହୋଇଛି। ଶଙ୍କର ପାକ୍କେ ନ୍ୟାୟର ସୁଫଲ ପହଞ୍ଚାବା ଲକ୍ଷ୍ୟ ନେଇକରି ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ନ୍ୟାୟ ଦିବସ। ନ୍ୟାୟ ପ୍ରଦାନ ସୁନିଶ୍ଚିତ କରବାରଟା ଯେତିକି ଜରୁରୀ, ତଲ ସ୍ତରକେ ଇଟାକେ ପହଞ୍ଚାବାରଟା ସେତିକି ପ୍ରାସଙ୍ଗିକ ବି ଲାଏ। ଇତାକେ ନଜରଥି ରଖିକରି ଫି ବଛର ଜୁଲାଇ 17 ତାରିଖ ଅନ୍ତର୍ଜାତୀୟ ନ୍ୟାୟ ଦିବସ ପାଳନ କରାଯାଇସି। ସୂଚନା ଅନୁସାରେ 2002 ଜୁଲାଇ 1 ତାରିଖ ଦିନ ନେଦରଲାଣ୍ଡର ହେକ୍ ସହନ ଅନ୍ତର୍ଜାତୀୟ ଅପରାଧ ନ୍ୟାୟାଳୟର କାମ ମୂଲ ହୋଇଥିଲା। ଏହାଦେ 125 ଦେଶ ଇ ସଂସ୍ଥାନର ସଦସ୍ୟ ଅଛନ୍। ଅନ୍ତର୍ଜାତୀୟ ନ୍ୟାୟାଳୟର 15 ଜଣ ବିଚାରପତି ଅଛନ୍। ଯୁଦ୍ଧ ପ୍ରଭାବିତ ମାନବିକତା ବିରୋଧୀ ହେଉଥିବା ଅପରାଧୀ ବାଗି ଭିନ୍ ଭିନ୍ କ୍ଷେତ୍ରଟି ନ୍ୟାୟ ଦେବା ଉପରେ ଇ ଦିବସ ଗୁରୁତ୍ୱାରୋପ କରିଛି। ଇ ବଛର ଇ ଦିବସର ବିଷୟବସ୍ତୁ ରହିଛି ସାରା ପୃଥିବୀର ନ୍ୟାୟ, ଉତ୍ତରଦାୟିତ୍ୱ ଆଉ ମାନବାଧିକାରର ପ୍ରସାର। ସମ୍ବଲପୁର ମହାନଗର ନିଗମ ଇଲାକାନ ବୟଡ ଆଉ ଜଲବନ୍ଦୀ ସମସ୍ୟାର ମୁକାବିଲା ଲାଗି ଆଜି ଜିଲ୍ଲାପାଳଙ୍କର କାର୍ଯ୍ୟାଳୟନ ଆନ୍ତଃବିଭାଗୀୟ ସମନ୍ୱୟର ଗୋଟିଏ ଜରୁରୀ ବୈଠକ ହୋଇଯାଇଛି। ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଲିରାମ ବନ୍ଦନଙ୍କର ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ମହାନଗର ନିଗମ ଆୟୁକ୍ତ ରେହାନ ଖତ୍ରୀ, ଅତିରିକ୍ତ ଜିଲ୍ଲାପାଳ ଆଉ ମହାନଗର ନିଗମର ଅଧିକାରୀମାନଙ୍କ ସହିତ ଜଲସେଚନ, ପୂର୍ତ୍ତ ଆଉ ଟାଉନ୍ ପ୍ଲାନିଂ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକଟି ସହର ଇଲାକାନ ଜଲବନ୍ଦୀ ସମସ୍ୟାର ତୁର୍ତ୍ତି ଆଉ ସ୍ଥାୟୀ ସମାଧାନ, ଫି ୱାର୍ଡର ସ୍ଥିତିର ବିଶ୍ଳେଷଣ, ସମନ୍ୱିତ ପଦକ୍ଷେପ ଆଉ ମାଷ୍ଟର ପ୍ଲାନ୍ ଥି ଦରକାରୀ ବ୍ୟବସ୍ଥା ବାବଦେ ବିସ୍ତୃତ ଆଲୋଚନା କରିଥିଲେ। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଉ ତାକେ ଲାଗି କରିଥିବାର ଉତ୍ତର ଓଡ଼ିଶା ଆଉ ପଶ୍ଚିମବଙ୍ଗ ସମୁଦ୍ର ଖଣିନ ସକ୍ରିୟ ଥିବା ଲଘୁଚାପର ପ୍ରଭାବଟି ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛି। ଆଇବା 24 ଘଣ୍ଟା ଭିତରେ ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ ଆଉ ବଲାଙ୍ଗୀର ଜିଲ୍ଲାର ଗୋଟେ ଯୋଡ଼େ ଜାଗାନ ଅତି ଜବର ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ସିଆଡ଼େ ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାର ଜବର ବର୍ଷା ହେବାର ସମ୍ଭାବନା ରହିଛି। ଆବାକାଲ ତକ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିପାରେ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ କହିଛନ୍। ବେଲବୁଡ଼ର 6 ବଜେ ତକ ହୀରାକୁଦ ଜଳଭଣ୍ଡାରର ଜଳସ୍ତର 609.75 ଫୁଟ ରହିଛି। ଇ ସମିଆତି ଜଳଭଣ୍ଡାରକେ ଫି ସେକେଣ୍ଡ ଥି 32,622 ଘନଫୁଟ ପାଇଁ ଆସୁଛି। ରଥଯାତ୍ରାର 2 ନମ୍ବର ଦିନେ ଆଜି ଶରଧାବାଲିନ ପହଞ୍ଚିଲା ତିନି ରଥ। ଆଇବାକାଲ ହେବା ଆଡ଼ପ ମଣ୍ଡପ ବିଜେ ନୀତି। ଅମୃତ ଭାରତ ଷ୍ଟେସନ ଯୋଜନାଥି ଓଡ଼ିଶାର 7 ସହିତ ଦେଶର 75 ରେଳ ଷ୍ଟେସନର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ। ଏସ୍ଏଚ୍ଜିମାନଙ୍କ ତରଫ ପରିଚାଳିତ କୃଷି ଉଦ୍ୟୋଗକେ ଅତ୍କା ବର୍କସ କରବାର ଲକ୍ଷ୍ୟଟି ସ୍ୱାକ୍ଷରିତ ହେଲା ବୁଝାମଣାପତ୍ର। ଆଉର ଲଘୁଚାପର ପ୍ରଭାବଟି ରାଜ୍ୟର ଭିନ୍ ଭିନ୍ ଜାଗାନ ଜବର ବର୍ଷାକେ ନେଇକରି ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: ଆକାଶବାଣୀ ସମ୍ବଲପୁର ସମୟ ରାତି 7:15 ହେବାକୁ ଯାଉଛି। ପ୍ରଥମରେ ଓଡ଼ିଆ ସମ୍ବାଦ ଏବଂ ତା ପରେ ପରେ ଶୁଣିବେ ଜିଲ୍ଲା ହାଲଚାଲ। ଦିଲ୍ଲୀ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଚଣ୍ଡିଗଡ଼ ଓ ଜଳନ୍ଧରଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ। ଓଡ଼ିଶାର 7 ସମେତ ଦେଶର 75 ଅମୃତ ଭାରତ ଷ୍ଟେସନର କଲେ ଲୋକାର୍ପଣ। ରଣନୀତିକ ଭାଗିଦାରୀକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆସନ୍ତା ରବିବାରଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯିବେ ରାଷ୍ଟ୍ରପତି। କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ପକ୍ଷରୁ ବିଶ୍ୱାସ 2026 ଯୋଜନାର ଶୁଭାରମ୍ଭ। ସିରିଆ, କୁଏତ ଓ ଓମାନରେ ଥିବା ଆମେରିକୀୟ ସାମରିକ ଘାଟି ଉପରେ ଇରାନ୍ର ଆକ୍ରମଣ ଏବଂ ଜାପାନ ଓପନ 2026 ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସର ସେମିଫାଇନାଲରେ ପିଭି ସିନ୍ଧୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଚଣ୍ଡିଗଡ଼ରେ ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ସଡ଼କ ଭିତ୍ତିଭୂମି ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକରେ ପ୍ରାୟ 4,700 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଅପରାହ୍ନରେ ଚଣ୍ଡିଗଡ଼ର ପଞ୍ଜାବ ଇଞ୍ଜିନିୟରିଂ କଲେଜରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ 505 କୋଟି ଟଙ୍କା ବ୍ୟୟରେ ନିର୍ମିତ ଉନ୍ନତ ମାତୃ ଓ ଶିଶୁ ଯତ୍ନ କେନ୍ଦ୍ର ଏବଂ 440 କୋଟି ଟଙ୍କା ବ୍ୟୟରେ ନିର୍ମିତ ଉନ୍ନତ ସ୍ନାୟୁ ବିଜ୍ଞାନ କେନ୍ଦ୍ରକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ପ୍ରଧାନମନ୍ତ୍ରୀ ପିଜିଆଇ ଚଣ୍ଡିଗଡ଼ଠାରେ ପିଏମ୍ ଅଭିମ୍ ଯୋଜନା ଅଧୀନରେ 269 ଶଯ୍ୟା ବିଶିଷ୍ଟ କ୍ରିଟିକାଲ୍ କେୟାର ବ୍ଲକର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ଜିରକପୁର କୁରାଲି ଗ୍ରୀନ୍ଫିଲ୍ଡ ହାଇୱେ କୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ସହ ଜିରକପୁର ବାଇପାସ୍ ଏବଂ ଚଣ୍ଡିଗଡ଼ ବିମାନ ବନ୍ଦର ଏରୋସିଟି ଗ୍ରୀନ୍ଫିଲ୍ଡ ହାଇୱେ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏକ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଚଣ୍ଡିଗଡ଼ର ବିକାଶ ଦ୍ୱାରା ଲୋକଙ୍କ ଜୀବନରେ ପରିବର୍ତ୍ତନ ଆସିଛି। ଏହାର ଲାଭ କେବଳ ଚଣ୍ଡିଗଡ଼ରେ ସୀମିତ ନ ରହି ପଞ୍ଜାବ, ହରିୟାଣା ଏବଂ ହିମାଚଳ ପ୍ରଦେଶର ଲୋକଙ୍କ ପାଖରେ ମଧ୍ୟ ପହଞ୍ଚୁଛି। ପିଜିଆଇ ଚଣ୍ଡିଗଡ଼ରେ ଉନ୍ନତ ସ୍ନାୟୁ ବିଜ୍ଞାନ କେନ୍ଦ୍ର, ଉନ୍ନତ ମାତୃ ଓ ଶିଶୁ ଯତ୍ନ କେନ୍ଦ୍ର ଏବଂ କ୍ରିଟିକାଲ୍ କେୟାର ବ୍ଲକର ସମ୍ପ୍ରସାରଣ ଦ୍ୱାରା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଚିକିତ୍ସା ସୁବିଧାରେ ଉନ୍ନତି ଆସିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅପରାଧିକ ନ୍ୟାୟ ବ୍ୟବସ୍ଥାର ସଂସ୍କାର ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶ ଉପନିବେଶବାଦ ସମୟର ଦଣ୍ଡବିଧି ଆଇନ ବଦଳରେ ଭାରତୀୟ ନ୍ୟାୟ ସଂହିତା ଲାଗୁ କରିଛି, ଯାହାର କାର୍ଯ୍ୟାନ୍ୱୟନ ଚଣ୍ଡିଗଡ଼ରୁ ହିଁ ଆରମ୍ଭ ହୋଇଛି। ସହରର ଆଧୁନିକୀକରଣ ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଚଣ୍ଡିଗଡ଼କୁ ଏକ ହାଇଟେକ୍ ସହରରେ ପରିଣତ କରିଛି, ଯେଉଁଥିରେ 2,500 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି। ଚଣ୍ଡିଗଡ଼କୁ ଯୋଜନାବଦ୍ଧ ସହରୀ ବିକାଶର ଏକ ମାନଦଣ୍ଡ ଭାବେ ବର୍ଣ୍ଣନା କରିବା ସହ ଏହି ସହର ସବୁବେଳେ ସରକାରଙ୍କ ପାଇଁ ପ୍ରାଥମିକତା ହୋଇ ରହିଆସିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପଞ୍ଜାବର ଜଳନ୍ଧରଠାରେ ଆଞ୍ଚଳିକ ସଂଯୋଗୀକରଣକୁ ସୁଦୃଢ଼ କରିବା, ଯାତ୍ରୀଙ୍କ ସୁବିଧାରେ ଉନ୍ନତି ଆଣିବା ଏବଂ ଅଞ୍ଚଳର ଅର୍ଥନୈତିକ

0: ବିକାଶକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ଏକାଧିକ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍ଘାଟନ କରିଛନ୍ତି। ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଓଡ଼ିଶାର 7ଟି ରେଳ ଷ୍ଟେସନ ସମେତ ମୋଟ 75ଟି ପୁନଃ ବିକଶିତ ରେଳ ଷ୍ଟେସନର ଉଦ୍ଘାଟନ କରିଛନ୍ତି। ପ୍ରତ୍ୟେକ ନାଗରିକଙ୍କ ଜୀବନକୁ ସହଜ କରିବା ଏବଂ ସେମାନଙ୍କୁ ପ୍ରଗତିର ନୂତନ ସୁଯୋଗ ପ୍ରଦାନ କରିବାକୁ ତାଙ୍କ ସରକାର ପ୍ରାଥମିକତା ଦେଉଛନ୍ତି ବୋଲି ଜଳନ୍ଧରରେ ଏକ ଜନସଭାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି।
1: साथियों, विकास कार्यों को गति देते हुए अब यहां जालंधर से कई नई रेल सेवाएं शुरू की गई है। आज अमृतसर से काशी के बीच रेल सेवा भी शुरू हुई है। इससे गुरु रविदास जी के भक्तों के लिए पंजाब से काशी जाना और अधिक आसान हो जाएगा।
0: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚଳିତ ମାସ 19-20 ତାରିଖ ପର୍ଯ୍ୟନ୍ତ ମାଲଡୋଭା, ଉତ୍ତର ମାସେଡୋନିଆ ଏବଂ ରୋମାନିଆକୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯିବେ। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପଶ୍ଚିମ ପ୍ରାନ୍ତ ସଚିବ ସିବି ଜର୍ଜ କହିଛନ୍ତି, ମାଲଡୋଭା ଗଣତନ୍ତ୍ର, ଉତ୍ତର ମାସେଡୋନିଆ ଏବଂ ରୋମାନିଆର ରାଷ୍ଟ୍ରପତିମାନଙ୍କ ନିମନ୍ତ୍ରଣକ୍ରମେ ଶ୍ରୀମତୀ ମୁର୍ମୁ ଏହି ସରକାରୀ ଗସ୍ତରେ ଯିବେ। ସେ କହିଛନ୍ତି ଏହି ଗସ୍ତର ଯଥେଷ୍ଟ ଐତିହାସିକ ଗୁରୁତ୍ୱ ରହିଛି। କୌଣସି ଭାରତୀୟ ରାଷ୍ଟ୍ରପତିଙ୍କ ଦ୍ୱାରା ମାଲଡୋଭା ଏବଂ ଉତ୍ତର ମାସେଡୋନିଆକୁ ଏହା ହେଉଛି ପ୍ରଥମ ଦ୍ୱିପାକ୍ଷିକ ଗସ୍ତ। ରୋମାନିଆ ଗସ୍ତ ବିଷୟରେ ସେ କହିଛନ୍ତି, ବିଗତ 3 ଦଶନ୍ଧି ମଧ୍ୟରେ କୌଣସି ଭାରତୀୟ ରାଷ୍ଟ୍ରପତିଙ୍କ ଏହା ପ୍ରଥମ ଗସ୍ତ। ଶ୍ରୀ ଜର୍ଜ କହିଛନ୍ତି, ଏହା ପୂର୍ବରୁ 1994 ମସିହାରେ ରୋମାନିଆକୁ ଭାରତର ରାଷ୍ଟ୍ରପତି ଗସ୍ତ କରିଥିଲେ। ରାଷ୍ଟ୍ରପତିଙ୍କ ଗସ୍ତର ଆଭିମୁଖ୍ୟ ଉପରେ ଆଲୋକପାତ କରି ଶ୍ରୀ ଜର୍ଜ କହିଛନ୍ତି, ଏହି ଗସ୍ତ ମଧ୍ୟ ଓ ପୂର୍ବ ୟୁରୋପ ସହିତ ଭାରତର ବୃଦ୍ଧି ପାଉଥିବା ସମ୍ପର୍କକୁ ଦର୍ଶାଉଛି ଏବଂ ଏହି ଅଞ୍ଚଳର ଦେଶଗୁଡ଼ିକ ସହିତ ଭାଗିଦାରୀକୁ ମଜବୁତ କରିବା ପାଇଁ ଭାରତର ପ୍ରତିବଦ୍ଧତାକୁ ଦୋହରାଉଛି। ରାଷ୍ଟ୍ରପତିଙ୍କ ଏହି ଗସ୍ତ ୟୁରୋପ ସହିତ ଭାରତର ବ୍ୟାପକ ସମ୍ପର୍କ ଏବଂ ୟୁରୋପୀୟ ସଂଘ ସହିତ ଏହାର ରଣନୀତିକ ଭାଗିଦାରୀକୁ ଆହୁରି ସମୃଦ୍ଧ କରିବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ପ୍ରତ୍ୟେକ ଗ୍ରାମ ଏବଂ ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ପାଖରେ ବ୍ୟାଙ୍କିଙ୍ଗ୍ ସେବା ଉପଲବ୍ଧତାକୁ ସୁନିଶ୍ଚିତ କରିବା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ। ଆଜି ଆନ୍ଧ୍ରପ୍ରଦେଶର ପଲନାଡୁ ଜିଲ୍ଲା ଅନ୍ତର୍ଗତ ନର୍ସରାଓ ପେଟାରେ ଆୟୋଜିତ କ୍ରେଡିଟ୍ ଆଉଟରିଚ୍ କାର୍ଯ୍ୟକ୍ରମରେ ଶ୍ରୀମତୀ ସୀତାରମଣ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଅଧୀନରେ 1,03,246 ଜଣ ହିତାଧିକାରୀଙ୍କୁ 3,216 କୋଟି ଟଙ୍କାର ଋଣ ସହାୟତା ବଣ୍ଟନ କରିଛନ୍ତି। କାର୍ଯ୍ୟକ୍ରମରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଉପସ୍ଥିତ ରହିବା ସହ ରାଜ୍ୟ ପ୍ରତି କେନ୍ଦ୍ର ସରକାରଙ୍କ ସହଯୋଗକୁ ପ୍ରଶଂସା କରିଛନ୍ତି। କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ଇପିଏଫ୍ଓ କ୍ଷତିପୂରଣ ଏବଂ ଜରିମାନା ଆଦାୟ ସମ୍ପର୍କିତ ବିବାଦଗୁଡ଼ିକର ସହମତି ଭିତ୍ତିକ ସମାଧାନ ପାଇଁ ବିଶ୍ୱାସ 2026 ଯୋଜନାର ଶୁଭାରମ୍ଭ କରିଛି। ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ କହିଛି, ଏହି ଯୋଜନା ଏକକାଳୀନ ବିବାଦ ସମାଧାନର ଏକ ମାଧ୍ୟମ ଏବଂ ଏହା ନିଯୁକ୍ତିଦାତାମାନଙ୍କୁ ଏକ ସ୍ୱଚ୍ଛ, ସମ୍ପୂର୍ଣ୍ଣ ଡିଜିଟାଲ୍ ଏବଂ ସମୟସୀମା ମଧ୍ୟରେ ଯୋଗ୍ୟ ମାମଲାଗୁଡ଼ିକର ସମାଧାନ କରିବାର ସୁଯୋଗ ପ୍ରଦାନ କରେ। ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠାରୁ ଏହା 6 ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ପଶ୍ଚିମବଙ୍ଗର କର୍ଣ୍ଣ ସୁବର୍ଣ୍ଣ ରେଳ ଷ୍ଟେସନ ନିକଟରେ ଆଜି ଘଟିଥିବା ସ୍କୁଲ ଭ୍ୟାନ୍ ଦୁର୍ଘଟଣା ନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସ୍କୁଲ ଭ୍ୟାନ୍ ଏବଂ ଯାତ୍ରୀବାହୀ ଟ୍ରେନ୍ ମଧ୍ୟରେ ହୋଇଥିବା ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାର ପାଇଁ ସେ 10 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଏଥିସହ ପୂର୍ବ ରେଳବାଇର ମହାପ୍ରବନ୍ଧକ ପ୍ରଧାନ ମୁଖ୍ୟ ସୁରକ୍ଷା ଅଧିକାରୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣା ପରେ ଗେଟ୍ମ୍ୟାନ୍ ଅନୁପ କର୍ମକାର ଗିରଫ କରାଯିବା ସହ ଜଣେ ରେଳ ଧାରଣା ନିରୀକ୍ଷକ କୌଶିକ ମଲ୍ଲଙ୍କୁ ନିଲମ୍ବିତ କରାଯାଇଛି। ନିମତିତା କାଟୁଆ ଯାତ୍ରୀବାହୀ ଟ୍ରେନ୍ ଆଜି ଏକ ସ୍କୁଲ ଭ୍ୟାନ୍ ଏବଂ ଜଣେ ସାଇକେଲ ଆରୋହୀଙ୍କୁ ଧକ୍କା ଦେବା ଫଳରେ 2 ଜଣ ସ୍କୁଲ ପିଲାଙ୍କ ସମେତ 3 ଜଣଙ୍କର ମୃତ୍ୟୁ ହୋଇଛି। 5 ଜଣ ଆହତ ବ୍ୟକ୍ତି ବର୍ତ୍ତମାନ ବେହରମ୍ପୁର ମେଡିକାଲ କଲେଜ ହସ୍କିଟାଲରେ ଚିକିତ୍ସିତ ହେଉଛନ୍ତି। କ୍ରୀଡ଼ା କ୍ଷେତ୍ରରେ ସ୍ୱଚ୍ଛତା ପାଇଁ ଦେଶର ଆଇନ ଓ ପ୍ରତିଷ୍ଠାନଗତ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ସରକାର ଜାତୀୟ ଆଣ୍ଟି ଡୋପିଙ୍ଗ୍ ଆଇନ 2022 ଏବଂ ଜାତୀୟ ଆଣ୍ଟି ଡୋପିଙ୍ଗ୍ ସଂଶୋଧନ ଆଇନ 2025ର କାର୍ଯ୍ୟକାରିତା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏହି ଆଇନ କ୍ରୀଡ଼ାରେ ଡୋପିଙ୍ଗ୍କୁ ରୋକିବା, ଆଥଲେଟ୍ମାନଙ୍କ ଅଧିକାରକୁ ସୁରକ୍ଷିତ ରଖିବା ଏବଂ ଅନ୍ତର୍ଜାତୀୟ ସ୍ତରରେ ଗ୍ରହଣୀୟ ଆଣ୍ଟି ଡୋପିଙ୍ଗ୍ ମାନଦଣ୍ଡ ଅନୁଯାୟୀ କ୍ରୀଡ଼ା ପ୍ରତିଯୋଗିତାର ସ୍ୱଚ୍ଛତା ବଜାୟ ରଖିବା ପାଇଁ ଏକ ବ୍ୟାପକ ସାମ୍ବିଧାନିକ ଭିତ୍ତିଭୂମି ପ୍ରଦାନ କରେ। ଇରାନ୍ର ଇସ୍ଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ ଆଇଆର୍ଜିସି ଆଜି ସିରିଆ କୁଏତ ଏବଂ ଓମାନରେ ଥିବା ଆମେରିକାର ସାମରିକ ଘାଟିଗୁଡ଼ିକୁ ଲକ୍ଷ୍ୟ କରି ଆକ୍ରମଣ କରିଥିବାର ଦାବି କରିଛି। ଇରାନ୍ର ସରକାରୀ ସମ୍ଭାଦ ସଂସ୍ଥା ଅନୁଯାୟୀ ଆଇଆର୍ଜିସି ଏକ ବିବୃତ୍ତିରେ କହିଛି ଅପରେସନ୍ ନସ୍ର ଟୁର ଏକାଦଶ ଦ୍ୱାଦଶ ଏବଂ ତ୍ରୟୋଦଶ ପର୍ଯ୍ୟାୟରେ ଏହି ଆକ୍ରମଣ କରାଯାଇଛି। ସିରିଆର ଅଲ୍ ତାନଫ୍ ଅଞ୍ଚଳରେ ଥିବା

0: ଆମେରିକାର ଏକ ସ୍ପେଶାଲ ଅପରେସନ୍ସ କମାଣ୍ଡ ସେଣ୍ଟର ଉପରେ ଇରାନ ସେନା ଆକସ୍ମିକ ଭାବେ ଏହି ଆକ୍ରମଣ କରିଥିବାର ଦାବି କରାଯାଇଛି। ଏକ ପୃଥକ୍ ବିବୃତ୍ତିରେ ଆଇଆର୍ଜିସିର ଜନସମ୍ପର୍କ ବିଭାଗ କହିଛି, ପ୍ରଥମ ପର୍ଯ୍ୟାୟ ଆକ୍ରମଣରେ କୁଏତରେ ଆମେରିକୀୟ ସେନା ଥିବା ଏକ ଘାଟିକୁ ଲକ୍ଷ୍ୟ କରି ଆକ୍ରମଣ କରାଯାଇଥିଲା, ଯେଉଁଥିରେ ଆମେରିକାର କ୍ଷେପଣାସ୍ତ୍ର ପ୍ରତିରୋଧୀ ସର୍ବେକ୍ଷଣ ରାଡାର, ଏକାଧିକ ଅସ୍ତ୍ରଶସ୍ତ ଗୋଦାମ, ଦୁଇଟି ହାଇମାର୍ସ ଲଞ୍ଚର ଏବଂ ଅନେକ କ୍ଷେପଣାସ୍ତ୍ରକୁ ଧ୍ୱଂସ କରାଯାଇଛି। ପରବର୍ତ୍ତୀ ସମୟରେ ଓମାନର ସଲମା ମାଳଭୂମିରେ ଥିବା ଏକ ନୌସେନା ସର୍ଭେଲାନ୍ସ ରାଡାର ଏବଂ ଘାନାମ ଅଞ୍ଚଳରେ ଥିବା ଆମେରିକାର ଏକ ଏୟାର ସର୍ଭେଲାନ୍ସ ରାଡାରକୁ ଇରାନ ସେନା ଆକ୍ରମଣ କରି ନଷ୍ଟ କରିଦେଇଥିବାର ଦାବି କରିଛି। ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ଜାପାନ ଓପନ 2026 ମହିଳା ସିଙ୍ଗଲ୍ସର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଜାପାନର ପୂର୍ବତନ ବିଶ୍ୱ ଚାମ୍ପିୟନ ନୋଜୋମି ଓକୁହାରା କ୍ୱାର୍ଟର ଫାଇନାଲ ମ୍ୟାଚ୍ରୁ ଓହରିଯିବା ପରେ ସିନ୍ଧୁ ୱାକଓଭର ପାଇବା ସହ ସେମିଫାଇନାଲ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ବିଶ୍ୱର 10 ନମ୍ବର ଖେଳାଳି ସିନ୍ଧୁ ଆସନ୍ତାକାଲି ଟୋକିଓର ମେଟ୍ରୋପଲିଟାନ୍ ଜିମ୍ନାସିୟମଠାରେ ବିଶ୍ୱର 4 ନମ୍ବର ମାନ୍ୟତାପ୍ରାପ୍ତ ଚୀନ୍ର ଚେନ୍ ୟୁ ଫେଇଙ୍କୁ ସେମିଫାଇନାଲରେ ଭେଟିବେ। ଏଫ୍ଆଇଏଚ୍ ମହିଳା ହକି ବିଶ୍ୱକପ୍ 2026 ପାଇଁ ଭାରତ ଆଜି ତା'ର 20 ଜଣିଆ ଦଳ ଘୋଷଣା କରିଛି। ଆସନ୍ତା ଅଗଷ୍ଟ 15ରୁ 30 ତାରିଖ ପର୍ଯ୍ୟନ୍ତ ବେଲ୍ଜିୟମ୍ ଏବଂ ନେଦରଲ୍ୟାଣ୍ଡସ୍ରେ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ମିଡ୍ଫିଲ୍ଡର ସଲିମା ଟେଟେ ଭାରତୀୟ ଦଳର ନେତୃତ୍ୱ ନେବେ। ଗୋଲ୍କିପର ସବିତା ଏବଂ ବିଚୁଦେବୀ ହାରିପାମ୍ ଦଳରେ ନିଜର ସ୍ଥାନ ବଜାୟ ରଖିଛନ୍ତି। ରକ୍ଷଣ ଭାଗରେ ଇଶିକା ଚୌଧୁରୀ, ସୁଶୀଳା ଚାନୁ ପୁଖରାମ୍ବମ୍, ଲାଇଥନ୍ ଲୁଆଙ୍ଗି, ଜ୍ୟୋତି ଏବଂ ଶିଳ୍ପୀ ଡାବାସ୍ ସାମିଲ ଅଛନ୍ତି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଚଣ୍ଡିଗଡ଼ ଓ ଜଳନ୍ଧରଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ। ଓଡ଼ିଶାର 7ଟି ସମେତ ଦେଶର 75ଟି ଅମୃତ ଭାରତ ଷ୍ଟେସନର କଲେ ଲୋକାର୍ପଣ। ରଣନୀତିକ ଭାଗିଦାରୀକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆସନ୍ତା ରବିବାରଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯିବେ ରାଷ୍ଟ୍ରପତି। କର୍ମଚାରୀ ଭବିଷ୍ୟନିଧି ସଂଗଠନ ପକ୍ଷରୁ ବିଶ୍ୱାସ 2026 ଯୋଜନାର ଶୁଭାରମ୍ଭ। ସିରିଆ, କୁଏତ ଓ ଓମାନରେ ଥିବା ଆମେରିକୀୟ ସାମରିକ ଘାଟି ଉପରେ ଇରାନର ଆକ୍ରମଣ ଏବଂ ଜାପାନ ଓପନ 2026 ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସର ସେମିଫାଇନାଲରେ ପିଭି ସିନ୍ଧୁ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ସୁବର୍ଣ୍ଣପୁର ସମ୍ବାଦଦାତା ବେଣୁଧର ପ୍ରଧାନ ଓ ଉପସ୍ଥାପନରେ ମୁଁ ସରିତା ସାହୁ। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଚାଲିଥିବା ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମକୁ ନେଇ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଓଡ଼ିଶା ବିଧାନସଭାର ମୁଖ୍ୟ ସଚେତକ ସରୋଜ ପ୍ରଧାନ ପ୍ରବକ୍ତା ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ 2 ବର୍ଷର ଉନ୍ନୟନମୂଳକ ସଫଳତା ଏବଂ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟ ସଚେତକ କହିଥିଲେ ଯେ ରାଜ୍ୟ ସରକାର ସାଧାରଣ ଲୋକଙ୍କ କଲ୍ୟାଣକୁ ପ୍ରାଥମିକତା ଦେଇ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଭିତ୍ତିଭୂମି ବିକାଶ ଓ ମହିଳା ସଶକ୍ତିକରଣ କ୍ଷେତ୍ରରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ସେହିପରି ସେ ବିକଶିତ ଭାରତ 2047 ଏବଂ ବିକଶିତ ଓଡ଼ିଶା ଭିଜନ 2036କୁ ନେଇ ରାଜ୍ୟ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଏବଂ ଦୀର୍ଘମିଆଦୀ ବିକାଶ ଯୋଜନା ସମ୍ପର୍କରେ ମତ ରଖିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ଜଙ୍ଗଲ ପରିବେଶ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ 77ତମ ଜିଲ୍ଲାସ୍ତରୀୟ ବନ ମହୋତ୍ସବ ତଥା ଏକ ପେଡ୍ ମା କେ ନାମ ଅଭିଯାନ ଛଞ୍ଚାଣ ଡୁଙ୍ଗୁରିଠାରେ ପାଳିତ ହୋଇଯାଇଛି। ଜିଲ୍ଲା ବନଖଣ୍ଡ ଅଧିକାରୀ ଅଜିତ ବିଶିଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଜିଲ୍ଲାସ୍ତରୀୟ ବନ ମହୋତ୍ସବରେ ଅତିଥି ଭାବେ ପରିବେଶବିତ୍ ଗୋରେଖନାଥ ସାହୁ ଯୋଗଦେଇ ଜଙ୍ଗଲ ଓ ପରିବେଶର ସୁରକ୍ଷା ସହ ଅଧିକରୁ ଅଧିକ ବୃକ୍ଷରୋପଣ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ନୂତନ ଗ୍ରାମ୍ୟ ଜଙ୍ଗଲ ସୃଷ୍ଟି ସହ ବୃକ୍ଷରୋପଣ କ୍ଷେତ୍ରରେ ସୁବର୍ଣ୍ଣପୁର ଜିଲ୍ଲାରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଲମତୁଲ ଓ ବହୁବସା ବନ ସୁରକ୍ଷା ସମିତିକୁ ମାନପତ୍ର ସହ 50,000 ଟଙ୍କାର ଅର୍ଥରାଶି ଦେଇ ସ୍ୱତନ୍ତ୍ର ଭାବେ ପୁରସ୍କୃତ କରାଯାଇଥିଲା। ତେବେ ଆଗାମୀ ପିଢ଼ି ପାଇଁ ସବୁଜ ବଳୟ ସୃଷ୍ଟି ସକାଶେ ବୃକ୍ଷରୋପଣ ଅଭିଯାନକୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲା ବନଖଣ୍ଡ ଅଧିକାରୀ ଅଜିତ ବିଶି ଆହ୍ୱାନ ଦେଇଛନ୍ତି।
3: ଏଠି ଆମର ଟାର୍ଗେଟ ଅଛି 4000 ଗଛ ଲଗେଇବାର। ସମସ୍ତଙ୍କୁ ଏଇ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ମୁଁ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଉଛି। ଆଉ ଆମର ସୁବର୍ଣ୍ଣପୁର ଡିଷ୍ଟ୍ରିକ୍ଟରେ ଏଇ ବର୍ଷ ଆମର ପାଖାପାଖି

0: 3 ଲକ୍ଷ ଗଛ ଲଗେଇବାର ଆମର ପ୍ଲାନ ଅଛି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଆମେ 50% ଅଲରେଡି ଗଛ ଲଗା ସରିଲାଣି। ଏ ମଧ୍ୟ ଆମର ବୃକ୍ଷରୋପଣ ବର୍ତ୍ତମାନ ଫୁଲ ଫ୍ଲେଜେଡ୍ରେ ଚାଲିଛି ଆଉ ଆମେ ପ୍ଲାନ କରିଛୁ ଏଇ ମାସର 20 ତାରିଖ ସୁଦ୍ଧା ଆମର ବୃକ୍ଷରୋପଣ ଆମେ କମ୍ପ୍ଲିଟ୍ କରିଦେବୁ। ଏ ବର୍ଷ ଆମେ ଏକ ପେଡ୍ ମାନ କେ ନାମ 3.0 କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ଏବଂ ସେହି ଅନ୍ତର୍ଗତ ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ ଯେ ନିଜ ମା ପାଇଁ ସମସ୍ତେ ଗୋଟେ ଗୋଟେ ଗଛ ଲଗାନ୍ତୁ ଏବଂ ଏହି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରନ୍ତୁ।
1: କେନ୍ଦ୍ର ସରକାରଙ୍କ ନିଶାମୁକ୍ତ ଭାରତ ଅଭିଯାନକୁ ସଫଳ କରିବା ଦିଗରେ ସୁବର୍ଣ୍ଣପୁର ଜିଲ୍ଲାର ଉପାନ୍ତ ଅଞ୍ଚଳ ନୂପୁରସିଂହା ଗ୍ରାମର ଭାରତ ଭୂଷଣ ଦାସ ଜଣେ ନିଷ୍ଠାବାନ ସମାଜସେବୀ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ବିଗତ 10 ବର୍ଷ ଧରି ଗ୍ରାମାଞ୍ଚଳରେ ସେ ନିରନ୍ତର ଭାବେ ନିଶା ନିବାରଣ ଓ ଜନସଚେତନତା କାର୍ଯ୍ୟକ୍ରମରେ ସକ୍ରିୟ କାର୍ଯ୍ୟ କରି ଆସୁଛନ୍ତି। ଭାରତ ଭୂଷଣ ଦାସଙ୍କ ବିଶ୍ୱାସ ଯଦି ଗ୍ରାମଠାରୁ ଆରମ୍ଭ କରି ବୃହତ୍ତର ସମାଜ ମଦ ଗଞ୍ଜେଇ ଏବଂ ଅନ୍ୟାନ୍ୟ ମାରାତ୍ମକ ନିଶାଦ୍ରବ୍ୟଠାରୁ ଦୂରେଇ ରହିବ ତେବେ ଏକ ସୁସ୍ଥ ସଚେତନ ଓ ବିକଶିତ ସମାଜ ଗଠନ ସମ୍ଭବ ହେବ।
2: 10 ବର୍ଷ ହେଲାନ ଏ ମଦ କେନ୍ତା କି ଆମର ଗାଁରେ ବନ୍ଦ ହେବା ତାର ଯୋଜନାରେ ଥିଲି। ଏଇଟା ଗୋଟେ ଭଗବାନ ଆମର ଗାଁକେ ସୁବର୍ଣ୍ଣ ସୁଯୋଗ ଦେଲେ। ପ୍ରତ୍ୟେକ SHG ମହିଳାମାନେ ପୁରା ରେଡି ହେଇଛନ୍। ସେମାନେ ଆସିକିରି ପ୍ରଶାସନକେ କହିଲେ, ପ୍ରଶାସନ ଶୁଣିଲେ ବି ଇମିଡିଏଟ୍ କାର୍ଯ୍ୟକାରୀ ପ୍ରଶାସନ କଲେ। ସେଇଦିନ ସନ୍ଧ୍ୟାରେ ହିଁ 2 ଜଣଙ୍କୁ ଆରେଷ୍ଟ କରିକି ଫରୱାର୍ଡ କରିଛନ୍ତି। ଆକ୍ଚୁଆଲି ଟୁଡେ ବେଲ୍ ନିହେ ହୁଏ ମାନେ ଆମର ଗାଁର ଫିମେଲ୍ ମାନେ ବି ଅନେକ ଟାଇମ୍ ବସୁଛନ୍। ପ୍ରତି 15 ଦିନରେ ଗୋଟେ ଗୋଟେ ମିଟିଂ ଅଛେ। ମୋର ଗାଁ ବର୍ତ୍ତମାନ ମଦ ମୁକ୍ତ ହେଇଯାଇଛେ। ଏଇଟାର ପରେ ଯଦି ମୋର ଗାଁରେ ସକ୍ସେସ ହଉଛେ ତାପରେ ମୋର ଧ୍ୟାନ ରହିବା ଆମର ପାଖର ଗାଁ ମାନଙ୍କେ।
1: ସୁସ୍ଥ ପାର୍ଥକ୍ୟ ନିମନ୍ତେ ଯୋଗ ବାର୍ତ୍ତାକୁ ନେଇ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଟାଉନ୍ହଲ୍ଠାରେ ଆୟୋଜିତ ଯୋଗ ଦିବସରେ ବିଧାୟକ ରଘୁନାଥ ଜଗଦଲା, ଜିଲ୍ଲାପାଳ ନୃପରାଜ ସାହୁ, ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝି ଓ ଅଞ୍ଜଳିନା ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏକ ସୁସ୍ଥ ସମାଜ ପାଇଁ ଯୋଗ ଜରୁରୀ ବୋଲି ସନ୍ଦେଶ ଦେଇଥିବା ବେଳେ ନିୟମିତ ଯୋଗାଭ୍ୟାସ କରିବାକୁ ଆହ୍ୱାନ ଦେଇଛନ୍ତି। ଜିଲ୍ଲା ସଦର ମହକୁମା ସହିତ ଜିଲ୍ଲାର ବୀର ମହାରାଜପୁର, ଉଲୁଣ୍ଡା, ବିନିକା, ଡୁଙ୍ଗୁରିପାଲି ଓ ତରଭା ପ୍ରଭୃତି ଅଞ୍ଚଳର ଶତାଧିକ ସ୍ଥାନରେ ହୋଇଥିବା ଯୋଗ ଶିବିରରେ ସମାଜର ସବୁ ବର୍ଗର ଲୋକେ ଅଂଶଗ୍ରହଣ କରି ଯୋଗାଭ୍ୟାସ କରିଥିଲେ। ଜିଲ୍ଲା ହଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହଲଚାଲରେ ଶୁଣିବେ ସୁନ୍ଦରଗଡ଼ ଜିଲ୍ଲା ସମ୍ପର୍କରେ।
3: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ କୃଷି ସଂସାର କାର୍ଯ୍ୟକ୍ରମ।

0: ଶୁଣନ୍ତୁ ପାଣିପାଗ ସମ୍ପର୍କିତ ସୂଚନା। ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ରର ସୂଚନା ଅନୁସାରେ ଓଡ଼ିଶାର ଅଧିକାଂଶ ଜିଲ୍ଲାଗୁଡ଼ିକରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦୁଝର, ସୁନ୍ଦରଗଡ଼ ଏବଂ ଢେଙ୍କାନାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବୃଷ୍ଟିପାତ ହୋଇଥିବା ସହିତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଅତିପ୍ରବଳ ବର୍ଷା ହେବାର ରେକର୍ଡ କରାଯାଇଛି। ଏହା ସହିତ ବରଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସହିତ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ବାରିପଦାଠାରେ ସର୍ବାଧିକ ତାପମାତ୍ରା 34.2 ସେଣ୍ଟିଗ୍ରେଡ୍ ରେକର୍ଡ କରାଯାଇଛି। ଏ ଥିଲା ପାଣିପାଗ ସମ୍ପର୍କିତ ସୂଚନା।
1: ଇଏ ବୁଆ ନାନି, ଜୁହାର
2: ଜୁହାର ଜୁହାର।
1: ଇଏ ବୁଆ କେନ୍ତା, ଆଜି ବନେ ଦିନ ପରେ ଆସୁଛ ତମେ ଆଜି ବୈଠକି କେ?
2: ହଁ ପରେ, ବହୁତ ଦିନ ହେଲା ନାଇଁ ଆସି ପାରୁଥାଇ। ଆଉ ଭାଇ କେନ୍ତା ଅଛୁ?
1: ହଁ ସବୁ ତ ଭଲ ଚାଲିଛି, ଆଉ ତମରଟା କହ?
2: ଆମେ ବି ସମସ୍ତେ ଭଲ ଅଛୁ।
1: ହଁ ପରେ, ଇଟା ନାନିଟା ଯାଇଥିଲି ପରେ ଆମର ସେ ନିନି କିନେ, ଇଟା ଆସି ତାର ନା ନୁଇ ଲେଖେଇକିରି ଆସିଲି, ହେଲେ ତାର ବହି ପତର ଘିନା ଘୁନି ଇଟା ସବୁ ଯାଇଥିଲି ଆଉ।
2: ଆଚ୍ଛା, ହଁ ତ ପାଠ ପଢ଼ିଥିଲେ ଜୀବନଥି ବହୁତ କାମ ଆସି, ସେଥିଲାଗି ତ ଆମର ସରକାର ବେଟି ପଢ଼ାଓ ଯୋଜନା ଆରମ୍ଭ କରିଛନ୍। ଆଜିକାଲି ପାଠପଢ଼ାଥି ବି ବହୁତ ପଇସା ଲାଗୁଛେ, ପଇସା ପତର ରଖୁଛୁ କି ନାଇଁ ଏଚିନୁ?
1: ହଁ ପରେ, ଯେନ୍ଟା ହଉଛେ କରୁଛେ ରଖୁଛେ ଯେ, ଇଟା କାଇଁ ଯୋଜନାଟେ ବୋଲ ଟିକେ ଭଲସେ ବତାତ ବେଲେ କେନ ନାନି, ମୁଇଁ ନାଇଁ ଜାନି ପାରବାର।
2: ଆଚ୍ଛା, ଆମର ସରକାର ସୁକନ୍ୟା ସମୃଦ୍ଧି ଯୋଜନା ବି ଆରମ୍ଭ କରିଛନ୍।
1: ଇବା ଇଟା କାଣା କାଣା ହଉଛେ ଏଥିରେ?
2: ଇଟା ହଉଛେ ଭାରତ ସରକାରଙ୍କର ସଞ୍ଚୟ ଯୋଜନା ଗୁଟେ। ଇଥିରେ କାଣା ହେସି ନା, ଟୁକେଲ ମାନଙ୍କର ଉଚ୍ଚ ଶିକ୍ଷା ଆଉ ଭବିଷ୍ୟତ ଲାଗି ଆର୍ଥିକ ସୁରକ୍ଷା ଦେବାର ଲାଗି ଆରମ୍ଭ କରାଯାଇଛେ ଏଇ ଯୋଜନାଟା। ଇଥିରେ 10 ବର୍ଷ ତୁ କମ ଟୁକେଲ ମାନଙ୍କର ଲାଗି ଖାତା ଖୋଲା ଯିସି।
1: ଇଏ ବାବୁଲା ତ ବଢ଼ିଆ କଥା, ଆମ ନିନି କେତେ ଆରାମସେ ଖୁଲି ପାରମା ଯେ ଯାର ଖାତାଟା।
2: ଆଉ ଫି ବଚର ଅତି କମ ଥି 250 ଟଙ୍କା ଜମା କରବାରକେ ପଡ଼ସି, ଆଉ ବେଶୀ ସେ ବେଶୀ 1.5 ଲକ୍ଷ ଟଙ୍କା ଜମା କରବାରକେ ପଡ଼ସି।
1: ଓ ତାର ମାନେ ଯେତେ ହେବା ଇ ଲୋକ ନୁ 500,000 ଯେତେ ଯେତେଲେ ଯେତେ ହେଲା ନେଇକିରି ଆମେ ଜମା କରି ପାରମା,
2: ସେନ୍ତା ସେଥିରେ ତାମାନେ ଜମା କରବାରକେ ପଡ଼ସି।
1: ବଢ଼ିଆ କଥା। ତ
2: ଆଉ ଗୋଟେ କଥା ହେଲା ଏଥିକି ନି, 8% ନୁ ଟିକେ ଅଧିକା ସୁଧ ବି ମିଲସି।
1: ଇଏ ବା ଭଲ ହେ।
2: ଆଉ 15 ବର୍ଷ ତକ ଟଙ୍କା ଜମା କରବାରକେ ପଡ଼ବା, ତାପରେ ଖାତା ଖୁଲବାର 21 ବର୍ଷ ପରେ ମ୍ୟାଚୁରିଟି ହେସି ତାର।
1: ହେନ୍ତା ବୋଲେ ଯାଇକିରି ମୁଇଁ ଇଟା ଖୁଲେ ନେମି ସେ?
2: ହଁ, ଆମେ ଡାକଘର ନହେଲେ ଯେନ୍ ବ୍ୟାଙ୍କ ଥି କୁହା ହେଇଥିବା ସେ ବ୍ୟାଙ୍କ ଥି ଆମେ ଏଇ ଖାତା ଖୁଲି ପାରମା।
1: ବା ବଢ଼ିଆ କଥା ତ ନାନି, ବନେ ଜିନିଷ ଏଇଟା ବତାଲ।
2: ହଁ, ଏଇ ଜିନିଷ ତ ଜାଣିଲୁ, ଏଛେନ୍ ଜଲ୍ଦି କରି ଯାଇକରି ସେ ନୁନିର ନାଁ ଥି ଜଲ୍ଦି କରି ଗୋଟେ ଖାତାଟେ ଖୁଲି ପକାବୁ।
1: ହଁ ଅଲବତ୍ ଇଟା ଯାଇକିରି ମୁଇଁ କରାମି ଇଟା ନାନି।
2: ହଁ, ଆଉ ଗୋଟେ କଥା ହେଲା ସେ ଗାଏ ଦାମୁର ମାନଙ୍କର କଥା ଟିକେ କହ, କେନ୍ତା କେନ୍ତା ଅଛ?
1: ଓ ପୁରା ସୋର କରିଛ ବୋଲ, ଏଇଟା ସେ ଗାଏ ଦୁଇ ପଟ ଯେନ୍ ଆଣିଥିଲି ହେଟା ତ ଆଣିଥିଲି ଯେ, ତାପରେ ଫେର ସେ ଛେଲ ଯୁଡ଼େ ଆଣିଲି ଯେ, ଏଇଟା ସବୁ ତ ଠିକ୍ ଠାକ୍ ଚାଲିଥିଲା, ଭଲ ଗୁରସ୍ ବି ଦେଉଥିଲେ ଗାଏ ମାନେ, ହାନି ଦିନାଦୁ ହେଲାନ, ହେଟା 8-10 ଦିନ ହେଲାନ, କାଁ ଗୁରସ୍ ଗୁର୍ସା ଟିକେ କମିଯାଇଛେ ତାଙ୍କର, ଆ ସେମାନଙ୍କର ଦିହି ପାହା ବି ଟିକେ ଭଲ ନାଇଁ ଲାଗବାର ହେନ୍ତା ଟିକେ ମତେ ଲାଗୁଛେ ବୋଲ। ତ
2: କେନ୍ତା ହେଲା ଯେ ଦିହି ପାଇଁ ଭଲ ନାଇଁ ନ?
1: କାଣା ଲାଗୁଛେ ଇ ଯେନ୍ ବର୍ଷା ବୁର୍ଷି ହଉଛେ, ମୌସମ ଟିକେ ନାଇଁ ବଦଲି ଲାଗେ, ହେଥିର୍ଲାଗି କିଛି ଗୁଟେ ହେନ୍ତା ଲାଗୁଛେ ଯେ, କେନ୍ତା କାଣା ଏଟା ଯାଇକିରି ଟିକେ ଡାକ୍ତର ଦେଖେ ନେତି କାଁ ବୋଲୁଛେ।
2: କାଣା ହେସି କି, ପହଲା ଯେତେବେଳେ ବର୍ଷା ହେସି ବେଲେ ମଶା ମାଛିଙ୍କର ଗୁଟେ ଅତିକା ତାମାନେ ତାଙ୍କର ବି ପ୍ରାଦୁର୍ଭାବ ରହିସି, ହେଥିର୍ଲାଗି ଗୁହାଲକେ ବି ସଫା କରବାରକେ ପଡ଼୍ସି, ତାପରେ ଇମାନଙ୍କ ଠାନେ ରୋଗ ବାଗ ସେ କୁର୍ମୀ ରୋଗ ଭଳିଆ ରୋଗ ଆଉ କିଛି କିଛି ବି ହେସି, ହେଥିର୍ଲାଗି କି ନି ତାଙ୍କର ମଳ ବି ପରୀକ୍ଷା କରବାର କଥା, ଗୋବର ପରୀକ୍ଷା କରବାର କଥା ଯାଇକରି ମଝି ମଝି ଥି। ତାପରେ ଆଜିକାଲି ତ ଏଇ ପଶୁ ଡାକ୍ତରଖାନା ନେ କେତେ କେତେ ପ୍ରକାରର ଔଷଧ ମିଳୁଛେ, ସେ ଔଷଧ ମାନେ ସବୁ ଆଣିକରି ସେମାନଙ୍କର ଚିକିତ୍ସା କଲେ ଆମେ ସେମାନେ ସେମାନଙ୍କୁ ସୁସ୍ଥ ରଖିପାରମା।
1: ହେନ୍ତା
2: ଯାଇକରି ଟିକେ ବନେ କରି ଡାକ୍ତରକେ ଟିକେ ପଶୁ ଡାକ୍ତରଖାନା ଥି ଦେଖେଇ ଦୁଖା କରି ଔଷଧ କଷା ଟିକେ ଆଣିକରି ଦେଇଦେବୁ।
1: ହଁ ହଁ ନାନି,
2: ହେଲେ ଚାଲ ଆଜିକା ଦାଦା ଏଇ ବିଷୟ ଥି କାଣା କହିଛନ୍ ସେ ବିଷୟରେ ଶୁଣମା।
1: ହେନ୍ତା କେ ବୋଲେ ଯୋଉ ଶୁଣୁ
2: ହଏ

0: ଆମର ବୈଠକକୁ ଆସିଥିବାର ସବୁ ଚାଷୀ ଭାଇ ଭୂଇ ମାନଙ୍କୁ ଜୁହାର। ପ୍ରାଣୀ ହିସାବେ ଅନେକ ପ୍ରକାର ଯେନ୍ତା ପଶୁମାନଙ୍କର ବି ଯତ୍ନ ପାତନ କରୁଛୁ, ତାର ସାଙ୍ଗେ ଆମେ ଗୋପାଳନ କରୁଛୁ, ଛେଳି ପାଳନ କରୁଛୁ, ତାର ସାଙ୍ଗେ ସାଙ୍ଗେ ଆମେ କୁକୁଡ଼ା ପାଳନ ବି କରୁଛୁ, ବତକ ପାଳନ କରୁଛୁ, ଏନ୍ତା ଅନେକ ଚାଷ କରୁଛୁ ଯେନ୍ଟାକି ଆମେ ପ୍ରାଣୀ ହିସାବେ ଆମକୁ ଗୁରସ ମିଳିବାର ସାଙ୍ଗେ ସାଙ୍ଗେ ଆମେ ମାଂସ ଲାଗି ବି ବ୍ୟବସାୟ କରୁଛୁ। ଆଉ ଏନ୍ତା ଆମର ଚାଷୀ ଭାଇମାନେ ଅନେକ ଚାଷ କରୁଛନ୍, ତ ଯେମିତିକି ସେମାନେ ଅନ୍ୟ ଦୁଇ ପଇସା ଲାଭ ପାଇପାରୁଛନ୍ ଆଉ ନିଜର କୁଟୁମ୍ବଟୁମ୍କେ ଅନ୍ କରି ରଖି ପାରୁଛନ୍। ତ ଆଜି ଆମର ବୈଠକିକେ ଏନ୍ତା ଜଣେ କହିବାର ଲାଗି ଆସିଛନ୍, ଡାକ୍ତର ସାଗରିକା ମିଶ୍ର ଆଜ୍ଞା, ବ୍ରାହ୍ମ୍ୟମାଣ ପ୍ରାଣୀ ଚିକିତ୍ସା ଅଧିକାରୀ ରେଙ୍ଗାଲିନୁ ଆସିଛନ୍। କହିବାର ଲାଗି ଆସିଛନ୍ ଯେ ପ୍ରାଣୀମାନଙ୍କୁ ଯେନ୍ ପରଜୀବୀ ଜନିତ ରୋଗ ହଉଛେ, ତ ସେଥିର ବାବଦରେ ଆଜି କହିବାର ଲାଗି ଆସିଛନ୍। ଚାଲୁନ୍ ଆମେ ତାକୁ ଇ ପରଜୀବୀ ରୋଗ କେଁଥିର୍ ଲାଗି ହେସି ଆଉ ଆମର ଚାଷୀ ଭାଇମାନେ ସେତାକେ କେନ୍ତାକରି ନିଜର ହିସାବରେ ନିରାକରଣ କରିପାରିବେ, ତାର ସାଙ୍ଗେ ସାଙ୍ଗେ ଯେନ୍ ରୋଗ ବାକେ କଣ୍ଟ୍ରୋଲ କରିକି କେନ୍ତାକରି ସେମାନେ ଅତ୍କା ଦୁଇ ପଇସା ଲାଭ ପାଇପାରିବେ ସେ ବାବଦରେ ଆଜି ପଚରାମା। ଆଜ୍ଞା, ଆପଣଙ୍କୁ ବୈଠକିକେ ସ୍ୱାଗତ ଜଣାଉଛୁ ଜୁହାର
1: ସାର୍। ନମସ୍କାର।
0: ପହିଲା ଆମର ଚାଷୀମାନଙ୍କୁ ଗୋଟେ କଥା କହୁ ଯେ ଏ ପରଜୀବୀ ଜନିତ ରୋଗ ବୋଲେ କାଣା କହିବି?
1: ଆଜ୍ଞା, ପରଜୀବୀ ଜନିତ ରୋଗ କହିଲେ ସାଧାରଣତଃ ଆମ ଶରୀରରେ ଯେତିକି ଆମର ରକ୍ତ, ମାଂସ, ହାଡ଼ ଇତ୍ୟାଦି ବାଦେ ଯେଉଁ ସବୁ ଜୀବଗୁଡ଼ିକ ବାହାରୁ ପ୍ରବେଶ କରିଥାନ୍ତି ତାକୁ ଆମେ ପରଜୀବୀ ଜନିତ ରୋଗ ବୋଲି କହିବା। ଆଉ ପରଜୀବୀ ଜନିତ ରୋଗ ଅର୍ଥ ଏହା ସାଧାରଣତଃ ଦୁଇ ପ୍ରକାରର ଥାଏ, ଯେମିତିକି ଆପଣଙ୍କର ଅନ୍ତଃ ପରଜୀବୀ ଆଉ ବାହ୍ୟ ପରଜୀବୀ, ଯେଉଁଟାକି ଆପଣମାନେ ଜାଣିପାରୁଥିବେ। ଅନ୍ତଃ ପରଜୀବୀ ମାନେ ଶରୀର ଭିତରେ ଯେଉଁ ଆପଣଙ୍କର ପରଜୀବୀ ଗୁଡ଼ିକ ରହିଲେ ସେଗୁଡ଼ିକ ହେଇଗଲେ ଅନ୍ତଃ ପରଜୀବୀ। ତାର ମଧ୍ୟ ବିଭିନ୍ନ ପ୍ରକାର ପ୍ରକାରଭେଦ ଅଛି ଯେଉଁଗୁଡ଼ିକ ମୁଁ କହିବି ପରେ। ଏବଂ ବାହ୍ୟ ପରଜୀବୀ ଅର୍ଥାତ୍ ଶରୀରର ଉପରେ, ମାନେ ଗାଈ ଗୋରୁ କୁକୁରମାନଙ୍କର ଉପରେ ଯେଉଁଗୁଡ଼ିକ ଆମେ ସାଧାରଣତଃ ଯେଉଁ ଜୀବଗୁଡ଼ିକୁ ଦେଖିବା ତା ତ ବାହ୍ୟ ପରଜୀବୀ ବୋଲି ଆମେ କହିବା।
0: ତ ଏଇଟା ତ ଭଲ କଥାଟେ କହିଲେ ଯେ ଆମେ ପରଜୀବୀ ବାହ୍ୟ ପରଜୀବୀ ଗୋଟେ ରହିଲା, ଅନ୍ତଃ ପରଜୀବୀ ଯେନ୍ଟା ପେଟ ଭିତରେ ତାଙ୍କର ଦେହ ଭିତରେ ରହୁଛେ, ଆଉ ଗୋଟେ ବାହାରେ ଯେନ୍ଟା ଚମଡ଼ା ଉପରେ ରହୁଛେ ସେଟା ଆମେ ଦେଖିପାରମା। ଆଉ ଗୋଟେ କଥା କହୁ ଯେ ଚାଷୀ ଗୋଟେ ମାନେ କେନ୍ଦାକିରି ରୋଗ ହେଇଛେ ବୋଲି ପହିଲା ଜାଣିପାରବା?
1: ଆଜ୍ଞା,

0: ପ୍ରଥମେ ବୁଝିବା ଆମେ ଅନ୍ତଃ ପରଜୀବୀ କ'ଣ। ଅନ୍ତଃ ପରଜୀବୀ ଯଦି ଆମେ କହିବା ତାହାକୁ ଆମେ ଇଂରାଜୀରେ ଯଦି ବୁଝାଇବା ଏଣ୍ଡୋ ପାରାସାଇଟ୍ ବୋଲି କୁହାଯାଇଥାଏ। ଏଗୁଡ଼ିକ ବିଭିନ୍ନ ପ୍ରକାରର କୃମି ଆମେମାନେ ଆମର ପାଠ୍ୟ ପୁସ୍ତିକାରେ ପିଲାଦିନେ ପଢ଼ିଥିବା କୃମି ସାଧାରଣତଃ ବିଭିନ୍ନ ପ୍ରକାରର, ଯେମିତିକି ଆପଣଙ୍କର ଗୋଲ କୃମି, ଚେପ୍ଟା କୃମି ଏବଂ ଫିତା କୃମି, ଏଗୁଡ଼ିକ ସବୁ ବାଦେ ମଧ୍ୟ ପ୍ରୋଟୋଜୋଆ ବା ଆଦିଜୀବ, ଏଗୁଡ଼ିକ ସାଧାରଣତଃ କୃମିର ଅନ୍ତର୍ଗତ ଆସନ୍ତି। ଆଉ ଯଦି ବାହ୍ୟ ପରଜୀବୀ କହିବା ତାହେଲେ ମଶା, ମାଛି, ଟିଙ୍କ, ମାଇଟ୍ସ ଏବଂ ଡାଁସ ଏବଂ ଉଙ୍କୁଣି ଇତ୍ୟାଦି ଗୁଡ଼ିକ ଦ୍ୱାରା ହେଉଥିବା ରୋଗ ଗୁଡ଼ିକୁ ସାଧାରଣତଃ ବାହ୍ୟ ପରଜୀବୀ ଜନିତ ରୋଗ ବୋଲି କୁହାଯାଇଥାଏ। ତ ସେହି ଅନୁସାରେ ଅନ୍ତଃ ପରଜୀବୀର ରୋଗର ଲକ୍ଷଣ ଏବଂ ବାହ୍ୟ ପରଜୀବୀ ଜନିତ ରୋଗର ଲକ୍ଷଣ ଦୁଇଟି ଯାକ ଅଲଗା ଅଲଗା ପ୍ରକାରର। ଅନ୍ତଃ ପରଜୀବୀ ଜନିତ ରୋଗ ଯଦି ଗୋଟିଏ ଗାଈ, ଗୋରୁ କିମ୍ବା କୁକୁର ଯାହାକୁ ବି ହେଇଥିବ ତାର ଖାଇବାରେ ଆଉ ଉତ୍ସୁକତା ରହିବ ନାହିଁ, ତାକୁ ସାଧାରଣତଃ ଭୋକ ଲାଗିବ ନାହିଁ। ତାର କାରଣ ହେଲା ଯୋଉ କୃମି ଗୁଡ଼ିକ ପେଟ ଭିତରେ ଥାନ୍ତି ସେଟା ଅନ୍ତଃ ନଳୀରେ ପରସ୍ତ ପକେଇ ଦିଅନ୍ତି। ତ ସେ ଗାଈ ଗୋରୁ ଯାହା ଖାଦ୍ୟ ଖାଇବେ ସେଟା ଯଦି ତାଙ୍କର ଖାଦ୍ୟର ଅନ୍ତଃ ନଳୀର ଆସ୍ତର ଦେଇକି ଯଦି ପ୍ରବେଶ ନ କରିପାରିବ ରକ୍ତକୁ ତାହେଲେ ସେଟା ଦେହରେ ଲାଗିବ କିପରି। ସେଥିପାଇଁ କି କଣ ହୁଏ ନା ଗାଈ ଗୋରୁ ଦୁର୍ବଳ ହୋଇଯାନ୍ତି। ଯଦି କୁକୁଡ଼ା ଫୁକୁଡ଼ାକୁ ଯଦି କୃମି ଜନିତ ରୋଗ ହୁଏ ସେମାନେ ମଧ୍ୟ ବଢ଼ନ୍ତି ନାହିଁ। ସମସ୍ତଙ୍କର ରିପ୍ରଡକ୍ଟିଭ ଆବିଲିଟି ବା ପ୍ରଜନନ କ୍ଷମତା ମଧ୍ୟ ଲୋପ ପାଇଥାଏ। କୁକୁଡ଼ାଟିଏ ଅଣ୍ଡା ଦେବା ବନ୍ଦ କରିଥାଏ, ଗାଈଟିଏ କ୍ଷୀର ଦେବା ବନ୍ଦ କରିଦେଇଥାଏ। ଏସବୁ ଲକ୍ଷଣ ଦେଖିଲେ ସାଧାରଣତଃ ଆମର ଚାଷୀ ଭାଇ ବା ପଶୁପାଳକ ଭାଇ ଯେଉଁମାନେ ରଖୁଥିବେ ସେମାନେ ଅନୁମାନ କରିନେବା ଉଚିତ କି କିଛି ତ ଗୋଟେ ଅସୁବିଧା ହେଉଛି। ଏହାପରେ ଆପଣ ସେ ପଶୁ ଚିକିତ୍ସକ ମାନଙ୍କୁ ସେମାନେ ଯୋଗାଯୋଗ କରିବା ଉଚିତ। ଏତଦ୍ ବାଦେ ମଧ୍ୟ ଯଦି ଆମକୁ କୃମି ଜନିତ ରୋଗ ହେଉଛି ଗାଈ ଗୋରୁମାନଙ୍କୁ, ତାଙ୍କ ଶରୀରରେ ଧଳା ଧଳା ହୋଇ ଚକଡ଼ା ଚକଡ଼ା ହୋଇ ଦାଗ ଛାଡ଼ିଥାଏ ଏବଂ କୁକୁରମାନଙ୍କର ଲୋମ ଝଡ଼ିଥାଏ, ତାଙ୍କ ଚର୍ମର ଶ୍ରୀହୀନତା କମିଯାଇଥାଏ, ଚର୍ମ ରୁକ୍ଷ ହୋଇଯାଇଥାଏ। ଏହା ଛଡ଼ା ତରଳ ଝାଡ଼ା ହେବା, ବାରମ୍ବାର ଝାଡ଼ା ହେବା, ନାଳ ରକ୍ତ ଝାଡ଼ା ହେବା ଇତ୍ୟାଦି, ଏବଂ ଫିତା କୃମି ଯେଉଁଗୁଡ଼ିକ ଥାନ୍ତି ସେଗୁଡ଼ିକ ଯଦି ରହିଥାନ୍ତି ଗାଈ ଗୋରୁରେ ତାହେଲେ ସେଗୁଡ଼ିକ ତାର ଗୋବରରେ ଧଳା ଧଳା ହୋଇ ଚେପ୍ଟା କୃମି ଗୁଡ଼ିକ ପଡ଼ିଥାନ୍ତି, ଯାହାଫଳରେ ଗୋଟେ ପଶୁପାଳକ ଯିଏ ରଖିଥିବ ସେ ଦେଖିଲେ ଜାଣିଦେବ କି ଏଇଟା ଫିତା କୃମି ବୋଲି। ତ ସେମିତି ଚେପ୍ଟା କୃମିର ଯଦି ରୋଗ ଥାଏ ତାହେଲେ କ'ଣ ହୁଏ ନା ଗାଈ ଗୋରୁମାନଙ୍କର ଥମୁଣିଟା ଓହଳି ପଡ଼ିଥାଏ, କାରଣ ସେ ରକ୍ତର ପାଣି ଫଟେଇ ଦେଇଥାଏ। ତ ଗୋଟେ ଯଦି ଆପଣ ପଶୁକୁ ନେଇକି ଯାଉଛନ୍ତି ଗୋଟେ ପଶୁ ଚିକିତ୍ସକ ପାଖକୁ, ସେ ଦେଖିଲା ମାତ୍ରେ ଜାଣିଦେଇପାରିବ କି ଏକ କୃମି ଜନିତ ରୋଗ ଅଛି ବୋଲି। ତ ଯୋଉ ଭାଇମାନେ ରଖିଛନ୍ତି ଗାଈ ଗୋରୁ ଛେଳି କୁକୁଡ଼ା ମେଣ୍ଢା ଯାହା ବି ରଖିଛନ୍ତି ସେମାନେ ଯଦି ପଶୁ ଚିକିତ୍ସକକୁ ଯୋଗାଯୋଗ କରିବେ ତାହେଲେ ପଶୁ ଚିକିତ୍ସକ ଟିକେ ନିଶ୍ଚିତ ଭାବରେ କହିଦେଇପାରିବ କି ଏକ କୃମି ଜନିତ ରୋଗ ଅଛି। ଏହା ଛଡ଼ା ପଶୁ ଚିକିତ୍ସାଳୟରେ ମାଇକ୍ରୋସ୍କୋପର ବ୍ୟବସ୍ଥା ମଧ୍ୟ ରହୁଛି, ଯାହାଫଳରେ ମାଇକ୍ରୋସ୍କୋପର ସେ ଦେଖିକି ଜାଣିପାରିବ ଏକ କୃମି ଜନିତ ରୋଗ ହିଁ ହେଇଛି।
1: ତ ଏଇଟା ତ କହିଲେ ଯେ ଆମେ କେନ୍ କେନ୍ ଲକ୍ଷଣ ଜାନ୍ମା ଆଉ କେନ୍ତା କେନ୍ତା କରବା, ଯେ ଯେନ୍ତା ଗାଈ ଗୋଟିଏ ମାନେ ତାର ଖାଇବାରଟା କମ୍ କରିନେବା, ଖାଇଲେ ବି ତାର ଦିହ ପାନେ ଲାଗେ, କୁକୁଡ଼ା ମାନେ ନିଜର ଖାଇବାରଟା ବନ୍ଦ କରିନେବେ କୃମି ରୋଗ ହେଲେ ବୋଲି, ତାରପରେ ଛେଳିମାନେ ବି ଏହି ସମାନ ଅବସ୍ଥା, ସେମାନେ ଯେହେତୁ ମାନେ ଗାଈ ସାଙ୍ଗେ ସମାନ ତ ସେହି ହିସାବରେ ସମାନ ହେବେ। ତ ଗୋଟେ ଚାଷୀଟେ ଦେଖିଲେ ଜାଣିବା ବୋଲି କହିଲେ, ତ ଲକ୍ଷଣ ଯେତେବେଳେ ଗୋଟେ ଚାଷୀଟା ଜାଣୁଛି ସେମାନେ କାଣ ପଦକ୍ଷେପ ନେବେ ଆଉ କେନ୍ତା କରିବେ ସେ ବାବଦରେ ଟିକେ କହ।
0: ଆଜ୍ଞା, ନିଶ୍ଚିତ ଭାବରେ ଯେତେବେଳେ ପୋଷା ଜନ୍ତୁଟେ ରଖୁଛି ତାକୁ ଯେତେବେଳେ କିଛି ମାତ୍ରାରେ ଜଣାପଡୁଛି କି ତାର ଗାଈ ଗୋରୁ ବା ଜନ୍ତୁର କୌଣସି ପ୍ରକାରର ରୋଗ ହୋଇଛି ବୋଲି, ସେ ପ୍ରଥମ ପଶୁ ଚିକିତ୍ସାଳୟକୁ ଯିବା ଉଚିତ ବା ପଶୁ ଚିକିତ୍ସକକୁ ଡକେଇ ଦେଖେଇବା ଉଚିତ। ଦେଖେଇଲା ପରେ ତାର ବିଭିନ୍ନ ପ୍ରକାରର ନିରାକରଣ, ଯେହେତୁ ବିଭିନ୍ନ ପ୍ରକାରର ପ୍ରକାର ଭେଦ ଅଛି, ଯେମିତିକି ମୁଁ ଆପଣଙ୍କୁ କହିଲି ଗୋଲ କୃମି, ଚେପ୍ଟା କୃମି, ଫିତା କୃମି, ଆଦିଜୀବ ବା ମଶାମାଛିଙ୍କ ଦ୍ୱାରା ରୋଗ କିମ୍ବା ଟିଙ୍କ ଦ୍ୱାରା ହେଉଥିବା ରୋଗ, ତ ସେହି ଅନୁସାରେ ପ୍ରଥମେ ପଶୁ ଚିକିତ୍ସକଟିଏ ତାକୁ ରୋଗ କ'ଣ ପାଇଁକି ହେଇଛି ଜାଣିଲା ପରେ ସେହି ଅନୁସାରେ ତାର ରୋଗର ଚିକିତ୍ସା ମଧ୍ୟ ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ। ଯେମିତିକି ଆମର କୃମି ବଟିକା ଯୋଉ ଦିଆଯାଇଥାଏ, କୃମି ବଟିକା ସେହି ଅନୁସାରେ ଦିଆଯାଇଥାଏ ଯୋଉ ଅନୁସାରେ ଯଦି ଗୋଲ କୃମି ପାଇଁ ଦିଆଯାଉଛି ଗୋଲ କୃମି ମରିବ, ଯଦି ଫିତା କୃମି ପାଇଁ ଦିଆଯାଉଛି ଫିତା କୃମି ମରିବ। ଏହି ଅନୁସାରେ ଆଣ୍ଟି ହେଲମିନ୍ଥିକ୍ ଔଷଧ ଗୁଡ଼ିକ ସାଧାରଣତଃ ବ୍ରଡ୍ ହେଲମିନ୍ଥିକ୍ ଗ୍ରୁପ୍ କିମ୍ବା ନ୍ୟାରୋ ହେଲମିନ୍ଥିକ୍ ଗ୍ରୁପ୍ ଭିତରେ ଡିଭାଇଡ୍ କରାଯାଇଅଛି। ସେଥିପାଇଁ କି ପ୍ରଥମତଃ ଚାଷୀ ଭାଇଟେ ନେଇକି ପଶୁ ଚିକିତ୍ସାଳୟରେ ଦେଖେଇଲା ପରେ ସିଏ ଯୋଉ ଅନୁସାରେ ଔଷଧ ଦେବେ ସେ ଔଷଧକୁ ସିଏ ଦବ। ଏହା ଛଡ଼ା ଚିକିତ୍ସା କରିବା ସହିତ ସହିତ ସିଏ ଯେମିତି କୃମି ନ ହବ କିମ୍ବା ଟିଙ୍କ ଦ୍ୱାରା ହେଉଥିବା ରୋଗ ଯେମିତି ନ ବ୍ୟାପିବ ସେଥିପାଇଁ କି ନିରାକରଣ ଉପରେ ମଧ୍ୟ ଧ୍ୟାନ ଦେବା ଉଚିତ।
1: ତ ଏଇଟା ତ ଭଲ କଥାଟେ କହିଲେ ଯେ ଆମେ ଲକ୍ଷଣ ଜଣା ପଡ଼ିଲା ପରେ ପହିଲା ପଶୁପାଳକ ହଉ କି ସେ ଚାଷୀଟେ ହଉ ଯିଏ ବି ମାନେ ସେ ପଶୁମାନଙ୍କୁ ରଖିଛେ, ତ ସେ ପହିଲା ଆମର ନିକଟସ୍ଥ ଆମର ପ୍ରାଣୀ ଚିକିତ୍ସାଳୟକେ ଯାଇକରି କରବା। କିନ୍ତୁ ଆଉ ଗୋଟେ କଥା ଇନୁ ଆସବା ଯେ ସେ ପଶୁକେ ଧରିକରି ଚିକିତ୍ସାଳୟକେ ଯିବା କି ତାର ମାନେ ଆଉ କେନ୍ ଜିନିଷ ନେଇକରି ଖାଲି ଟେଷ୍ଟ କଲେ ହେବ?
0: ସାଧାରଣତଃ ତାର ଯଦି ଗୋବର ବି ପଠେଇ ଦେଇପାରିବେ, ଗୋବର ପଠେଇ ଦେଲେ ମଧ୍ୟ ଆମେ ମାନେ ମାଇକ୍ରୋସ୍କୋପରେ ଟେଷ୍ଟ କରିକି କହିଦେଇ ପାରିବୁ।
1: ତ ଏଇଟା ତ ଭଲ କଥା ଯେ ମାନେ ଗାଈକେ ନେବାରଟା କିମ୍ବା ଛେଳିକେ ନେବାରଟା ମାନେ

0: ଗୋଟେ କଷ୍ଟକର କାର୍ଯ୍ୟ ଏ ତ ସେଥିଲାଗି ତାର ଯଦି ଆମେ ଗୋବର କି ନେଇକରି ବି ଟେଷ୍ଟ କରାମା ବେଲେ ବି ସେ କେନ୍ କୃମି ହେଇଛେ, ପିତା କୃମି ହେଇଛେ କି ଗୋଳ କୃମି ହେଇଛେ ସେଟା ଜଣା ପଡ଼ବା।
1: ଏଇ ସହିତ ମୁଁ କିଛି ପଏଣ୍ଟ କହିଦେବାକୁ ଚାହୁଁଛି, ଯଦି ଆପଣ ଗୋବର ନେଇକି ଯାଉଛନ୍ତି ପଶୁ ଚିକିତ୍ସାଳୟକୁ, ତାହେଲେ ଆପଣମାନେ ସବୁବେଳେ ଏଇ ସତର୍କତା ଅବଲମ୍ବନ କରିବେ କି ଗୋବରକୁ ସବୁବେଳେ ଉପର ପାର୍ଟରୁ, କାରଣ ଉପରଟା ଶୁଖି ଯାଇଥାଏ ସବୁବେଳେ ଗୋବରର, ଆଉ ଭିତରଟାରେ ସାଧାରଣତଃ ମାଟିର ସଂସ୍ପର୍ଶରେ ଆସିଥାଏ, ସେଥିପାଇଁ ଗୋବର ଯେତେବେଳେ ଆମେ ନେଇକି ଯିବା କୋଉ ଜାଗାକୁ ଟେଷ୍ଟ କରିବା ପାଇଁକି, ତାହେଲେ ଭିତର ପାର୍ଟଟା ଯୋଉଟା ଥିବ, ଯୋଉଟା କଞ୍ଚା କଞ୍ଚା ଥିବ, ସେଇ ପାର୍ଟରୁ ଆମେ ଅଳ୍ପ ଟିକେ ଗୋବର ନେଇକି ଯିବା, ଯାହାଫଳରେ ତାର ଯୋଉ କୃମିଟା ଅଛି ସେଟା ସଠିକ ଭାବରେ ଜଣା ପଡିବ।
0: ତ ଯାହା ହଉ ଆମର ଆଜ୍ଞା ତ ଭଲ କଥାଟେ କହିଲେ ଯେ ଆମେ ଯେତେବେଳେ ବି ଗୋବର କିମ୍ବା ଖତ କି ଆମେ ନଉଛୁ, ତ ତଳର ପାର୍ଟଟା ମାଟି ମିଶିକରି ଥିବା, ଉପର ପାର୍ଟଟା ଆମର ଶୁଖି ଯାଇଥିବା, ତ ସେଟାକି ଆମେ ଯଦି ଅଲଗେଇ କରି ମଝିର ପାର୍ଟଟା ନେମା ବେଲେ ସେଟା ଠିକ୍ ହିସାବରେ ଟେଷ୍ଟ ହେଇପାରବା, ପରୀକ୍ଷା ହେଇପାରବା ବୋଲି କହିଲେ। ତ ଆଉ ଗୋଟେ କଥା କହୁନ୍ ଯେତେବେଳେ ବି ଆମର ଗାଈଟେ କିର୍ମି ନେ ହେବାର ଖାନାପିନା ଠିକ୍ କରୁଛେ, ଆଉ କେନ୍ ହିସାବେ ସେ କିର୍ମିଟା ହଉଛନ୍ ତାହାକେ, ଆଉ ଯଦି ହଉଛନ୍ କେନ୍ କାରଣ ଲାଗି ହଉଛନ୍ ସେଟା ଟିକେ କହୁନ୍।
1: ସାଧାରଣତଃ କଣ ହୁଏ, ବହୁତ ଜାଗାରେ ମେଡିସିନ ଦେବା ପରେ ମଧ୍ୟ ପଶୁମାନଙ୍କୁ ବାରମ୍ବାର ବାରମ୍ବାର କୃମି ଜନିତ ଅସୁବିଧା ହୋଇଥାଏ, ଏବଂ ସେମାନେ ଖାଇବା ପିଇବା କରୁଥିଲେ ମଧ୍ୟ ତାଙ୍କର କିଛି କିଛିଟା ସିମ୍ପଟମ୍ ରହିନଥିଲେ ମଧ୍ୟ, ସବୁ ସିମ୍ପଟମ୍ ରହିବନି ସେମିତି ନଥାଏ, ଆସିମ୍ପ୍ଟୋମେଟିକ ହେଲେ ମଧ୍ୟ ତାର ଗୋବର ପରୀକ୍ଷା କଲେ ଜଣାପଡ଼ିଥାଏ କୃମି ଅଛି ବୋଲି। ସାଧାରଣତଃ ଯେତେବେଳେ ଆମର ପରିବେଶ ଗାଈ ଯୋଉ ଏନ୍ଭାରମେଣ୍ଟରେ ରହୁଛନ୍ତି ବା କୁକୁର ଯୋଉ ଏନ୍ଭାରମେଣ୍ଟରେ ଆମେ ରଖୁଛେ, ଯଦି ସେଇ ଏନ୍ଭାରମେଣ୍ଟ ପରିଷ୍କାର ନଥାଏ, ତାହେଲେ ଏହି ଜନିତ ରୋଗ ବାରମ୍ବାର ଦେଖାଯାଇଥାଏ। କାରଣ ଆମେ ଯଦି ଗୁହାଳକୁ ପରିଷ୍କାର ନ ରଖିବା, ଗାଈଟା ଯେତେବେଳେ ମଳତ୍ୟାଗ କରିବ, ତାର ଯୋଉ କୃମି ଅଛି, ସେ କୃମି ଯୋଉ ଅଣ୍ଡା ଗୁଡିକ ଦବ, ସେ ଯେତେବେଳେ ଘାସ କିମ୍ବା ଅଲଗା ଗାଈମାନେ ଯୋଉ ଖାଦ୍ୟ ଖାଉଥିବେ ତା ସଂସ୍ପର୍ଶରେ ଯଦି ଆସିଲା, ତାର ଲାଇଫ ସାଇକଲଟା ବାରମ୍ବାର ଭାବରେ ମେଣ୍ଟେନ ହେଇଚାଲିବ। ତ ଯଦି ଲାଇଫ ସାଇକଲ ତାର ମେଣ୍ଟେନ ହେଲା ଆଉ କୋଉଠି ବ୍ରେକ୍ ନ ହେଲା, ତାହେଲେ ଏଇସବୁ କୃମି ଜନିତ ଅସୁବିଧା ଯେତେ ଆପଣ ଚିକିତ୍ସା କଲେ ମଧ୍ୟ କିମ୍ବା ଯେତେ ଔଷଧ ଆପଣ ଖାଇଲେ ମଧ୍ୟ ସେଟା ଭଲ ହବ ନାହିଁ। ସେଥିପାଇଁ କି ଆପଣଙ୍କୁ ସବୁବେଳେ ଲକ୍ଷ୍ୟ କରିବାକୁ ପଡିବ କି ଆମେମାନେ ଯୋଉମାନଙ୍କର ବାରମ୍ବାର କୃମି ହଉଛି ବୋଲି ଯୋଉମାନେ କମ୍ପ୍ଲେନ୍ କରନ୍ତି କିମ୍ବା ଔଷଧ ଖାଇଲା ପରେ ମଧ୍ୟ ତାଙ୍କର ଗାଈ ଗୋରୁ ଭଲ ହଉନାହାନ୍ତି ବୋଲି କମ୍ପ୍ଲେନ୍ କରନ୍ତି, ଆମେ ସାଧାରଣତଃ ତାଙ୍କୁ ଗୁହାଳ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ କି କହିଥାଉ। ସାଧାରଣତଃ ଦେଖାଯାଇଥାଏ ଗୁହାଳରେ ଯୋଉ ଫାଙ୍କ ରହିଥାଏ ବା ଚଟାଣ ଯଦି ଫାଟିଥାଏ, ସେଇଠି ଯେତେବେଳେ ଟିଙ୍କ ଗରିକ ସବୁ ରହିଥାନ୍ତି, ଡାନ୍ସ ଅଣ୍ଡା ଦେଇଥାନ୍ତି, କିମ୍ବା ସାଇଡ୍ରେ ଯୋଉ ଗଛ ପତ୍ର ଅଛି ସେ ଗଛ ପତ୍ରରେ ଯଦି ପାଣି ଫାଣି ତଳେ ଯଦି ଜମୁଥାଏ, ତାହେଲେ ସେଭଳି ପରିବେଶରେ ମଶା ମାଛି ଡାନ୍ସ ଇତ୍ୟାଦିଙ୍କର ବଂଶ ବୃଦ୍ଧି ହୋଇଥାଏ, ଏବଂ ଏଗୁଡ଼ିକର ପ୍ରାଦୁର୍ଭାବ ବଢ଼ିବା ସହିତ ତାଙ୍କର ବିଭିନ୍ନ ପ୍ରକାରର ରକ୍ତରେ ବଢୁଥିବା ବିଭିନ୍ନ ଜୀବାଣୁ ଭୂତାଣୁ ଇତ୍ୟାଦି ଯୋଉଗୁଡ଼ିକ ବାହିତ ହୋଇଥାନ୍ତି, ଏଗୁଡ଼ିକର ଜନିତ ବିଭିନ୍ନ ରୋଗର ସମ୍ଭାବନା ମଧ୍ୟ ବହୁତ ଅଧିକ ରହିଥାଏ।
0: ତ ଏଇଟା ତ ଭଲ କଥାଟେ କହିଲେ ଯେ ଆପଣ ଯେତେବେଳେ ବି ଆମେ ଚାଷୀମାନେ ଯେତେବେଳେ ବି ରଖବା ଲାଗି ଚେଷ୍ଟା କରୁଛୁ, ଗୁହାଲ କି ଭଲ କରି ରଖବାର କଥା, ଆଉ ସଫା ସୁତରା ରଖବାର କଥା। ଆଉ ଗୋଟେ ଡାଁସ କଥା ଯେନ୍ଟା ଅଛି, ଆଉ ଟିଙ୍କ ଯେନ୍ଟା ଆମେ କହୁଛୁ, ଯେନ୍ଟାକି ଗୁହିରା ବୋଲି ଆମେ କହୁଛୁ ସମ୍ବଲପୁରୀ ଥିମ, ତ ସେଟା ନେଇ ହେବାର ଲାଗି ତ ଆପଣ ଗୁହାଲ କେ ସଫା କରବାର ଲାଗି କହିଲେ, ତ ଇ ଯେନ୍ ପରଜୀବୀ ରହିଲେ ଡାଁସ ଟିଙ୍କ ଆଉ ଯେନ୍ ମାଛି, ତ ଇମାନଙ୍କର ଦ୍ୱାରା ମୁଖ୍ୟତଃ କେନ୍ କେନ୍ ରୋଗ ହେସି, ତ ସେଟା ଟିକେ କହୁ।
1: ଆଜ୍ଞା, ସାଧାରଣତଃ ଡାଁସ ଟିଙ୍କ ମାଛି ଏମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ଜୀବାଣୁ ଏବଂ ଭୂତାଣୁ ଜନିତ ରୋଗ ଗୁଡିକ ଆମ ଶରୀରରେ ବ୍ୟାପିଥାଏ, ଏବଂ ଯୋଉ ଆପଣ କହିଲେ ଟିଙ୍କ ଯୋଉ କହିଲେ ଟିଙ୍କ ଯୋଗୁଁ ବିଭିନ୍ନ ପ୍ରକାରର ଆମର ମେଞ୍ଜ ଜନିତ ରୋଗ, ଟିଙ୍କ ଯେତେବେଳେ ବସିଥାଏ ସେମାନେ କଣ କରିଥାନ୍ତି, ସାଧାରଣତଃ ଶୋଷିକି ସେମାନେ ରହିଥାନ୍ତି, ତ ଶରୀର ଦୁର୍ବଳ ହୋଇଯାଇଥାଏ, ଏବଂ ଯୋଉ ଜାଗାରେ ସେମାନେ ଲାଗି ରହିଥାନ୍ତି ଡାଁସ ଗୁଡିକ ଯେଉଁ ଜାଗାରେ ଲାଗି ରହିଥାନ୍ତି ସେ ଜାଗାରେ ସେମାନେ ଚମଡା ଉଠାଇ ଦେଇଥାନ୍ତି, ଏବଂ ସେମାନେ ଗୋଟେ ଦୁଇଟି ଆକାରରେ ଲାଗି ରହିନଥାନ୍ତି, ସେମାନେ ସାଧାରଣତଃ ସହ ସହ ସଂଖ୍ୟାରେ ଶରୀରରେ ଲାଗି ରହିଥାନ୍ତି, ଯାହାଫଳରେ ଖାଇବାର ସିଂହଭାଗ ସେମାନେ ଖାଇଯାଇଥାନ୍ତି, ଯୋଉ ଗାଈ ବା ଯୋଉ ଯାହା ଧୀରେ ସେମାନେ ଲାଗି ରହିଥାନ୍ତି ଖାଇଯାଇଥାନ୍ତି। ଏବଂ ମେଞ୍ଜର ମଧ୍ୟ ବିଭିନ୍ନ ପ୍ରକାର ଭେଦ ଅଛି, ଯେମିତିକି ସାର୍କୋପ୍ଟିକ ହଉ, ସୋରୋପ୍ଟିକ ହଉ, କୋରିଓପ୍ଟିକ, ଏମିତି ବିଭିନ୍ନ ପ୍ରକାରର ପ୍ରକାର ଭେଦ ଅଛି। ସାଧାରଣତଃ ସେଥିପାଇଁ କି ଆମେ ସ୍କିନ୍ ସ୍କାର୍ପିଙ୍ଗକୁ ନେଇକି ଟେଷ୍ଟ କରିଥାଉ, ବା ଚମଡ଼ାର କିଛି ଅଂଶ ଆମେ ବ୍ଲେଡ୍ରେ ରାମ୍ପିକି ତାକୁ ନେଇକି ମାଇକ୍ରୋସ୍କୋପରେ ଦେଖିଥାଉ, ଯାହାଫଳରେ ଏଇଟା ଟିଙ୍କ ଜନିତ ରୋଗ କିମ୍ବା ମାଇଟ୍ ଜନିତ ରୋଗ କିମ୍ବା ଡାନ୍ସ ଜନିତ ରୋଗ ବୋଲି ଜଣାପଡ଼ିଥାଏ। ଏବଂ ୟାର ପ୍ରାଦୁର୍ଭାବ ଦୂର କରିବା ପାଇଁ କି ସାଧାରଣତଃ ବିଭିନ୍ନ ପ୍ରକାର ବଜାରରେ ସ୍ପ୍ରେ ଉପଲବ୍ଧ ହେଉଛି, ବିଭିନ୍ନ ପ୍ରକାର ଲୋସନ ଉପଲବ୍ଧ ହେଉଛି। ସାଧାରଣତଃ କୃମି ଜନିତ ରୋଗ ଅପେକ୍ଷା ଯୋଉ ବାହ୍ୟ ପରଜୀବୀ ରୋଗ ରହିଥାନ୍ତି ଏଗୁଡ଼ିକୁ କଣ୍ଟ୍ରୋଲ କରିବା ଟିକେ ଅଧିକ ଡିଫିକଲ୍ଟ ବା କଷ୍ଟକର ହୋଇଥାଏ, କାରଣ ଏମାନେ ବହୁତ ଜଲ୍ଦି ଜଲ୍ଦି ଏମାନଙ୍କର ପ୍ରକାର ମଧ୍ୟ ଚେଞ୍ଜ କରିଥାନ୍ତି, ଯେମିତି ଭୂତାଣୁ ଗୁଡ଼ିକ ପ୍ରକାର ଚେଞ୍ଜ କରିଥାନ୍ତି, ଯେଉଁଥିପାଇଁ କି ଆମର ବାର୍ଡ ଫ୍ଲୁର ମେଡିସିନ ବାହାରି ପାରେନି କିମ୍ବା ଆମର କୋରୋନାର ମେଡିସିନ ବାହାରିବାକୁ ଲେଟ୍ ହେଇଥିଲା, ସେଭଳି ଟିଙ୍କ ଗୁଡ଼ିକ ଯେମିତି ହେଇଥାଏ, ଟିଙ୍କ ଗୁଡ଼ିକର ମଧ୍ୟ ବହୁତ ମାତ୍ରାରେ ସେମାନଙ୍କର କଣ୍ଟ୍ରୋଲ କରିବା ଟିକେ ଡିଫିକଲ୍ଟ ହୋଇଥାଏ। କିନ୍ତୁ ବାରମ୍ବାର ଆମେ ଯଦି ଗୁହାଳ ସଫା ରଖୁଛେ ଏବଂ ତାଙ୍କର ବିଭିନ୍ନ ଔଷଧ ଦଉଛେ, ତାଙ୍କୁ ଲୋସନ ଆପ୍ଲାଏ କରୁଛେ, ଏବଂ ବିଭିନ୍ନ ପ୍ରକାର ଇକ୍ଟୋ ପାରାସାଇଟୋସାଇଡ ଯୋଉଟାକି ବାହ୍ୟ ପରଜୀବୀ ଜନକୁ ମାରିବା ପାଇଁ କି ଯୋଉଗୁଡ଼ିକ ରହିଥାଏ ସେଗୁଡ଼ିକ ଯଦି ଆମେ ଦଉଛେ,

0: ତାହେଲେ ନିଶ୍ଚିତ ଭାବରେ ଆମେ ତାଙ୍କୁ କଣ୍ଟ୍ରୋଲ କରିପାରିବା।
1: ଏଇଟା ତ ଭଲ କଥାଟେ କହିଲେ ଯେ ଆମର ଚାଷୀ ଭାଇ ମାନେ କେନ୍ଦା କରି ମାନେ ବାହ୍ୟ ପରଜୀବୀ ଯେନ୍ଟା ଅଛନ୍ ମାନେ ଗୁହିରା ଯେନ୍ଟା ଆସିଲେ ଉକୁଣି ଆସିଲେ ତ ଆଉ ମାଛି ଆସୁ ଆଉ ମଶା ତାଇମାନଙ୍କୁ ଆମେ କଣ୍ଟ୍ରୋଲ କରିପାରମା। ସେମାନଙ୍କୁ ଠିକ ହିସାବେ ଆମର ପଶୁମାନଙ୍କୁ ଯେନ୍ତା ନ ଲାଗବେ ସେ ହିସାବେ ଆମେ କରିପାରମା। ଆଉ ଗୋଟେ କହୁନ୍, ଆଜିକାଲି ଆମର ଦେଖବାରକେ ଯାଉଛନ୍ ଯେ ମାନେ ବହୁତ ଲୋକ କୁକୁର ପୋଷୁଛନ୍, ତ କୁକୁର ପୋଷିଲେ ଆମର ପୋଷା କୁକୁର ଯେନ୍ ମାନେ ବି ରଖୁଛନ୍, ଯେନ୍ ଆମର କେନ୍ କେନ୍ ସାବଧାନତା ଅବଲମ୍ବନ କରବେ?
0: ଯଦି ଆମେ ପୋଷା କୁକୁର ରଖୁଛେ, ରଖିବାଟା ବଡ କଥା ନୁହେଁ, ସାଧାରଣତଃ ତାର ଯତ୍ନ ନେବାଟା ବହୁତ ବଡ଼ କଥା। ଏବଂ ଆମେ ମାନେ ଲକ୍ଷ୍ୟ କରିବା, ଯଦି ଆମେ କୁକୁରଟା ଆଣୁଛେ ତାର ପେଡିଗ୍ରି, ଯୋଉ ଜାଗାରୁ ଆମେ ଆଣୁଛେ, ପ୍ରଥମରୁ ମୁଁ ସମସ୍ତଙ୍କୁ କୁହେ ତାର ପେଡିଗ୍ରି ଯେମିତି ମେଣ୍ଟେନ୍ ହେଇଥିବ, ବା ତାର ବାପା ମା ଯଦି ଭଲ ଆପଣ ଆଣୁଛନ୍ତି, ଯୋଉମାନେ ସାର୍ଟିଫାଏଡ୍ ରହୁଛନ୍ତି, ସେଇଭଳି ଜାଗାରୁ ଆପଣ ପୋଷା କୁକୁର ପ୍ରଥମତଃ ଆଣନ୍ତୁ। ତାଙ୍କୁ ଆଣିବା ପୂର୍ବରୁ ସେମାନେ କୃମି ଔଷଧ ଖାଇଛନ୍ତି କି ନାହିଁ, ଯଦି 15 ଦିନର କୁକୁର ରହୁଛି ତାହେଲେ 15 ଦିନର କୁକୁରକୁ ଆମେ ସାଧାରଣତଃ ଡିୱର୍ମିଂ ତାର 15 ଦିନରୁ ଷ୍ଟାର୍ଟ କରିଥାଉ, ତ କୃମି ଔଷଧ ଖାଇଛି କି ନାହିଁ। ଏବଂ ତାର 42 ଦିନ ହେଲେ ଆମେ ତାକୁ ପ୍ରଥମ ଭ୍ୟାକ୍ସିନେସନ ବା DHLPP ଯୋଉଟା କହୁଛେ ଆମେ, ଯୋଉଟାକି ଆମର 7ଟା ରୋଗର ସେ ଭ୍ୟାକ୍ସିନଟା ରହୁଛି, ଡିଷ୍ଟେମ୍ପର, ହେପାଟାଇଟିସ, ପାର୍ଭୋ ଇତ୍ୟାଦି ଭଳି ଜଘନ୍ୟ ଜଘନ୍ୟ ରୋଗମାନଙ୍କର ସେ ଭ୍ୟାକ୍ସିନଟା ରହୁଛି, ଯୋଉଟାକି ଆମର 42 ଦିନରେ ଦିଆଯାଇଥାଏ। ଆମେ ସେଇ ଭ୍ୟାକ୍ସିନଟା ଯୋଉମାନେ ରଖୁଛନ୍ତି ସେମାନଙ୍କୁ ଆଡଭାଇସ୍ କରୁଛୁ ଦେବା ପାଇଁ କି, ଯାହାର ବୁଷ୍ଟର ଡୋଜ୍ଟା ଆପଣ ପୁଣି 21 ଦିନ ପରେ ଦେବେ। ଏତଦ୍ ବ୍ୟାଦେ ଆପଣଙ୍କୁ 3 ମାସରେ କୁକୁରକୁ ARV ବା ଆଣ୍ଟି ର୍ୟାବିସ୍ ଭ୍ୟାକ୍ସିନ ଦେବା ବାଧ୍ୟତାମୂଳକ। ARV ବାଧ୍ୟତାମୂଳକ ଏଥିପାଇଁ କରାଯାଇଛି, କାରଣ ର୍ୟାବିସ୍ ଗୋଟେ ଅତ୍ୟଧିକ ମାରାତ୍ମକ ରୋଗ ଏବଂ ସବୁ କୁକୁରମାନଙ୍କୁ ARV ଦେବା ଉଚିତ। ଏହା ଛଡ଼ା ଯୋଉ ଆମେ କୃମି ବଟିକା ବା କୃମି ଔଷଧ ଦେବା, ସାଧାରଣତଃ ତାର ସିଡ୍ୟୁଲ୍ ମେଣ୍ଟେନ୍ କରିବା ଉଚିତ। ତାର ସିଡ୍ୟୁଲ୍ଟା ହେଲା, ଆପଣ 15 ଦିନରେ କୃମି ଔଷଧ ଦେବା ଷ୍ଟାର୍ଟ କରିବେ ଏବଂ 15 ଦିନକୁ ଥରେ ଲେଖେ ଆପଣ 3 ମାସ ଯାଏଁ ଔଷଧ ଦେବେ। ତାପରେ 3 ମାସରୁ 6 ମାସ ଯାଏଁ ଆପଣ ପ୍ରତି ମାସକର ମାସକ ବ୍ୟବଧାନରେ ଆପଣ କୃମି ଔଷଧ ଦେବେ ଏବଂ ଏହାପରେ ଆପଣ 3 ମାସରୁ 6 ମାସ ଯାଏଁ ପ୍ରତି 3 ମାସରେ ଥରେ ଦେବେ। ଏହାପରେ ତାର ଆଡଲ୍ଟହୁଡ୍ ବା ଯେତେଦିନ ପର୍ଯ୍ୟନ୍ତ କୁକୁର ବଞ୍ଚିଥିବ, ପ୍ରତି 6 ମାସକୁ ଥରେ ଲେଖେ ଆପଣ କୃମି ଔଷଧ ଦେଇପାରିବେ। ଏହା ଛଡ଼ା ପୋଷା କୁକୁରମାନଙ୍କର ଯୋଉ ରଖୁଛନ୍ତି, ତାଙ୍କର ବିଭିନ୍ନ ପ୍ରକାରର ଆକ୍ଟିଭିଟି ସହିତ ଆପଣ ପରିଚିତ ହୁଅନ୍ତୁ। ଯଦି କୌଣସି ପ୍ରକାରର ତାର ଯଦି ସିମ୍ପଟମ୍ସ ଦେଖାଦଉଛି ଆଉ ସବୁ ରୋଗର, ଯୋଉଗୁଡାକି ନର୍ମାଲ ଆପଣଙ୍କୁ ଲାଗୁନି, ଆପଣ ସାଙ୍ଗେ ସାଙ୍ଗେ ପଶୁ ଚିକିତ୍ସକଙ୍କ ସହିତ ପରାମର୍ଶ ମଧ୍ୟ କରିପାରିବେ।
1: ଏଟା ତ ଭଲ କଥାଟେ କହିଲେ ଯେ ଆମର କୁକୁରମାନେ ଯେନ୍ମାନେ ବି ରଖୁଛନ୍, ସେମାନଙ୍କୁ ଆଣ୍ଟି ରେବିସ୍ ଭ୍ୟାକ୍ସିନେସନ୍ ଦେବାଟା, ତାର ସାଙ୍ଗେ ସାଙ୍ଗେ କୃମି ଔଷଧ ଯେତେ ମାନେ ଇଣ୍ଟରଭାଲରେ ଆପଣ ଯେନ୍ କହିଲେ କେତେ ଦିନ ଭିତରେ ଦେବାଟା, ଏଟା ଆମର ଚାଷୀ ଭାଇମାନେ ଶୁଣିଥିବେ। ଯେନ୍ମାନେ ବି କୁକୁର ରଖୁଛନ୍ ସେମାନେ ବି ଶୁଣିଥିବେ, ସେହି ହିସାବରେ କରିବେ। ଆଉ ଚାଷୀମାନେ ଯେନ୍ମାନେ ବି ଗେଦାମୁର ରଖୁଛନ୍, ଛେଲମେଡ଼ି ରଖୁଛନ୍, ତ ସେମାନେ ତାର୍ପରେ କୁକୁରା ଚାଷୀ ବି ଯେନ୍ମାନେ ବି ଅଛନ୍, ତ ସେମାନେ ବାହ୍ୟ ପରଜୀବୀ ଯେନ୍ ରୋଗ ବା କଥା କହିଲେ ସେ ବାବଦରେ ତ ଜାଣିଥିବେ, ଆଉ ସେହି ହିସାବରେ ସେମାନେ ଯତ୍ନ ପାତନ କରିବେ। ଶେଷକେ ଆପଣ ଆମର ପଶୁପାଳକ ଯେନ୍ମାନେ ଅଛନ୍ ବା କୃମି ନିରାକରଣ ଲାଗି ପରଜୀବୀ ଜନିତ ଯେନ୍ ରୋଗ ନାଇଁ ହେବାର ଲାଗି କେନ୍ କେନ୍ ସତର୍କତା ଅବଲମ୍ବନ କରିବେ, ଆଉ ଚାଷୀମାନଙ୍କୁ କେନ୍ ପରାମର୍ଶ ଦେବେ ଟିକେ କହୁନ୍।
0: ଆଜ୍ଞା, ସବୁବେଳେ ଏହା କହିବାକୁ ଚାହିଁବି, ଚିକିତ୍ସା ଅପେକ୍ଷା ଆପଣ ନିରାକରଣ ଉପରେ ଅଧିକ ଧ୍ୟାନ ଦିଅନ୍ତୁ। ଗୋଟେ ରୋଗଟେ ହେଇସାରିକି ଆପଣ ତାର ଚିକିତ୍ସା ଉପରେ କନ୍ସନ୍ଟ୍ରେଟ୍ କରିବେ, ସେତେବେଳକୁ ଆପଣଙ୍କର କ୍ଷତି ହେଇସାରିଥିବ, କାରଣ ଆମେ ଗାଈ ଗୋରୁ ରଖୁଛେ କ୍ଷୀର ଟିକେ ପାଇବା ପାଇଁ କି। ତ ଯଦି ଆମର ସେଇ ଉଦ୍ଦେଶ୍ୟ ସାଧନ ହେଇପାରୁନି, କିମ୍ବା ଆମକୁ ଯଦି ଦୁଗ୍ଧ କିମ୍ବା ଅଣ୍ଡା ଯଦି ମିଳିପାରୁନି, ଯଦି କ୍ଷତି ହେଉଛି, ତାହେଲେ ଗୋଟେ ପଶୁ ଭାଇଙ୍କୁ ବହୁତ କ୍ଷତିର ସାମ୍ନା ହେବାକୁ ପଡୁଛି। ସେଥିପାଇଁ ସବୁବେଳେ ଆମେ ନିରାକରଣ ଉପରେ ଆମେ ଫୋକସ୍ କରିବା। ସେଥିପାଇଁ କି ପ୍ରଥମତଃ ସମସ୍ତଙ୍କୁ କହିବି, ଆପଣ ପରିବେଶ ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ, ସେମାନଙ୍କୁ କୃମି ବଟିକା ନିୟମିତ ବ୍ୟବଧାନରେ ଦିଅନ୍ତୁ, 3 ମାସକୁ ଥରେ ଲେଖେ ଗୋବର ପରୀକ୍ଷା କରେଇ ନିଅନ୍ତୁ, ବା କୁକୁର ଯଦି ରହୁଛି ତାର ମଳ ପରୀକ୍ଷା କରେଇ ନିଅନ୍ତୁ। ଏବଂ କୃମି ବଟିକା ଦେବା ପୂର୍ବରୁ ସବୁବେଳେ ଲିଭର ଯେମିତି ଖରାପ ନ ହେବ, ସେଥିପାଇଁ କି ଲିଭର ଟନିକ ଆମେ ଦେଉ, ଯାହାଫଳରେ କୃମି ବଟିକା ଗୁଡ଼ିକ ବଡିରେ ଅଧିକ ଭଲ ଭାବରେ କାମ କରିବ, ତ ସେଥିପାଇଁ ଲିଭର ଟନିକ ଦିଅନ୍ତୁ। ଏହା ଛଡ଼ା ଆପଣ ସରକାରଙ୍କ ତରଫରୁ ଯୋଉ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ପାଇଁ କି ଯୋଉ ଗାଡ଼ି ଯାଉଛି, ସେଥିରେ ମଧ୍ୟ ସ୍ଲୋଗାନ ରହୁଛି କି କୃମି ନାଶନ ସୁସ୍ଥ ଜୀବନ ଯାପନ, ଏବଂ ସେଥିରେ ମଧ୍ୟ ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର କୃମି ବଟିକା ବଣ୍ଟା ଯାଉଛି, ତାର ମଧ୍ୟ ଆପଣ ମାନେ ଲାଭ ନିଅନ୍ତୁ।
1: ଯାହା ହଉ, ଆମର ବୈଠକିକି ଆସିକରି ଏ ପରଜୀବୀ ଜନିତ ଯେନ୍ ରୋଗ ଗୁଡାକ ଆମର ଗାଏଦାମୁର ମାନଙ୍କୁ ଲାଗ୍ସି, ଛେଲମେଡ଼ି ମାନଙ୍କୁ ଲାଗ୍ସି, ତାର ସାଙ୍ଗେ କୁକୁଡ଼ା ଆଉ କୁକୁର ମାନଙ୍କୁ ବି ଲାଗୁଛେ, ସେ ବାବଦରେ ଏତେ ଜିନିଷ କହିଥିବା ଲାଗି ଆପଣଙ୍କୁ ଧନ୍ୟବାଦ। ଆଜ୍ଞା, ଜୁହାର।
0: ଆଜ୍ଞା, ନମସ୍କାର।
2: ଶୁଣିଲୁ ତ ବାବୁ?
3: ହଁ ନାନୀ, ଇଟା ବନେ କଥା ଜାନବାର୍କେ ପାଇଲି। ଇଟା ଇ ଇ ପରଜୀବୀ ମାନେ ସେ ଶରୀର ବାହାରେ ଶରୀର ଭିତରେ କେତେ ଜାଗାନୁ ଇଟା ଇଏ କରୁଛନ୍, ଯେ ଆମର ସେ ମୁଇଁ କାଁ ବୋଲିକିରି ହଦରୁଥିଲି ଜିନ୍ ଜଙ୍ଗିନି ନାନୀ, ହେ ଗାଁମାନଙ୍କୁ ଧରିକିରି ଫେର୍ ସେ ଡାକ୍ତରଖାନାକେ ଯ ହେନ୍କେ ଆନ ହେ ଜିନିଷ ଲାଗି ହଦରୁଥିଲି। ଏତ୍କେ ତ ଜାଣିଲି ଇଟା, ସେ ଗୋବର ନେଇକିରି ପରୀକ୍ଷା କରିନେଲେ ବି କାମ ମନୁଛେ, ହେନ୍ତା କର୍ମି?
2: ହଏ, ହେନ୍ତା କଲେ ଠିକ୍ ହେବା।
3: ହଁ ପରେ,
2: ଆଉ ସମୟ ସମୟଥି ଯାଇକରି ପୁରା ସବୁ ଠିକ୍ ଭାବରେ ପରୀକ୍ଷା କରିକିନା ତାଙ୍କୁ ଉଷୁ କଷା ଦେଲେ ସେମାନଙ୍କର ଦିହି ପା ବି ଭଲ ରହିବା।
3: ହଁ ପରେ ଯେ ନାନୀ ତମର ମନଟା ମୁଇଁ ଜାଣିଲି ନ ଯେ ତମର ଚେହେରା ଦେଖିକିରି ଲାଗୁଛେ ତ ଏଇଟା ଗୀତ ଟିକେ ଶୁନମା ବୋଲୁଛ ତ।
2: ହଁ
3: ବୋଲେ ଯେଉଁ ଏଇଟା ଗୋଟେ ଭଲ ଗୀତଟେ ଆଣିଛେ ତମର ଲାଗି ଏଇଟା।

0: ରଥଯାତ୍ରା ଥିଲା କି ନାଇଁ
1: ହଏ ହଏ
0: ବୋଲେ ହେଥିଲାଗି ଜଗନ୍ନାଥ ମହାପୁରୁ ଗୋଟେ ଭଜନଟେ ଶୁନ୍ମା କାଁ ବୋଲୁଥିଲି ଆଉ।
1: ହଁ, ବହୁତ ବଢ଼ିଆ ଲାଗ୍ଲା। ହେଲେ ଆଜ ତ ସମୟ ହେଇଗଲାନ, ଦେଖ୍ମା ଟିକେ ସୋମିଆକେ ବି,
0: ହଁ
1: ଘରକେ
0: ପରେ
1: ଯାଉଁ।
0: ହଁ, ଯେଉଁ କାମ ତା ବି ଅଛେ, ତମେ ବି କରବ, ଆମେ ବି ଯିମା ଆଉ
1: ହଉ,
0: ଯେଉଁ
1: ଠିକ୍ ଅଛେ। ହଁ।

0: ଶୁଣିଲେ କୃଷି ସଂସାର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ଏଥର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଇଁ ଅତୀଶ କୁମାର ଶତପଥୀ। ଶ୍ରଦ୍ଧାବାଲି ପହଞ୍ଚିଲା ତାଳଧ୍ୱଜ ଦର୍ପଦଳନ ଆରୁ ନନ୍ଦୀଘୋଷ ରଥ। ଆଜି ରଥ ଉପରେ ପୂର୍ଣ୍ଣାଙ୍ଗ ଦର୍ଶନ ଦେଉଛନ୍ ମହାପ୍ରଭୁମାନେ ଆବାକ୍ୟାଲ ଅନୁଷ୍ଠିତ ହେବା ଆଡ଼ପ ବିଜେ ନୀତି। ଦେଶର ପହିଲା ହାଇଡ୍ରୋଜେନ୍ ଚାଲିତ ଟ୍ରେନ୍ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ଓଡ଼ିଶାର 60 ଅମୃତ ଭାରତ ଷ୍ଟେସନ୍ର କଲେ ଉଦ୍ଘାଟନ। ବିଶ୍ୱତି ନ୍ୟାୟ ଉତ୍ତରଦାୟିତ୍ୱ ଆରୁ ମାନବାଧିକାର ପ୍ରସାରର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ନ୍ୟାୟ ଦିବସ। ଚଲତି ଶିକ୍ଷା ବଛର ଲାଗି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟମାନଙ୍କେ ଆଜି ଶେଷ ହେଲା ପହିଲା ଖେପ୍ ନାଁ ଲେଖା। ଇ ଖେପ୍ ଥି 382,835 ଜଣ ଛାତ୍ରଛାତ୍ରୀ ଲେଖାଲେ ନାଁ ଏବଂ 23 ତାରିଖ ନାଁ ଲେଖା ଲାଗି ବାହାରିବା 2 ନମ୍ବର ମେଧା ତାଲିକା। ଏସ୍ଏସ୍ଜିମାନଙ୍କ ତରଫରୁ ପରିଚାଳିତ କୃଷି ଉଦ୍ୟୋଗକେ ଅତକା ବରକସ କରବାର ଉଦ୍ଦେ ସ୍ୱାକ୍ଷରିତ ହେଲା ବୁଝାମଣା ପତ୍ର। ଭିନ୍ ଭିନ୍ ଜିଲ୍ଲାର ଗୁର୍ଦୁଟେ କୃଷି ଆଧାରିତ ପ୍ରକଳ୍ପ ଉପରେ କରାଯିବା କାମ। ସଂସଦର ମୌସୁମୀ ଅଧିବେଶନ ଆଘନୁ ଏବେ ରବିବାର ଅନୁଷ୍ଠିତ ହେବା ସବୁ ରାଜନୈତିକ ଦଳର ନେତାମାନଙ୍କର ବୈଠକ। ବୌଦ୍ଧ ଜିଲ୍ଲାର ପାତାଳିସି କ୍ଷେତ୍ର ନାୟକପଡ଼ା ଗୁମ୍ଫାଠାରେ ତୃତୀୟା ଦିବସ ଅବସରରେ ଅନୁଷ୍ଠିତ ହେଲା ବାସୀ ରଥଯାତ୍ରା। ସମ୍ବଲପୁର ମହାନଗର ନିଗମ ଇଲାକାର ବୟଡ଼ ଆର୍ ଜଲବନ୍ଦୀ ସମସ୍ୟାର ମୁକାବିଲା ଦିଗେ ହେଇଛି ଅନ୍ତର୍ବିଭାଗୀୟ ସମନ୍ୱୟର ଗୋଟିଏ ଜରୁରୀ ବୈଠକ, ଅଧ୍ୟକ୍ଷତା କଲେ ଜିଲ୍ଲାପାଳ। ନୂଆପଡ଼ା ଜିଲ୍ଲାର ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ମିଶନ ନିର୍ଦ୍ଦେଶକ କଲେ ଭିନ୍ ଭିନ୍ କାମକାଜର ସମୀକ୍ଷା। ଭାରତ 2030 ମସିହା ଥି ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ କରବାରଟା ସ୍ଥିର ହୋଇଛେ ଆର୍ ଆମେ 2036 ମସିହା ଥି ଭାରତନ ହେବାର୍କେ ଥିବା ଅଲମ୍ପିକ୍ ଲାଗି ପୁରା ତୟାର ଅଛୁ କହିଲେ ବିଭାଗୀୟ ମନ୍ତ୍ରୀ। ଆଜି ବେଲବୁଡ଼ାର 6 ବଜେ ତ ହୀରାକୁଦ ଜଲଭଣ୍ଡାର ଥି 609.75 ଫୁଟ ରହିଛେ ପାନ ସ୍ତର। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଉ ତାକେ ଲାଗିକରି ଥିବାର ଉତ୍ତର ଓଡ଼ିଶାର ପଶ୍ଚିମବଙ୍ଗ ସମୁଦ୍ର ଖଣିନ ସକ୍ରିୟ ଥିବାର ଲଘୁଚାପ ବଲେ ରାଜ୍ୟର ଭିନ୍ ଭିନ୍ ଜାଗାନ ଲାଗି ରହିଛି ବର୍ଷା। ଏଚ୍ନିର ମୁଖ୍ୟ ଖବର ଏଣୁ ଶେଷ ହେଲା। ଇତାର ଉତ୍ତରର ମୁଖ୍ୟ ଖବର ଶୁଣିପାରବେ ରାତିର 11:05।
0: ଶୁଣିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଆକାଶବାଣୀ ସମ୍ବଲପୁର। ଶୁଣନ୍ତୁ ସମ୍ବଲପୁରୀ ଗୀତ। ଆଜିର କଣ୍ଠଶିଳ୍ପୀ ହେଲେ ପ୍ରଭାସିନୀ ରଥ ଏବଂ ଦିଲ୍ଲୀପ ବାଗ। ଗୀତ ରଚନା ରାମପ୍ରସାଦ ପୁରୋହିତ। ପ୍ରଥମ ଗୀତଟି ଶୁଣନ୍ତୁ। କଣ୍ଠଶିଳ୍ପୀ ହେଲେ ଦିଲ୍ଲୀପ ବାଗ।

ଯାଉଥିଲେ ରସୁର ସାଲିରେ ମନ ଘେସି ଛନ ଛନ ମନ ଘେସି ଛନ ଛନ ଛନ ମନ କରେ ନା କେ ନା କଚନା ନା କେ ନା କଚନା ନା କେ ନା କଚନା କାନ କରନ ଭୁଲ କରନ ଭୁଲ ଏ ମତେ କଲାନ ଭାଇ ତୋର ଚକା ବେନି।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ। କଣ୍ଠଶିଳ୍ପୀ ହେଲେ ପ୍ରଭାସିନୀ ରଥ ଏବଂ ଦିଲୀପ ବାଗ।

ଏଇଠି ଶେଷ କରୁଛୁ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ କେତୋଟି ହିନ୍ଦୀ ଭକ୍ତିଗୀତ। ପ୍ରଥମ ଗୀତଟି ଶୁଣନ୍ତୁ, କଣ୍ଠଶିଳ୍ପୀ ହେଲେ ଅନିଲ ବାଉରା, ବିଶ୍ୱଜିତ ମହାପାତ୍ର। ଗୀତ ରଚନା ଅନିଲ ବାଉରା।

ଏଥର ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ପ୍ରିୟଙ୍କା ବାର୍ଭେ ଏବଂ ସୁଦୀପ ବେନର୍ଜୀ। ଗୀତ ରଚନା ବିକି ନାଗର।

ଏଇଠି ଶେଷ ହେଲା ହିନ୍ଦୀ ଭକ୍ତିଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ପଣ୍ଡିତ ସିଆର୍ ବ୍ୟାସଙ୍କ କଣ୍ଠରେ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତର ଖୁବ୍ ପ୍ରାଚୀନ, ଅତ୍ୟନ୍ତ ମଧୁର, ଶାନ୍ତ, ଗମ୍ଭୀର ଏବଂ ଭକ୍ତିପୂର୍ଣ୍ଣ ରାଗ ଲଲିତ।

ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ପଣ୍ଡିତ ସିଆର୍ ବ୍ୟାସଙ୍କ କଣ୍ଠରେ ଶୁଣିଲେ। ଶାସ୍ତ୍ରୀୟ ସଙ୍ଗୀତର ଖୁବ୍ ପ୍ରାଚୀନ, ଅତ୍ୟନ୍ତ ମଧୁର, ଶାନ୍ତ, ଗମ୍ଭୀର ଏବଂ ଭକ୍ତିପୂର୍ଣ୍ଣ ରାଗ ଲଲିତ।

କାର୍ଯ୍ୟକ୍ରମ ଶୁଣୁଛନ୍ତି, କରୁଛୁ ନାଟକ ପୁରୁଷୋତ୍ତମ ଦେବ, ମୂଳମଞ୍ଚ ନାଟକ ଗୋଦାବରୀଶ ମିଶ୍ର, ବେତା ରୂପାନ୍ତର ଓ ପରିଚାଳନା ମନୋରଞ୍ଜନ ଦାସ।

0: ଓଡ଼ିଶାରେ ଯେ ଅନ୍ତର୍ବିବାଦ ଚାଲିଥିଲା, ଦଶ ପନ୍ଦର ଦିନ ଖୁବ୍ ଗୋଳମାଳ ଲାଗିଥିଲା ନା ସୁମନ୍ତ? ଏବେ ଅନେକ ଦିନ ହେଲା ସେସବୁ ତ କିଛି ନାହିଁ, ଯୁଦ୍ଧ ତାହେଲେ ଶେଷ ହୋଇଛି ସୁମନ୍ତ?
1: ହଁ ପିତା, ଶେଷ ହୋଇଅଛି। ବିକ୍ରମଦେବ ଓ ତାଙ୍କର ଭାଇମାନେ ପରାସ୍ତ ହୋଇ ବନ୍ଦୀ। ପୁରୁଷୋତ୍ତମ ଦେବ ବର୍ତ୍ତମାନ ବିଶାଳ ଓଡ଼ିଶା ଦେଶର ରାଜା। ସେ ଯେପରି ପ୍ରତାପଶାଳୀ ସେହିପରି ନ୍ୟାୟବାନ। ତାଙ୍କ ରାଜତ୍ୱରେ ଉତ୍କଳଭୂମି ନବୀନ ଗୌରବମାଳାରେ ଭୂଷିତ ହେବ ପିତା। ଓଡ଼ିଶାରେ ଯୁବକ ନରପତିଙ୍କ ପରି ଭାରତ ଭୂମିରେ କେତେ ଜଣ ଅଛନ୍ତି ବଡ଼ ଗୁଣବାନ?
0: କିନ୍ତୁ ଓଡ଼ିଶା ରାଜା ଆତ୍ମଗୌରବ ଜାଣନ୍ତି ନାହିଁ ସୁମନ୍ତ। ରଥଯାତ୍ରା ସମୟରେ ଚଣ୍ଡାଳପୁରୀ ଶ୍ରୀକ୍ଷେତ୍ର ରାଜମାର୍ଗ ମାର୍ଜନା କରନ୍ତି, ଏଇଟା କିନ୍ତୁ ବଡ଼ ନୀଚତା। ସେ ଯାହା ହେଉ, ସୀମାନ୍ତ ପ୍ରଦେଶର ଯୁଦ୍ଧ ଯେତେବେଳେ ଶେଷ, ଆମ୍ଭେମାନେ ଏଠାରୁ ଶୀଘ୍ର ଯିବା ସୁମନ୍ତ।
2: ତୁମେ ଯିବା ପାଇଁ ସବୁ ପ୍ରସ୍ତୁତ କର ସୁମନ୍ତ। ମୁଁ ଯାଏ।

0: ଆଉ ସେନାପତିଙ୍କର ଯେ ଅଭିମତ, କଣ ସେନାପତି?
1: ସାମ୍ରାଜ୍ୟ ପକ୍ଷରେ କଣ ସେନାପତି, କ୍ଷତିର ସମ୍ଭାବନା ଅଛି?
2: ମହାରାଜଙ୍କ ସାମ୍ରାଜ୍ୟର କ୍ଷତି କରିବାର ଆଶଙ୍କା କୌଣସି ବ୍ୟକ୍ତି ଠାରୁ ବିଶେଷ ନାହିଁ ମହାରାଜ, କିନ୍ତୁ କାରାରୁ ମୁକ୍ତ ହେଲେ ସେମାନେ ବିଦ୍ରୋହ ଘଟାଇବେ, ଏହି ମାତ୍ର ସମ୍ଭବ।
1: ତେବେ ଆଜୀବନ କଣ ତେବେ ବନ୍ଦୀ କରି ରଖିବ ସେମାନଙ୍କୁ?
0: ରାଜ୍ୟର ସମୃଦ୍ଧି ପାଇଁ, ପ୍ରଜାଗଣଙ୍କର ସୌଭାଗ୍ୟ ନିମନ୍ତେ ରଖିବା ଅବିହିତ ନୁହେଁ ମହାରାଜ।
1: ଆଜୀବନ ବନ୍ଦୀ, କିନ୍ତୁ ମନ୍ତ୍ରୀ, ଏଥିରେ ସେମାନଙ୍କ ପ୍ରାଣରେ କି ଘୋର ଅଶାନ୍ତି ହେବ? ନାୟତ ସେମାନଙ୍କର ବିଶାଳ ସାମ୍ରାଜ୍ୟ ମୁଁ ବଳପୂର୍ବକ ଅଧିକାର କଲି, ସେଥିରେ ସେମାନେ ବର୍ତ୍ତମାନ ସୁଦ୍ଧା ନୀରବ। ସେମାନେ ଏବେ ଆମ୍ଭର ବନ୍ଦୀ। ବନ୍ଦୀ ପ୍ରତି ଉପଯୁକ୍ତ ବ୍ୟବହାର ହେଉଛି ବନ୍ଧନରୁ ମୁକ୍ତ। କଣ କହୁଛ ଅର୍ଜୁନ ସିଂହ?
3: ନିଶ୍ଚୟ ମହାରାଜ, ବନ୍ଧନରୁ ମୁକ୍ତି।
2: ମୁକ୍ତି ମହାରାଜ?
1: ଏ ବିଜୟ ତୁମ୍ଭର ସେନାପତି, ଆଉ ତୁମ୍ଭ ବୃଦ୍ଧ ବକ୍ସି ଅର୍ଜୁନ ସିଂହଙ୍କର। ବିକ୍ରମ, ନରସିଂହ, ଗୋପାଳ, କିଶୋର ଦେବ ସମସ୍ତେ ଆଜି ତୁମ୍ଭର ବନ୍ଦୀ। ଆଉ ମନ୍ତ୍ରୀ, ଏ ବିଶାଳ ରାଜ୍ୟର ଚାଳକ, ଆପଣ ଇଚ୍ଛା ହେଲେ ଅନୁମତି ଦିଅନ୍ତୁ, ସେମାନେ ବନ୍ଧନରୁ ମୁକ୍ତ ହେବେ।
0: ମହାରାଜାଙ୍କର ଆଦେଶ ହିଁ ଆମ୍ଭମାନଙ୍କର ଇଚ୍ଛା, ମୁକ୍ତ ହୁଅନ୍ତୁ ମହାରାଜ।
1: ହଁ, ସେମାନଙ୍କୁ ମୁକ୍ତି ଦିଅ, ସେମାନେ ଆଜିରେ ମୁକ୍ତ।

0: ବିବାହ ହେବାକୁ ପଦ୍ମାବତୀରେ ଯେ କାହିଁକି ଇଚ୍ଛା ନାହିଁ?
1: ଅନିଚ୍ଛାର କାରଣ କଣ ରାଣୀ?
0: ତା କିପରି ମୁଁ ଜାଣିବି? ନରମାୟା ନାରାୟଣଙ୍କୁ ଅଗୋଚର।
1: ଝିଅର ବିବାହ ହେବାକୁ ଇଚ୍ଛା ନାହିଁ ତାହା ତୁମେ ପୁଣି ଜାଣିବନି? କହୁଛ ତାର ଅନିଚ୍ଛା?
2: ନିର୍ବୋଧ, ପୂର୍ଣ୍ଣ ନିର୍ବୋଧ ରାଣୀ। ତା ନହେଲେ କି ଲୋକେ ବିବାହ ହେବାକୁ ନାରାଜ ହୁଅନ୍ତି?
0: ସେ ତ ସର୍ବଦା ପଢିବାରେ ବ୍ୟସ୍ତ।
2: ପଢିବାରେ ବ୍ୟସ୍ତ? ଏତେ ପଢିବାର ପ୍ରୟୋଜନ ବା କଣ?
0: ତା ମୁଁ ତାକୁ ମନା କରିନି। ତେବେ ଆଜିକାଲି ତାର ଟିକେ କିପରି ପରିବର୍ତ୍ତନ ଦେଖାଯାଉଛି।
2: ପରିବର୍ତ୍ତନ ପୁଣି କଣ?
0: ପରିବର୍ତ୍ତନ ଏହି ଯେ ସର୍ବଦା କିପରି ଚିନ୍ତିତ, ଉଆସ ଭିତରେ ପ୍ରାୟ ରହୁନାହିଁ, ସର୍ବଦା ଉଦ୍ୟାନ ମଝିରେ ବସି ଏକାକି କଣ ଭାବୁଛି, କେତେବେଳେ ଆ ଟିକେ ହସୁଛି, କେତେବେଳେ ଟିକେ ଗୀତ ଗାଉଛି, ଏହିପରି ପରିବର୍ତ୍ତନ।
2: ପାଗଳ, ଏଇ ତ ପାଗଳ। ବୁଝିଲ ରାଣୀ, ପାଗଳ ହେଇଯିବ କନ୍ୟା, ଶୀଘ୍ର ବିବାହର ପ୍ରୟୋଜନ। କନ୍ୟା ପାଗଳ, ଆଉ ତାର କାରଣ ତୁମେ ନିଜେ ରାଣୀ।
0: କାରଣ ମୁଁ? ପଦ୍ମ ତ ପାଗଳ ନୁହେଁ।
2: ହଁ ହଁ, ପାଗଳ, ଆଉ ତାର କାରଣ ତୁମେ, ଦେରୁକ୍ତି କରଣ।
0: ନା, ତା ନୁହେଁ, ପଦ୍ମ ମୋର ପାଗଳ। ମା ପଦ୍ମ,
2: ଯା, ଦେରୁକ୍ତି କର ନାହିଁ, କନ୍ୟାର ବିବାହ ହେବାକୁ ଇଚ୍ଛା ନାହିଁ, ଯା।
0: ଆଚ୍ଛା, ଯା। ପଦ୍ମ, ପଦ୍ମ।

0: ଚତୁର୍ଦ୍ଦିଗରେ କି ଉତ୍ସବ! କିନ୍ତୁ କଟକର କାରାଗୃହରେ ବନ୍ଦୀ ଆଜି ବିକ୍ରମ ଦେବ, ନରସିଂହ ଦେବ ଆଉ ରାମଚନ୍ଦ୍ର ଦେବ। ଗାଓ ବୈତାଳିକ ଗଣ, ଗାଓ ପୁରବାସୀ, ଗାଓ ସୈନିକ, ଆଶାର ଯେ ମଧୁର ତରଙ୍ଗ ଏ ହୃଦୟରେ ଖେଳୁଥିଲା ଆଜି ଶୁଷ୍କ। ଠିକ କହିଅଛ, ଜନମେ ଯାହା ବିହି କରମେ ଥିବ ଲିହି। ଓଃ, କି ପରାଜୟ, କି ଲଜ୍ଜା, କି ଅପମାନ!
1: ଯାହା କହ ନରସିଂହ, ଲଜ୍ଜା ହେଉ, ଅଖ୍ୟାତି ହେଉ, ଅପମାନ ହେଉ, ଆଉ ସମ୍ଭବ ନୁହେଁ।
2: ତା ସତ ଭାଇ, ଆଉ ସମ୍ଭବ ନୁହେଁ। ସୈନ୍ୟମାନେ ସମସ୍ତେ ନିହତ।
1: ଉପାୟ ନାହିଁ ନରସିଂହ, ଅଣୁମାତ୍ର ଉପାୟ ଥିଲେ ବିକ୍ରମ ଆଜି ପୁରୁଷୋତ୍ତମର ଦୟାର ପାତ୍ର ହୋଇନଥାନ୍ତା। ଉପାୟ ନାହିଁ,
2: ପଛରେ ଦଶ ଜଣ ସୈନିକ ଯେବେ ଛିଡ଼ା ହୋଇଥାନ୍ତେ, କାହାର ସାଧ୍ୟ ଥିଲା ନରସିଂହ ଆଉ ରାମଚନ୍ଦ୍ର ଦେବଙ୍କୁ ଏ କାରବାସରେ ଆଣି ରଖନ୍ତା। କପାଳହୀନ ବିଧାତା ବାମ ନରସିଂହ, ବିଧାତା ବାମ,
1: କପାଳହୀନ ନିଶ୍ଚୟ ବିଧାତା ବାମ।
0: ଏ ଦାସତ୍ୱ ଅସହ୍ୟ, କିନ୍ତୁ ନିରୁପାୟ। ଏ ଜୀବନ ବର୍ତ୍ତମାନ ମରୁଭୂମିର ଧୂଳିକଣା ଠାରୁ ହୀନ, ବୃଥା ଆଉ ବଞ୍ଚିବାର କିନ୍ତୁ ଉପାୟ ନାହିଁ ଯେ ନିଜ ଇଚ୍ଛା ଅନୁରୂପ ପ୍ରାଣରେ ଦୁର୍ବଳ ପରିଣାମ ଶେଷ କରିବି। ପିଣ୍ଡରେ ପ୍ରାଣ ଘିନି ରହିବାକୁ ହେବ, କିନ୍ତୁ ଥରେ ଯଦି ଏଥିରୁ ମୁକ୍ତି ହୁଅନ୍ତି, ଦେଖନ୍ତି ବର୍ତ୍ତମାନ ସୁଦ୍ଧା ରାଜଭକ୍ତ ପ୍ରଜା ଏ ଦେଶରେ ଅଛନ୍ତି କି ନାହିଁ। ବିଦ୍ରୋହର ଦାବାନଳରେ ଓଡ଼ିଶାର ବନ ପ୍ରାନ୍ତରେ ଥରେ ଭସ୍ମ କରି ଦେଖନ୍ତି ଦାସ ହେବାର ଉପଯୁକ୍ତ କିଏ, ନରସିଂହ ନା ପୁରୁଷୋତ୍ତମ। କିନ୍ତୁ ଉପାୟ ନାହିଁ। ଓଃ, କି କଷ୍ଟ, କି ଘୋର ଦାସତ୍ୱ! ଏଇ ଯେ ସେମାନେ ଆସୁଛନ୍ତି।
3: ବନ୍ଦୀ ଏଇମାନେ, ଅନ୍ୟ ସମସ୍ତେ କେଉଁଠାରେ ଅର୍ଜୁନ ସିଂ?
4: ସେମାନେ ଭୀଷ୍ମ କଟକରେ ବନ୍ଦୀ ହୋଇଛନ୍ତି ଦଶ ଜଣ, ତିନି ଜଣ କନକପଲ୍ଲୀରେ ଦୁଇଛନ୍ତି, ବର୍ତ୍ତମାନ ବନ୍ଦୀ ଏମାନେ ଷୋହଳ ଜଣ ମନ୍ତ୍ରୀ ମହାଶୟ।
3: ତେବେ ବର୍ତ୍ତମାନ ନିଷ୍କଣ୍ଟକ, ମହାରାଜ ବହୁଦିନ ରାଜଧାନୀରୁ ଅନୁପସ୍ଥିତ ହେଲେଣି, ରାଜ୍ୟଭାର ଦୀର୍ଘକାଳ ଏଇ ଦୁର୍ବର ଯୁଗ। ପ୍ରହରୀ, ବର୍ତ୍ତମାନ ଏ ବନ୍ଦୀମାନଙ୍କୁ କାରାବାସକୁ ଘେନି ଯାଅ, କିନ୍ତୁ ଦେଖ କାରାବାସରେ ରହି ଯେପରି କୌଣସି ଅସୁବିଧା ନୁହେଁ।
5: ବନ୍ଦୀ
3: ଆଚ୍ଛା ବକ୍ସି, ଏମାନେ କଣ ଚିରକାଳ ବନ୍ଦୀ ହିଁ ରହିବେ?
4: ଏ ପ୍ରଶ୍ନର ଉତ୍ତର ବକ୍ସି ଦେଇ ନ ପାରେ ମନ୍ତ୍ରୀ ମହାଶୟ। ସୈନିକ କାର୍ଯ୍ୟ ଯୁଦ୍ଧରେ ଶତ୍ରୁକୁ ପରାଜୟ କରିବା, ଶତ୍ରୁ ପ୍ରତି କି ବ୍ୟବହାର କରିବାକୁ ହବ, ସେ ରାଜା ଓ ରାଜମନ୍ତ୍ରୀଙ୍କର ବିଚାର ବିଷୟ।
3: ଇ ଯେ ମହାରାଜ ସେନାପତି,
6: ଏ ରାଜ୍ୟର ଗୁରୁଭାର ଆପଣ ବହନ।
3: ମହାରାଜାଙ୍କର ଅନୁପସ୍ଥିତିରେ ଯେକୌଣସି ପ୍ରକାର କାର୍ଯ୍ୟ ଚଳାଇ ଦେବା ମାତ୍ର ବର୍ତ୍ତମାନ ରାଜ୍ୟ ନିଷ୍କଣ୍ଟକ।
6: ହଁ, ନିଷ୍କଣ୍ଟକ। ମନ୍ତ୍ରୀ ମହାଶୟ, ଶତ୍ରୁମାନେ ସମସ୍ତେ ପରାଜିତ, କିନ୍ତୁ ଏ ବିଜୟ ସେନାପତି ଓ ତାଙ୍କର ବକ୍ସି ବୃଦ୍ଧ ଅର୍ଜୁନ ସିଂହଙ୍କର। ଏ ଦୁହିଁଙ୍କୁ ଦେଖିବା ଲାଗି ବହୁ ଲୋକ ପ୍ରାଙ୍ଗଣରେ ଅପେକ୍ଷା କରି ରହିଅଛନ୍ତି, ଆପଣ ଏମାନଙ୍କୁ ସଙ୍ଗରେ ନେଇ ସେମାନଙ୍କୁ ଦେଖାଇ ଆଣନ୍ତୁ।
3: ଆସ ବସନ୍ତ ବିରାଟ, ଅର୍ଜୁନ ସିଂହ ଓଡ଼ିଶାର ସୌଭାଗ୍ୟ ଗଗନରେ ସୂର୍ଯ୍ୟଚନ୍ଦ୍ର ଦୁଇ ଗୋଟି ତୁମ୍ଭେ। ଆସ
6: ମା ଉତ୍କଳ ଭୂମି, ଆଜି ନିଷ୍କଣ୍ଟକ। ଶତ୍ରୁ ଯେ କେବଳ ପରାଜିତ ତାହା ନୁହେଁ, ଏକା ବେଳକେ ନିରସ୍ତ୍ର। ମା ଉତ୍କଳ ଭୂମି ଏତେ ଦିନେ ନିଷ୍କଣ୍ଟକ, ପ୍ରତିଜ୍ଞା ଏତେ ଦିନେ ପୂର୍ଣ୍ଣ ହୋଇଅଛି। ଏ ରାଜାର ନୁହେଁ, ପୁତ୍ରର କର୍ତ୍ତବ୍ୟ। ଜନ୍ମଭୂମି ଜନନୀର ସମାନ, ଜନ୍ମଭୂମି ଯେତେବେଳେ ବିପନ୍ନ, ପ୍ରତ୍ୟେକ ସନ୍ତାନର କର୍ତ୍ତବ୍ୟ ସେ ବିପଦ ଦୂର କରିବା, ଆଉ ମୁଁ ମାତୃଭୂମିକୁ ରକ୍ଷା କରିଅଛି। ପ୍ରଭୁ, ତୁମର ଏ ବିଶାଳ କରୁଣା, ଜୀବନରେ ବହୁବାର ତୁମ୍ଭର ଅପାର କୃପା ବର୍ଷଣ କରିଅଛ, ଆପଦରେ ବିପଦରେ ଉଦ୍ଧାର କରିଅଛ ଭଗବାନ। ସେଦିନ ଶ୍ରୀକ୍ଷେତ୍ରରେ ଅସୀମ ଆର୍ଣ୍ଣବର ଜଳତରଙ୍ଗ ମଧ୍ୟରେ ବୁଡ଼ି ଯାଉଥିଲି, କାହାର କରୁଣାମୟ କରଯୁଗଳ ଯେପରି ମୋତେ ଉପରକୁ ଟେକି ଆଣିଲା। କୃଷ୍ଣ ନଦୀ କୂଳରେ ଯୁଦ୍ଧଭୂମିରେ ଜୀବନର ଅନ୍ତିମ ନିଶ୍ୱାସ ଧାରା ବିସର୍ଜନ କରୁଥିଲି, କିଏ ଆସି ନୂତନ ପ୍ରାଣ ଢାଳି ଦେଇଗଲା। ଅପାର କରୁଣା ପ୍ରଭୁ, ଅପାର କରୁଣା, ତୁମର ଇଚ୍ଛା ପୂର୍ଣ୍ଣ ହେଉ।
7: ଦୂତ, ଏ ବାଞ୍ଛା ପୂର୍ଣ୍ଣ ହୋଇପାରିବ ନାହିଁ, ଏତେ ଆସ୍ପର୍ଦ୍ଧା ଉତ୍କଳ ଦୂତ।
8: ଆସ୍ପର୍ଦ୍ଧା କାହିଁକି ମହାରାଜ?
7: ଆସ୍ପର୍ଦ୍ଧା ଯେ କାଞ୍ଚି ରାଜ ଜମାର ପ୍ରତ୍ୟାଶ ହୋଇଅଛି।
8: ଏ କଣ ଆସ୍ପର୍ଦ୍ଧା ହେଲା?
7: ପୂର୍ଣ୍ଣ ଆସ୍ପର୍ଦ୍ଧା, ଏ ବାମନର ଚନ୍ଦ୍ରକୁ ହାତ ବଢାଇବା ପରି ସାମାନ୍ୟ ପିମ୍ପୁଡି ହୋଇ ଦୀପରୁଖାରେ ଚଢିବା ସମାନ। ଆସ୍ପର୍ଦ୍ଧା ନୁହେଁ ଦୂତ, ମୂର୍ଖତା ମାତ୍ର।
8: ଗଜପତିଙ୍କର ଏପରି ନିନ୍ଦା କରିବେ ନାହିଁ ମହାରାଜ।
7: ଦୂତ, ନିନ୍ଦା କିଛି ନୁହେଁ, ସତ୍ୟ, ନିରାଡ ସତ୍ୟ। ତା ହେବ ନାହିଁ ଦୂତ, ସେ କୁଳାଙ୍ଗର ହାତରେ ମୁଁ ମୋର କାଞ୍ଚି ରାଜ୍ୟର କାଞ୍ଚନ ଜେମା ପଦ୍ମାବତୀ କି ଦେବି ନାହିଁ।
8: ଭଲ କଥା, ମୁଁ ଦୂତ ଏହି ସମ୍ବାଦ ଯାଇ ଗଜପତିଙ୍କ ଶ୍ରୀଝାମରେ ଜଣାଇବି। ଦୁର୍ନାମ ଶୁଣିବା ଦୂତର କର୍ତ୍ତବ୍ୟ ନୁହେଁ ମହାରାଜ।
7: ଦୂତର ତ ବେଶ କର୍ତ୍ତବ୍ୟ ଜ୍ଞାନ ଅଛି। ଯାଅ ଯାଅ ଦୂତ, ତୋର ରାଜାକୁ କହିବୁ ମୋର ପଦ୍ମାବତୀ କି ବର ନ ମିଳିଲେ ଚିର କୁଆଁରୀ କରି ରଖିବି, ବରଞ୍ଚ ଚାଣ୍ଡାଳ ସଙ୍ଗରେ ବିବାହ କରାଇବି। ସେ ଭାତୃହନ୍ତା କ୍ଷତ୍ରିୟ ବୈରୀ ଚଣ୍ଡାଳ ବ୍ୟବସାୟୀ ବର୍ବର, ତାର ଅସ୍ପର୍ଦ୍ଧା ଦେଖି ମୁଁ ବର୍ତ୍ତମାନ ବିସ୍ମିତ। କାଞ୍ଚି ରାଜା କପିଳେନ୍ଦ୍ର ଦେବଙ୍କ ପୁତ୍ର ନୁହନ୍ତି ଦୂତ ଯେ ପୁରୁଷୋତ୍ତମ ଦ୍ୱାରରେ ଯାଇ ଭିକ୍ଷାର୍ଥୀ ହେବେ। ଯାଅ, ଶକ୍ତି ଅଛି ପରାକ୍ରମ ଅଛି କହିବୁ। ଏତେ ଯଦି ଲାଳସା ପଦ୍ମାବତୀକୁ ବିବାହ ହବାର ଯେବେ ଏତେ ପ୍ରବଳ ଅଭିଳାଷ କହିବୁ, ଯୁଦ୍ଧରେ ଜୟ କରି ପଦ୍ମାବତୀରୁ ଘେନି ଯାଉ। ପଦ୍ମାବତୀ ମୋର ଶାକ ତଣ୍ଡୁଳ ନୁହେଁ ଯେ ଯେଉଁ ପଥର ଭିକ୍ଷୁକ ଆସି ଭିକ୍ଷା କରିବୁ ତା ହସ୍ତରେ ଅର୍ପଣ କରିବି। ଯାଉ ଦୂତ, ତୋ ରାଜାକୁ ଯାଇ ଜଣାଅ।
8: ଜଣାଇବି ମହାରାଜ, ପ୍ରଭୁର ନିନ୍ଦା ଶୁଣି ଓଡ଼ିଆ ନୀରବରେ ଫେରେ ନାହିଁ, ତାର ପ୍ରତିରକ୍ତ ବିନ୍ଦୁ ପ୍ରଭୁଙ୍କ ପଦରେ ଉତ୍ସୃଷ୍ଟ। ମୁଁ ଦୂତ, ଦୂତର କର୍ମ ସମ୍ବାଦ ବହନ କରିବା, ଏ ଅସ୍ତ୍ରଧାରଣ ନୁହେଁ, ଅସ୍ତ୍ରଧାରଣ ଭାଣ ମାତ୍ର, ନୋହିଲେ ଏ ଜୀବନ ନେଇ ଫେରନ୍ତି ନାହିଁ ମହାରାଜ। ଦୂତ କର୍ତ୍ତବ୍ୟରେ ତ୍ରୁଟି ଘଟିବ, ଏ ଅସ୍ତ୍ର ଏହିଠାରେ ବିସର୍ଜନ କରିଗଲି। ଯଦି ଓଡ଼ିଆର ବାହୁରେ ଶକ୍ତି ଥାଏ ତେବେ ଆସି ଏଠାରୁ ସ୍ୱଦେଶକୁ ପୁନଃ ଆଣିବ।
7: ଦୂତ ସାମାନ୍ୟ ଦୂତ ହୋଇ ତୋର ମଧ୍ୟ ଏତେ ଆସ୍ପର୍ଦ୍ଧା ପ୍ରହରୀ
3: ମହାରାଜ।
7: ଦୂତକୁ ଏହି ମୁହୂର୍ତ୍ତରେ ବନ୍ଦୀ କର ପ୍ରହରୀ, ଏଡି ଆସ୍ପର୍ଦ୍ଧ।
8: ଆପତ୍ତି ନାହିଁ ମହାରାଜ, ପ୍ରଭୁର ଅପମାନ ସହି ନ ପାରିବା ଅପରାଧରେ ହତବା ବନ୍ଦୀ ହେବା ଓଡ଼ିଆର ଭୂଷଣ, କିଛି ଆପତ୍ତି ନାହିଁ ପ୍ରହରୀ, ଚାଲ।
5: ମହାରାଜ କ୍ଷମା କରିବେ, ଦୂତ ପ୍ରତି ଏ ବ୍ୟବହାର ଉଚିତ ହୋଇନାହିଁ।
7: ଉଚିତ ହୋଇନାହିଁ, ପ୍ରାଣଦଣ୍ଡ ଉଚିତ ହୋଇନାହିଁ। ଦୂତର ଏତେ ସାହସ, ରାଜପ୍ରାସାଦ ମଧ୍ୟରେ ରାଜାଙ୍କର ଅପମାନ କରିବ।
5: ତଥାପି ସେ ଦୂତ ମହାରାଜ
7: ହେଲା, ତା ମୁଁ ଜାଣେ
5: ମହାରାଜ। ସମ୍ଭବତଃ ଏହାର ପରିଣାମ ଭଲ ହେବ ନାହିଁ।
7: ପରିଣାମ ପରିଣାମ ନିମନ୍ତେ ମୋର ଭୃକ୍ଷେପ ନାହିଁ ମହାମନ୍ତ୍ରୀ।
5: ରାଣୀ ଯୁବରାଜ ପ୍ରଭୃତିଙ୍କ ଏ ବିବାହରେ ସମ୍ମତି ଥିଲା ମହାରାଜ, କରିଥିଲେ ହୋଇଥାନ୍ତି।
7: ଚୁପ ମହାମନ୍ତ୍ରୀ, ସେ ବିଚାର ତୁମ ହସ୍ତରେ ନାହିଁ କି ରାଣୀ ଆଉ ଯୁବରାଜଙ୍କ ହସ୍ତରେ ନାହିଁ।
5: କିନ୍ତୁ ଦୂତ ପ୍ରତି ଏ ବ୍ୟବହାର ଅସୁନ୍ଦର ଦିଶିବ।
7: ଅସୁନ୍ଦର କିଛି ନୁହେଁ, ଯାହା ହୋଇଛି ଠିକ ହୋଇଛି।
5: ନିନ୍ଦା ହେବ ମହାରାଜ?
7: ନିନ୍ଦା ଠିକ ହୋଇଛି ମନ୍ତ୍ରୀ, ଠିକ ହୋଇଛି, ନିନ୍ଦା କାହିଁକି।
5: ତଥାପି ମହାରାଜ, ଅନିଷ୍ଟର ଆଶଙ୍କା ପୂର୍ଣ୍ଣ, ବିପଦ ଘଟିପାରେ।
7: ତେବେ କଣ ସାମାନ୍ୟ ଦୂତତାଏ ଏତେ ଅପମାନ ଦେଇ ଚାଲିଯିବ?
5: ସାମାନ୍ୟ ଦୂତଟା ହେବା, ବନ୍ଦୀ କରି କି ଲାଭ?
7: ଲାଭ ଲାଭ ଅପମାନର ପ୍ରତିହିଂସା, ତେବେ ହୁଏତ ବିପଦ ଘଟିପାରେ।
5: ପ୍ରତିହିଂସା ମହାରାଜ ସାମାନ୍ୟ ଦୂତଠାରେ? ରାଜଚିତ ନୁହେଁ,
7: ରାଜଚିତ ନୁହେଁ,
5: ନୁହେଁ ମହାରାଜ,
7: ନୁହେଁ। ଏ କଥା ତୁମେ କହୁଛ ମହାମନ୍ତ୍ରୀ, ନୁହେଁ। ଆଚ୍ଛା ଦେଖିବ, ଦେଖିବ ଯୁଦ୍ଧ କ୍ଷେତ୍ରରେ ଏହାର ପ୍ରମାଣ ହେବ।

0: କେତେ ରାତି ହେବ କନକ
1: କେ ଜାଣି,
0: ଆଜି ତ ଅମାବସ୍ୟା, କାଲି କି ଜହ୍ନ,
2: କାଲି ପ୍ରତିପଦ ପଦ୍ମ,
0: ପରଦିନ ଦ୍ୱିତୀୟା, ଜଗନ୍ନାଥ ମହାପ୍ରଭୁଙ୍କ ଗୁଣ୍ଡିଚା ଯାତ୍ରା,
2: ପରଦିନକୁ ଟିକେ ବେଶୀ ହେଇ ଜହ୍ନ ପଡ଼ିବ।
0: ଦେଖିଲୁ କନକ, ଶୁକ୍ର ତାରା ଅସ୍ତ ହେଲାଣି, ଆହୁରି ମୋତେ ଦେଖି ଆସିବୁ, କାଳପୁରୁଷ ପୂର୍ବ ଦିଗରେ ଉଦୟ ହେଲାଣି କି ନା।
2: ଆଚ୍ଛା
0: କନକ, ଫେରିଲୁ?
2: ଆଜି ମେଘାଚ୍ଛନ୍ନ ପଦ୍ମ, ଝୁପୁ ଝୁପୁ ବର୍ଷା ହେଉଛି, କିଛି ଦେଖାଯାଉ ନାହିଁ, ବିଜୁଳି ମେଘ ଘଡ଼ଘଡ଼ି ମଧ୍ୟ ଭାରି ହେଉଛି।
0: ଆଜି କି 42 ଦିନ,
2: ସେ କଥା ବହୁତ ଭାବିଲୁ ପଦ୍ମ।
0: ଏ 42ଟି ଦିନ ମୋର 42 ଯୁଗ, କିପରି ଦିନ ରାତି କାଟୁଛି ମୁଁ ଜାଣିପାରୁ ନାହିଁ କନକ। ଆଉ କେତେ ଦିନ, କେତେ ଦିନ ତ ନୁହେଁ, ସେ ତ ଏକ ସୌଭାଗ୍ୟ, ନା ଏ ଯେ ଚିରକାଳ କନକ।
2: ବାପା ବଡ଼ ନିଷ୍ଠୁର।
3: ହଁ କନକ, ବାପା ଏକ ମହାଭ୍ରମ କରିଛନ୍ତି।
4: କଣ କହିଲୁ ସମନ୍ତ?
3: ଏମାନଙ୍କ ସଙ୍ଗେ ଗଳ୍ପ କରୁଛି ବାପା।
4: ସେ କଣ ତୋ ହାତରେ?
3: ଏଟା ଗୋଟାଏ ଚିତ୍ର।
4: ଗୋଟିଏ ଚିତ୍ର? ବାପା ଏକ ମହାଭ୍ରମ କରିଅଛନ୍ତି। ବାପାଙ୍କ ଭ୍ରମ ଦେଖିବା ସୁମନ୍ତ ତୋର କାର୍ଯ୍ୟ। ଆଉ କନକ କହିବ କାଞ୍ଚିର ମହାରାଜା ବଡ଼ ନିଷ୍ଠୁର, କାଞ୍ଚି ସାମ୍ରାଜ୍ୟରେ ରାଜସିଂହାସନ ବିରୁଦ୍ଧରେ ପ୍ରଥମ ଷଡ଼ଯନ୍ତ୍ର, ଏ ସମସ୍ତର ମୂଳରେ ଯାହାକୁ ନିରୀହ ସରଳା ବାଳିକା ବୋଲି ଏତେ ଦିନ ବିଚାରିଥିଲି, ଏଇ ଏଇ ପଦ୍ମାବତୀ। ପଦ୍ମାବତୀ ଛାଡ଼େ ସବୁ।
0: କଣ ବାପା?
4: କଣ
0: କୁହନ୍ତୁ ବାପା, ଛାଡ଼ିବି
4: ଏହି ପାଗଳାମୀ?
0: ପାଗଳାମୀ ତ ମୋର କିଛି ନାହିଁ ବାପା।
4: ପାଗଳାମୀ ନୁହେଁ, ଏହା ପିତା ସାଙ୍ଗରେ କନ୍ୟାର ଘୋର ଶତ୍ରୁତା।
0: ତା କହିବେ ନାହିଁ ପିତା।
4: ଶତ୍ରୁତା ନୁହେଁ କନ୍ୟା, ଯେଉଁ ବର୍ବରର ଦୂତ ଆସି ସେଦିନ ରାଜସଭା ମଧ୍ୟରେ ଏତେ ଅପମାନ ଦେଇଗଲା, ବନ୍ଦୀ କରିଥାନ୍ତି, ଅପମାନ ଦେବାର ପ୍ରତିଶୋଧ ନେଇଥାନ୍ତି। ମନ୍ତ୍ରୀ କହିଲେ ସୁନ୍ଦର ନୁହେଁ ବୋଲି ଛାଡ଼ିଦେଲି, ସେଇ କା ପୁରୁଷର ମୂର୍ତ୍ତି ମୋର ଉଆସରେ ରଖାହେବ, ତା ପୁଣି ମୋର କନ୍ୟା ଦ୍ୱାରା।
2: ତୁ ନିହନ୍ତୁ ବାପା, ପଦ୍ମର ଦୁଃଖ ଉପରେ ପୁଣି ଦୁଃଖ ହେବ, ତାକୁ କିଛି କହିବେ ନାହିଁ। ଯା ପଦ୍ମ, ତୁ ମାଙ୍କ ପାଖକୁ ଯା।
4: ଚୁପ ବାଳିକା, ମୁଁ ସମସ୍ତ କଥାବାର୍ତ୍ତା ଶୁଣିଅଛି। ଅସହ୍ୟ ଅସହ୍ୟ, ଶତ୍ରୁର ଅପମାନ ଉପରେ ପୁଣି କନ୍ୟାରେ ଦାରୁଣ ପଦାଘାତ। ଦେଖ ଦେଖ ନିର୍ବୋଧ ବାଳିକା, ତୋର ବହୁତ ଅନ୍ୟାୟ ଗତ କେତେ ଦିନ ଦେଖିଛି, ଯାହା ଶୁଣିଅଛି ଅସହ୍ୟ ଏଇ ସର୍ବଶେଷ। ଏପରି ସର୍ପ ମୋ ରାଜପ୍ରାସାଦର କୁସୁମ ବନ ମଧ୍ୟରେ ରଖିବାକୁ ମୋର ମୋଟେ ଇଚ୍ଛା ନାହିଁ। ଏହି ମୁହୂର୍ତ୍ତରେ ଦୁର୍ଭ ଦୁର୍ଭ ବାଳିକା।
0: କୁଆଡେ ଯିବି ପିତା?
4: ଯେଉଁଠାକୁ ଇଚ୍ଛା, କିନ୍ତୁ ଏ ଉଆସ ମଧ୍ୟରେ ଆଉ ନୁହେଁ। ଯା ବାଳିକା, ଚାଲି ଯା।
0: ଯାଉଛି ପିତା, ବିଦାୟ ଦିଅନ୍ତୁ।
4: ଯା ଏଇ ମୁହୂର୍ତ୍ତରେ, ଶତ୍ରୁର ପୁଣି ଭକ୍ତି, ଯା।
0: ଯାଉଛି ମୁଁ।
3: ପଦ୍ମର ଦୋଷ ପିତା, ସେ ପୁରୁଷୋତ୍ତମ ଦେବଙ୍କ ଚିତ୍ର ଉଆସରେ ରଖିଥିଲା, ମୁଁ ସେଥିରେ ପ୍ରଶ୍ରୟ ଦେଇଅଛି, ମୋତେ ମଧ୍ୟ ତା ସାଙ୍ଗରେ ବିଦାୟ ଦିଅନ୍ତୁ ବାପା।
4: ମୂର୍ଖ, ବିବେଚନା କରି କାର୍ଯ୍ୟ କର।
3: ନା, ବିଦାୟ ଦିଅନ୍ତୁ ବାପା।
4: ଓ ମୋତେ ଭୟ ଦେଖାଉଛୁ ସୁମନ୍ତ, ଗଲେ ଯେପରି କାଞ୍ଚି ରାଜ୍ୟ ତୋ ସାଙ୍ଗରେ ଗୋଳାଇଯିବ।
3: କାଞ୍ଚି ରାଜ୍ୟର ଗୋଟିଏ ଛୋଟ ମାଛି ସୁଦ୍ଧା ମୋ ପଛରେ ଯିବାର ମୁଁ ପ୍ରତ୍ୟାଶା ରଖିନାହିଁ ବାପା, ବିଦାୟ ଦିଅନ୍ତୁ।
4: ଯା ନିର୍ବୋଧ ବାଳକ, ମନେ କରିଥିଲି କନ୍ୟା ଏକା, ପୁତ୍ର ମଧ୍ୟ ସେଇ ବହ୍ନିରେ, ଯାଅ।

0: ଠିକ୍ ଦୂତ କାଞ୍ଚି ରାଜା ଏଇ କଥା କହିଅଛନ୍ତି।
1: ହଁ ମଣିମା କହିଛନ୍ତି, ଓଡ଼ିଶାର ମହାରାଜା ଯଦି ଶକ୍ତି ଅଛି ଯୁଦ୍ଧ କରିବାକୁ ଆସନ୍ତୁ।
0: ଯୁଦ୍ଧର ନିମନ୍ତ୍ରଣ ପାଇ ଯୁଦ୍ଧ ଭୂମିକୁ ନଗଲେ ସେ ଏକ କଳଙ୍କ ନୁହେଁ ମନ୍ତ୍ରୀ?
2: ନିଶ୍ଚୟ ମହାରାଜ,
0: କିନ୍ତୁ ଏ ଯୁଦ୍ଧ ଯେପରି କରିବାର ନୁହେଁ ତେବେ କରିବାକୁ ହେବ। ଆୟୋଜନ କର ସେନାପତି, ସୈନ୍ୟ ସଜ୍ଜିତ କର, ଯାଅ ପ୍ରସ୍ତୁତ ହୁଅ।
3: ଯୁଦ୍ଧ, ଅବଶେଷରେ ଯୁଦ୍ଧ, କି ପରିଣାମ ଏ ଯୁଦ୍ଧର? ଯୁଦ୍ଧର ଆହ୍ୱାନ ପଠାଇ ମୁଁ ବଡ଼ ଭ୍ରମ କରିଅଛି କାଞ୍ଚି ରାଜା। ନା, ଏ ଭ୍ରମ ତୁମ୍ଭର ନୁହେଁ, ଭ୍ରମ ପ୍ରଥମରେ ମୋର। ଉତ୍କଳର ସମ୍ମାନ ରକ୍ଷା ନିମନ୍ତେ ଏ ଯୁଦ୍ଧ କରିବାକୁ ହେଲା। ଏ ଉତ୍କଳ କାଞ୍ଚି ମଧ୍ୟରେ ଯୁଦ୍ଧ ନୁହେଁ, ଏ ପୁରୁଷୋତ୍ତମ ପଦ୍ମାବତୀଙ୍କର ଯୁଦ୍ଧ। ଏ ସମରଭୂମିର ଏକ ପାର୍ଶ୍ୱରେ ପଦ୍ମାବତୀ, ଅପର ପାର୍ଶ୍ୱରେ ପୁରୁଷୋତ୍ତମ ମୁଁ। ଏ ସମ୍ମାନ ରକ୍ଷାର ଯୁଦ୍ଧ ନୁହେଁ, ପ୍ରୀତିବନ୍ଧନର ଭିଡ଼ାଭିଡ଼ି। ପଦ୍ମାବତୀ, ଅବଶେଷରେ ଯୁଦ୍ଧ, ଯୁଦ୍ଧ ବର୍ତ୍ତମାନ ତାଙ୍କରି ସାଙ୍ଗରେ, ଯେ ମରଣ ବେଳେ ଏ ମୁଖରେ ଜଳଦାନ କରି ପ୍ରାଣ ରକ୍ଷା କରିଥିଲେ, ଯାହାଙ୍କୁ ନିମିଷ ମାତ୍ର ଦେଖିଲେ କହନ୍ତି, ଦେବୀ ଏ ଜୀବନ ତୁମ୍ଭର, ଯାହାର ଚରଣ ତଳେ ଏ ହୃଦୟ ଢାଳି ଦେଇଅଛି, ତାଙ୍କରି ସମ୍ମୁଖରେ ପୁଣି ଏ ପାଷାଣ ବକ୍ଷ ବିସ୍ତାର କରିଦେବି, କି ପରିଣାମ ଏ ଯୁଦ୍ଧର, କି ପରିଣାମ ଶେଷରେ?
4: କି ଯନ୍ତ୍ରଣା, ମୁଁ ସମସ୍ତ କାଞ୍ଚି ରାଜ୍ୟର ରାଜରାଜେଶ୍ୱର ହୋଇ ରାଜପ୍ରାସାଦରେ ରହି ସୁଦ୍ଧା ଆଜି ଭିକ୍ଷୁକ, ନାନା ତାଠାରୁ ଆହୁରି ହୀନ। ପ୍ରାଣର କନ୍ୟା ପଦ୍ମାବତୀ ଆଜି କେଉଁ ଅରଣ୍ୟରେ ବନ ଫଳମୂଳ ଖାଇ ବନ୍ୟ ଜନ୍ତୁ ପରି ବୁଲୁଥିବ? ପ୍ରାଣାଧିକ ପୁତ୍ର ସୁମନ୍ତ ଦିନେ ସ୍ନେହରେ କଥା ପଦି କହିନାହିଁ, ଏ ସିଂହାସନକୁ ଭୃକ୍ଷେପ କଲା ନାହିଁ। ମୋର ଫର୍ଛନା ସମକ୍ଷରେ ସିଂହ ସଦୃଶ ଉଦାର ପଦବିକ୍ଷେପରେ ଚାଲିଗଲା, ଭୃକ୍ଷେପ କଲା ନାହିଁ। ସୁମନ୍ତ କୋଉଠି ଥିବ, କଣ କରୁଥିବ? ବୀରପୁତ୍ର ମୋର କାଞ୍ଚି ରାଜ୍ୟର ଗୌରବ, ଆଜି କେଉଁ ବଲସ୍ତରେ? ପ୍ରିୟତମ ପୁତ୍ର ସୁମନ୍ତ ମୋର, ଫେରିଆସ ପଦ୍ମ, ଫେରିଆସ ମା କନକ, ତୁ ମଧ୍ୟ ଫେରିଆ ମା।
5: ମହାରାଜ, ଓଡ଼ିଶାର ରାଜା ପୁରୁଷୋତ୍ତମ ଦେବ ଗଡ଼ ନିକଟରେ ଆସି ଯୁଦ୍ଧ କରିବେ, ସୈନ୍ୟ ସାମନ୍ତ ଅକଳନ୍ତି।
4: ହଁ ପ୍ରହରୀ, ଯୁଦ୍ଧ ହେଉ ପ୍ରହରୀ, କିଛି ଭୟ ନାହିଁ।
5: ବଡ଼ ନିକଟରେ ଶତ୍ରୁ,
4: ସେ ତୋର କଳ୍ପନାର ଅତୀତ ପ୍ରହରୀ, ଅତି ନିକଟରେ ଶତ୍ରୁ। ଜୀବନର ପ୍ରତ୍ୟେକ ଧମନୀରେ ପ୍ରତିତନ୍ତ୍ରୀ ଭେଦ କରି ଶତ୍ରୁ, ଏ ଯୁଦ୍ଧରେ ମୁଁ ଯେ ପରାସ୍ତ, ଆଉ କି ଯୁଦ୍ଧ?
5: ନଗରବାସୀ ବଡ଼ ଶଙ୍କିତ ମହାରାଜ।
4: ଆଚ୍ଛା,
5: ଯୁଦ୍ଧକୁ ପ୍ରସ୍ତୁତ ହେବାକୁ ହେବ।
4: ପ୍ରସ୍ତୁତ ପ୍ରହରୀ, ସବୁ ପ୍ରସ୍ତୁତ, କାହିଁ କେଉଁ ବାଟେ ଯାଏ, ମୁଁ ଯୁଦ୍ଧକୁ ଯାଏ।
5: ମହାରାଜାଙ୍କର ଏ କି ପରିବର୍ତ୍ତନ, ପାଗଳ ପରି ଯେ ଏ ପବନରେ ସେ ଯେପରି ଉଡ଼ି ଚାଲିଗଲେ, ପ୍ରାଣରେ ହର୍ଷ ନାହିଁ, ମୁଖରେ ହାସ୍ୟ ନାହିଁ, କଣ ଏ ସମ୍ମୁଖରେ ଯୁଦ୍ଧ, ଭୀଷଣ ଏ ଯୁଦ୍ଧ, କାଞ୍ଚିର କି ଭାଗ୍ୟ, କି ପରିଣାମ? ଯୁଦ୍ଧ ସହାୟ ପ୍ରଭୁ ସାକ୍ଷୀ ଗୋପୀନାଥ।
6: ମହାରାଜା ଆସୁଅଛନ୍ତି ପ୍ରହରୀ,
5: ଆସିବେ ଏଇ ଖଣି ମଣିମା।
6: ଯୁଦ୍ଧ ଆରମ୍ଭ ହେଇଗଲାଣି, ଶୀଘ୍ର ଆସିବା ଦରକାର।
5: ଯୁଦ୍ଧ ହେଲେ ଛାମୁ ଆପଣ ଭଲ କରି ଦେଖୁଥିବେ ବୋଲି ମହାରାଜା କହିଥିଲେ।
6: ମୁଁ ଦେଖିବି ପ୍ରହରୀ, କିନ୍ତୁ କିଏ କହିପାରେ କାଞ୍ଚିର ଭାଗ୍ୟରେ କଣ ଅଛି? କିନ୍ତୁ ବିଳମ୍ବ ହେଉଛି, ମହାରାଜା ଆସିବାର ଆଉ କେତେ କାଳ ଯିବ? ଯାଅ ପ୍ରହରୀ, ଦେଖ ତ।
5: ଜେ ଆଜ୍ଞା ମଣି।
6: କି ପରିଣାମ ଏ ଯୁଦ୍ଧରେ? ଏଇ ବୋଧେ ମହାରାଜା ଆସିଲେ, ଜୟ ହେଉ ଏ ଯୁଦ୍ଧରେ। କୃପା କର, କୃପା କର ପ୍ରଭୁ ଗଣନାଥ, ବିଜେ କରନ୍ତୁ ମହାରାଜ, ବିଜେ କରନ୍ତୁ।
4: ମହାମନ୍ତ୍ରୀ, ରଣବାଦ୍ୟ ତ ବେଶ ବାଜୁଛି, ଯୁଦ୍ଧ ସେହିପରି ହେଉଛି ମନ୍ତ୍ରୀ?
6: ବେଶ ଚାଲିଥିଲା, ଓଡ଼ିଆ ସେନାପତି ସଙ୍ଗେ କାର୍ତ୍ତିକ ରାୟ ଖୁବ ସମକକ୍ଷ।
4: ଆଚ୍ଛା, ମୁଁ ଯୁଦ୍ଧ ଭୂମିକୁ ଯାଏ ମନ୍ତ୍ରୀ।
6: ଅପେକ୍ଷା କରନ୍ତୁ ମହାରାଜ।
4: ଅପେକ୍ଷା କାହିଁକି?
6: ନା ମହାରାଜ, ଅପେକ୍ଷା କରନ୍ତୁ।
4: ଯୁଦ୍ଧ ଭୂମିର କି ବ୍ୟାପାର ମନ୍ତ୍ରୀ, ସେ କଥା ସମସ୍ତ ତନ୍ନତନ୍ନ ନିରୀକ୍ଷଣ କରିବାକୁ ହେବ। ତୁମ୍ଭେ ସେଇ ଶିଡ଼ି ଉପରେ ଉଠିଯାଇ ଦେଖ ତ ମହାମନ୍ତ୍ରୀ, ଆଉ କଣ ହେଉଛି କୁହ।
6: ଭୀଷଣ ଯୁଦ୍ଧ ମହାରାଜ, ଏଇ ଏଇ କାର୍ତ୍ତିକ ରାୟ ଆସିଲେ। ବା ବା କାର୍ତ୍ତିକ ରାୟ, ଯାଅ ଯାଅ, ଆଗେ ଯାଅ। ପ୍ରଭୁ ଗଣପତି,
4: ପ୍ରଭୁ ଗଣପତି ସ୍ୱାହା। ମନ୍ତ୍ରୀ ଦେଖ ତ, ଦେଖ
6: ଏଇ ଜଣେ ବିପକ୍ଷ ପକ୍ଷରୁ ସିଂହ ପରାକ୍ରମରେ ଆକ୍ରମଣ କରି ଆସୁଅଛି।
4: ମହାମନ୍ତ୍ରୀ,
6: ଓ କାର୍ତ୍ତିକ ରାୟ ପୃଷ୍ଠ ଭଙ୍ଗ ଦେଲେ। ନା ନା,
4: କଣ କଣ ମନ୍ତ୍ରୀ?
6: ନା ନା ମହାରାଜ, ସେ ଅନ୍ୟ ପାର୍ଶ୍ୱରେ ଆକ୍ରମଣ କରି ଚାଲିଗଲେ, ତଥାପି ପ୍ରବଳ ତେଜ।
4: କାର୍ତ୍ତିକ ମହାମନ୍ତ୍ରୀ,
6: ନା ମହାରାଜ, ଓ
2: ये पुरी कौन
7: कौन कौन महामंत्री
2: जेपर एक घूर्णी वायु बात्ता भक्त समस्त सन्न भेद करी बही आसुची
7: पवन
2: ना महाराज शत्रु सन्न बही मंत्र भेद करी ए जेपर एक दाबानलो एक प्रबल वज्रपात वनभूमि साल पलास चारिदे आसुची
7: कौन कौन से महामंत्री
2: एक अपरिचित वीर पुरुष
7: शत्रु पक्षर ताहले मंत्री आउ आशा नाही मंत्री
2: चिन्ह पारिबे थ महाराज महाराज युवराज युवराज सुमंतराय
7: सुमंतराय
2: युवराज सुमंतराय जय युवराज सुमंतराय युवराज सुमंतराय फेरी आसे जंत महाराज
7: कौन कौन छ मंत्री सुमंत मोर फेरी आसी छी
2: आहा गणपति आहा महाराज
7: वर्तमान कौन देखु छ मंत्री
2: ना हे युवराज अग्रसर हेले वन दशर जपरी पशुराज सिंह आगको आहुरी आगको
7: एबे एबे महामंत्री
2: युद्ध भूमि पर पार्श्व अदृश्य जय जगन्नाथ जय जगन्नाथ जय गणपति भीषण युद्ध महाराज
7: सुमंत मोर प्राणर पुत्र भीषण युद्ध मु जान शत्रु चतुर्थी करे
2: जय जगन्नाथ जय जगन्नाथ जय गणपति
8: उत्कल गजपति आदेश चंडाल संगे हेबो मोर विवाह मंत्री को आदेश दिया जायछि आउ सेथी लागि मंत्री वासरे अपेक्षा करि रहिछि मु विवाह चंडाल संगरे विवाह विवाह तो होइछि आउ पुणी विवाह कौन किंतु पति भक्ति पति आदेश पालन तांको प्रति भक्तिर प्रमाण आस शीघ्र चंडाल अपेक्षा और भल लगुना तुम्भे मो पति इच्छार पुण्य प्रतिनिधि तांकर आदेशर मूर्तिमान प्रतिमा आस
9: काही ओडिसार राजा पुरुषोत्तम आउ काही चंडाल ना ना पुरुषोत्तम तो चंडाल तेबे
10: तेबे एक पक्षरे पद्मावती अन्य पक्षरे चंडाल असंभव असंभव कि निष्ठुर प्रतिज्ञा
9: देवी देवी क्षमा दियो क्षमा क्षमा अक्षमणीय अपराध पाप ना पद्मावती ना ना मु पुरुषोत्तम देव नुहे
10: ओडिसार राजा मु प्रजापुंजर शासक मुदि ए कार्य करे, तेबे कूल कलंक हेब लोके घोषणा करिबे पुरुषोत्तम देव का पुरुष दुर्बल नीच छार रमणी बाहुबंधन से निजर प्रतिज्ञा भंग कले
9: विदाय विदाय पद्मवती विदाय आउ संभव नुहे क्षमा कर देवी मु पिशाच मु राक्षस चंडाल रु बळी चंडाल विदाय विदाय
11: रामचंद्र आसिले आस रामचंद्र आमे किंबीर शिकार करुछु तुम्हें इमितिका खाली हाथ रे
12: हाँ रामचंद्र भाई संवाद कौन
13: कांची राजा शुणिली तो बड़ दुखित तो विमर्श थिले ए संवाद शुणी टिके आश्वस्त हेले
12: हाँ सुमंत राय परी पुत्र मरीगले पद्मावती परी कन्यार चंडाल संगे विवाह एथिले कहार मन विमर्श न हबो
13: शुणिली दुई दिन परे आसी पहुंचिबे मंत्री आसिलेनी मंत्री रो बुद्धि भारी नरसिंह
11: कार बुद्धि कहिला रामचंद्र
13: ये मंत्री रो
11: भारी चालक मंत्री देखिला जे पुरुषोत्तम यहपर गोटे प्रतिज्ञा कर जगन्नाथ आगे छेरा पहरा कले राजा जे से केवल कौन सी अवस्था चंडाल पद्मावती नहीं पुरुषोत्तम हाथ में देखे बेस चलाक
12: पुरुषोत्तम तो जपरि उदार बुद्धिमान से पिता हस्त राज्यभार दे कि भ्रम नुहे
13: से कथा विचार कर कौन हे एवं भिन्न प्रकार जीवन हो गला
14: କଣ କହିଲା ରାମଚନ୍ଦ୍ର?
13: ନା, ଏବେ ଯେ ଏପରି ଭିନ୍ନ ଜୀବନ ହୋଇଗଲା ସେଇ କଥା।
14: ହଁ, ସମସ୍ତେ ଅଲଗା ଅଲଗା ହେଇ ରହିଲେ, କିଏ କୁଆଡ଼େ। ଆମେ ତିନି ଏହିପରି ରହିଲେ, ତାପରେ କିଏ ବୌଦ୍ଧ, କିଏ ବଣେଇ, କିଏ ରେଡ଼ାଖୋଲରେ ଯାଇ ରହିଲେ, ଏତିକି ଖଣ୍ଡେ ଖଣ୍ଡେ ରାଜ୍ୟ ପାଇଛନ୍ତି।
12: କି ଉଦାରତା ପୁରୁଷୋତ୍ତମ ଦେବଙ୍କର! ଆମେ ମାନେ ଏତେ ସାର ବିଦ୍ରୋହ କଲେ, ତଥାପି ସେ ମୁକ୍ତି ଦେଲେ। ମୁଁ ଟିକେ ଯାଇ ଭାଇ ଶୁଣିବା କାଞ୍ଚି ରାଜାଙ୍କର କି

ଶୁଣିଲେ ନାଟକ ପୁରୁଷୋତ୍ତମ ଦେବ। ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ପୁରୁଷୋତ୍ତମ ଦେବ, ଅମରେନ୍ଦ୍ର ଚୌଧୁରୀ, ସେନାପତି ଧୈର୍ଯ୍ୟଧର ରାଉତ, ଅର୍ଜୁନ ସିଂ, ସୁରେନ୍ଦ୍ରନାଥ ମହାନ୍ତି, କାଞ୍ଚି ରାଜା, ବ୍ରଜକିଶୋର ମହାନ୍ତି, ସୁମନ୍ତ, ସମରେନ୍ଦ୍ର କୁମାର ସିହ୍ନା, ବିକ୍ରମ, ଭବାନୀ ଶଙ୍କର ପ୍ରହରାଜ, ରାମଚନ୍ଦ୍ର, ସୁରେଶ ଚନ୍ଦ୍ର ରାଉତ, ନରସିଂହ, ନରେନ୍ଦ୍ର କୁମାର ସାହୁ, ଉତ୍କଳ ଦୂତ, ବାସୁଦେବ ସାମଲ, କାଞ୍ଚି ମନ୍ତ୍ରୀ ଦୀପେନ ଘୋଷ, ଉତ୍କଳ ମନ୍ତ୍ରୀ ଦୟାନିଧି ଦାସ, କାଞ୍ଚି ରାଣୀ ଆଶାଲତା ଦେବୀ, କନକ, ପ୍ରମୋଦା ଶତପଥୀ, ପଦ୍ମାବତୀ, ଝରଣା ଦାସ ଏବଂ ଅନ୍ୟାନ୍ୟ ଭୂମିକାରେ ବିଷ୍ଣୁଚରଣ ପଟ୍ଟନାୟକ ଓ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ। ମୂଳମଞ୍ଚ ନାଟକ ଗୋଦାବରୀଶ ମିଶ୍ର, ବେତା ରୂପାନ୍ତର ଓ ପରିଚାଳନା ମନୋରଞ୍ଜନ ଦାସ।

0: ନମସ୍କାର।
1: ଆପଣମାନଙ୍କର ଅଭିଯୋଗ ମତାମତ ମରା କାର୍ଯ୍ୟକ୍ରମକୁ ନେଇ ଏ ସପ୍ତାହର ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମକୁ ମୁଁ ସ୍ୱାଗତ କରୁଛି କର୍ତ୍ତ ସାହୁ, ଏବଂ ଆପଣମାନଙ୍କର ଚିଠିକୁ ନେଇ ଆସିଛନ୍ତି ଅଭିଷେକ ମିଶ୍ର। ତାହେଲେ ଅଭିଷେକ, ଚିଠିଗୁଡ଼ିକ ପଢ଼ିବା।
0: କାର୍ଯ୍ୟକ୍ରମର ପ୍ରଥମ ଚିଠି ଲେଖିଛନ୍ତି ପଡ଼ା ବିଜେପୁର ଜିଲ୍ଲା ବରଗଡ଼ରୁ ସେବାରାମ ମେହେର। ସେ ଲେଖିଛନ୍ତି, ଗତ 6 ଜୁନ୍ 2026 ଶନିବାର ସାପ୍ତାହିକ ସାହିତ୍ୟ ପତ୍ରିକା ସୃଜନୀକାରୀ ପ୍ରଚାର କରିଥିଲେ କବି ଓ ଗବେଷକ ଅଭୟ ନାରାୟଣ ନାୟକଙ୍କ କବିତା ଓ ତାଙ୍କ ସହିତ ସାକ୍ଷାତକାର। ଏଥିରୁ ତାଙ୍କର ଜୀବନୀ ବିଷୟରେ ଅନେକ କିଛି ଜାଣିହେଲା, ତେଣୁ ତାଙ୍କୁ ଅଶେଷ ଧନ୍ୟବାଦ ଜଣାଇଦେବେ ବୋଲି ସେ ଲେଖିଛନ୍ତି। ଗତ 7 ଜୁନ୍ 2026 ରବିବାର ଦିନର ଲାଇଭ୍ ଫୋନ୍ ଇନ୍ ହେଲୋ ଅନୁରୋଧ କାର୍ଯ୍ୟକ୍ରମଟି ବେଶ୍ ମନଛୁଆଁ ହୋଇଥିଲା। ଉପସ୍ଥାପନା କରିଥିଲେ ତେଜଶ୍ରୀ ମିଶ୍ର। ତାଙ୍କ ଉପସ୍ଥାପନା ସହିତ ଶ୍ରୋତାମାନଙ୍କ କଥାବାର୍ତ୍ତା ଏବଂ ଗୀତଗୁଡ଼ିକ ପୂରାପୂରି ଏତେ ମାତ୍ରାରେ ଭଲ ଲାଗିଲା, ଯେତେ ଧନ୍ୟବାଦ ଦେଲେ ମଧ୍ୟ କମ୍ ହୋଇଯିବ ବୋଲି ସେ ଲେଖିଛନ୍ତି।
1: ତ ମେହର ବାବୁ, ଆପଣ ତ ଆମର ଜଣେ ନିୟମିତ ଶ୍ରୋତା, ଆପଣ ଆମର ସମସ୍ତ କାର୍ଯ୍ୟକ୍ରମ ଶୁଣନ୍ତି ଏବଂ ଚିଠି ମଧ୍ୟ ଦିଅନ୍ତି, ଏବଂ ସେ କାର୍ଯ୍ୟକ୍ରମ ସମ୍ପର୍କରେ ଆପଣ ମତାମତ ଦିଅନ୍ତି। ଆପଣ ଯେଉଁ ସୃଜନିକା କାର୍ଯ୍ୟକ୍ରମ ଶୁଣିଛନ୍ତି, ତ କାର୍ଯ୍ୟକ୍ରମର କବି ଏବଂ ଗବେଷକ ଅଭୟ ନାରାୟଣ ନାୟକଙ୍କୁ ପ୍ରତି ଧନ୍ୟବାଦ।

0: ଜଣାଇ ଦେଉଛୁ। ଏବଂ ଆହୁରି ଆପଣ ଲେଖିଛନ୍ତି ଯେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲେ ଅନୁରୋଧ ଏବଂ ଉପସ୍ଥାପନା ଉପସ୍ଥାପିକା କରିଥିଲେ ତାହା ଆପଣଙ୍କ ମନକୁ ଛୁଇଁପାରିଛି, ସେଥିପାଇଁ ଉପସ୍ଥାପିକାଙ୍କୁ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଧନ୍ୟବାଦ ଜଣାଇ ଦେଉଛୁ। ଆପଣ ଏଭଳି ଆମର କାର୍ଯ୍ୟକ୍ରମ ଶୁଣନ୍ତୁ ଏବଂ ଚିଠି ଦେଇ ଆମକୁ ଉତ୍ସାହିତ କରୁଥାନ୍ତୁ। ଧନ୍ୟବାଦ ଆପଣଙ୍କ ଚିଠି ପାଇଁ। ପରବର୍ତ୍ତୀ ଚିଠି
1: ସେବାରାମ ମେହେରଙ୍କ ଆଉ ଏକ ଚିଠି ଅଛି। ସେ ଲେଖିଛନ୍ତି, ଯୁବବାଣୀ କାର୍ଯ୍ୟକ୍ରମରେ ସପ୍ତାହରେ ଗୋଟେ ଦିନ ନାଟକ ପ୍ରଚାର କରନ୍ତୁ। ଅନେକ ଦିନ ହେଲା ନାଟକ ପ୍ରଚାର କରାଯାଇ ନାହିଁ, ଏଥିପ୍ରତି ଦୃଷ୍ଟି ଦେବାକୁ ସେ ଅନୁରୋଧ କରିଛନ୍ତି ଏବଂ ମେସେଜ୍ ମାଧ୍ୟମରେ ବିଭିନ୍ନ ଗୀତଗୁଡ଼ିକର ପ୍ରଚାର କରନ୍ତୁ ବୋଲି ସେ ମଧ୍ୟ ଲେଖିଛନ୍ତି।
0: ଆପଣ ଯେଉଁ ଅନୁରୋଧ କରିଛନ୍ତି ଯେ ସପ୍ତାହରେ ଗୋଟିଏ ଦିନ ନାଟକ ପ୍ରଚାର କରନ୍ତୁ ଯୁବବାଣୀ କାର୍ଯ୍ୟକ୍ରମ,